ଆକାଶବାଣୀ କଟକ ଆଜି ବୁଧବାର 1948 ଶତାବ୍ଦ ବୈଶାଖ 30 ଦିନ ଇଂରାଜୀ 2026 ମସିହା ମେ ମାସର 20 ତାରିଖ ସମୟ ବର୍ତ୍ତମାନ ସକାଳ 5:58:35 ଆମର ଅଗଣିତ ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ, ଶିଳ୍ପୀଙ୍କ କଣ୍ଠରେ କାଳୀଚରଣ ପଟ୍ଟନାୟକଙ୍କ ରଚନା ମାଧବ ମନମୋହନ ଛୈଳ ନାଗର କହ୍ନା ଚନ୍ଦ୍ରବଦନ।

ଦିନ ବାନ୍ଧବ ହେ କିଏ କି ଦେଲା ମୁଁ ନ ଦେଲି ଟେକି ଅଛ କର ଡାକିଲା ପ୍ରକାର ଠକି ଦେଲ ମୁଁ କି କଲି। ପୁରାତନ ରଚନା କଣ୍ଠଦାନ କରିଛନ୍ତି ଉଦୟନାଥ ସାହୁ।

ବହୁଛି ଅବନା ବାଇ ଦିବାନିଶି ଏକ ହୋଇ କିଏ ପାଇଛ ଆଦି ଅନ୍ତ ଚିହ୍ନି ରଖିଅଛ କାହିଁ। ଭୀମ ଭୋଇଙ୍କ ରଚନା, କଣ୍ଠଦାନ କରିଛନ୍ତି ମଞ୍ଜୁଶ୍ରୀ ତ୍ରିପାଠୀ।

아니도 ପରବର୍ତ୍ତୀ କଣ୍ଠଶିଳ୍ପୀ ବିଶ୍ୱନାଥ ରାଓ ଶିଳ୍ପୀଙ୍କ କଣ୍ଠରେ ମହେଶ୍ୱର ପଣ୍ଡାଙ୍କ ରଚନା ସବୁ ତ ଦେଇଛ କି ମାଗିବି ପ୍ରଭୁ କରୁଣା ସାଗର ହରି।

କାଳିଆରେ ନୀତି ଛୁରି ହେଉଥିବି, ଡୋରି ଲଗାଇ ତୁ ନେଇଯା ତୋ ପାଶେ ତୋ ମୂରତି ଦେଖୁଥିବି। ରମାକାନ୍ତ ଦାସଙ୍କ ରଚନା, ଗାଇଛନ୍ତି ନନ୍ଦିତା ମହାପାତ୍ର।

ତୁମରି ଦୟାରେ ଏ ଜୀବନ ପଥେ ପାଷାଣ ପାଲଟେ ପାଣି, ତୁମ ମମତାରେ ମରୁରେ ବହେ ମୋ ସୁଶୀତଳ ସୁରଧୁନି। ଆଜିର ବନ୍ଦନାର ଏହି ଶେଷ ଭକ୍ତିଗୀତ ଗାଇଛନ୍ତି ସୁବୀର କୁମାର ଦାସ, ସ୍ନେହଲତା ମହାନ୍ତିଙ୍କ ରଚନା।

0: ଏଇଠି ଶେଷ ହେଲା ଆଜିର ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ। ଶୁଣନ୍ତୁ, ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଶରତ ଚନ୍ଦ୍ର ରଥ।
4: ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର, ଚିରି ଭିତର ଦେଖ କି ନାରଖାର। ଯିଏ ଲେଖିଥିଲେ ଏହି ଧାଡ଼ିଟି ସେ ଜଣେ କବି ଥିଲେ, ନାମ ତାଙ୍କର ଭକ୍ତ ଚରଣ ଦାସ। ମନବୋଧ ଚୌତିସାର ଏହା ଏକ ଅଂଶ। ସେ କେବଳ କବି ନଥିଲେ, ଥିଲେ ମୋ ବିଚାରରେ ଜଣେ ଦର୍ଶନ ଶାସ୍ତ୍ର ବିଶାରଦ, ସମାଜ ବିଜ୍ଞାନୀ, ସର୍ବୋପରି ଜଣେ ଚିନ୍ତାଶୀଳ ମନୀଷୀ। ତାଙ୍କ ଲେଖା ଏହି ପଦଟି ଗୋଟିଏ ମଣିଷ ପାଇଁ ନୁହେଁ, କୋଟି କୋଟି ମଣିଷଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ। ଟିକିଏ ଅଧିକ ବିଶ୍ଳେଷଣ କଲେ ବୁଝିହେବ ଯେ ଏଥିରେ ଅଛି ଜୀବନ ଚିନ୍ତା, ଜୀବନର ଅନୁଭବ ତଥା ସାମାଜିକ ଚିତ୍ରର ଯଥାର୍ଥ ପ୍ରତିଫଳନ। କଥାଟି ଏହିପରି ଯେ ବାହାରକୁ ସୁନ୍ଦର ଦିଶୁଥିବା ମଣିଷଟି ଭିତରେ ସେତେ ସୁନ୍ଦର ନ ହୋଇପାରେ, ବାହାରକୁ ଭଦ୍ର ଲାଗୁଥିବା ମଣିଷଟି ଭିତରେ ସେତେ ଭଦ୍ର ନ ହୋଇପାରେ, ଦାନି ବୋଲାଉଥିବା ମଣିଷଟି ଏତେ ଦୟାଶୀଳ ନ ହୋଇପାରେ। ଅତେ ବାହାରକୁ ସୁନା ପରି ଚକ୍ଚକ୍ କରୁଥିବା ସବୁ ଜିନିଷ ଯଥାର୍ଥରେ ସୁନା ନ ହୋଇପାରେ। ଅତେ ବାହାରୁ ଦେଖି ହଠାତ୍ କୌଣସି କଥାକୁ ଅତ୍ୟନ୍ତ ଠିକ୍ ଅଥବା ଅତ୍ୟନ୍ତ ଭୁଲ ବୋଲି ମଧ୍ୟ ବିଚାର କରିବାକୁ ହେବ ନାହିଁ। କୌଣସି ବ୍ୟକ୍ତି ଅଥବା କୌଣସି ବିଷୟ ସମ୍ପର୍କରେ ହଠାତ୍ କିଛି ମନ୍ତବ୍ୟ ଦେବା ଆଦୌ ଉଚିତ ନୁହେଁ। ସେ ମନ୍ତବ୍ୟ ସକାରାତ୍ମକ ହେଉ ଅଥବା ନକାରାତ୍ମକ ହେଉ, କିଛି ସମୟ ନେବାକୁ ପଡ଼ିବ ମନ୍ତବ୍ୟ ଦେବା ପାଇଁ। ହଠାତ୍ କାହା କଥାରେ ଶତ ପ୍ରତିଶତ ଭଳିଯିବାକୁ ହେବ ନାହିଁ, ବିଷୟବସ୍ତୁର ଗମ୍ଭୀରତା ଅନୁସାରେ ସମୟ ନେବାକୁ ପଡ଼ିବ। ଧୀର ସ୍ଥିର ଚିତ୍ତରେ ଅନୁଧ୍ୟାନ କରିବାକୁ ହେବ ସେହି ବ୍ୟକ୍ତିର ଚାଲିଚଳନ, ଆଚାର ବ୍ୟବହାର, କଥା କହିବାର ଶୈଳୀ, ଶବ୍ଦ ପ୍ରୟୋଗର ଧାରା, ସର୍ବୋପରି କଥା କହିଲାବେଳେ ଅଙ୍ଗଭଙ୍ଗୀକୁ, ବିଶେଷତଃ ହସକୁ। ଏହାର ଅର୍ଥ ଏପରି ନୁହେଁ ଯେ ସମସ୍ତଙ୍କୁ ଆମେ ଅବିଶ୍ୱାସ କରିବା, କାହାରି କଥାକୁ ଗ୍ରହଣ କରିବା ନାହିଁ, କାହାରି ମତାମତକୁ ସମ୍ମାନ ଦେବା ନାହିଁ, ଇତ୍ୟାଦି ଇତ୍ୟାଦି। କଥାଟି ହେଉଛି ଏ ଦିଗରେ ଚିହ୍ନା ଲୋକଙ୍କ ଅପେକ୍ଷା ଅଚିହ୍ନା ଲୋକଙ୍କ ପ୍ରତି ଅଧିକ ସତର୍କ ଓ ସଚେତନ ରହିବା। ଅନେକ ପ୍ରକାରର ଲୋକ ଏ ସମାଜରେ ଅଛନ୍ତି, ରହିବା ସ୍ୱାଭାବିକ। ତା ବୋଲି ଆମେ ତ ସମାଜ ଛାଡ଼ି କେଉଁଆଡ଼େ ପଳାଇଯିବା ନାହିଁ, ଆମକୁ ଚଳଣୀର କଳାଟିକୁ ଖୋଜି କାଢ଼ିବାକୁ ହେବ। ଏପରି କିଛି ଲୋକ ଅଛନ୍ତି ଯେଉଁମାନେ କି ପ୍ରକୃତରେ ଧନୀ, ମାତ୍ର କଥା କଥାକେ ନିଜକୁ ଗରିବ ବୋଲି ସଉକରେ କହୁଥାନ୍ତି। ଅତ୍ୟାଧୁନିକ ସୁବିଧା ଥିବା କୋଠାଘରକୁ ନିଜର କୁଡ଼ିଆଟିଏ ବୋଲି କଥା କଥାକେ କହୁଥାନ୍ତି। ସେମାନଙ୍କ ସହିତ କଥାବାର୍ତ୍ତାରେ ଅଧିକ ସତର୍କତା ଲୋଡ଼ା। କିଛି ଲୋକ ଅଛନ୍ତି ଯେଉଁମାନେ କି ଅନ୍ୟର ଦୁଃଖ କଷ୍ଟ ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ, ନିଜର କଥା ସରିଲେ ଅଥବା ନିଜର କାର୍ଯ୍ୟଟି ସରିଗଲେ ବିଭିନ୍ନ ଆଳ ଦେଖାଇ ସହସା ସେ ସ୍ଥାନରୁ ବିଦାୟ ନେଇଯାଆନ୍ତି। ଆଜିକାଲି ମୋବାଇଲ ଫୋନ୍ର ବିଭିନ୍ନ ଆପ୍ରେ କେତେ କେତେ ଚିକଣିଆ କଥା, ଗୁଲୁଗୁଲିଆ ପ୍ରସ୍ତାବ, ଅତି ହାଲକା ଖୋସାମତିଆ ମନ୍ତବ୍ୟ ଶୁଣିବାକୁ ମିଳୁଛି। ସେସବୁ କଥାକୁ ହଠାତ୍ ବିଶ୍ୱାସ କରି

0: ଯିବା ଆଦୌ ଉଚିତ ନୁହେଁ। ଲେଡ଼ିଗୁଡ଼ କହୁଣୀକୁ ବୋହିଗଲେ କପାଳରେ କର ମାରିବା ସାର ହେବ ସିନା, ମାନ ମର୍ଯ୍ୟାଦା ହାନି ହେବା ସହିତ ଜୀବନ ହାନି ହେବା ବେଶୀ ଦୂର ନଥିବ। ମଣିଷକୁ ନ ଜାଣି ନ ବୁଝି କାହା କଥାରେ ହଠାତ୍ ଭଳିଯିବା ଆଦୌ ବୁଦ୍ଧିମାନର କାର୍ଯ୍ୟ ନୁହେଁ। ନିଜକୁ ଭୁଲିଯିବା, ନିଜର ପରମ୍ପରା ମାନମହତକୁ ଭୁଲିଯିବା କଥାଟି ଆପଣା ହସ୍ତେ ଜୁହା ଛେଦିବା ପରି ହେବ। ଏଥିପାଇଁ ଯେଉଁ ପ୍ରତିଷେଧକ ବ୍ୟବସ୍ଥାଟି ଅଛି ତାହା ହେଉଛି ଷ୍ଟେପ୍ ବ୍ୟାକ୍ ଥିଓରି ବା ପଶ୍ଚାତ୍ଗମନ ତତ୍ତ୍ୱ। ଏହି ତତ୍ତ୍ୱ ଉପରେ ମନସ୍ତତ୍ତ୍ୱବିତ୍ମାନେ ଆଜିକାଲି ଅଧିକ ଗୁରୁତ୍ୱ ଦେଉଛନ୍ତି। ଅତେ ମୋବାଇଲରେ ଶୁଭୁଥିବା କୁତ୍କୁତିଆ କଥା, ଦିଶୁଥିବା ଫିଟ୍ଫାଟ୍ ବେଶ ଯେ କେତେଦୂର ବିଶ୍ୱାସଯୋଗ୍ୟ ତାହା ଭାବିବାର କଥା। ସେପରି ମଣିଷକୁ ତ ଆମେ ବଦଳାଇ ପାରିବା ନାହିଁ, ଆମେ ଏତିକି କରିପାରିବା ଯେ ନିଜକୁ ସେମାନଙ୍କ କବଳରୁ ରକ୍ଷା କରିପାରିବା। ସେମାନଙ୍କର ଚିକ୍କଣ କଥା ଓ ସରୁ ତିଳକରେ ଭଳିଗଲେ ଶିଉଳିରେ ପାଦ ଖସିଯିବ। ଥରେ ପାଦ ଖସିଗଲେ ଆଉ ଉପରକୁ ଉଠି ଆସିବା ଏତେ ସହଜ ହେବ ନାହିଁ। ସୁତରାଂ ପାଦ ପକାଇବା ଆଗରୁ ତଳେ ଶିଉଳି ଲାଗିଛି କି ନାହିଁ ଭଲକରି ଦେଖିବାକୁ ହେବ। ସଚେତନତା ତ ନିଜ ଆୟତ୍ତର କଥା, ନିଜ ହାତ କଥା। କେବଳ ମୋବାଇଲରେ ଭାବପ୍ରବଣତା ଜନିତ ପ୍ରେମ ଓ ପ୍ରତାରଣାର କଥା ନୁହେଁ, ଏହା ବ୍ୟତୀତ ସମାଜରେ ଭିନ୍ନ ଭିନ୍ନ ସ୍ତରରେ ବହୁ ଚିତ୍ର ପ୍ରତିମା ଅଛନ୍ତି। ସେମାନଙ୍କୁ ଚିହ୍ନିବା ନିହାତି ଦରକାର, ନହେଲେ ଠକାମିର କବଳରେ ପଡ଼ିଯିବା ସ୍ୱାଭାବିକ। ହଠାତ୍ ସେମାନଙ୍କ କଥାରେ ଭାବପ୍ରବଣ ହୋଇ ଭାସି ନ ଯାଇ ଟିକେ ପ୍ରକୃତିସ୍ଥ ହେବା ଉଚିତ। ମଣିଷର ଜୀବନ ଭାବପ୍ରବଣତାର କଥା ନୁହେଁ, ବାସ୍ତବତାର କଥା। ଭାବପ୍ରବଣତା ମନକୁ କୁହୁଡ଼ି ପରି ଆଚ୍ଛନ୍ନ କରିଦିଏ, ମାତ୍ର ବାସ୍ତବତା ସୂର୍ଯ୍ୟାଲୋକ ପରି ବାଟ ଦେଖାଏ। କୁହୁଡ଼ି ମଣିଷକୁ ବାଟ ବାଉଳା କରେ, ମାତ୍ର ସୂର୍ଯ୍ୟାଲୋକ ଯଥାଯଥ ବାଟ ଦେଖାଇ ଦିଏ। ଅତେ ସେମାନଙ୍କ କଥାରେ ଆଗେଇବା ପୂର୍ବରୁ ଭଲଭାବରେ ବିଚାର କରିବାକୁ ହେବ। ପ୍ରମାଦ ନ ପଡ଼ିବା ପାଇଁ ବୁଝି ବିଚାରି କର୍ମରେ ଆଗେଇବାକୁ ପଡ଼ିବ। ଅକ୍ଷରେ ବୁଝିବାକୁ ହେବ ସେହି କଥାପଦକର ମର୍ମାର୍ଥ। ବୁଝି ବିଚାରି କର୍ମ କଲେ ପ୍ରମାଦ ନ ପଡ଼ଇ ଭଲେ। କେବଳ ଏତିକି ନୁହେଁ, ଜୀବନ କ୍ଷେତ୍ରରେ ଆଗକୁ ଚାଲିଲା ବେଳେ ଭିନ୍ନ ଭିନ୍ନ ପରିସ୍ଥିତିରେ ବହୁ ପ୍ରକାର ବହୁ ଚିତ୍ର ପ୍ରତିମାମାନଙ୍କୁ ଭେଟିବାକୁ ପଡ଼େ। କିଏ ବେଶବାସରେ ଅନ୍ୟକୁ ମୋହିନେବାକୁ ଚେଷ୍ଟା କରନ୍ତି, ତ ଆଉ କିଏ କଳାତ୍ମକ ବଚନରେ ମୋହିନେବାକୁ ଚେଷ୍ଟା କରନ୍ତି, ପୁଣି ଆଉ କିଏ ବଙ୍କା ତେରଛା ହସରେ ମନକୁ ମୋହିନେବାକୁ ଚେଷ୍ଟା କରନ୍ତି। ଏମାନଙ୍କ ଦ୍ୱାରା ବିମୋହିତ ହେବା ଆଗରୁ ଅନ୍ତତଃ ଥରେ ଭାବିବା ଜରୁରୀ ଯେ ଏମାନେ ଚିତ୍ର ପ୍ରତିମା ନୁହନ୍ତି ତ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଶରତ ଚନ୍ଦ୍ର ରଥ। ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 41ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଏହି ମନ ଦୁଷ୍ଟ ସ୍ୱଭାବ ହେତୁ ରଜ ଓ ତମଗୁଣପୂର୍ଣ୍ଣ। ଭକ୍ତି ଧାରଣାରେ ଯୋଗ ପ୍ରାପ୍ତି ଘଟେ। ଏହି ଶରୀରରେ ବିରାଟ ପୁରୁଷ ଅଛନ୍ତି। ତାଙ୍କର ପାଦମୂଳ ପାତାଳ, ପାଦ ଅଗ୍ର ଓ ପଛପାଖ ରସାତଳ, ଜଙ୍ଘ ତଳାତଳ, ଜାନୁତ୍ୟ ସୁତଳ, ଉରୁ ବିତଳ, ଜଘନ ମହିତଳ ଓ ନାଭି ନଭସ୍ଥଳ, ବକ୍ଷ ସ୍ୱର୍ଲୋକ, କଣ୍ଠ ମହର୍ଲୋକ, ମୁଖ ଜନଲୋକ, ଲଲାଟ ତପଲୋକ, ଶିର ଦେଶରେ ସତ୍ୟଲୋକ, ଏପରି ଚଉଦ ଭୁବନ ବିରାଜିତ। ଇନ୍ଦ୍ରାଦି ଦେବତା ତାଙ୍କର ବାହୁ, ଅଷ୍ଟଦିଗ ତାଙ୍କର କର୍ଣ୍ଣ, ଜଳୁଥିବା ଅଗ୍ନି ତାଙ୍କର ମୁଖ, ଆକାଶ ତାଙ୍କର ଆଖିଡୋଳା, ସୂର୍ଯ୍ୟ ତାଙ୍କର ଦୁଇ ଆଖି, ଉଦୟ ଓ ଅସ୍ତ ତାଙ୍କର ଆଖିପତା, ବେଦମାନେ ବ୍ରହ୍ମରନ୍ଧ୍ର, କାଳ ତାଙ୍କର ଗତି, ତାଙ୍କର ବହୁତ ନାମ। ଯେଉଁ ଦେବତାଙ୍କୁ ଭାବିବ ସେ ତାଙ୍କରି ମଧ୍ୟରେ ଅଛନ୍ତି। ବେଦର କର୍ମକାଣ୍ଡ ଯଜ୍ଞ ଆଦି ହେଉଛି ତାଙ୍କରି କର୍ମ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 41ତମ ଭାଗ। କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ ଟମାଟୋ ଫସଲରେ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ପରିଚାଳନା ପାଇଁ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ଲଗାନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଟମାଟୋ ଫସଲରେ ଧଳାମାଛିର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ୍ କିମ୍ବା 200 ମିଲିଲିଟର ପାଇରୋଫ୍ଲୋକ୍ସିଫେନ୍ ନାମକ କୀଟନାଶକ କିମ୍ବା 250 ମିଲିଲିଟର ସ୍ପାଇରୋମେସିଫେନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଶୋଷକ ପୋକ ଯଥା ଯୌ ପୋକ ଓ ପତ୍ର ଅଙ୍କୁଣି ପୋକ ଲାଗିବାର ସମ୍ଭାବନା ରହିଛି। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଏସିଟା ମିପ୍ରିଡ୍ ନାମକ କୀଟନାଶକ 400 ମିଲିଲିଟର ପ୍ରୋଫେନୋଫସ୍ ଓ ଫେନୋପାଇରେକ୍ସିମେଟ୍ର ମିଳିତ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ସାହେବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳାମାଛି ନିୟନ୍ତ୍ରଣ କରନ୍ତୁ। ଗଛ 2-3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ବସନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ୍ କିମ୍ବା 50 ଗ୍ରାମ ଏସିଟାମିପ୍ରେଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳମାଛି ଲାଗିବାର ସମ୍ଭାବନା ରହିଛି। ଫଳମାଛିର ପରିଚାଳନା ପାଇଁ ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼ ଓ 8 ମିଲିଲିଟର ମାଲାଥିଅନ୍ ବା DDVP କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପକୁ 1 ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ କପ୍, ସଢ଼େଇ କିମ୍ବା ପ୍ଲାଷ୍ଟିକ୍ରେ ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ। ବର୍ତ୍ତମାନ ସମୟରେ ଆମ୍ବରେ ଫଳମାଛି ଲାଗିବାର ସମ୍ଭାବନା ଅଛି। ଫଳମାଛି ଆକ୍ରାନ୍ତ ହେଲେ ଫଳଗୁଡ଼ିକ ଝଡ଼ିପଡ଼େ ଓ ଖାଇବା ଅନୁପଯୋଗୀ ହୋଇଥାଏ। ଫଳମାଛିର ପରିଚାଳନା ପାଇଁ ପ୍ରଥମେ 1 ଲିଟର ପାଣିରେ 100 ଗ୍ରାମ ଗୁଡ଼ ଓ 2 ମିଲିଲିଟର ମାଲାଥିଅନ୍ ବା 2 ଗ୍ରାମ କାଟ୍ରାଫ୍ ହାଇଡ୍ରୋକ୍ଲୋରାଇଡ୍ କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପରୁ 100 ମିଲିଲିଟର ନେଇ ଏକର ପ୍ରତି

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଧାୟକମାନଙ୍କ ସହ ରବିଧାନ ସଂଗ୍ରହ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ସମସ୍ତ ଅଞ୍ଚଳର ଚାଷୀମାନଙ୍କଠାରୁ ଧାନ କ୍ରୟ ପ୍ରକ୍ରିୟା ଜାରି ରହିଛି। ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ଏବଂ ମିଲରମାନେ ଠିକ୍ ସମୟରେ ଧାନ ଉଠାଇବା ନେଇ ପଦକ୍ଷେପ ନିଆଯାଉଛି। ଚାଷୀମାନଙ୍କୁ ଧାନ କ୍ରୟ ସମୟରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଭୁବନେଶ୍ୱରରେ ସହରୀ ଭିଭିଭୂମିକୁ ସୁଦୃଢ଼ କରିବା ଏବଂ ରାସ୍ତା ସଂଯୋଗୀକରଣରେ ଉନ୍ନତି ଆଣିବା ଲକ୍ଷ୍ୟରେ ସରକାର 37 ରାସ୍ତାର ପୁନଃନିର୍ମାଣ କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। 2025-26 ଆର୍ଥିକ ବର୍ଷରେ ଏଥିପାଇଁ 7,826.15 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଶ୍ରୀ ହରିଚନ୍ଦନ ଭୁବନେଶ୍ୱରରେ 2 ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ମଧ୍ୟାହ୍ନ 12:30 ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଅପରାହ୍ନ 3:00 results.odisha.gov.in ଏବଂ results.digilocker.gov.in ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳ ଜାଣିପାରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ 12 ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସିବିଏସ୍ଇ କହିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଓଡ଼ିଶା ସେବା ଅଧିକାର ଆଇନ ଅଧୀନରେ ନାଗରିକ ସେବାର କାର୍ଯ୍ୟଦକ୍ଷତା ଓ ଡିଜିଟାଲ୍ ସେବା ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କରିଛନ୍ତି। ବିଭାଗ ଅଧୀନରେ ରହିଥିବା 30 ବିଜ୍ଞପିତ ନାଗରିକ ସେବାରେ ପ୍ରାୟ 94% ଆବେଦନକୁ ଆଇନଗତ ଭାବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରାଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ସହରାଞ୍ଚଳ ଯାତାୟତ ବ୍ୟବସ୍ଥାର ବିସ୍ତାର, ଭିତ୍ତିଭୂମି ବିକାଶ, ସଡ଼କ ସୁରକ୍ଷା ପଦକ୍ଷେପ ନେଇ କ୍ରୁଟ୍ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

0: ବୈଠକରେ କ୍ରୁଟ୍ର ପ୍ରଥମ ପର୍ଯ୍ୟାୟ ବିସ୍ତାର ଯୋଜନା ଅଧୀନରେ ବିଭିନ୍ନ ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା। ପିଏମ୍ ଇ ବସ୍ ସେବା ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ବୈଠକ ହୋଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ସିଏମ୍ ସମ୍ପଦା ପ୍ଲାଟଫର୍ମର କାର୍ଯ୍ୟକାରିତା ସହ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଅର୍ଥ ବିଭାଗ ସମ୍ବନ୍ଧିତ କ୍ରେଡିଟ୍ ଡିପୋଜିଟ୍ ଅନୁପାତ ବୃଦ୍ଧି କରି ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ନେଇ ଗୁରୁତ୍ୱ ଦିଆଯାଇଥିଲା। ତାଲଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍କିଟାଲକୁ କାର୍ଯ୍ୟକ୍ଷମ କରାଯିବା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ହସ୍କିଟାଲର ଭିଭିଭୂମି ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ହ୍ରାସ କରିବା ନେଇ ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏଥିପାଇଁ କପଡ଼ା ତିଆରି ବ୍ୟାଗ୍ ଓ ପୁନଃ ବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏଥିପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲାରେ ମଧ୍ୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ରାଜନୈତିକ ଦଳମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ନିଶ୍ଚିତ କରିବା ପାଇଁ ଆଲୋଚନା ହୋଇଥିଲା। କନ୍ଧମାଳ ଜିଲ୍ଲାରେ ସର୍ବଦଳୀୟ ବୈଠକରେ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତି ପାଇଁ ଆଲୋଚନା ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମ ମସ୍ତିଷ୍କ। ଆଲୋଚନା କରିଛନ୍ତି ଡାକ୍ତର ରବୀନ୍ଦ୍ର କୁମାର ଦଳାଇ।
2: ଭଗବାନଙ୍କ ବିଚିତ୍ର ସୃଷ୍ଟିରେ ମଣିଷର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଗଠନ, ସୁରକ୍ଷା ଏବଂ କାର୍ଯ୍ୟପ୍ରଣାଳୀ ଆଶ୍ଚର୍ଯ୍ୟଜନକ। ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଅଙ୍ଗ ପ୍ରତ୍ୟଙ୍ଗ ଭିନ୍ନ ଭିନ୍ନ ଭାବେ ଗଠିତ। ପାରିପାର୍ଶ୍ୱିକ ପରିସ୍ଥିତି ଖାପ ଖୁଆଇ ଏବଂ ବାହ୍ୟ ଆଘାତରୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ସୁରକ୍ଷିତ ରଖିବା ପାଇଁ ସ୍ରଷ୍ଟା ଶରୀର ଗଠନ ବେଳେ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କଲା ଭଳି ମନେ ହୁଏ। ଶରୀରର ଏହି ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ କାର୍ଯ୍ୟକ୍ଷମ ଏବଂ ସୁଚାରୁ ରୂପେ ଚଳାଇବା ପାଇଁ ମସ୍ତିଷ୍କ ଏବଂ ସ୍ନାୟୁଗ୍ରନ୍ଥି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଯାହା ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସୁରକ୍ଷିତ ରହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମଣିଷର ମସ୍ତିଷ୍କ ବସା ଦହି ଭଳି ନରମ। ଏହାର ଓଜନ 1200 ଗ୍ରାମରୁ 1400 ଗ୍ରାମ ପର୍ଯ୍ୟନ୍ତ। ତିନିଟି ପରଦା ମସ୍ତିଷ୍କକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ରଖିଥାଏ ଯାହାଫଳରେ ମସ୍ତିଷ୍କ ଅଧିକ ସମ୍ପ୍ରସାରିତ ହୋଇପାରିବ ନାହିଁ। ବାହାର ପରଦା ରୁରାମେଟର, ମଝି ପରଦା ଆରାକ୍ନଏଡ୍ ମ୍ୟାଟର ଟାଣ ତନ୍ତୁରେ ତିଆରି, କିନ୍ତୁ ଭିତର ପରଦା ପାୟାମେଟର ଅପେକ୍ଷାକୃତ ନରମ। ପାୟାମେଟର ଏବଂ ଆରାକ୍ନଏଡ୍ ମ୍ୟାଟର ମଧ୍ୟରେ ଏକ ପ୍ରକାର ତରଳ ପଦାର୍ଥ ସବୁବେଳେ ସଞ୍ଚାଳିତ ହେଉଥାଏ ଯାହାକୁ ସେରିବ୍ରୋସ୍ପାଇନାଲ ଫ୍ଲୁଇଡ୍ କୁହାଯାଏ। ଏହି ତରଳ ପଦାର୍ଥ ଏକ ଆଘାତ ପରିବହନକାରୀ ପଦାର୍ଥ ଭାବେ କାମ କରେ ଏବଂ ମସ୍ତିଷ୍କକୁ ସୁରକ୍ଷା ପ୍ରଦାନ କରେ। ମସ୍ତିଷ୍କର ଉପରଭାଗରେ ହେଲମେଟ୍ ରହିଲା ଭଳି ହାଡ଼ରେ ତିଆରି ଏକ କ୍ରାନିୟମ୍ ବା ବ୍ରେନ୍ ବକ୍ସ ଅଛି। ଏହା 8ଟି ହାଡ଼ ଦ୍ୱାରା ଗଠିତ। ଜନ୍ମବେଳେ ଏହି ହାଡ଼ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇନଥାଏ ଏବଂ ମଝିରେ ଶୂନ୍ୟ ସ୍ଥାନ ଥାଏ ଯାହାକୁ ଫ୍ରଣ୍ଟାନେଲି ବୋଲି କୁହାଯାଏ। ଏହି ହାଡ଼ ଯୋଡ଼ି ହୋଇନଥିବାରୁ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ମଣିଷର ଆକୃତିରେ ବୃଦ୍ଧି ଘଟେ ଏବଂ ଶିଶୁଟି 6 ବର୍ଷ ହେଲା ବେଳକୁ ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇଥାଏ। କ୍ରାନିଆଲ କ୍ୟାଭିଟି ବା ବ୍ରେନ୍ ବକ୍ସ ମଧ୍ୟରେ ନରମ ମସ୍ତିଷ୍କଟି ଅତ୍ୟନ୍ତ ସୁରକ୍ଷିତ ଭାବେ ରହେ। ଯେକୌଣସି କାରଣରୁ ମୁଣ୍ଡରେ ଆଘାତ ଲାଗିଲେ ଏହି ହାଡ଼ ଉପରେ ପ୍ରଭାବ ପଡ଼େ। ବେଳେବେଳେ ହାଡ଼ ଭାଙ୍ଗିଯାଏ କିନ୍ତୁ ମସ୍ତିଷ୍କ ସୁରକ୍ଷିତ ରହେ। ହାଡ଼ର ଉପରଭାଗରେ ଟାଣ ଚର୍ମ ଏବଂ ଚର୍ମ ଉପରେ ଗହଳ କେଶ ମସ୍ତିଷ୍କକୁ ଆହୁରି ସୁରକ୍ଷା ପ୍ରଦାନ କରେ। ଖରାଦିନେ ପ୍ରଚଣ୍ଡ ଖରାରେ ବୁଲିଲେ ବା ଶୀତଦିନେ ବରଫ ପଡ଼ୁଥିବା ସ୍ଥାନରେ ରହିଲେ ମଧ୍ୟ ମସ୍ତିଷ୍କ ଉପରେ ଏହାର କୌଣସି ଖରାପ ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କ ଭିତରେ 4ଟି କ୍ୟାଭିଟି ବା ଗର୍ତ୍ତ ଅଛି ଯାହାକୁ ସେରିବ୍ରାଲ ଭେଣ୍ଟ୍ରିକଲ କୁହାଯାଏ। ଏହି ଭେଣ୍ଟ୍ରିକଲଗୁଡ଼ିକ ସବୁବେଳେ ଏକ ଜଳୀୟ ପଦାର୍ଥ ସେରିବ୍ରୋସ୍ପାଇନାଲ ଫ୍ଲୁଇଡ୍ ଦ୍ୱାରା ଭରି ହୋଇଥାଏ। ଏହି ଜଳୀୟ ପଦାର୍ଥ ଏକ ସକ୍ ଅବଜର୍ଭର ଭଳି କାମ କରେ। ମଣିଷ ଯେତେ ଡେଇଁଲେ, ନାଚିଲେ, ମୁଣ୍ଡ ହଲାଇଲେ ମସ୍ତିଷ୍କ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କର ବାହାରେ ଏବଂ ଭିତରେ ଏହି ଜଳୀୟ ପଦାର୍ଥର ଅବସ୍ଥିତି ହେତୁ ଏହା ପାଣିରେ ଭାସିବା ଭଳି ମନେ ହୁଏ ଏବଂ ଏହାର ଓଜନ କମିଯାଏ। ମସ୍ତିଷ୍କର ପ୍ରକୃତ ଓଜନ 1.4 କିଲୋଗ୍ରାମ ହୋଇଥିବା ସ୍ଥଳେ ଏହାର ଆପେକ୍ଷିକ ଓଜନ ମାତ୍ର 0.18 କିଲୋଗ୍ରାମ। ଏହି ଓଜନ କମିଯିବା ଯୋଗୁଁ ଆମ ଶରୀରର ଉପରଭାଗରେ ମସ୍ତିଷ୍କ ଥିଲେ ମଧ୍ୟ ଆମକୁ ଭାରି ଲାଗେ ନାହିଁ। ଏହି ଜଳୀୟ ପଦାର୍ଥ ନଥିଲେ ମସ୍ତିଷ୍କ

0: ଓଜନ ଯୋଗୁଁ ଆମେ ମୁଣ୍ଡ ଟେକି ଚାଲିବା କଷ୍ଟକର ହୋଇଥାନ୍ତା। ମସ୍ତିଷ୍କ ରୋଗାକ୍ରାନ୍ତ ହେଲେ ମଣିଷର ସ୍ମରଣ ଶକ୍ତି, ବୌଦ୍ଧିକ ଚିନ୍ତାଧାରା, କାର୍ଯ୍ୟ କରିବାର କ୍ଷମତା ଲୋପ ପାଏ। ମସ୍ତିଷ୍କରେ ଆଘାତ ଲାଗି ରକ୍ତକ୍ଷରଣ ହେଲେ ପକ୍ଷାଘାତ ରୋଗ ହୁଏ, ଯେଉଁଥିରେ ଅଙ୍ଗ ପ୍ରତ୍ୟଙ୍ଗ ପାରାଲିସିସ୍ ହୋଇଯାଏ ଏବଂ ଲୋକ ଅକର୍ମଣ୍ୟ ହୋଇଯାଏ ଏବଂ ଅନେକ କ୍ଷେତ୍ରରେ ମୃତ୍ୟୁ ମୁଖରେ ପଡ଼େ। ମଣିଷର ମସ୍ତିଷ୍କ ଅନ୍ୟ ସମସ୍ତ ପ୍ରାଣୀମାନଙ୍କଠାରୁ ଅଧିକ ବୁଦ୍ଧିପ୍ରାପ୍ତ। ତେଣୁ ମଣିଷ ବୁଦ୍ଧିମାନ, ସଭ୍ୟ, ଶିକ୍ଷିତ ହୋଇ ସମସ୍ତ ଜୀବଜନ୍ତୁଙ୍କୁ ନିଜ ଅକ୍ତିଆର ରଖିବାକୁ ସମର୍ଥ ହୋଇଛି। ଆମର ସମସ୍ତ ବୌଦ୍ଧିକ ଚିନ୍ତାଧାରା, ଭଲମନ୍ଦ ବିଚାର, କଥା କହିବା, ଶୁଣିବା, ଦେଖିବା, ଖାଇବା, ପିନ୍ଧିବା, ବୁଲିବା, ଡେଇଁବା ଏହି ମସ୍ତିଷ୍କ ହିଁ ନିୟନ୍ତ୍ରଣ କରେ। ଯାହାର ମସ୍ତିଷ୍କ ଯେତେ ଉନ୍ନତ ସିଏ ସେତେ ବୁଦ୍ଧିମନ୍ତ ଏବଂ ବିଚାରକ୍ଷମ। ମସ୍ତିଷ୍କର ନିୟନ୍ତ୍ରଣ କ୍ଷମତା ଯୋଗୁଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ନିର୍ଦ୍ଦିଷ୍ଟ ନିୟମ ମୁତାବକ ଗତି କରି ଚାଲିଛନ୍ତି। ଯେକୌଣସି ସୁପର କମ୍ପ୍ୟୁଟରଠାରୁ ଏହା ଅଧିକ ଶକ୍ତିଶାଳୀ। ତେଣୁ ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଏବଂ ସୁରକ୍ଷିତ ରଖାଯାଇଛି ଯାହା ନାନା ପ୍ରତିକୂଳ ପରିବେଶ ଏବଂ ବାହ୍ୟ ଆଘାତ ସହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମସ୍ତିଷ୍କକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣ ସଚେତନ ରହିବା ସଙ୍ଗେ ସଙ୍ଗେ କେତୋଟି ନିୟମ ପାଳନ କରିବା ଉଚିତ। ଖରାରେ ଯିବାବେଳେ ଛତା କିମ୍ବା ଟୋପି ବ୍ୟବହାର କରିବା ଉଚିତ। ମଦ୍ୟପାନ କରି ବା ନିଶା ଔଷଧ ଖାଇ ଗାଡ଼ି ଚଲାଇବା ଅନୁଚିତ। ସ୍କୁଟର ବା ମୋଟରସାଇକେଲରେ ଗଲାବେଳେ ନିଶ୍ଚିତ ଭାବେ ହେଲମେଟ୍ ବ୍ୟବହାର କରିବା ଉଚିତ। କୌଣସି ଜାଗାରେ ପଡ଼ିଗଲେ ବା ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଲେ ମଧ୍ୟ ହେଳା ନ କରି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଆମ ମସ୍ତିଷ୍କ। ଆଲୋଚନା କରିଥିଲେ ଡାକ୍ତର ରବୀନ୍ଦ୍ର କୁମାର ଦଳାଇ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍କତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ତାରିଖରୁ ଭାରତକୁ ଚାରିଦିନିଆ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀରେ ପହଞ୍ଚିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍ ଏବଂ ନରୱେ ଗସ୍ତ ଶେଷ କରି ଶ୍ରୀ ମୋଦି ଇଟାଲୀରେ ପହଞ୍ଚିଛନ୍ତି। ନରୱେକୁ ଦୁଇଦିନିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ମଧ୍ୟ ଶ୍ରୀ ମୋଦି ଅଂଶଗ୍ରହଣ କରିଥିଲେ। ସମ୍ମିଳନୀ ପରେ ଏକ ମିଳିତ ବିବୃତ୍ତିରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ମତବ୍ୟକ୍ତ କରାଯାଇଛି। ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ରଣନୈତିକ ସହଭାଗିତାକୁ ଅଧିକ ଉନ୍ନତ କରିବାକୁ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ର ଏକମତ ହୋଇଛନ୍ତି। ସ୍ଥାୟିତ୍ୱ, ନବସୃଜନ ଏବଂ ସବୁଜ ଅଭିବୃଦ୍ଧି ପ୍ରତି ଉଭୟ ପକ୍ଷର ସହଭାଗିତା ଉପରେ ଅଙ୍ଗୀକାରବଦ୍ଧତା ପ୍ରକାଶ ପାଇଛି। ଭାରତରେ ସବୁଜ ପରିବର୍ତ୍ତନ, ନୀଳ ଅର୍ଥନୀତି, ଜାହାଜ ନିର୍ମାଣ, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ଭଳି କ୍ଷେତ୍ରରେ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିବେଶକଙ୍କୁ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରାଯାଇଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ବାଣିଜ୍ୟ ଅର୍ଥନୈତିକ ସହଭାଗିତା ଚୁକ୍ତିକୁ ଦୃଷ୍ଟିରେ ରଖି ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଦୃଢ଼ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କ ପାଇଁ ଭାରତ ଆଗ୍ରହ ପ୍ରକାଶ କରିଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ନିନ୍ଦା କରିଥିଲେ। ପରବର୍ତ୍ତୀ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଫିନ୍ଲାଣ୍ଡର ହେଲସିଙ୍କିଠାରେ ଅନୁଷ୍ଠିତ ହେବ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ଲୋକସଭା ବାଚସ୍କତି ଓମ୍ ବିର୍ଲା ସଂସଦୀୟ ମିଳିତ କମିଟି ଗଠନ କରିଛନ୍ତି। ଏଥିରେ ଲୋକସଭାର 21 ଜଣ ଏବଂ ରାଜ୍ୟସଭାର 9 ଜଣ ସଦସ୍ୟ ରହିଛନ୍ତି। ଲୋକସଭାର ସଦସ୍ୟଙ୍କ ମଧ୍ୟରେ କମଲଜିତ୍ ସେହରାଓ୍ୱତ, ବୈଜୟନ୍ତ ପଣ୍ଡା ଏବଂ ଡକ୍ଟର ନିଶିକାନ୍ତ ଦୁବେ ଏବଂ ରାଜ୍ୟସଭାରୁ ବିନୋଦ ଶ୍ରୀଧର ତାୱଡେ, ସୁଜିତ କୁମାର ଓ ଉଜ୍ଜଳ ଦେଓରାଓ ନିକମ୍ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଜେନେଭାରେ ଆୟୋଜିତ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଦେଶର ସ୍ୱାସ୍ଥ୍ୟ

ସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟସେବା, ଡିଜିଟାଲ୍ ସ୍ୱାସ୍ଥ୍ୟ ନବସୃଜନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ନଡ୍ଡା ସୂଚନା ପ୍ରଦାନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟକୁ ବିକଶିତ କରିବା ଏବଂ ଉତ୍ତରଦାୟିତ୍ୱ ଶୀର୍ଷକ ସମାବେଶକୁ ସମ୍ବୋଧନ କରି ଶ୍ରୀ ନଡ୍ଡା ପୂର୍ଣ୍ଣ ସରକାର ଏବଂ ସମ୍ପୂର୍ଣ୍ଣ ସମାଜ ଆଭିମୁଖ୍ୟ ଆଧାରରେ ଗ୍ରହଣ କରାଯାଇଥିବା ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଭାରତରେ 1,85,000 ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଥିବା ସେ ସୂଚନା ଦେଇଛନ୍ତି। ଏହାଦ୍ୱାରା ସମ୍ପ୍ରଦାୟ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ ତ୍ୱରାନ୍ୱିତ ହୋଇପାରୁଛି। ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ ଅଧୀନରେ 880 ନିୟୁତରୁ ଅଧିକ ଡିଜିଟାଲ୍ ସ୍ୱାସ୍ଥ୍ୟ ପରିଚୟ ସୃଷ୍ଟି ମାଧ୍ୟମରେ ଜାତୀୟ ସ୍ୱାସ୍ଥ୍ୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରାଯାଇପାରିଛି। ଦୀର୍ଘକାଳୀନ ସ୍ୱାସ୍ଥ୍ୟ ରେକର୍ଡ ଏବଂ ନିରନ୍ତର ସେବା ପ୍ରଦାନକୁ ଏହା ଅଧିକ ସୁଗମ କରିପାରିଛି। ସମ୍ମିଳନୀ ଅବସରରେ ଶ୍ରୀ ନଡ୍ଡା ଭାରତର ପଡ଼ୋଶୀ ପ୍ରଥମ ନୀତି ଆଧାରରେ ଭୁଟାନ ପ୍ରତିପକ୍ଷ ଲିଓନୁପୋ ତାଣ୍ଡିନ୍ ୱାଙ୍ଗଚୁକ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଶ୍ରୀ ନଡ୍ଡା ନେପାଳର ସ୍ୱାସ୍ଥ୍ୟମନ୍ତ୍ରୀ ନିଶା ମେହେଟ୍ଟାଙ୍କ ସହ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି। ମହିଳାଙ୍କର ସାମାଜିକ ଏବଂ ଆର୍ଥିକ ଉନ୍ନତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଅନ୍ନପୂର୍ଣ୍ଣା ଯୋଜନା ପ୍ରଚଳନ କରିଛନ୍ତି। ଯୋଜନା ଅଧୀନରେ ମହିଳାଙ୍କୁ ମାସିକ 3,000 ଟଙ୍କାର ଆର୍ଥିକ ସହାୟତା ନିଶ୍ଚିତ କରାଯାଇପାରିବ। ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ କଲ୍ୟାଣ ବିଭାଗ ଦ୍ୱାରା ଆସନ୍ତା ମାସ ପହିଲାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଯୋଜନା ଅଧୀନରେ ଆର୍ଥିକ ସହାୟତା ସିଧାସଳଖ ହସ୍ତାନ୍ତର ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। 25ରୁ 60 ବର୍ଷ ମଧ୍ୟରେ ମହିଳା ଏହି ଯୋଜନା ପାଇଁ ଯୋଗ୍ୟ ହେବେ। ଏଥିପାଇଁ ହିତାଧିକାରୀ ଯୋଗ୍ୟତା ନେଇ ଅନ୍ୟାନ୍ୟ ସୂଚନା ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ତେବେ ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଏସ୍ଆଇଆର୍ ଟ୍ରିବ୍ୟୁନାଲ୍ରେ ଆବେଦନ କରିଥିବା ହିତାଧିକାରୀଙ୍କୁ ମାମଲାର ଶୁଣାଣି ପରେ ଏଥିପାଇଁ ବିଚାରକୁ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମାସ ପହିଲାରୁ ଏହି ଯୋଜନା ପାଇଁ ଅନ୍ଲାଇନ୍ ପୋର୍ଟାଲ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆସନ୍ତା 23 ତାରିଖରୁ 4 ଦିନିଆ ଭାରତ ଗସ୍ତରେ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଆମେରିକାର ବୈଦେଶିକ ବିଭାଗ ଏ ସମ୍ପର୍କରେ ଦେଇଥିବା ସୂଚନା ଅନୁଯାୟୀ ଏହି ଗସ୍ତ ଅବସରରେ ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। ବିଭାଗର ମୁଖପାତ୍ର ଟମି ପିଗଟ୍ କହିଛନ୍ତି 23ରୁ 26 ତାରିଖ ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶକ୍ତି, ସୁରକ୍ଷା, ବାଣିଜ୍ୟ ଓ ପ୍ରତିରକ୍ଷା ସହଯୋଗ ନେଇ ଭାରତୀୟ ନେତା ତଥା ବରିଷ୍ଠ ପଦାଧିକାରୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। 26 ତାରିଖରେ ଶ୍ରୀ ରୁବିଓ କ୍ୱାଡ୍ ବୈଠକରେ ଯୋଗଦେବେ। କ୍ୱାଡ୍ ଗୋଷ୍ଠୀରେ ଭାରତକୁ ମିଶାଇ ଅଷ୍ଟ୍ରେଲିଆ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସଦସ୍ୟ ଅଛନ୍ତି। ରେଳବାଇର ବ୍ରଡ୍ଗେଜ୍ ରେଳପଥ ବିଦ୍ୟୁତିକରଣ କ୍ଷେତ୍ରରେ 99.6% କାର୍ଯ୍ୟ ସମ୍ପନ୍ନ ହୋଇଛି। ଏ କ୍ଷେତ୍ରରେ ଭାରତୀୟ ରେଳବାଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା 69,873 କିଲୋମିଟର ବ୍ରଡ୍ଗେଜ୍ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପନ୍ନ ହୋଇସାରିଥିଲା। ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ରେଳ ଯୋଗାଯୋଗ ବ୍ୟବସ୍ଥା, ୟୁରୋପୀୟ ସଂଘ, ବ୍ରିଟେନ୍ ଏବଂ ଆମେରିକାଠାରୁ ଭାରତ ଏ କ୍ଷେତ୍ରରେ ଅଧିକ ସଫଳତା ହାସଲ କରିଥିବା ରେଳ ମନ୍ତ୍ରଣାଳୟ କହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପଭି ଗ୍ରହଣ କରାଯାଇଥିବା ସିବିଏସ୍ଇ କହିଛି। ସଂଶୋଧିତ ସମୟସୀମା ମଧ୍ୟରେ ଆବେଦନ ପ୍ରକ୍ରିୟା ଶେଷ କରିବାକୁ ସିବିଏସ୍ଇ ପରାମର୍ଶ ଦେଇଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ସରକାରୀ ଚାକିରିରେ ସଂରକ୍ଷଣ ପାଇଁ ଅନ୍ୟାନ୍ୟ ପଛୁଆବର୍ଗ ଓବିସି ତାଲିକା ସରକାର ପ୍ରକାଶ କରିଛନ୍ତି। ଏଥିରେ 66 ବର୍ଗର ପଛୁଆବର୍ଗ ସାମିଲ ହୋଇଛନ୍ତି। ପୂର୍ବରୁ ଓବିସି କ ଏବଂ ଓବିସି ଖ ଏହିପରି ଦୁଇଟି ଅଲଗା ବର୍ଗରେ 10% ଏବଂ 7% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ଏହାକୁ କୋଲକାତା ହାଇକୋର୍ଟ ଖାରଜ କରିଦେଇଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ୱାରା ଜାରି ଅଧିସୂଚନା ଅନୁଯାୟୀ ନୂତନ ତାଲିକାରେ 7% ସ୍ଥାନ ସଂରକ୍ଷଣ ସ୍ଥିରୀକୃତ ହୋଇଛି।
ଡିଜିସି ଅଧିକାରୀଙ୍କ ଉପସ୍ଥିତିରେ ପ୍ରକୃତ ଉପକରଣ ନିର୍ମାଣ ବ୍ୟବସ୍ଥା ଅଧୀନରେ ଏୟାର ଇଣ୍ଡିଆ ବୋଇଂ 787-8 ବିମାନର ଇନ୍ଧନ ନିୟନ୍ତ୍ରଣ ପ୍ରକ୍ରିୟା ଯାଞ୍ଚ କରାଯିବ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛି। ଡିଜିସିଏ କହିଛି ଗତ ଫେବୃୟାରୀ 2 ତାରିଖ

0: ତାରିଖରେ ଏୟାର ଇଣ୍ଡିଆ ବୋଇଂ 787-8 ବିମାନ ହିଥ୍ରୋ ବିମାନ ବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ ଏଆଇସି 132 ଉଡ଼ାଣ ଆରମ୍ଭ ସମୟରେ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ବିମାନର ପାଇଲଟ୍ ତାଙ୍କ ରିପୋର୍ଟ ବାମପାଖ ଇନ୍ଧନ ନିୟନ୍ତ୍ରଣ ସୁଇଚ୍ରେ ତ୍ରୁଟି ରହିଥିବା ନେଇ ସୂଚନା ପ୍ରଦାନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଡିଜିସିଏ ପକ୍ଷରୁ ଏହି ଯାଞ୍ଚ ପ୍ରକ୍ରିୟା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 7 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଲକ୍ଷ୍ନୌ 5 ୱିକେଟ୍ ବିନିମୟରେ 220 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ସ 57 ବଲ୍ରେ ସର୍ବାଧିକ 96 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ରୟାଲ୍ସ 19 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ବୈଭବ ସୂର୍ଯ୍ୟବଂଶୀ 38 ବଲ୍ରୁ 93 ରନ୍ ସଂଗ୍ରହ କରି ଦଳ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ଲେ ଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଏହି ପର୍ଯ୍ୟାୟରୁ ବାଦ୍ ପଡ଼ିଛନ୍ତି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍କତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ତାରିଖରୁ ଭାରତକୁ 4-ଦିନିଆ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ର।

ତାର ଅନ୍ୟ ଏକ ନାମ ରସା। ଜଳର ମୁଖ୍ୟ ଆଧାର ମାଟି। ଆମର ଜୀବନରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜଳ ଦରକାର ହୁଏ। ପିଲାଟି ଜନ୍ମ ହେଲା ପରେ ଜଳ ତା ପାଟିରେ ଦିଆଯାଏ ଓ ମୃତ୍ୟୁ ପୂର୍ବରୁ ପବିତ୍ର ଗଙ୍ଗା ଜଳ ଦିଆଯାଇଥାଏ। ଏଇ ଜଳର ସଂରକ୍ଷଣ ହିଁ ଜଳ ଯାତନାରୁ ମୁକ୍ତି ଦେବ। କେତେକ ଲୋକ କହନ୍ତି ଜଳ ପାଇଁ ପୃଥିବୀରେ ତୃତୀୟ ବିଶ୍ୱଯୁଦ୍ଧ ଆସନ୍ନ ହୋଇପାରେ, କାରଣ ଜଳ ଦିନକୁ ଦିନ କମି କମି ଆସୁଛି। ଏଥିପାଇଁ ସଂରକ୍ଷଣ ଜରୁରୀ। ଆମର ଜୀବନ ଶୈଳୀରେ ଜଳ ହିତବେଇତା ଆମେ କରିପାରୁନୁ, ସେଥିପାଇଁ ଜଳ ସଙ୍କଟ ଦେଖାଦେଇଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ସଙ୍କଟର ମାତ୍ରା ଅଧିକ ହୋଇଥାଏ। ଏହି ସମୟରେ ଆମେ ଯଦି ଜଳ ପାଇଁ ସଚେତନ ରହିବା, ତାହେଲେ ବର୍ଷା ଋତୁର ପ୍ରାରମ୍ଭରେ ଜଳକୁ ଆମେ ସଂରକ୍ଷଣ କରିବା।

ଋତୁରେ ସଙ୍କଟର ମାତ୍ରା ଅଧିକ ହୋଇଥାଏ। ଏହି ସମୟରେ ଆମେ ଯଦି ଜଳ ପାଇ ସଚେତନ ରହିବା ତାହେଲେ ବର୍ଷା ଋତୁର ପ୍ରାରମ୍ଭରେ ଜଳକୁ ଆମେ ସଂରକ୍ଷଣ କରିବା, ବର୍ଷା ଜଳକୁ ଅମଳ କରିବା ବା ସଂରକ୍ଷଣ କରିବା ଏବେ ସରକାରଙ୍କର ଫ୍ଲାଗସିପ୍ ପ୍ରୋଗ୍ରାମରେ ଅନ୍ତର୍ଭୁକ୍ତ। ବିଭିନ୍ନ ସହରାଞ୍ଚଳ ହେଉ ଗ୍ରାମାଞ୍ଚଳ ହେଉ ସବୁଠି ଜଳକୁ ସଂଗ୍ରହ କରିବା ପାଇଁ ଅଧିକ ଧ୍ୟାନ ଦିଆଯାଉଛି। ସାଧାରଣ ଭାବେ 100 ଲିଟରରୁ 140 ଲିଟର ଭିତରେ ଜଣେ ଲୋକର ବ୍ୟବହାର ହେଇପାରିବ, କିନ୍ତୁ ଯଦି ଆମେ ହିସାବକୁ ନବୁ ତାହେଲେ ଜଳ 1.5 ଗୁଣରୁ 2 ଗୁଣ ଆମେ ଅଧିକ ଖର୍ଚ୍ଚ କରୁଛୁ। ଆମେ ଏଥିରେ ମିତବ୍ୟୟୀ ହେବା ଦରକାର। ସାଧାରଣ ଭାବେ ଆମେ ଯେଉଁ ଗାଧୋଇବାରେ ଜଳ ବ୍ୟବହାର କରୁଛୁ ସେଇ ଜଳକୁ ଆମେ ଷ୍ଟୋରେଜରେ ଜାଳି ନ ଦେଇ ଗଛରେ ଦେଇପାରିବା, ଅନ୍ୟ ଭାବରେ ଏଇ ଜଳକୁ ବ୍ୟବହାର କରିପାରିବା। ଆଉ ଗୋଟିଏ କଥା, ସବୁଠୁ ବଡ କଥା ହେଲା ଜଳକୁ ସବୁ ସମୟରେ ପ୍ରଦୂଷଣ ମୁକ୍ତ କରି ରଖିବା ପାଇଁ ଜନସାଧାରଣମାନେ ଆମେମାନେ ସଚେତନ ରହିବା। ସର୍ବୋପରି ଜଳର ବ୍ୟବହାରରେ ମିତବ୍ୟୟୀତାକୁ ପ୍ରାଧାନ୍ୟ ଦେଲେ ଜଳ ସଂରକ୍ଷଣ ହେବା ସହିତ ଜଳ ଆମ ପାଇଁ ସବୁବେଳେ ଉପଲବ୍ଧ ହେବ।

0: ଆମ ଦୈନନ୍ଦିନ ଜୀବନରେ ମହୁ ବା ମଧୁର ଆବଶ୍ୟକତା ଅନେକ ରହିଛି। ପୂଜା କାର୍ଯ୍ୟରେ ପଞ୍ଚାମୃତଠାରୁ ଆରମ୍ଭ କରି ଔଷଧ ସବୁଠି ମହୁର ବ୍ୟବହାର ହୋଇଥାଏ। ଏହି ମହୁ ବା ମଧୁ ଏକ ପ୍ରାକୃତିକ ସମ୍ପଦ। ଫୁଲରୁ ଫୁଲ ଉଡ଼ି ମହୁ ସଂଗ୍ରହ କରିଥାଏ ମହୁମାଛି, ଆଉ ତାକୁ ସାଇତି ରଖେ ମହୁ ଫେଣାରେ। ପ୍ରକୃତିଦତ୍ତ ଏହି ଔଷଧୀୟ ଦ୍ରବ୍ୟର ଆଦର ରହିଆସିଛି କାହିଁ କେଉଁ କାଳରୁ। ମହୁର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏବେ ସରକାରଙ୍କ ପକ୍ଷରୁ ମହୁ ମିଶନ କରାଯାଇ ମହୁମାଛି ପାଳନ ଓ ମହୁ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ପାଖରେ ଶୁଦ୍ଧ ମହୁ ଉପଲବ୍ଧ କରାଇବା ଏବଂ ମହୁମାଛି ଚାଷ ପ୍ରତି ଲୋକଙ୍କୁ ଆକୃଷ୍ଟ କରାଇବା। ମହୁମାଛି ଚାଷ ଦ୍ୱାରା ଶୁଦ୍ଧ ମହୁ ମିଳିବା ସହ ପରାଗ ସଂଗମରେ ସହାୟକ ହୋଇଥାଏ ଏବଂ ଚାଷରେ ଅଧିକ ଅମଳ ମିଳିଥାଏ। ଆଜି ସମଗ୍ର ବିଶ୍ୱରେ ପାଳନ କରାଯାଉଛି ବିଶ୍ୱ ମହୁମାଛି ଦିବସ। ଏହି ଦିବସ ପାଳନ ସମ୍ପର୍କରେ ନିଜର ଅଭିମତ ରଖନ୍ତି କୀଟତତ୍ତ୍ୱ ବିଶେଷଜ୍ଞ ଡକ୍ଟର ରମାନାଥ ମହାପାତ୍ର।
1: ମହୁମାଛିକୁ ପୃଥିବୀର ଏକ ସର୍ବୋତ୍କୃଷ୍ଟ ଜୀବ କହିଲେ ଅତ୍ୟୁକ୍ତି ହେବ ନାହିଁ, କାରଣ ଏହାର ପ୍ରକୃତି ଉପରେ କୌଣସି କୁପ୍ରଭାବ ନଥାଏ। ମାତ୍ର ଏହାର ଅନୁପସ୍ଥିତି ଯୋଗୁଁ ଫସଲରେ ପରାଗ ସଂଗମ ହ୍ରାସ ଜନିତ କ୍ଷତି ହେବା ସହିତ ବିବିଧ ବୃକ୍ଷରାଜି ବିଶେଷ କରି ଜୀବଜଗତ ଲୋପ ପାଇଯିବାର ଆଶଙ୍କା କରାଯାଏ। ମାତ୍ର ଆଜିକାଲିର ଜଳବାୟୁ ପରିବର୍ତ୍ତନ ଓ ଅତ୍ୟଧିକ କୀଟନାଶକ ବିଷ ପ୍ରୟୋଗ ଦ୍ୱାରା ବହୁଳ ଭାବେ ମହୁମାଛି ଓ ଅନ୍ୟାନ୍ୟ ପରାଗ ସଂଗମକାରୀ ଜୀବମାନଙ୍କର ବିଲୋପ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମହୁମାଛିମାନଙ୍କର ସୁରକ୍ଷା ନିମନ୍ତେ ବିଶ୍ୱ ମହୁମାଛି ଦିବସ ପାଳନର ଗୁରୁତ୍ୱ ଯଥାର୍ଥ। ମେ ମାସର ଉତ୍ତର ଗୋଲାର୍ଦ୍ଧରେ ମହୁମାଛିଙ୍କ ବଂଶବୃଦ୍ଧି ଏବଂ ପୃଥିବୀରେ ମଡର୍ଣ୍ଣ ବୀ କିପିଂ ବା ଆଧୁନିକ ମହୁମାଛି ପାଳନର ପ୍ରଥମ ଶିକ୍ଷକ ଆଣ୍ଟନ ଜନ୍ସାଙ୍କର ଜନ୍ମ ତାରିଖ ମେ 20 ସ୍ମରଣ ରଖିବା ଉଦ୍ଦେଶ୍ୟରେ ପରବର୍ତ୍ତୀ ସମୟରେ ଏହି ମେ 20 ତାରିଖଟିକୁ ବିଶ୍ୱ ମହୁମାଛି ଦିବସ ପାଳନ କରିବାକୁ ସ୍ଥିର କରାଯାଇଥିଲା। ୟୁନାଇଟେଡ୍ ନେସନ୍ ଘୋଷଣା କରିଥିଲା ଯେ ଏହି ମେ 20 ବିଶ୍ୱ ମହୁମାଛି ଦିବସ ପାଳନ କରିବା। ଏହି ମହୁମାଛି ପାଳନ ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଲା ବୈଜ୍ଞାନିକ ପ୍ରଣାଳୀରେ ମହୁମାଛି ପାଳନର କିପରି ଅଭିବୃଦ୍ଧି ଘଟିବ ଏବଂ ମହୁମାଛିଙ୍କର ସୁରକ୍ଷା। ଆଲବର୍ଟ ଆଇନଷ୍ଟାଇନ୍ କହିଥିଲେ ଯଦି ପୃଥିବୀ ପୃଷ୍ଠରୁ ମହୁମାଛି ବିଲୋପ ହୋଇଯାଏ ତାହେଲେ ମଣିଷ ସମାଜ କେବଳ 4 ବଞ୍ଚି ରହିବ, କାହିଁକି ନା ବିନା ପରାଗ ସଂଗମରେ କୌଣସି ପ୍ରକାର ଫସଲ ହେବ ନାହିଁ, ଯାହାଫଳରେ ମଣିଷର ଖାଦ୍ୟ ହୋଇ ମଣିଷ ମୃତ୍ୟୁବରଣ କରିବ। ଏହି ପରିପ୍ରେକ୍ଷୀରୁ ଆମର ସାଧାରଣ ଜନସାଧାରଣମାନେ ମଧ୍ୟ ମହୁମାଛିର ଗୁରୁତ୍ୱ ଉପଲବ୍ଧି କରି ସେମାନେ ତା ପାଇଁ ତାର ସୁରକ୍ଷା ପାଇଁ ଯତ୍ନବାନ ହେବା ଆବଶ୍ୟକ। ମହୁମାଛି ପାଳନର ସୁରକ୍ଷା ନିମନ୍ତେ ଆମର ବହୁତ ଗୁଡ଼େ କାର୍ଯ୍ୟକ୍ରମ ହାତକୁ ନେବାର ଅଛି। ବହୁଳ ଭାବେ ମହୁମାଛି ପାଳନ ଓ ଦଳ ଉତ୍ପାଦନ ସମ୍ବନ୍ଧୀୟ ସଚେତନତା ସୃଷ୍ଟି। ଦ୍ୱିତୀୟ ଜିନିଷ, ଆଗ୍ରହୀ ଚାଷୀମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ମହୁମାଛି ଚାଷ ଓ ଦଳ ଉତ୍ପାଦନ ପାଇଁ

ତାଲିମ ପ୍ରଦାନ ଓ ସେମାନଙ୍କର କୁଶଳତା ବୃଦ୍ଧି କରିବା ଏକାନ୍ତ ଆବଶ୍ୟକ। ଉପଲବ୍ଧ ବୈଜ୍ଞାନିକ ଜ୍ଞାନକୌଶଳର ଆହରଣ ଓ ତାର ସଦୁପଯୋଗ କରି ବାକ୍ସ ପିଛା ଅଧିକ ଦଳ ଉତ୍ପାଦନ କରି ଓ ତାଦ୍ୱାରା ସେମାନଙ୍କର ଆୟ ବୃଦ୍ଧି କରିବା ଦ୍ୱାରା ମହୁମାଛି ପାଳନର ମଧ୍ୟ ଅଭିବୃଦ୍ଧି ଘଟିବ। ଆଉ ଗୋଟିଏ ଉଦ୍ଦେଶ୍ୟ ହେଲା ବିଭିନ୍ନ ସ୍ଥାନରେ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ମହୁମାଛି ଚରା ବୃକ୍ଷର ସୁରକ୍ଷା ଓ ଅଧିକ ସଂଖ୍ୟକ ମହୁମାଛି ଚରା ବୃକ୍ଷ ରୋପଣ। ଚରା ବୃକ୍ଷ କହିଲେ ବିଶେଷ କରି ଆମର ନିମ କରଞ୍ଜ ଏଭଳିଆ ଗଛ ଗୁଡିକ ଯଦି ଆମେ ରାସ୍ତା କଡ଼ରେ ଲଗେଇବା, ପୋଲାଙ୍ଗ ଏସବୁ ଲଗେଇବା, ତାହେଲେ ମହୁମାଛିର ସୁରକ୍ଷା ହୋଇପାରିବ।

0: ଚଞ୍ଚଳ ଅସ୍ଥିର ମନ ଯେଉଁ ବିଷୟ ଆଡ଼କୁ ଧାଇଁଯାଏ ତାକୁ ବୁଝେଇ ସୁଝେଇ ଅଭ୍ୟାସ ବଳରେ ଫେରାଇ ଆଣି ଆତ୍ମାର ବଶୀଭୂତ କରିବାକୁ ହୁଏ। ଯୋଗ ପ୍ରାଣାୟାମ ଦ୍ୱାରା ଏହା ସହଜ ହୋଇଥାଏ। ମନ ସଫା ଥିଲେ ଗଡ଼ିଆ ଗଙ୍ଗା, ମନ ବିଶାଳ ହୋଇଗଲେ ତୃଷ୍ଣା ବିକ୍ଷୋଭ ସୃଷ୍ଟି କରିପାରେ ନାହିଁ। ନଦୀ ଜଳ ସଦାସର୍ବଦା ସମୁଦ୍ରରେ ପ୍ରବେଶ କଲେ ମଧ୍ୟ ତାହା ଆଲୋଡ଼ିତ ହୋଇ ସୀମାଲଙ୍ଘନ କରିନଥାଏ। ଭଗବତ ଚେତନା ଓ ସମର୍ପଣରେ ମନ ହୃଦୟ ପବିତ୍ର ହୋଇଥାଏ। କାମଭୂତ ଓହ୍ଲାଇଗଲେ ତୃଷ୍ଣାର ନିବୃତ୍ତି ଘଟେ। କାମନାରୁ ନିବୃତ୍ତି ହିଁ ମୁକ୍ତି। ଗୌତମ ବୁଦ୍ଧଙ୍କ ବାଣୀ, କାମନା ଦୁଃଖର କାରଣ ଓ କାମନାର ବିନାଶରେ ଦୁଃଖର ବିନାଶ, ଏହା ସାଧନାର ସନ୍ଦେଶ ଦେଇଥାଏ। ଅତଏବ ସଦ୍ଗ୍ରନ୍ଥ ଅଧ୍ୟୟନ, ମନନ, ସତ୍ସଙ୍ଗ, ସଦ୍ଗୁରୁ ସେବା ଓ ଗୋବିନ୍ଦ ଭଜନ ଦ୍ୱାରା କାମ ତୃଷ୍ଣା ନିର୍ମୂଳ ହୋଇଥାଏ। ବିଷୟ ବିଷ ହରଣ ନିମିତ୍ତ ସତ୍ସଙ୍ଗତି ଏକମାତ୍ର ଔଷଧ ଓ ଈଶ୍ୱର ଏକମାତ୍ର ବୈଦ୍ୟ। ସଂସାର ସାଗରରୁ ପାରି ହେବା ପାଇଁ ସଜ୍ଜନ ସଙ୍ଗତି ଏକ ନୌକା ଓ ସଂସାରର ସ୍ରଷ୍ଟା ଏକମାତ୍ର ନାବିକ। ସତ୍ସଙ୍ଗତିରେ ସଂସାରର ଆସକ୍ତି ବିଶୋଧିତ ହୋଇ ଧୀରେ ଧୀରେ ପ୍ରଭୁଭକ୍ତିରେ ରୂପାନ୍ତରିତ ହୁଏ।
1: କଥିତରେ ଶୁଣୁଥିଲେ ଅଗ୍ରେ ବହ୍ନି ପୃଷ୍ଠେ ଭାନୁ ରାତ୍ର ଜୀବୁକ ସମର୍ପିତ ଜାନୁ। ଆଲୋଚନା କରିଥିଲେ ଡକ୍ଟର ଶରତ ଚନ୍ଦ୍ର ପରିଡ଼ା, ଆକାଶବାଣୀ କଟକ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ ଶାସ୍ତ୍ରୀୟ ରାଗ ଉପରେ ଆଧାରିତ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ରାଗ ମଞ୍ଜରୀ। କଣ୍ଠଶିଳ୍ପୀ ସନ୍ତୋଷୀ ପ୍ରସାଦ ମିଶ୍ର, ଗୀତିକାର ଶ୍ରୀନିବାସ ମହାନ୍ତି, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ହେମନ୍ତ କୁମାର ତ୍ରିପାଠୀ। ଶିଳ୍ପୀ ପ୍ରଥମେ ପରିବେଷଣ କରିଛନ୍ତି ମୁଁ ଆଜି ନିଶିଥ ପ୍ରହରୀ, ମୁଁ ଯେ ଜାଣେ ନା ପ୍ରଣୟ ଅଭିସାରିକାର ବଜାଏ ବିରହ ମୁରଲୀ। ଗୀତଟି ରାଗ କାଫି ଉପରେ ଆଧାରିତ।

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଗୀତ ପରିଣୟ ଯେବେ ପହିଲି ମନର ମରୁମୟ ମରିଚିକା। ଗୀତଟି ରାଗ କିରବାଣୀ ଉପରେ ଆଧାରିତ।

ଶିଳ୍ପୀଙ୍କ କଣ୍ଠରେ ଶେଷରେ କବରୀର ତୁମ ରକ୍ତ କରବି କମନୀୟ ଆଖି ପତା କଜଳ ଗାଧୁଆ ଆଖିରେ ଗୋ ତୁମ ମୋହରି ସ୍ୱପ୍ନ ଗୁନ୍ଥା। ଗୀତଟି ସୁଧ ବସନ୍ତ ଉପରେ ଆଧାରିତ।

0: ଶୁଣୁଥିଲେ ଶାସ୍ତ୍ରୀୟ ରାଗ ଉପରେ ଆଧାରିତ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ରାଗ ମଞ୍ଜରୀ। କଣ୍ଠଶିଳ୍ପୀ ଥିଲେ ସନ୍ତୋଷୀ ପ୍ରସାଦ ମିଶ୍ର। ଗୀତ ରଚନା କରିଥିଲେ ଶ୍ରୀନିବାସ ମହାନ୍ତି। ସ୍ୱର ସଂଯୋଜନ ଏବଂ ସଙ୍ଗୀତ ପରିଚାଳନା କରିଥିଲେ ହେମନ୍ତ କୁମାର ତ୍ରିପାଠୀ। ଗୀତଗୁଡ଼ିକ ପ୍ରଥମେ ରାଗ କାଫି, ପରେ ରାଗ କିର୍ବନି ଏବଂ ପରେ ପରେ ରାଗ ଶୁଦ୍ଧ ବସନ୍ତ ଉପରେ ଆଧାରିତ ଥିଲା। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ପ୍ରଦ୍ୟୁମ୍ନ କିଶୋର ନାୟକ, କୁମାର ଚନ୍ଦ୍ର ମହାନ୍ତି, ରବିଶଙ୍କର ପ୍ରଧାନ ଏବଂ ସୁଦର୍ଶନ ଦାସ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: यदि आप अब कोई नई कार या बाइक लेने की तैयारी कर रहे हैं तो वो आपको काफी किफायती दामों पर उपलब्ध होगी। जीएसटी परिषद ने छोटी कारों 350 सीसी तक की बाइक और तिपहिया वाहनों पर टैक्स 28% से घटाकर 18% कर दिया है। 22 सितंबर 2025 से लागू होने वाला ये त्योहारी तोहफा एंट्री लेवल गाड़ियों को और भी किफायती बना देगा, जबकि लग्जरी कारें और बड़ी बाइक 40% के नए स्लैब में आ गई हैं, लेकिन फिर भी उन पर कम टैक्स लगेगा।

ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀ ବିଳାସ। ଆଜି ଶୁଣନ୍ତୁ ଏହାର 29ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲିଖ୍ୟ ରଜତ କୁମାର କର। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ।

ଏହି ଭାଗରେ ଆରମ୍ଭ ହେଉଛି କାବ୍ୟର ଦ୍ୱାଦଶ ଛାନ୍ଦ। ବରଣମାଳା ଶ୍ରୀରାମଙ୍କ ଗଳାରେ ଦେଲା ପରେ ବିବାହ ବିଳମ୍ବ ଅଛି ବୋଲି ଶୁଣିଲେ ସୀତା। ବିବାହ କାଲି କରିବା ବୋଲି ଜନକ ଋଷି କହୁଥିଲେ। ପିତାଙ୍କର ଏହି ବ୍ୟଗ୍ରତାରେ କିନ୍ତୁ ବାଧା ଦେଲେ ଲକ୍ଷ୍ମଣ, କାରଣ ତାଙ୍କ ପିତାଙ୍କ ଅନୁପସ୍ଥିତିରେ ଏ ବିବାହ ହୋଇପାରେ ନା। ଏହା ଶୁଣିବା ପରେ ପତି ରୂପେ ବରଣ କଲାପରେ ମଧ୍ୟ ମିଳନରେ ବିଳମ୍ବ ହେତୁ ସୀତା ବିରହରେ ଜର୍ଜରିତା ହୋଇଛନ୍ତି। ଯମକ ଅଳଙ୍କାର ପ୍ରୟୋଗ କରି ବହୁ ଅର୍ଥବୋଧକ ଏକ ଶବ୍ଦର ବାରମ୍ବାର ବ୍ୟବହାରରେ ଭଞ୍ଜ କବିତ୍ୱ ଓ ପାଣ୍ଡିତ୍ୱର ଚମତ୍କାର ନିଦର୍ଶନ ଦେଇଛନ୍ତି। ବରିସାରି ବିଭା ବା ବିବାହ ବିଳମ୍ବ ଶୁଣି ରମଣୀମଣି ସୀତା ବିଭାବରି ବା ରାତ୍ରି ହେବା ମାତ୍ରେ ଭାବିଲେ ବିଭାବରି ଚରି ବା ରାତ୍ରିଚରି ରାକ୍ଷସୀ ଗ୍ରାସିବାକୁ ଆସିଲା। ରାମ ଦର୍ଶନ ଓ ମିଳନଜନିତ ବିଭାବ ରୀତିରୁ ବା ପ୍ରଣୟ ଭାବର ଅତିଶୟ ପ୍ରଭାବରୁ ସୀତାଙ୍କୁ ନିଦ ହେଲା ନାହିଁ, ବିରହରେ ସେ ଭାସିଲେ। ବିରହ ରୂପକ ତାଡ଼କିର ତ୍ରାସ ବା ଭୟରେ ସୀତା ରାମଙ୍କୁ ଚିନ୍ତା କରି ବିରହେ ଭାସେ ବା କହିଲେ। ତାଡ଼କା ବଧକାରୀ ବୀର ରାମ ସୀତାଙ୍କ ବିରହ ଦୂରକାରୀ ବୋଲି ଶବ୍ଦ ଓ ଅର୍ଥର ସୁନ୍ଦର ମିଳନ ଘଟିଛି ବୈଦେହୀ ବିଳାସରେ। ଶରୀରର ବାସରେ ବା ସୁବାସରେ ସଜ ପଦ୍ମଫୁଲକୁ ନିନ୍ଦୁଥିବା ସୀତା ବାସରେ ଅର୍ଥାତ୍ ପିନ୍ଧା ଲୁଗାକୁ ଭାବିଲେ ମୋତେ ବାନ୍ଧିବା ପାଇଁ ଇଏ ଗୋଟିଏ ଦୌଡ଼ି କି। ବାସରେ ବା ଦିନକୁ ଯୁଗ ଭଳି ସେ ମନେ କଲେ। ବାସରେ ଅର୍ଥାତ୍ ବିବାହ ପରେ ବାସର ରାତ୍ରିର ଯୁଗ ବା ମିଳନ ନ ହୋଇ ପଞ୍ଚସର ବା କାମଦେବ ବିନାଶ କରିବାକୁ ବସିଛି। ବିନା ଗତିରେ ଅର୍ଥାତ୍ ଆଉ ଗତି ନାହିଁ ଗଲା ଜୀବନ ବୋଲି ଚିନ୍ତା କଲେ ବିରହିଣୀ ସୀତା। ସୁଧା ବା ଅମୃତତୁଲ୍ୟ ଆହାର ବିରୋଚନ ହେଲା ବା ରୁଚିଲା ନାହିଁ। କର୍ପୂର ଚୂର୍ଣ୍ଣ ଶୀତଳ ପରିବର୍ତ୍ତେ ବିରୋଚନ କଣ ବା ଅଗ୍ନିକଣା ଭଳି ମନେ ହେଲା। ବିରୋଚନ ବା ଚନ୍ଦ୍ର ଉଦୟ ଦେଖି ସଖୀଙ୍କୁ ସୀତା କହିଲେ, ଆମ ଘରେ ବିରୋଚନ ଅର୍ଥାତ୍ ସୂର୍ଯ୍ୟ କଣ ସବୁବେଳେ ଉଦୟ ହେଉଛନ୍ତି? ଅତ୍ୟଧିକ ବିରହ ଭାବ ହେତୁ ଚନ୍ଦ୍ର କିରଣରେ ମଧ୍ୟ ସୂର୍ଯ୍ୟ କିରଣକୁ ଅନୁଭବ କଲେ ସୀତା। ବସନ୍ତ ଋତୁରେ ବସନ୍ତ ଦୂତ କୋକିଳର ସ୍ୱରକୁ ବଜ୍ର ପଡ଼ିବା ଭଳି ମନେ କରି ରକ୍ଷା ପାଇବା ପାଇଁ ବଜ୍ର ନିବାରଣକାରୀ ଅଗସ୍ତିଙ୍କୁ ସ୍ମରଣ କଲେ। ବ୍ୟାଧିଘାତ ବା ସୁନାରୀ ଫୁଲ ଗୁଚ୍ଛରୁ ଭଅଁର ଉଡ଼ି ଆସିବା ଦୃଶ୍ୟ ଆନନ୍ଦ ଦେବା ବଦଳରେ ବ୍ୟାଧିଘାତ ବା ରୋଗ ବ୍ୟାଧିର ଆଘାତ ପରି ତାଙ୍କୁ ମନେ ହେଲା। ବାରବାର ଚେତନା ଶୂନ୍ୟା ହୋଇ କନ୍ଦର୍ପ ବାଧା ଦୂର କରିବା ପାଇଁ ସେ ଶିବଙ୍କୁ ସ୍ମରଣ କଲେ। ଭୟ ସଂଶୟ ଲାଗି ରହିଲା। ବନରୁହ ବା ପଦ୍ମନାଡ଼କୁ ସର୍ପ

ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣୁଥିଲେ ଏହାର 29ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ। କଣ୍ଠଦାନ କରିଥିଲେ

ସୁନ୍ଦର ସୁନ୍ଦର ଫୁଲ ବୃକ୍ଷଲତା ସବୁଜ ବନାନୀ ଜୈବ ବିବିଧତାରେ ପରିପୂର୍ଣ୍ଣ ଆମର ସୁନ୍ଦର ଏହି ବନ୍ୟ ପରିବେଶ ଜଙ୍ଗଲରେ ଜାତି ଜାତିର ବୃକ୍ଷ ଜାତି ଜାତିର ଗୁଳ୍ମ ଜାତି ଜାତିର ଲତା ଜାତି ଜାତିର ଉଦ୍ଭିଦ କେବେ ବିଶାଳ ବୃକ୍ଷରେ ପଳାଶ ଫୁଟି ରଙ୍ଗେଇ ଦିଏ ଦୁନିଆକୁ ଏଠି କେବେ ଘାସରେ ଘାସ ଫୁଲ ଫୁଟି ମନ ହରିନିଏ ସଭିଙ୍କର ବୈଚିତ୍ରତାରେ ପରିପୂର୍ଣ୍ଣ ଆମର ଏହି ସୁନ୍ଦର ପ୍ରକୃତି ପ୍ରଭୁଙ୍କର ବିଶାଳ ଅନନ୍ୟ ଏକ ଅବଦାନ।

ଫୁଲରେ ଫୁଲରେ ପରମ ବ୍ରହ୍ମଙ୍କର ବାସ, ସେଇଥିପାଇଁ ତ ସବୁ ଫୁଲ ସୁନ୍ଦର ମନୋହର। ଅନେକ ଫୁଲ ଭରି ଦେଇଛନ୍ତି ସିଏ ଏଇ ଦୁନିଆ ବଗିଚାରେ। ଫୁଲର ନାଁ କହିଲେ ତ ସରିବନି, ଗୋଲାପ, ମଲ୍ଲି, ଚମ୍ପା, ଡାଲିଆ, ଜିନିଆ, ଗେଣ୍ଡୁ, ସୂର୍ଯ୍ୟମୁଖୀ, ତରାଟ, ଟଗର, ରଙ୍ଗଣୀ, ସୌରୀ, ଗୌରୀ, ମନ୍ଦାର, ଅପରାଜିତା, ପଦ୍ମ, କଇଁ, ପୁଣି ବିଦେଶୀ ଫୁଲ ଭିତରେ ଫ୍ରାନ୍ସର ଏରିସ, ହଲାଣ୍ଡ, ହଙ୍ଗେରୀ, ଟର୍କିରେ ଟ୍ୟୁଲିପ, ଅଷ୍ଟ୍ରେଲିଆର

ସତରେ ବନ୍ଧୁ, ଫୁଲର ମହକ ସମସ୍ତଙ୍କୁ ଆକର୍ଷିତ କରେ। ଫୁଲର ସୌନ୍ଦର୍ଯ୍ୟ ମଧ୍ୟ ସମସ୍ତଙ୍କୁ ଆକର୍ଷିତ କରେ। ଆଉ ଫୁଲରେ ଲୁଚି ରହିଥିବା ମଧୁ, କୁହନ୍ତୁ ତ, ଫୁଲରେ ଭରି ରହିଥିବା ମଧୁ ପ୍ରତି କିଏ ଆକର୍ଷିତ ହୁଏ? ମଧୁକର। ହଁ, ଆଉ ଫୁଲରୁ ମହୁ ଚୋରାଏ କିଏ? ମହୁମାଛି। ଗୁଣୁ ଗୁଣୁ ଗୁଣୁ ଗୁଣୁ ଶବ୍ଦ କରି ମହୁ ଚୋରାଇବାରେ ଓସ୍ତାଦ ଦୁଷ୍ଟ ମହୁମାଛି। ତାକୁ ଅନୁସରଣ କରେ ମଣିଷ, ତାହାରି ପରି ଗୁଣୁଗୁଣୁ ହୁଏ। ଗୁଣୁଗୁଣୁ ହେଇ କେତେ କ'ଣ କହିଯାଏ କାନେ କାନେ, ପ୍ରୀତି ଅନୁରାଗର କଥା ବଖାଣି ବସେ।

ମାଛିବି ଆଉ ମହୁମାଛି ଫୁଲରୁ ମହୁ ଚୋରେଇ ନିଏ ତାକୁ ବ୍ୟବହାର କରିଥାଉ କିନ୍ତୁ ଆମେମାନେ ହଁ ଶରୀର ଉପଯୋଗୀ ହୋଇଥାଏ ପ୍ରାକୃତିକ ଉପାୟରେ ସୁନ୍ଦର ଭାବରେ ସଂରକ୍ଷିତ ଉପାଦାନ ଏଇ ମହୁ ମିଠା ମିଠା ମହୁ ଅନେକ କାମରେ ଲାଗେ କେବେ ମାଙ୍ଗଳିକ କାମରେ କେବେ ପୁଣି ପଥି କରି ବ୍ୟବହାର କରିଥାଉ ଆମେ ମହୁକୁ ସେଥିପାଇଁ ତ ମହୁ ଚାଷ କରାଯାଇଥାଏ ମହୁମାଛି ପାଳନ କରି କେବେ କେବେ ପୁଣି ମହୁ ଫେଣାରୁ ମହୁମାଛି ଅଲକ୍ଷ୍ୟରେ ଧୀରେ କରି ମହୁକୁ ଅଣାଯାଇଥାଏ ନିରୀହ ମହୁମାଛି କଣ ଏକଥା ଜାଣେ ଏକଥା ବୁଝେ ଯେ ସିଏ ସାଇତିଥିବା ମହୁକୁ ଆଉ ଜଣେ ତା ଅଲକ୍ଷ୍ୟରେ ନେଇସାରିଛି ବୋଲି

ଭ୍ରମରର ମଧୁଗୁଞ୍ଜନରେ ଭ୍ରମିତ ଫୁଲ, ତା ପ୍ରେମରେ ବିଭୋର ହୋଇ ବୁଝିଦିଏ ପାଖୁଡ଼ା, ମୁହଁରେ ତାକୁ ଆଲିଙ୍ଗନ କରେ, ପରାଗ ସଙ୍ଗମ ହୁଏ ଫୁଲରେ। ଏତେ ସରଧାରେ ଯେଉଁ ଫୁଲରୁ ମଧୁ ଝରେ, ସେ କ'ଣ ଜାଣେ ତାକୁ ଆସି ଚୋରି କରି ନେଇଯାଏ ମତୁଆଲା ମହୁରସିଆ ମହୁମାଛି ବୋଲି।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
4: ଓହୋ ମା, ତମର ପ୍ରତି କଥାରେ ଟେନସନ।
3: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
4: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
3: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
4: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: ଭ୍ରମରର ଗୁଞ୍ଜନରେ ଫୁଲ ଫୁଲିଯାଏ ଗର୍ଭରେ ମତୁଆଲା ହୁଏ।

ତେବେ ଏହିସବୁ ପ୍ରକୃତି ପ୍ରଦତ୍ତ ପ୍ରଜାତିମାନଙ୍କଠୁ ମଣିଷ ଅନେକ କିଛି ସଂଗ୍ରହ ବି କରେ, ଅନେକ କିଛି ଶିକ୍ଷା ଲାଭ ବି କରେ। ଏସବୁ ପ୍ରାକୃତିକ ବିଭବ ସହ ମଣିଷର ସମ୍ପର୍କ ଯୁଗ ଯୁଗର। ପ୍ରକୃତି ପ୍ରଦତ୍ତ ଏହିସବୁ ବିବିଧ ଜୈବମାନଙ୍କୁ ବିଭିନ୍ନ ଉପାୟରେ ବ୍ୟବହାର ମଧ୍ୟ କରିଥାଏ ମଣିଷ ଉପଯୋଗିତା ଅନୁଯାୟୀ। କହିବାକୁ ଗଲେ ବିବିଧ ଜୈବର ଉପଯୋଗିତା ଏବଂ ଉପକାରିତା ଏବଂ ଔଷଧୀୟ ଗୁଣ ଏସବୁ କେବଳ ମଣିଷ ଦ୍ୱାରା ହିଁ ଚିହ୍ନଟ ହୋଇଥାଏ।

ରୁମ୍ ଅଛି, ଆମର ବନ୍ଧୁ, ଆମକୁ ସାହାଯ୍ୟ କରେ, ଆମ ପାଇଁ ମହୁ ସଂଗ୍ରହ କରେ। ଛୋଟ କୀଟଟିଏ ହେଲେ ବହୁତ ବଡ଼ ଉପକାର ତାର ଏଇ ମଣିଷ ସମାଜ ପ୍ରତି। ଦିନ ଦିନ ଧରି ଘୁରି ବୁଲେ, ଫୁଲରୁ ଫୁଲକୁ ମହୁ ସଂଗ୍ରହ କରେ, ଆଉ ସେଇ ମହୁ ମଣିଷର ଅନେକ କାମରେ ଲାଗେ। କହିବାକୁ ଗଲେ କୀଟ ତ ନୁହେଁ, କୁନି ବନ୍ଧୁଟିଏ ସିଏ, ଆମର ଉପକାରୀ ବନ୍ଧୁଟିଏ ମଣିଷର ମହୁମାଛି।

ଆଜି ହେଉଛି ବିଶ୍ୱ ମହୁମାଛି ଦିବସ। ଏହି ଦିବସରେ ଆସନ୍ତୁ ସଚେତନତା ବାର୍ତ୍ତା ବୁଣିଦେବା ସବୁଠି। ଏହି ଛୋଟ କୀଟ ମହୁମାଛିର ଅନିଷ୍ଟ କଥା ଚିନ୍ତା ନ କରି ତା ପ୍ରତି ନିର୍ଦ୍ଦୟତାରେ ତାର ଦଂଶନ ପ୍ରତି ସଚେତନ ରହି ତାକୁ ସତର୍କତାର ସହ ବ୍ୟବହାର କରିବା, ମହୁ ସଂଗ୍ରହ କରିବା। ମହୁ ପରି ମଧୁମେହ ହୋଇଯିବ।

ସମ୍ପର୍କ ପରସ୍ପର ଭିତରେ ଯେମିତି, ସେଇ ଆଶା ସେଇ ଆକାଂକ୍ଷାରେ ଜୀବନ ବିତେଇଦେବା। ଆଜି ଦିନଟା ଆପଣଙ୍କର ଭଲରେ ଭଲରେ କଟୁ, ମଧୁ ଝରିଯାଉ ପ୍ରତିଟି ମୁହୂର୍ତ୍ତରେ ଆପଣଙ୍କର, ଏଇ କାମନା ଆଜିର ଗୀତ ଗୀତିକାରୀ।

ଗୀତ ଗୀତିକା ଶେଷ ହେଲା। ଉପସ୍ଥାପନାରେ ଥିଲି ମୁଁ ସସ୍ମିତା ମହାପାତ୍ର। ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ଏବେ ନୁହେଁ।

ତ କେବେ ନୁହେଁ। ରଚନା ହରିହର ମିଶ୍ର, ପ୍ରଯୋଜନା ଝରଣା ଦାସ। ନାଟକ ଏବେ ନୁହେଁ ତ କେବେ ନୁହେଁ।

0: କେତେକାଳ ଏମିତି ପଡି ରହିଥିବେ ଏମାନେ?
1: କେତେକାଳ ମାନେ?
0: ଏମିତି ଅପେକ୍ଷା କରିଥିବେ ଆଉ କେତେକାଳ?
1: ଏଇ ମାତ୍ର ସୂର୍ଯ୍ୟାସ୍ତ ହେଲା,
0: ୟାପରେ ଅନ୍ଧକାର ଘଟି ଆସିବ।
1: ଅନ୍ଧାର ସେମାନଙ୍କର ଚରାଭୂଇ, ଅନ୍ଧାର ହିଁ ସେମାନଙ୍କର ଭାଗ୍ୟ, ସେ ପୁଣି କଳାହାଣ୍ଡିର ଅନ୍ଧାର।
0: ଏମାନେ ସବୁ ଡଙ୍ଗରିଲା ଅଞ୍ଚଳର ଲୋକ ବୋଲି କହୁଥିଲେ?
1: ହଁ, ଇନ୍ଦ୍ରାବତୀର ଛୋଟ ଛୋଟ ପ୍ରୋଜେକ୍ଟରେ ସେମାନେ କାମ କରିବାକୁ ଆସିଛନ୍ତି।
0: ଏଠି ସେମାନେ ଅପେକ୍ଷା କରିଛନ୍ତି କାହାକୁ?
1: କାହାକୁ ତା ମୁଁ ଜାଣିନା।
0: ସେଇ ତଳତୋଟାରେ ତାଙ୍କ ଗାଁ ଲୋକେ, ଛୁଆପିଲା, ଅନ୍ୟ ସାଥୀ କେହି ଜଣ ଅଛନ୍ତି ନା କଣ?
1: କାହିଁକି କିଛି ଗୋଟେ ଘଟିପାରେ ବୋଲି ଭାବୁଛନ୍ତି? ଏଠି କିଛି ଘଟେନି। ଏମାନଙ୍କର ହସ କାନ୍ଦ, ଏଠିକା ସ୍ଥବିର ପାହାଡ଼ ଗୁଡ଼ିକରେ କୌଣସି ପ୍ରତିକ୍ରିୟା ତ ଦୂରର କଥା, ପ୍ରତିଧ୍ୱନି ବି ସୃଷ୍ଟି କରେନି।
0: ଆପଣ କେମିତି ଜାଣିଲେ?
1: ଦେଖନ୍ତୁ ବନଜାତେବୀ, ମୁଁ ଜଣେ ବିରାଟ ସାମ୍ବାଦିକ ନହୋଇପାରେ, କିନ୍ତୁ କିଛିଟା ମାଇଲ ଆଗକୁ ଗଲେ ଆପଣ ଦେଖିବେ ଗୋଟେ ଛୋଟିଆ ସହର, ଏଇ ଆଲୁଅଧାର ଦେଖୁଛନ୍ତି?
0: ଜାଣେ।
1: ସେଇଠି ମୋ ସମ୍ପାଦନାରେ ଦୁଇ ପୃଷ୍ଠାରେ ଗୋଟେ ଛୋଟ ଦୈନିକ ସମ୍ବାଦପତ୍ର ପ୍ରକାଶ ପାଏ, ପତ୍ରିକାର ନାଁ ସୁଖବାସୀ।
0: ସୁଖବାସୀ?
1: ହଁ, କଳାହାଣ୍ଡିର ଭୂମିହୀନ ଲୋକମାନଙ୍କୁ ସୁଖବାସୀ କୁହାଯାଏ।
0: ସେଇ ଭୂମିହୀନମାନଙ୍କୁ ଆପଣ ପ୍ରତିନିଧିତ୍ୱ କରୁଛନ୍ତି ନା କଣ ବିପଦର ବାବୁ? ସୁଖବାସୀର ସମ୍ପାଦକଙ୍କୁ ଏଠି କିଏ ନ ଜାଣେ? ଆପଣ ନଥିଲେ ମୋର ଏଠିକି ଆସିବା ଅର୍ଥ କିଛି ନଥାନ୍ତା। ନା ବିମ୍ବାଧର ବାବୁ, ସେମାନେ ଏଠିକି ଆସିପାରିବେନି, ଆମକୁ ସେଠିକି ଯିବାକୁ ପଡିବ।
1: ଆପଣମାନେ କାହାକୁ ଅପେକ୍ଷା କରିଛନ୍ତି?
2: ଆମେ ପଞ୍ଚ ମହାପୁରୁଷ।
1: କଣ ପଞ୍ଚ ପାଣ୍ଡବ?
2: କଣ କହୁଥିଲେ କହୁଥିଲା ଖବରିଆ ପହରିଆ? ଆରେ ହେ ସନାତନ, ଶୁଣ, ବାବୁ କେମିତି ଠିକ ଚିହ୍ନି ପାରିଛନ୍ତି ଆମ ସମସ୍ତଙ୍କୁ?
3: ଆମର ନେତା ମିର୍ଦ୍ଧା ବାବୁ ଆମକୁ ଡକେଇଛନ୍ତି, ହାକିମଙ୍କୁ ଦେଖା କରି ଦୁଃଖ ଜଣେଇବୁ, ଗୁହାରି କରିବୁ।
2: କାଳ କାଳ ଅକାଳ ଘଟିଲା, କଳାହାଣ୍ଡିର ଦେଶିଆ ଲୋକେ ଧର୍ମ ଦେବତା ଧରତୀ ମାକୁ କେତେ କାକୁତି ମିନତି କଲେ, ପୂଜା ଦେଲେ, ବଳି ଦେଲେ, କାହିଁ କୋଉଥିରେ ଦେବତାର ତୃପ୍ତି ହେଲା ନାହିଁ ମହାପୁରୁ।
1: ଆରେ ଦେବତାଙ୍କୁ ସନ୍ତୁଷ୍ଟ କରିବା ଆଉ ଦରକାର ନାହିଁ, ହାକିମ ବାବୁଙ୍କୁ ସନ୍ତୁଷ୍ଟ କର।
4: ହଁ, ହାକିମ ତ ଆମର ଦୁଃଖ ବୁଝିଲା ଆଜ୍ଞା, ଘୁଷୁରୀ ଗାଈ ଛେଳି ମେଣ୍ଢା ବଳଦ କିଣିବାକୁ ଟଙ୍କା ବି କରଜ ଦେଲା, ଖଜଣା ଛାଡ଼ କଲା, ହଳ ବିହନ ସାର କିଣିବାକୁ ଧନ ଦେଲା, ଋଣ ଛାଡ଼ କଲା।
1: ଆଉ ଦେବତା କଣ କଲା ତୁମ ପାଇଁ?
2: ଦେବତାର ମନ ନାହିଁ ବୋଲି ମାଟି ଫାଟି ଗଲା, ଭୂଇଁ ଶୁଖି ଟାଙ୍ଗର ପାଳିଥିଲା।
5: ଏ ମାଟି ଏମିତି ନଥିଲା ସାରେ, ଆଜ୍ଞା ମାନେ ଯାହା କହିବେ କୁହନ୍ତୁ, ଏ ମାଟିକୁ ଏଇ ହାତରେ ତାଡି ଖୋଳି ମଣେଇ ସୁନାର ଫସଲ ଉତାରିଛି, ଅନେକ ଅନେକ ଦେଇଛି ଏ ମାଟି ମା। ଆଜି ଏ କଣ ହେଲା ବାବୁ, କାହିଁରେ ମନ ମାନୁ ନାହିଁ, ମାଟି କୋପ କରିଛି, ସେ ଆମକୁ ସାପ ଦେଇଛି।
0: ମା କେବେ ତା ପୁଅ ଉପରେ କୋପ କରେ? ତାର ସନ୍ତାନକୁ କେବେ ଅଭିଶାପ ଦେଇପାରେ ସେ?
5: କେ ଜାଣି।
1: ହଁ, ତମ ନା?
5: ସନାତନ।
0: ସନାତନ?
6: ହଁ ରେ ମା, ସନାତନଟା ଗୋଟାଏ ସୁଖବାସୀ।
5: ଆମେ ସୁଖବାସୀ, ଆମେ ସବୁ ସୁଖବାସୀ, ଗାଈ ନାହିଁ ଗୋରୁ ନାହିଁ, ଆମେ ସୁଖରେ ବାସ କରୁଛୁ। ନା ରେ ଗୁଣ୍ଟିଆ, ନା କଣ ଜାଣି?
7: ମୁଁ କୋଉ ମହାଜନ କି ଗୋଉନ୍ତିଆ ହେଇ ଆଉ ଅଛି ରେ ତମର?
0: କାହାର କିଛି ଜମି ନାହିଁ?
7: ଜମି ଅଛି, ଫସଲ ନାହିଁ, ଜମି ବିକ୍ରି ବଟା କରି ଚଳୁଛୁ।
0: ଏମିତି କେତେ ଦିନ ଚଳିବ?
6: ଭାଗ୍ୟରେ ଯେତେ ଦିନ ଥିବ ସେତେ ଦିନ।
0: କଣ ତମ ଗାଁ

0: ଧାନକୁ ବିକ୍ରି କରିଦବ, ମାଟିକୁ ବିକ୍ରି କରିଦବ, ଆରେ ଖାଇବ କଣ, ଚଳିବ କେମିତି?
1: କେତେ ଲୋକ ଜମି କିଣୁଛନ୍ତି, ଆମେ ଜମି ବିକି ଏଠୁ ଚାଲିଯିବୁ, ଗୋଟି ଘଟି ମେହନତ କରି ଚଳିବୁ।
0: ତମର ପିଲା କୁଟୁମ୍ବ ଅଛନ୍ତି?
1: ତାର ଅଛି, ସେ ଆମ ଗୌଣ୍ଟିଆ।
2: ଆମର କେହି ନାହିଁ।
3: କେହି ନାହିଁ?
1: ମୋର ସ୍ତ୍ରୀ ଜଗତି ଅଛି,
4: ସେଇ ମାଇପିଟା ରାନ୍ଧିବାଡି ଆମ ସମସ୍ତଙ୍କୁ ଚଳଉଛି।
5: କିଛି ବୁଝିପାରିଲୁନି ସୁଖବାସୀ, ତମ ସମସ୍ତଙ୍କର କଣ ସେଇ ଗୋଟିଏ ସ୍ତ୍ରୀ?
4: ସିଏ ତ ଆମର ମା, ବଣର ଦେବୀ। ସିଏ ଆମ ବଞ୍ଜାରାଙ୍କ ସାଙ୍ଗେ ବଞ୍ଜାରିଣୀ ଭଳି ବଣ ଜଙ୍ଗଲରେ ଘୁରି ବୁଲୁଥାଏ।
5: ଯାଯାବର ଭଳି ଘୁରି ବୁଲିବା ଛଡ଼ା ତମର ଆଉ କଣ କିଛି କାମ ନାହିଁ ଏଠି? ଯେ ଜିଲ୍ଲାଟା ଦେଖ ଏତେ କାମ ହଉଛି, ଇନ୍ଦ୍ରାବତୀ ପ୍ରୋଜେକ୍ଟ ହଉଛି, ଏଇ ଡଙ୍ଗରିଲା ଭିତରେ ଟାଙ୍ଗର ଡଙ୍ଗର ବଟିଘରା ପର୍ବତ ବନ ସମ୍ପଦରେ ଭରପୁର, ଏଠି ଇନ୍ଦ୍ରାବତୀ ତେଲ ହାତୀ ଜୋଙ୍କ କାଳିଗଙ୍ଗା ବହୁଛି, କେତେ କାମ ହେଲାଣି ଏ ଅଞ୍ଚଳରେ। ଅଥ ତମେ ସବୁ କଣ କହୁଛ ନା ଫସଲ ହଉନି, ତମ ପେଟକୁ ଦାନା ନାହିଁ କି ପିଟି କନା ନାହିଁ, ଅପଦାର୍ଥ ଗଣ୍ଡ ଗୁଡାକ।
0: ଠିକ କହିଛନ୍ତି ବିମ୍ବାଧର ବାବୁ, ସୁଦୂର ଗଣ୍ଡୱାନାରୁ ଆସିଥିବା ଲରିଆ ଆଉ ଓଡ଼ିଆ ଗଣ୍ଡ ଏମାନେ।
1: ଆମେ ଗଣ୍ଡ ନୁହଁ, ସୁଖବାସୀ।
0: ହଁ, ବହୁତ ସୁଖରେ ଅଛ ତ ସେଇଥିପାଇଁ। ହଁ, ତମର ସ୍ତ୍ରୀ ସେ କାହିଁ, କଣ ତା ନା?
1: ଜଗତି। ଏଇ ତଳେ ସେ ରନ୍ଧାବଢ଼ା କରୁଛି, ଆମେ ଏଠି ମିର୍ଦ୍ଧାକୁ ଜଗିଛୁ। ସେ କହିଥିଲା ହାକିମ ଆସିଲେ ଆମର ଜମି ବିକ୍ରି କଥା ସେ ବୁଝିବ।
0: ମିର୍ଦ୍ଧା କିଏ?
1: ସିଏ ଆମର ନେତା।
0: ତମେ ଜମି ବିକିବ?
1: ନାଇଁ, ଏଇ ଗୌନ୍ତିଆ ବିକିବ।
0: ତମେ?
3: ଆଜ୍ଞା, ମୁଁ ପହରିଆ।
0: ତମେ କଣ କର?
3: କେତେବେଳେ ମାଟି ହାଣୁ, କେନ୍ଦୁ ପତ୍ରରେ ବିଡ଼ି ବୋଳୁ,
1: ବନ୍ଧ କରୁ, ଖରା ନାହିଁ, ବର୍ଷା ନାହିଁ, ଶୀତ ନାହିଁ, ଏଇଠି ବନ୍ଧ ତିଆରି କରୁ, କେନାଲ ଖୋଳୁ।
0: ତାହେଲେ ତମେ ସବୁ ମିଶି ଏ ପ୍ରୋଜେକ୍ଟ ଏରିଆରେ କାମ କରୁଛ? ତମର ଗାଁ ଅଛି କିନ୍ତୁ ଗାଁକୁ ଯାଇପାରୁନ, ତମର ଭୂଇଁ ଅଛି ସେ ଭୂଇଁରେ ଫସଲ ନାହିଁ, ତମର ଜାତି ଅଛି ପର୍ବ ନାହିଁ ପ୍ରଥା ନାହିଁ, ତମେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଶ୍ରମିକ ଶ୍ରେଣୀରେ ପରିଣତ ହେଇଗଲଣି। ଚାଷୀ ନୁହଁ ତୁମେ, ଶ୍ରମିକ ତମେ, ଆଉ ଗୋଟାଏ ଗୋଷ୍ଠୀ।
4: ଆମେ ସୁଖବାସୀ।
1: ମା ଠିକ କହିଛି ରେ ଜାନି, ଆମର ଜାତି ନାହିଁ, ଆମେ ଶ୍ରମିକ ଜାତି।
6: ଏ ଗୋଟାଏ କଣ ନୂଆ କଥା କହୁଛି ରେ ସନାତନ? ମୁଁ ତ ଆଗରୁ କହିଛି ଆମର ଭାଷା ନାହିଁ, ଜାତି ନାହିଁ, ଆମେ ଓଡ଼ିଆ ହେଇଗଲୁଣି।
4: ହେ, କି କଥା କହୁଛି ରେ ଗୌନ୍ତିଆ? ଆମର ଜାତି ନାହିଁ, ପରବ ନାହିଁ, ଯାତ୍ରା ଓଷା ପୁଷ୍ପୁନି ନୂଆଖାଇ ପୋଡ଼ପୂଜା ସବୁ କରୁଛୁ ଆମେ, ଆମର କଣ ନାହିଁ? ଦେବତା ବିହା ଭୀମା ଦେବତାର କେତେ ନା କେତେ ପୂଜା ସବୁ ଆମେ କରୁ, ଆଉ ତୁ ବାବୁକୁ ମନା କରିଦଉଛୁ? ଆମର ପରବ ନାହିଁ, ଯାତ୍ରା ନାହିଁ,
1: ସବୁ ଅଛି ଆମର, କିଛି ନାହିଁ। ମା,
0: କିଏ କହିଲା ତମର କିଛି ନାହିଁ?
5: ତମ ପାଇଁ ସରକାର ସବୁ କିଛି କରୁଛନ୍ତି, କହୁଛ କଣ ଆମର କିଛି ନାହିଁ?
1: ଆମେ ଓଡ଼ିଆ ଏକଥା ଘନଶ୍ୟାମ ମିର୍ଦ୍ଧା କହୁଥିଲା, ସେତେବେଳେ ଏମାନେ ତା କଥା ରୁଷିଲେ, ସେ କଣ ଆମକୁ ମିଛ କହିବ? ଜଗତି ତାକୁ ଚିହ୍ନେ, ସେ ମୋ ତେରଲାର ଜୀବନ ବଞ୍ଚେଇଛି, ନହେଲେ ଏ ସାରା ଜାଣି ଆମର ସର୍ବନାଶ କରିଥିଲା। ବାବୁ, ଏ କୁହନ୍ତିଆ ମୋ ଜଗତିର କୋଳରୁ ସେଦିନ ମୋର ବକ୍ତେ ବୋଲି ଝିଅକୁ ଝାପି ନେଇ ଅଧ ରାତିରେ ଜଙ୍ଗଲ ଭିତରକୁ ଡୋକରି ବୁଢି ପାଖେ ବଳି ଦବ ବୋଲି ଚାଲିଗଲା, ସେଦିନର କଥା ମୁଁ ଭୁଲି ନାହିଁ ରେ। ପହରିଆ ହାତରେ ପୂଜା ଥାଲି ମନ୍ଦାର ସିନ୍ଦୁର ଧରି ଠିଆ ହେଲା, ଖବରିଆଟା ଖଟ କାହାଳି ଧରି ଆସିଲା, ଏ ଜାନି ହାତରେ ଏତେ ଉଚା ଖଣ୍ଡା, ମୋ ଆଖି ଆଗରେ ସବୁ ନାଚି ଯାଉଛି ରେ ବାବୁ।
4: ସନାତନ, ଜଗତି କାହିଁ ଡାକ, ଜଗତି କି ଡାକ, ତା ଛୁଆକୁ ଡୋକରି ବୁଢିକି ଦବା।
1: ତୁଇ କିସ କହୁଛୁ ରେ ଜାନି?
4: ତାର ରକତ ପିଲେ ଧରତୀ ମାତା ଖୁସି ହବ, ଧର୍ମ ଦେବତା ଆମକୁ ବର ଦବ, ପ୍ରସନ୍ନ ହବ।
6: ତୁ ବୁଝ ସନାତନ, କେତେ ଦିନ ଏ ମାଟି ଭୋକ ଶୋଷରେ ହା ହା ହେଇ ପଡିଥିବ।
1: ହଇ ହଇ ହଇ,
6: ଆମେ କିଛି ଶୁଣିବାନି, ଦେ ଦେ ସେ ଝିଅଟାକୁ ଆମ ହାତରେ ଦେ।
4: ତୁ ମୋ କଥା ମାନ ସନାତନ, ଆମ ମୂଲକରେ ବର୍ଷା ହବ, ସୁନା ଫଳିବ, ଧରତୀ ମାତା ଖୁସି ହେଲେ ଆମର ଆଉ ଅଭାବ ରହିବନି। ଡାକ ତୋ ଜଗତିକି ଡାକ, ସେ ଛୁଆକୁ ଆଣୁ। ଏ ଭଳି ନୁହେଁ ରେ, ଡୁମାମାନେ ଆକାଶରେ ଚାହିଁଛନ୍ତି, ଟୋପାଏ ରକ୍ତ କଣିକାରେ ଚଣ୍ଡ ଚାମୁଣ୍ଡାଏ ସମସ୍ତେ ମୁକୁତି ପାଇବେ, ତାଙ୍କ ଶୋଷ ମେଣ୍ଟିଲେ ସେ ଆମ କଥା ଶୁଣିବେ। ଏ ଜଗତ ପାଇଁ ଜଗତିକି ତା ଛୁଆକୁ ବଳି ଦେବାକୁ ପଡିବ, ଆମକୁ ରକ୍ଷା କରିବ ଏ ଖମ୍ବେଶ୍ୱରୀ ଡୋକରି ବୁଢ଼ି, ନଇଲେ ଗଙ୍ଗା ଦେଇ। ସେଇ ଆମର ମା, ସେଇ ଆମର ଠାକୁରାଣୀ, ସେ ଆମକୁ ଡାକୁଛି, ତୁ ଜଗତିକି ବୁଝା। ହେଲେ ଖବରଦାର, ଏପାକ ସେପାକ କରିବୁନି, ଇଏ ଦେବାଦେବୀର କଥା, ସାବଧାନ, ଭଲରେ ମାନିଯା, ମନ୍ଦଟା ଭଲ ଦିଶିବନି।
1: ହଇ ହଇ ହଇ ହଇ, ଜଗତି ଜଗତି,
0: ମୋ ଛୁଆକୁ ମୁଁ ଦେବିନି,
1: ଛାଡ଼ ଜଗତି, ସେ ଝିଅକୁ ମୋତେ ଦେଇଦେ।
0: Hey, hey.

0: କାନ୍ଦନି, ତମ କଥା ଶୁଣି ମୋ ଛାତି ଭିତରଟା କାହିଁକି କେଜାଣି ଥରି ଉଠୁଛି।
1: ତୋର କଣ ହେଲା ମା? ସେମିତି କଣ ନାଇଁ, ତୋର କିଛି ହବନି। ମୋର ଝିଅ ବଞ୍ଚିଥିବେ ତୋରି ପରି ହନ୍ତାଣିରେ ମା। ହଁ, ତୋରି ପରି, ଠିକ ତୋରି ପରି।

0: ଗଲେ
1: ଏ ସନ୍ଧ୍ୟାରେ ତତେ ଜଙ୍ଗଲକୁ ଆସି ଜଙ୍ଗଲୀ ଲୋକଙ୍କ ସାଙ୍ଗେ ମିଶିବାକୁ କିଏ କହିଲା?
2: ଏଇ ଅପଗଣ୍ଡ ମାନଙ୍କ ସାଥିରେ ସନ୍ଧ୍ୟାଟାରେ
3: ମୋର ମନେ ହଉଛି ଦାଦା, ଏ ସନ୍ଧ୍ୟାରେ ଅନେକ ଆଲୁଅ ମରିଗଲାଣି, ଆଉ ଅନେକ ଆଲୁଅ ଏ ରାତିରେ ଆସିବାକୁ ବାକି ଅଛି। ଏ ଗୋଟେ ସନ୍ଧି କ୍ଷଣ, ଆମକୁ ଆଗାମୀ ଶତାବ୍ଦୀ ପାଇଁ ଏଇଠି ବସି ଚିନ୍ତା କରିବାକୁ ପଡିବ।
1: ସେଇଥିପାଇଁ ତୁ ନୃତତ୍ତ୍ୱରେ ଏମ୍ଏ ପାସ୍ କରିଛୁ ପ୍ରଥମ ଶ୍ରେଣୀରୁ ପ୍ରଥମ ହେଇ?
3: ନା, ମୋର ଆଦୌ ଏଠି ମନେ ହଉନି ଯେ ମୁଁ ଏମ୍ଏ ପାସ୍ କରିଥିବା ଝିଅଟିଏ।
4: ଆଉ କଣ ମନେ ହଉଛି?
3: ମୁଁ ଯେମିତି ଏ ବନ ଗହନର ଛୋଟ ଝିଅଟିଏ, ଅଗନା ଅଗନି ବନସ୍ତରେ ରାହା ଧରି କାନ୍ଦୁଛି, ଗଳା ଫଟେ।
1: ତୁ ଏସବୁ ବନ୍ଦ କର।

0: ଦେଖିଲୁ ତତେ ଏଇଟା ହବ ନା ନାଇଁ? ହୁଁ, ମୁଁ ଠିକ ଜାଣିଛି ତତେ ଏଇଟା ନିଶ୍ଚୟ ହବ।
1: ଜଗତି
0: ଦେଖିଲୁ ଦେଖିଲୁ ତତେ ଏଇଟା ହବ।
1: ଜଗତି ତୁ ଏଠି, ତତେ ମୁଁ ଆଉ ପାରିବି ନାହିଁ। କାହା ସଙ୍ଗେ ଏଠି ବସି ଗପ ଯୋଡୁଛୁ କିଲ? ଆରେ ଆରେ, ତୁ ତ ଖାସା ସୁଇଟର ବୁଣିଲୁଣି, କୁଠୁ ଶିଖିଲୁ?
0: ତୋରିଠୁ ଶିଖିଲି। ଆଉ ତୋରି ପରି ମିଣି ପେଟେ ଗଛଟା, ୟାକୁ ପାଇଗଲି ଯେ ଆରି ସାଙ୍ଗେ ବସି ଗପୁଛି।
1: କାହିଁ କାହିଁ ଦେଖେ ଦେଖେ, ଏ ମୋ ପାଇଁ ସୁଇଟର ତିଆରି କରିଛୁ? ବା ବା ବା, କେମିତି କରୁଛୁ କିଲ?
0: ସେ ଯୋଉ ବଞ୍ଜାରାଣୀ ମୋ ପାଇଁ ଉଲ ଆଉ କଣ୍ଟା ଆଣିଦେଇଥିଲା, ସେ ଝିଅ ମତେ ଏଇ ବୁଣାଟା ଶିଖେଇ ଦେଲା ପରା। ଏମିତି ଘର ମୁଁ କେବେ ପକେଇ ନଥିଲି।
1: ଦେ ଦେ, ମୋ ପିଠିକୁ ହଉଛି ନା ନାହିଁ ଦେଖବା।
0: ତୁ ଛୁ ନା ତାକୁ।
1: ତାହେଲେ ଆଉ କାହା ପାଇଁ କରୁଛୁ?
0: ତତେ କାହିଁକି କହିବି?
1: କହିବୁନି? ତାହେଲେ ଫିଟେଇ ଦେବି।
0: ଦେଖୁଛି, ଦେ। ଶୁଣ ଶୁଣ, ଏଇଟା ପରା ସେଇ ଝିଅର ଲାଗି କରୁଛି।
1: ସେ ଝିଅ ଆଜି ଅଛି, ସେ କାଲି ଚାଲିଯିବ।
0: ସେଇ ଝିଅକୁ ଦେଖିଲେ ମୋ ଝିଅ କଥା ମନେ ପଡି ଯାଉଛି ରେ। ବଞ୍ଚିଥିଲେ ସେ ଆଡ଼ିକି ଟିକେ ହନ୍ତାଣି, ମୋ ଝିଅକୁ ନେଇଗଲେ ଡୋକରି ବୁଢ଼ି ପାଖେ ବଳି ଦେବା ପାଇଁ।
1: ଆମ ଝିଅକୁ ବଳି ଦିଆ ହେଇନି ଲୋ, ଏ ଘନଶ୍ୟାମ ମେଠ ସବୁ ଜାଣେ।
0: ଆଉ କଣ, 20-22 ବର୍ଷ ପରେ ସେ ଆମକୁ ଚିହ୍ନିବ ନା ଆମ ପାଖକୁ ଫେରିବ?
1: ତଥାପି ମନଟା ବୁଝୁନି ଲୋ, ମିର୍ଦ୍ଧା ଏଠି ମତେ ଦେଖି ଗାଳି ଦେଲା, ଆମେ କୁଆଡେ ପିଲା ବିକ୍ରି କରୁଛୁ ବୋଲି ଧମକ ଦେଇ ହାଜତରେ ପୁରେଇ ଦବ ବୋଲି କହିଲା କଣ୍ଟ୍ରାକ୍ଟର ମଧୁ ସାନ୍ତରା।
0: କି କଥା କହୁଛୁ ରେ?
1: ଆମେ ଗରିବ ବୋଲି କଣ ଆମର ମାନ ଅପମାନ ସ୍ନେହ ମମତା କିଛି ନାହିଁ? ଆମେ ପୁଣି ଛୁଆ ବିକ୍ରି କରୁଛୁ? ଆରେ ଆମର ତ ଏଡିକି ଭଗଟେ ଛୁଆ ତ ଆମ ପାଖରେ ରହିଲା ନାହିଁ।
0: ଦେଖ କଥା ତ କହୁଛୁ, ସକ ବାହାରି ପଡୁଛି କାହିଁକି? ଗାତ ପଶା କାନ୍ଦିଲେ ଯୋଉ ସୁନ୍ଦର ଦୃଶ୍ୟ ଆଉ କହ ନାହିଁ। ଦେ ଉଠୁ ଉଠିଲୁ, ତୋ କଥା ଯଦି ସତ ହୁଏ ତାହେଲେ ଆମ ଝିଅ ଯୋଉଠି ଥାଉ ପଛେ ସେ ଖାଲି ଆମରି ଆୟୁଷ ନେଇ ବଞ୍ଚିଥାଉ। ଆରେ କାନ୍ଦୁଛୁ କାହିଁକି? ଯା ଆଉ ମୁଣ୍ଡେ ପିଇ ଦେଇ ଆସିବୁ। ଯା ଉଠି ବସି ମୋ ପାଖରେ ମାଇଚିଆ ଭଳି କାନ୍ଦିଲେ କିଏ ତତେ ବୁଝେଇବ?

0: ତାହେଲେ ଘନଶ୍ୟାମ
1: ଆଜ୍ଞା
0: ପିଲାମାନଙ୍କୁ ଏଥର ଆଡଭାନ୍ସ ଦେଇଦିଅ। ଖଣ୍ଡେ ଗାଁ 40 ଏକର ମାନେ ଚାଷ କରନ୍ତି, କେତେ ଆଉ ମୁଣ୍ଡ ଝାଳ ତୁଣ୍ଡରେ ମାରି ପଡି ରହିବେ। ଜମିରେ ତ ଦୁବ ଘାସ ଟିକେ କଣ ହେଲା ନାହିଁ।
1: ଜଣକେ 5000 ଟଙ୍କା ପାଇଯିବେ ନା କଣ, ଆଉ ସମୁଦାୟ 2 ଲକ୍ଷ ଟଙ୍କାର ସମ୍ପତ୍ତି। ଆରେ ବାହ, ହଇଟେ କହୁଛିଆ ତୁ କହ ଏତେ ଗୁଡ଼ାଏ ଟଙ୍କା କରିବ କଣ? ହଁ, କୋଠ ଚାଷ ପରା କହୁଥିଲ,
2: ତୋର କୃପା ଥିଲେ ସବୁ ହବ ମିର୍ଦ୍ଧା।
1: ହଁ, 10000 ଟଙ୍କା ଅଗ୍ରିମ ନେଲୁ, ଗଣି ରଖିଲୁ ତ?
2: ଆଜ୍ଞା,
1: ସମସ୍ତଙ୍କ କଥା ବୁଝିବୁ।
3: ବାବୁ, ସନାତନ ଆଉ ତା ସ୍ତ୍ରୀ ଜଗତି କିନ୍ତୁ ଆସିଲେ ନାହିଁ,
1: ଆଉ ସେ ଖବରିଆଟା ବି ତାଙ୍କ ସାଙ୍ଗରେ, ଓଦ ସାଙ୍ଗେ ବଣବୁଆ ମାତିଛି ନା କଣ। ଆଉ ଆଚ୍ଛା ଆଚ୍ଛା,
0: ସେ ସବୁ ଠିକ ହେଇଯିବ, ଆଡଭାନ୍ସ ତ ନେଇଗଲ। ଯାହା କୁହ ଘନଶ୍ୟାମ, ଏମାନେ ତମକୁ ଖାସା ମାନନ୍ତି,
1: ଆଜି ଯାଏ କଥା ମାନି ଚଳି ଆସିଛନ୍ତି, କୋଉଦିନ କଥାର ଖିଲାପ କରିନାହାନ୍ତି।
0: କଥାର ଖିଲାପ ହେଲେ କିଏ କାହାକୁ ଛାଡି ଦଉଛି?
1: ତଥାପି ଅପମଣ୍ଡ ଗୁଡାକ ଆଜ୍ଞା କୋଉ କଥାରେ ନିଘା ନାହିଁ। ହଇରେ 2 ଲକ୍ଷ ଟଙ୍କା ପାଇବ, ଏ ବୁଢା ବାପଟାକୁ କଣ ଦବ?
2: ତୁ ତ ବାପାରେ ମିର୍ଦ୍ଧା,
4: ତୁ ନଥିଲେ

0: ମୋର ଗାଁ ନଥାନ୍ତା, ସେଇ ବାଟେ ସରକାର କେନାଲ ନଉଥିଲା, ତୁ ଲଢିଲୁ ବୋଲି ଗାଁଟା ସିନା ରହିଗଲା। ଡୋବରୀ ବୁଢ଼ୀ ତତେ ଆୟୁଷ ଦେଇଥାଉ, ତୋର ଆହୁରି ବଢ଼ତି ହଉ।
1: ଅପଗଣ୍ଡଟା ଆଶୀର୍ବାଦ କରି ପକେଇଲା, ସତେ ଯେମିତି ଗୋଟାଏ ଦେବତା। ହଇ ଯେ ଡୋକରି ବୁଢ଼ୀ ପାଖେ 22 ବର୍ଷ ତଳେ ଯୋଉ ଝିଅଟାକୁ ବଳି ପକେଇବାକୁ ନେଲୁ, ସେ ଝିଅଟା କୁଆଡେ ଗଲା? ଖାଲି ସନାତନର ସ୍ତ୍ରୀ ଯଦି ସାକ୍ଷୀ ଦେଇଥାନ୍ତା ତତେ ନେଇ ଜେଲରେ ଠୁଙ୍କି ଦେଇଥାନ୍ତି।
0: ସେ ଝିଅକୁ ବାଘ ଖାଇଗଲା, ଆମ ଜଗତିଟା କିନ୍ତୁ ସୁନା ବୋହୁ
1: ନୁହ। ଆଉ କଣ
2: ଥାଉ ଘନଶ୍ୟାମ, ଏଥର ବ୍ୟବସାୟ ଉପରକୁ ଆସ, ୟା ଭିତରେ ଇନ୍ଦ୍ରାବତୀରେ ବହୁତ ପାଣି ବହିଗଲାଣି।
3: ସନାତନର ଛୁଆ କଣ ଆମର ଛୁଆ ନୁହଁ ବାବୁ? ସାତ ପୁରୁଷରୁ ମାଟି ମା ଡୋକୁରୀ ବୁଢ଼ୀକୁ ନର ବଳି କୁମାରୀ ବଳି ଦିଆଯାଉଥିଲା, ସେ ବି ସେମିତି ଆମକୁ ଦଉଥିଲା, ଏବେ ସିନା ପୋଢ଼ ବଳି ପଡୁଛି।
2: ସେ ବଳି କଥାରୁ କଣ ମିଳିବ? ତମେ ଏଥର ଆଡଭାନ୍ସ ନେଇ ଗାଁକୁ ଚାଲିଯାଅ। ଆରେ ସେଟା କିଏ ସେ ଠିଆ ହେଇଛି?
3: ଖବରିଆ, ତୁ ସତ କଥା କହୁଛୁ? କଣ ହେଲା?
4: ମୁଁ ମିଛ କହିବି ତତେ ଗଉଁତିଆ, ଆଖି ଛୁଉଁଛି, ମୁଁ ନିଜେ ଆଖିରେ ଦେଖିଛି। ସନାତନ ମାଟି ଖୋଳୁ ଖୋଳୁ ଏତେ ବଡ଼ ହୀରାଟାଏ ଉଠେଇଲା, ଝାଡ଼ି ଝୁଡ଼ି ରଖିଲା, ମତେ ବି ଦେଖେଇଲା, ଆଖି ଝଲସି ଯିବ କି ଚକଚକ ଦୃଷ୍ଟିରେ ଗଉଁତିଆ। ସନାତନ ଖୁସିରେ ନାଚିଗଲା, ମତେ କହିଲା କାହାରିକୁ କହିବୁ ନାହିଁ, କହିଲେ
3: ତୁ ଚୁପ କର। ସନାତନ ଜାଣିଲେ ତୋ ମୁଣ୍ଡଟା ଗଣ୍ଡିରୁ ଅଲଗା କରିଦବ କୁରାଡ଼ିର ଏକା ଚୋଟରେ, ବୁଝିଲୁ?
1: କଣ ହେଲା କିରେ?
3: ନାଇଁ, ସେ ସନାତନ
1: କି ରତ୍ନ ପାଇଲା? କେତେ ବଡ଼ ପଥର?
4: ଆଞ୍ଚୁଳାଠୁ ବଡ଼ ଆଜ୍ଞା, ଏତେ ବଡ଼ ପଥର। ହେଲେ ସେ ମତେ ମନା କରିଥିଲା କହିବାକୁ।
1: ଆରେ ମୁଁ କଣ ଖଣି ନିଗମର କର୍ମଚାରୀ ହେଇଛି ଯେ ତୁମକୁ ବାନ୍ଧି ପକେଇବି?
0: ଆମେ କାହିଁକି ବନ୍ଧା ହବୁ? ଯିଏ ପାଇଛି ସିଏ ତାର ବନ୍ଧା ହଉ।
3: ଆମେ ଆମ ଟଙ୍କା ପାଇଗଲୁ, ଜମିର କାଗଜ ସରିଲେ ବାକି ଟଙ୍କା ନେଇ ଆମେ ଆମ ଗାଁକୁ ପଳେଇବୁ ହଜୁର, ଆମର କଣ ଅଛି?
1: ଆରେ ତୁ ମହାଜନ ଥିଲୁ, ମହାଜନ ହବୁ, ଯୋଉମାନେ ରହିତ ଥିଲେ ରହିତ ହେବେ, ଅଳିଆ ଥିଲେ ହଳିଆ ହେବେ, ଆଉ ଯୋଉଗୁଡାକ ସୁଖବାସୀ। ହଁ ଶୁଣ,
3: କହ ହଜୁର।
1: ଏ ଶୁଣ, ସନାତନକୁ କିଛି ଦବୁ, ଆଉ ତାକୁ ଟିକେ ବୁଝେଇ ସୁଝେଇ ମୋ ପାଖକୁ ପଠେଇବୁ, କାହିଁକି ମିଛୁଟାରେ ବିପଦକୁ ମୁଣ୍ଡ ଉପରକୁ ନଉଛି? ଅପଗଣ୍ଡଟା ଦୁର୍ଯ୍ୟକୁ ଖାଲି ଡାକି ଆଣୁଛି, ଯା ଶୀଘ୍ର ଯା, ସେ ସନାତନକୁ ଏଠିକି ଶୀଘ୍ର ପଠାଅ, ସେ ଖଣି ନିଗମର ଅଫିସର ଯଦି ଶୁଣିବ ନା, ଯା ଯା ଯା ଯା
3: ହଜୁର।
2: ଘନଶ୍ୟାମ
1: ଆଜ୍ଞା, ଦେଖିବା କୁଆଡ଼ିକା ପାଣି କୁଆଡ଼କୁ ଯାଉଛି, ଆପଣ ଏଇଠି ଖାଲି ଚୌକିରେ ବସିଥାନ୍ତୁ, ସବୁ ଆପେ ଆପେ ଆସି ଏଇ ଗୋଡ଼ ତଳେ ଜମା ହବ।

0: କାହାକୁ ଦେଖିନି।
1: ମତେ
0: କେ
2: ଆପଣଙ୍କ ବନ୍ଧୁ
0: ଓ ସନତ
2: ଠିଆ ହେଲେ କାହିଁକି ସନତ ବାବୁ ଏ ପାଖରେ ବସି ଯାଆନ୍ତୁ।
1: ଦି ଜଣଙ୍କୁ ଚଲେ ହବନି ବନଜା ଦେବୀ। ଏକ୍ସକ୍ୟୁଜ୍ ମି ଆଇ ଏମ୍ ଭେରି ଫ୍ରାଙ୍କ।
2: କିଏ ମନା କରୁଛି ୟୁନିଭର୍ସିଟିର ବିଶିଷ୍ଟ ଖେଳୁଆଡ଼ ସନତ ମୁଣ୍ଡ ପୁଣି ଆଇପିଏସ୍ ଅଫିସର ବସି ଯାଆନ୍ତୁ। ଏ ପାଖେ ମୋର ଜଣେ ଆଇପିଏସ୍ ସେ ପାଖେ ଆଇଏଏସ୍ ଜଣେ ଦୁଇଟି ଡେଣା ଲାଗିଗଲେ ଏ ଆତ୍ମା ପକ୍ଷୀ ତାର ମୁକ୍ତିର ସନ୍ଧାନ ପାଇଗଲା ବୋଲି ଭାବିବି। ବସନ୍ତୁ। ଡିଷ୍ଟାନ୍ସ ରଖିବାକୁ ଚାହାନ୍ତି ତ ରଖିପାରନ୍ତି।
1: ଡିଷ୍ଟାନ୍ସଟା କେତେ ହବା ଉଚିତ ତା ତମେ ବୁଝିବା ଦରକାର। ଓ ସମ୍ପଦ ତୁ ଦୂରେଇ ଯାଉଛୁ କାହିଁକି ବସୁ ତ ୱେଟ୍ ଆଇ ଏମ୍ କମିଂ।
2: ତାପରେ ସମ୍ପଦ ବାବୁ
0: ତା ମୁଟା ଆଜି ଏକଦମ ଚଢା ଅଛି।
2: ଜୀବନ ଆଜି ତାର ସଙ୍ଗତି ହଜେଇ ସାରିଲାଣି।
0: ଆମେ ସେ ଜୀବନକୁ ଉତ୍ତୀର୍ଣ୍ଣ ହେଇ ଆମର ସେ ସୁନ୍ଦର ବୁଝାମଣା ଭିତରକୁ ଫେରି ଆସିପାରିବାନି।
1: ସମସ୍ତେ ତ ଶୋଇପଡ଼ିଲେ ତମେ ଦି ଜଣ ଏଠି କଣ କରୁଛ?
2: ସବୁବେଳେ ସବୁଠି ଆପଣଙ୍କର କର୍ତ୍ତବ୍ୟର ପ୍ରୟୋଜନୀୟତା ଅଛି ବୋଲି ଭାବୁଛନ୍ତି?
1: ଡ୍ୟୁଟି ସବୁଠି ସବୁବେଳେ ଅଛି। ଦାୟିତ୍ୱହୀନ ମଣିଷ କେବେ ପ୍ରେମର ମହତ୍ତ୍ୱ ବୁଝିପାରୁନା। ହଁ ସମ୍ପଦ ପ୍ଲିଜ୍ ଆଟେଣ୍ଡ ୟୋର୍ ଫୋନ୍। ଅଧ୍ୟାପିକା ସୋନାଲି ରାୟ ତତେ।
2: ଓ ସୋନାଲି ଏଠି ଅଛି?
0: ହଁ ଭବାନୀ ପାଟନାରେ। ଏକ୍ସକ୍ୟୁଜ୍ ମି ବନ୍ଜା ମୁଁ ସାଙ୍ଗେ ସାଙ୍ଗେ ଆସୁଛି।
2: ଟେକ୍ ୟୁର୍ ଓନ୍ ଟାଇମ୍ ପ୍ଲିଜ୍।
1: ୱେଲ୍ କିଛି କ୍ରିୟା ପ୍ରତିକ୍ରିୟା
2: କାହାର?
1: ବନଜା ସାମନ୍ତରାୟଙ୍କର।
2: କାହା ପାଇଁ? ଆପଣଙ୍କ ପାଇଁ।
1: ତମ କଥାରେ ଗୋଟେ ଯାଦୁ ଅଛି ବନଜା।
2: ସେମିତି କିଛି ଅନୁଭବ କଲେ?
1: ଓ ରିଏଲି ୟୁ ଆର୍ ସୋ ଏନ୍ଚାଣ୍ଟିଂ।
2: ଡୋଣ୍ଟ ଟଚ୍ ମି।
1: ଆଇ ଆମ୍ ସରି।
2: ଶିକାର କରିବାକୁ ଏତେ ବଡ଼ ଜଙ୍ଗଲ ପଡ଼ିଛି।
1: ଅଣ୍ଟାରେ ରିଭଲଭର୍ ଧରି ସନତ ସବୁବେଳେ ଘୁରେ।
2: ଅପେରାର ସେନାପତି।
1: ଅଯଥା ମେଲୋଡ୍ରାମା ସୃଷ୍ଟି କରୁଛ ତମେ। ଆସ।
2: ଇଏ କଣ ହଉଛି?
1: କମ୍ ଅନ୍।
2: ମୁଁ ଆପଣଙ୍କଠୁ ଏ କଥା ଆଶା କରିନଥିଲି।
1: ଓକେ ଚାଲ କିଛି ଖାଇନି।
2: ବଙ୍ଗଳାଟାଏ ଦେଖିଲେ ଆପଣଙ୍କର ସବୁକିଛି କରିଦେବାର କ୍ଷୁଧାଟା ଶହେ ଗୁଣ ବଢ଼ିଯାଏ ନା। ବସକୁ ଉଠିକାର ବୁଝିଲେ ସନତ ବାବୁ ଏବେ ବି ଆପଣଙ୍କୁ ଆପଣ ବୋଲି କହିବାକୁ ମୁଁ ଭୁଲିନି। ଆପଣ ସେ ମର୍ଯ୍ୟାଦାର ତଳକୁ ଚାଲିଗଲେ ଏ ଜଙ୍ଗଲରେ ଆପଣଙ୍କ ପତ୍ତା ବି ମିଳିବନି।
1: ଆଚ୍ଛା
0: ଓ ସନତ କମନ ବନଜା ପ୍ଲିଜ ତମେ ତା କଥା ଧରନି। ଚାଲ ଚାଲୁ ସନତ।
1: ସମ୍ପଦ ପିସ୍ତଲ ଗର୍ଜି ଉଠିଲା ପରେ କେବଳ ଶାନ୍ତ ହେଇପାରେ ବନଜା, ତା ପୂର୍ବରୁ ନୁହେଁ।
0: ଓ ଫର୍ଗେଟ୍ ଇଟ୍ ସନତ। ଆରେ ଚାଲ ଉଠିଲୁ ଆମେ ଯିବା ପରା।
2: ସମସ୍ତଙ୍କର ମୁଖା ଖୋଲିଦେବି, ସେ ସମୟ ବି ନିକଟ ହେଇ ଆସୁଛି। କଳାହାଣ୍ଡିର ମାଟି ପ୍ରତି ମୋର ଏତେ ମମତା କାହିଁକି? କାହିଁକି ମତେ ଭଲ ଲାଗେ ଏ ଗଛ ଲତା ବଣ ପାହାଡ଼ ଆଉ ଆପଣାର ଲାଗେ ଏଇ ସୁଖବାସୀଙ୍କୁ? ସନାତନ ଜଗତି, ମୋର ମନେ ହଉଛି ମୁଁ ଏଇ ମାଟିରେ ଜନ୍ମ ନେଇଥିଲି ଆଉ ଏଇ ମାଟିରେ ମରିବି।

0: ହ୍ୟାଲୋ, କାହାକୁ ଖୋଜୁଛୁ କିଲ?
1: ତୁ ସେ ଝିଅକୁ ଦେଖିଛୁ ବାବୁ?
0: ଆଲୋ, ତୁ କିଏ? କୋଉ ଝିଅ ତୋର ଏଠି ଅଛି?
1: ଏଇ ସେ ସହରୀ ଝିଅ ମ ପାଗଳିଟା।
0: ଆଲୋ ବନୁଜା ଦେବୀ, ସିଏ ଫେରି ନାହାନ୍ତି।
1: ଆଉ ମିର୍ଦ୍ଧା ବାବୁ, କଣ୍ଟ୍ରାକ୍ଟର ବାବୁ, ସେମାନେ କଣ ଚାଲିଗଲେଣି?
0: କିଲୋ, ତୋର କଣ ସବୁ ବଡ ବଡ ବାବୁ ଚିହ୍ନା?
1: ମୋର ସଭିଏ ଚିହ୍ନା। ମୁଁ ସମସ୍ତଙ୍କର ମା ମାଉସୀ। ମୋ ନାଁ ଜଗତୀ, ତୁ ମତେ ଚିହ୍ନିନୁ?
0: କିଲୋ, ତୁ ତ ଭାରି ଆପଣେଇ ହଉଛୁ।
1: ନା, କେହି ନାହାନ୍ତି ଏଠି। ମୋ ଝିଅ କୁଆଡେ ଗଲା?
0: ଆଲୋ, ଝିଅ ନା ଝିଆରୀ ତୁ ଜାଣିଥିବୁ। ଆଚ୍ଛା, କାହିଁକି ତୁ ଖୋଜୁଛୁ ଯେ?
1: କଥା ଅଛି।
0: କି କଥା?
1: କି କଥା କହିବି? ତୁ ମୋ ଦିଅ ଛୁ, କାହାକୁ କହିବୁନି।
0: ଆଲୋ କହୁନୁ। ମୁଁ ତୋ ଦିଅ ଛୁଇଁଲି, କହ କି କଥା କହୁନୁ।
1: ଶୁଣୁ, ଆମ ପାଖେ ଗୋଟିଏ ପଥର ଅଛି।
0: ପଥର? ଆଲୋ କି ପଥର, କେମିତି ଦେଖିବାକୁ? ଏଇ ଦେଖିଲେ ଦେଖିଲୁ, ମୋ ମୁଦିରେ ଯୋଉ ପଥର ବସିଛି ସେମିତି ପଥର? ଏଇ ଏମିତି କିଆ?
1: ନାଇଁ ମ, ଏମିତି ନେଳିଆ ନୁହେଁ।
0: ଆଉ ଆଚ୍ଛା ଦେଖିଲି।

0: ବୋଲେ ମିଶିଲେ ବି ବଡ, ଏତେ ବଡ।
1: କେତେ ବଡ କହିଲୁ?
2: ଏ ଫେଚକାମି ଛଡ଼େଇ ଦେବି, ଉଠି ବସ ବସ କହୁଛି।
1: ମୋ ଭଣୀଟା ପରା, ମୋ ବଡ ଭଣୀଟା, ମୋ ସୁନା ଭଣୀଟା। ଲୋ ଆଲୁ, ତୁ କଣ ଖୋଜିଲୁ ନାନୀ? ଆଲୁ ସେଇଥିପାଇଁ କଣ ତୁ ବଞ୍ଜା ଦେବୀଙ୍କୁ ଖୋଜୁଛୁ? ଆଲୁ ତୁ ତ ବଡ ଲୋକ ହେଇଗଲୁ ନାନୀ, ତତେ କୁଣ୍ଡ ପାଇବନି।
2: କଣ କହିଲୁ?
1: ତତେ ଶହେ ମୁଣ୍ଡିଆ, ହଜାର ଜୁହାର।
2: ଏମିତି ଯାତ୍ରା ପିଲାଙ୍କ ଲେଖା ହଉଛୁ କାହିଁକି? ଶୁଣ,
0: କାହାକୁ କହିବୁନି, କହିଲେ ମୋ ଗେରସ୍ତ ତୋ ବେକଟାକୁ କାଟି ଫୋପାଡ଼ି ଦବ, ବୁଝିଛୁ? ତା ଛଡ଼ା ତୁ ମତେ ଶରଧା କୋଲାରୁ କହିଲି ନା, ଏଇ ବିକେଇ ଦବୁ।
1: ତୋର ବଡ ଭାଗ୍ୟ, ତୋ ଭାଗ୍ୟ ବଦଳିଗଲା ନାନୀ। ତୁ ଆଉ ଅନ୍ଧାରି ମୂଲକ ଜଙ୍ଗଲି ଝୁଅ ନୁହ, ଏଇ କଳାହାଣ୍ଡିର ତୁ ରାଣୀ ହେଇଗଲୁ। ରାଣୀ ଦି ଲକ୍ଷ ଆସି ତୋ ପାଦ ତଳେ ଥୁଆ ହବ। ତୁ ତ ଏଥର ରାଜଧାନୀରେ ଘର କରି ରହିବା କଥା, ନହେଲେ ଲକ୍ଷ୍ନୌ କି ଦିଲ୍ଲୀ।
0: କଣ କହିଲୁ?
1: ଆଲୋ ଜଗତି, ଜମି ବିକି ସେ ଲୋକ ସିନା ଦି ଲକ୍ଷ ପାଇଲେ, ଆଉ ତୁ ଏଫାକେ ତୁ ତୋ ସ୍ୱାମୀ ଦି ଲକ୍ଷରୁ ବେଶୀ। ହଉ ଯାଉଛି, ଆଜି ହି ଯାଉ।
2: କୁଛ ପରୁଆନି, ତତେ ବି ମୁଁ ଖୁସି କରିଦେବି।
1: ଆଲୋ ଆଦିବାସୀ ଝିଅ ହିନ୍ଦୀ କହିବୁନୁ କେମିତି? ଲକ୍ଷ ଲକ୍ଷ ଟଙ୍କାର ମାଲିକ ଆଣିଛୁ।

0: ଦେବିନି କାହାକୁ ଦେବିନି
1: ସନାତନ ମୋ ଭାଇ ମୋ ଜଇ
2: ତୁଇ ମୋର ସ୍ୱାମୀ ତୁଇ ମୋର ପତି
1: ମୋ ମାଲିକ ମହାଜନ ସାହୁକାର
0: ତୁ ଚୁପ ମୁଁ ଚୁପ ସବୁ ଚୁପ ଚୁପ ରହିବା ଉପରେ ଜଗତି କହିଛି କାହାକୁ କିଛି କହିବୁନି ମୁଁ ଗୋଟେ ହୀରା ପାଇଛି ତୁ କାହାକୁ କହିବୁନି କି ମୁଁ କାହାକୁ କହିବିନି
3: ଆରେ କଣ୍ଟ୍ରାକ୍ଟର ଦି ଲକ୍ଷ ଦବ କହିଛି ଜମି ତକ ସବୁ ଲେଖିଦବା ତା ନାଁରେ ସେ ଗୌଁତିଆକୁ ଆଗୁଆ ଦଶ ହଜାର ବି
4: ଦେଇଛି ହରମଜାଦା ବୁଢା ତୋ ପାଟି ବନ୍ଦ କର ଜମି ବିକିବା ଦରକାର ନାହିଁ ଜମି ଆମର ସେଥିରେ ହୀରା ଅଛି ରତନ ଅଛି ଟଙ୍କା ଟଙ୍କା ମୁଁ ଦେବି ମୁଁ ଦେବି କିଛି ଚିନ୍ତା ନାହିଁ ଜମି ଶାନ୍ତି ଥାଉ ଘନଶ୍ୟାମ ମିର୍ଦ୍ଧା କି ମଧୁ ସାନ୍ତରା କେହି ଆମଠୁ ଜମି ଛଡେଇ ନେଇପାରିବନି ଗୁନ୍ତିଆ ହେ ଏ ଗୁନ୍ତିଆ ଗୁନ୍ତିଆ ଭାଇ ସେଇ ଦଶ ହଜାର ତୁ ଫେରେଇ ଦବୁ ଏଇ ନେ ଆଜି ତତେ ମୋର ଆଣେ ମୁଇ ପଥର ପାଇଛି ଗୁନ୍ତିଆ ଜଗତି ଏ ଜଗତି ଆ ଜଗତି
5: କଣ ହେଲା
4: ଜଗତି ତୁ ନା ଜଗତି ଆମର ଏଇନେ ନାଚ ଆରମ୍ଭ ହବ ରାତି ହବ ଜହ୍ନ ହିବ ପାହାଡ ସେ ପାଖେ ମରିବ ପୁଣି ଯିବ ଆମେ ନାଚିବା ଆଉ ନାଚିବା କେତେ ଦିନ ହେଲା ନାଚି ନବ ରେ ଗୌଁତିଆ
6: ଆସରେ ଆସ ସମସ୍ତେ ମିଶି ନାଚିବା ଏ ଭାଙ୍ଗଡା ଭାଙ୍ଗିଡ଼ି ମାନଙ୍କୁ ଡାକରେ ଆସରେ ଆରେ ଏ ଜଗତିଆ ତୁ ନାଚିଲେ କି ଚଳିବ
7: ସାର୍
8: କଣ
7: ସାର୍ ସନାତନ ଗୋଟେ ଏଇ ଅନାନ୍ତୁ ସାର୍ ଏଠି ଗୋଟେ ପୋଖରାଜ ପଥର ପାଇଛି
8: କୋଉଠି ପାଇଲେ ସେ
7: ମାଟିକି ତାଳୁ ତାଳୁ ମିଳିଛି ଆଜ୍ଞା ସେ ସ୍ତ୍ରୀ ଲୋକ ପାଖରେ ରଖିଛି ବୋଲି ତ କହୁଛି
8: କୋଉ ସ୍ତ୍ରୀ ଲୋକ
7: ସନାସ୍ତ୍ର ସେଇ ଆଜ୍ଞା ଜଗତି ଜଗତି ତା ନା
8: କା ଅନୁମତିରେ ସେମାନେ ପୋଖରାଜ ପଥର ପାଖରେ ରଖିଛନ୍ତି ତୁ ବି ଏମାନଙ୍କୁ ବିଶ୍ୱାସ କରୁଛୁ ସନାଥ କାହିଁ ମୁଁ ତ ଏତେ ଜାଗା ବୁଲୁଛି ମୋ ଆଖିରେ ତ ଏଡ଼େ ଟିକେ ପଥର ଜୁଟିଲାନି ଏସବୁ କ୍ଷୁଦାର୍ଥ ମାନଙ୍କର ପଳାପ
7: ସେସବୁ ଭାଗ୍ୟ ଥିଲେ ମିଳେ ଆଜ୍ଞା
8: ବାଦି ବକ୍ନା ଯା ନିଜ କାମ କର
9: ଗଲି ଆଜ୍ଞା
10: ଆଫ୍ରିକା ଆଉ କଳାହାଣ୍ଡି ଏ ଶତାବ୍ଦୀର ଉସର ଭୂଇଁ ଦୁର୍ଭିକ୍ଷ ଅନାହାର ଦୁଃଖ ଆଉ ବିପର୍ଯ୍ୟୟର କରୁଣ କାବ୍ୟ ଏଇଆକୁ ନେଇ ସୃଷ୍ଟି ହେଉଛି
8: ତୋର ସେ କବିତ୍ୟ ସବୁଠି ରଖିଦେ ତାକୁ ସମସ୍ୟା ଉପରେ ସମସ୍ୟା ମୁଣ୍ଡ ଟେକିଲାଣି କାଲି ମନ୍ତ୍ରୀଙ୍କ ଆସିବା ହବ ଏଠିକି ବୁଝିଲୁ ଦି ଘଣ୍ଟା ରହିବେ କଣ ଜବାବ ଦେବାକୁ ହବ ଖବରକାଗଜ ପଢ
10: ସେଇଟା କଣ ନ୍ୟୁଜ୍ ପେପର
8: ଶୁଣ କଣ ଏଠି ଲେଖାଇ ଶୁଣ
10: ପଢ ମୁଁ ଶୁଣୁଛି
8: କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ବହୁମୁଖୀ ଯୋଜନା ଦ୍ୱାରା ଜଳସେଚିତ ହେବାକୁ ଯାଉଥିବା ଜମିଗୁଡ଼ାକ ବ୍ୟାପକ ହସ୍ତାନ୍ତରଣ ଚାଲିଛି ଏ ଅଞ୍ଚଳରେ ଚାଷୀମାନଙ୍କ ଅଜ୍ଞତା ନିରକ୍ଷରତା ଓ

0: ସହାୟତାର ସୁଯୋଗ ନେଇ ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ଲୋକେ ଆସି ଜମିଗୁଡ଼ିକ କିଣି ନେଉଛନ୍ତି। ଚାଷୀମାନଙ୍କୁ ଏ ଦୁରାବସ୍ଥାରୁ ରକ୍ଷା କରିବା ପାଇଁ ଏକ ଅର୍ଡିନାନ୍ସ ଜାରି କରାଯାଉ। କଳାହାଣ୍ଡିରେ ରତ୍ନ ବ୍ୟବସାୟୀଙ୍କ ଭିଡ଼, ରାତି ରାତି ଧନୀ ହୋଇଯିବା ସ୍ୱପ୍ନରେ ଖଣି ସମୃଦ୍ଧ କଳାହାଣ୍ଡି ଜିଲ୍ଲାରେ ରତ୍ନ ସଂଗ୍ରହ ପାଇଁ ଭିଡ଼ ଜମୁଥିବା ପ୍ରକାଶ। ଏହାଦ୍ୱାରା ଚୋରା କାରବାରର ବୃଦ୍ଧି ପାଇଁ ଅବସର ସୃଷ୍ଟି ହୋଇଛି। ରାଜସ୍ଥାନ ଓ ଅନ୍ୟାନ୍ୟ ଅଞ୍ଚଳରୁ ବ୍ୟବସାୟୀଙ୍କ ସୁଅ ଛୁଟିଛି। ସ୍ଥାନୀୟ ଲୋକମାନଙ୍କଠାରୁ ଖୁବ୍ କମ୍ ଦାମରେ ରତ୍ନ ସଂଗ୍ରହ କରି ଲାଭ ଉଠାଇବାକୁ ଚୋରା କାରବାର ଚଳାଇଛନ୍ତି।
1: ଆରେ ଏଗୁଡ଼ା ପୁରୁଣା ଖବର, ଏ କାଗଜ ପାଇଲୁ କୋଉଠୁ?
0: ଜିପ୍ରେ ବିମ୍ବାଧର ବାବୁଙ୍କ ପାଖରୁ ବ୍ୟାଗରୁ ଖସି
1: ପଡ଼ିଥିଲା।
0: ମନ୍ତ୍ରୀଙ୍କ ପାଖକୁ ଚାରିଆଡୁ ଟେଲିଗ୍ରାମ ମାନ ପହଞ୍ଚୁଛି। ଏଠି ଆଇନ କାନୁନ କିଛି ନାହିଁ, ଦୁର୍ନୀତି ବ୍ୟଭିଚାର ଚାଲିଛି, ଶ୍ରମିକ ଚାଷୀ ଅନାହାର ନିଷ୍ପେଷଣରେ ସଢୁଛନ୍ତି। ତାପରେ ସେ ପୁରୁଣା କଥା, ପିଲା ବିକ୍ରି, ଅଖାଦ୍ୟ ଭକ୍ଷଣରେ ମୃତ୍ୟୁ ଓ ଅନାହାରରେ ମୃତ୍ୟୁ। କଳାହାଣ୍ଡି ଦିବସ ପାଳନ କରି ନିକଟରେ ଆମ କଟକ ସହରରେ ଗୋଟିଏ ଓଳି, ନଗରବାସୀ ଉପବାସ ପ୍ରତୀକ ଧର୍ମଘଟ ଇତ୍ୟାଦି ଇତ୍ୟାଦି।
1: ଏ ଜାଗାରେ ଆମ ମୁଣ୍ଡ ଖରାପ ହୋଇଯିବ ଦେଖୁଛି। ଆରେ ଏଠା ଲୋକ ଯଦି ଜମି ବିକିବେ, ସେଠିକା ଲୋକ ଆସି ଜମି କିଣିବେନି କାହିଁକି?
2: କାହିଁକି ଏଠିକା ଲୋକେ ଜମି ବିକିବେ ଆଉ କାହିଁକି ସେମାନଙ୍କୁ ପ୍ରଲୋଭନ ଦେଖେଇ ବାହାର ଲୋକେ ଜମି କିଣିବେ? କିଣିବେନି ତ, ଏକ ପ୍ରକାର ଛଡେଇ ନେବେ।
1: ଭେରି ସିମ୍ପଲ ଲଜିକ, ଏମାନେ ବିକିବେ ଆଉ ସେମାନେ କିଣିବେ, କିଣା ବିକା ଏ ଦୁନିଆରେ ଚାଲିଛି, କିଏ କାହା ସ୍ୱାଧୀନତା ଛଡେଇ ନବ?
2: ସମ୍ପଦ ବାବୁ, ଆପଣଙ୍କ ଭଳି ଲୋକ ଆଡମିନିଷ୍ଟ୍ରେସନ କରିବାକୁ ଅଯୋଗ୍ୟ ବୋଲି ଯଦି ମୁଁ କହେ?
0: ତାକୁ ସେଇଆ କହନ୍ତୁ ବନଜା ଦେବୀ।
2: ଆଉ ଆପଣ ସନତ ବାବୁ, ଆପଣଙ୍କ ଆଇନ କାନୁନ ବ୍ୟବସ୍ଥା କଣ ଏଇଭଳି ଜମି କିଣିବାକୁ ପ୍ରଶ୍ରୟ ଦଉନି?
0: ଆଇନ ଯେତିକି ଆମକୁ ସୁଯୋଗ ଦେଇଛି ଆମେ ସେତିକି ସୁଯୋଗ ନବୁ, ଅଧିକା ନୁହେଁ କି କମ୍ ବି ନୁହେଁ।
1: କରେକ୍ଟ,
2: ସୁଯୋଗ ସୁଯୋଗ ସୁଯୋଗ ସୁଯୋଗଟା କେହି କାହାକୁ ଦୟାରେ ଦେଇନି ଯେ ନେଇଯିବ, ସେଇମାନଙ୍କୁ ସତର୍କ କରିଦେବାକୁ ଆପଣଙ୍କୁ ଅଧିକାର ଦିଆଯାଇଛି ବୋଲି ମୁଁ ମନେ ପକେଇ ଦଉଛି। ଯେଉଁମାନେ କଳାଧନକୁ ପୁଞ୍ଜି କରି ସମାଜର ଭାରସାମ୍ୟ ଭଙ୍ଗ କରୁଛନ୍ତି, କୋଉ ଆଇନରେ ଅବାଧ ସୁଯୋଗ ସେମାନଙ୍କୁ ଦିଆଯାଇଛି? ଚାରିଆଡେ ଦେଖନ୍ତୁ, ଧନପତିଙ୍କର ସବୁଠି ଅନଧିକାର ପ୍ରବେଶ, ଆଉ ଏଠି ବି ସେଇଆ ହେଉଛି।
1: ବନଜା, ମୁଁ ମାନୁଛି କେହି ଜଣେ ମୁଷ୍ଟିମେୟ ଲୋକ ଧନ ବଢ଼େଇବାର ସୁଯୋଗ ନିଜ ପାଇଁ ଖୋଜନ୍ତି, ସେଥିରେ ବହୁ ଲୋକ ସେମାନଙ୍କ ସୁଯୋଗ ଆଉ ଅଧିକାର ହରାନ୍ତି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଆମେ ସର୍ବସାଧାରଣଙ୍କ ପକ୍ଷ ନେବା ଉଚିତ ଆଉ ମୁଷ୍ଟିମେୟଙ୍କ ଆଧିପତ୍ୟକୁ ବନ୍ଦ କରିବା ଦରକାର।
2: ସବ କୋଢୁଆ ଉପରେ ଶାଗୁଣା ଅଳସରେ ହାଇ ମାରି ଖୁସି ହେଉଥାଏ, କାହିଁକି ନା ସେ ସବୁରି ମାଂସ ଖାଏ, ତା ମାଂସ ଖାଇବାକୁ କେହି ନଥାନ୍ତି। ମନେ ରଖନ୍ତୁ, ଖୁବ୍ ଶୀଘ୍ର ସେ ନିଆଁ ଜଳୁଛି ଏ କଳାହାଣ୍ଡିରେ, ଆପଣମାନେ କଣ, ଜଗତ ବି ଆଲୁଅ ପାଇଯିବ,
0: ପୃଥିବୀଟା ଏଠିକି ଓହ୍ଲେଇ ଆସିବ ନା କଣ? ବନଜା ଦେବୀ,
2: ଏ ମାଟି ପୃଥିବୀଠୁ ଅଲଗା ବୋଲି ଭାବୁଛନ୍ତି କାହିଁକି? ଏଠି ସୋରିଷଟିଏ ଫୁଟିଲେ ପୃଥିବୀରେ ଚହଳ ସୃଷ୍ଟି ହେବାକୁ କେତେ ମିନିଟ୍ ଲାଗିବ?
1: ଏଠିକା ଲୋକ କିନ୍ତୁ ଏସବୁ ମାନେ ତମ ସମସ୍ୟାଠୁ ବହୁ ଉର୍ଦ୍ଧରେ, କୌଣସି ଉଗ୍ର ଭାବନାରେ ସେମାନେ ମୁଣ୍ଡକୁ ଭାରାକ୍ରାନ୍ତ କରନ୍ତିନି। ବିପ୍ଳବ, ହରତାଳ, ଗଣ ଆନ୍ଦୋଳନ, ପଟୁଆର ସ୍ଲୋଗାନ, ଥିଲା ବାଲା ନଥିଲା ବାଲା, ଏସବୁ କିଛି ବୁଝନ୍ତିନି। ପ୍ରକୃତିର ବିପୁଳ ସୌନ୍ଦର୍ଯ୍ୟର ମଧୁ ଆହରଣ କରି ସେମାନେ ମହୁମାଛି ଭଳି ଅନ୍ଧ ପ୍ରମତ। ମୁଁ କହିବି ବନଜା ଦେବୀ, ଆସ୍ତେ ଆସ୍ତେ ଆପଣ ଗୋଟାଏ ଗାତ ଖୋଳୁଛନ୍ତି ଆଉ ସେ ଗାତରେ ନିଜେ ରହି ଛଟପଟ ହେଉଛନ୍ତି, ଚିତ୍କାର କରୁଛନ୍ତି, ବୃଥା ଆର୍ତ୍ତନାଦ କରୁଛନ୍ତି। ଏସବୁ ସାଧାରଣ ସୁଖବାସୀଙ୍କ ଆର୍ତ୍ତନାଦ ନୁହେଁ, ଦୁଃଖ ନୁହେଁ, ଦାବି ନୁହେଁ କି ପ୍ରତିବାଦ ବି ନୁହେଁ।
0: ବନଜା ଦେବୀ, ଆପଣଙ୍କର କଣ ଆମ ପ୍ରତି କୌଣସି ଶ୍ରଦ୍ଧା, ସମ୍ମାନ ବା ସହାନୁଭୂତି ନାହିଁ? କଣ୍ଟ୍ରାକ୍ଟର ମଧୁସୂଦନ ସାମନ୍ତରାୟଙ୍କର ଏକମାତ୍ର ଅଲିଅଳି କନ୍ୟା ଜେମାମଣିଙ୍କ ଦୁଃଖ କଣ କେବଳ ଏଇ ସୁଖବାସୀମାନଙ୍କ ପାଇଁ?
2: ଯିଏ ଅନ୍ୟାୟ କରେ ଆଉ ଯିଏ ଅନ୍ୟାୟ ସହେ, ଉଭୟ ମୋ ପାଇଁ ହୀନ ଆଉ ଘୃଣ୍ୟ, ବୁଝିଲେ ସମ୍ପଦ ବାବୁ? ଏ ଦେଶର ଯେକୌଣସି ସ୍ଥାନରେ ଗୋଟିଏ କଣ୍ଠସ୍ୱର ରହିବା ଦରକାର, ଯିଏ ସ୍ୱର ଉତ୍ତୋଳନ କରିବ ଅନ୍ୟାୟ ବିରୁଦ୍ଧରେ, କହିବ ଅନ୍ୟାୟକୁ ରୋକ। ତା ନହେଲେ ଦେଶ ରହିବନି, ଏଠି ନିଆଁ ଜଳିବ, ହଁ ଏଠି ଖାଲି ନିଆଁ ଜଳିବ।
1: ଆଚ୍ଛା ଆଚ୍ଛା ବନଜା ଦେବୀ, ଏମାନଙ୍କ ପାଇଁ ଆପଣ ଏତେ ଭାବୁଛନ୍ତି କାହିଁକି?

0: ତମେ ଯାହା କହିବ ମୁଁ ଜାଣେ ବିମାଧର ତୁମେ ଭିତରକୁ ଯାଅ ଅପେକ୍ଷା କର ବନଜା ତୁମକୁ ଖୋଜୁଥିଲା ଫେରି ଆସିଲାଣି କି କ'ଣ ଶୁଣ କାଲି ଆମ ମନ୍ତ୍ରୀ ଏଠିକି ଆସିବେ ଏଇ ପ୍ରୋଜେକ୍ଟ ଏରିଆ ବୁଲି ଦେଖିବେ ଏ ବଙ୍ଗଳାରେ ମଧ୍ୟାହ୍ନ ଭୋଜନ ମଧ୍ୟ କରିବେ ହେଲିକପ୍ଟରରେ ଆସୁଛନ୍ତି
1: ମୁଁ ଜାଣିଛି
0: ତମେ ତ ସବୁ ଜାଣ ଆଉ ଅସଲ ବେଳକୁ ନିଜ ମତଲବରେ କାମ କରିଯାଅ ଆଉ
1: ଏକ୍ସକ୍ୟୁଜ୍ ମି ସାର୍ ମୁଁ ଆସୁଛି
0: ଆରେ ଇଏ ତ ସନାତନ ଆଉ ତା ସ୍ତ୍ରୀ ଯାଉଛନ୍ତି ଆରେ ଏ ସନାତନ ଶୁଣ ଶୁଣ ଏଠିକା
2: କିସ୍ ଆଜ୍ଞା
0: କେତେ ଦିନ ଏମିତି ହନ୍ତ

0: ସନ୍ତ ହଉଥିବାର ଅପଗଣ୍ଡ ଗୁଡାକ ଏଇ ସୁବର୍ଣ୍ଣ ସୁଯୋଗ ଭଗବାନ ଦେଇଛନ୍ତି। ଟଙ୍କା 50,000 ଧରି ଗାଁକୁ ଯାଅ, କିଛି ଗୋଟାଏ କର।
1: କାଲ କାଲ ତ ଦୁଃଖ ସହି ପଡ଼ିଛୁ ତୁଇ ମିର୍ଦ୍ଧା ବାବୁ, ଆମର ଦୁଃଖ ନେଇପାରିବୁ।
0: ସେ ଅପଗଣ୍ଡ ଗୁଡା 10,000 ଅଗ୍ରିମ ନେଇ କାଗଜ କରିଦେଇଛନ୍ତି। ଆଉ ଶୁଣିଲି ତୋ ପାଖରେ ପୋଖରାଜ ପଥରଟେ ଅଛି, କଣ୍ଟ୍ରାକ୍ଟର କହୁଥିଲା 50,000 ଟଙ୍କା ଦବ, କହିଲେ ଆଉ 10-20,000 ବି ବଢେଇ ଦବ। ଦର ବୁଝିକିରି କାରବାର କର ବାପ।
1: ଏ କଣ୍ଟ୍ରାକ୍ଟର ତ ସବୁ ଅଛି, ମୋର କଣ ଅଛି ଯେ ସେ ମୋଠୁ ନେଇଯିବ ବୋଲି ସେଟା କହୁଛି।
0: ଆରେ କଣ ଛଡେଇ ନବ, ତୋ ମନକୁ ପାଇଲେ ବିକିବୁ, ତୁ ଏକ ଦରଦାମ ଛିଣ୍ଡା।
2: ବାବୁଙ୍କୁ କହ ବାବୁ, ଆମ ଝିଅକୁ ସେ ନେଇଛି କି କାହାକୁ ଦେଇଛି କହୁ, ଆମେ ସେ ପଥରଟା ତାକୁ ସେମିତି ଦେଇଦେବା, ସେ ଆମ ଝିଅକୁ ଫେରେଇ ଦଉ।
0: ତମେ ଚାହିଁଲେ ବି ଆଉ ତମ ଝିଅ ତୁମକୁ ମିଳିବନି, ଆଉ ମିଳିଲେ ବି ସେ ତୁମକୁ ବାପ ମାମୁଲି ଡାକି ପାରିବନି କି ଦିନଟେ ବି ତମ ସାଙ୍ଗରେ ଚଳି ପାରିବନି।
2: ଚଳି ପାରିବନି।
0: ଆଚ୍ଛା କହିଲୁ, ଏଠି ଗୋଟିଏ ଝିଅ ଆସି ସହରରୁ ରହୁଛି,
2: ସେ ତ ବନଜାରାଣୀ,
0: ସେଇ ବନଜା ଦେବୀ, ସେ ତମ ସାଙ୍ଗେ ମିଶିପାରିବ, ଚଳିପାରିବ?
1: ତୁଇ ସିଧା କହ ମିର୍ଦ୍ଧା ବାବୁ, କନ୍ତରଟିକୁ ତୁମ ଝିଅକୁ ଦେଇଛୁ, ସେ ତାକୁ ବଢେଇଛି, ସେଇ ଝିଅ ବଞ୍ଜା ଦେବୀ।
2: ବଞ୍ଜା ମୋ ଝିଅ?
1: ସେ ମଧୁସୂଦନ ସାମନ୍ତରାୟର ଝିଅ ନୁହେଁ, ସେ ମୋର ସନାତନ ଝିଅ, ଜଗତିର ଝିଅ।
2: ଆମେ ଯାହାକୁ ମାରିଦେବାକୁ ଯାଉଥିଲୁ ତୁ ତାକୁ ବଞ୍ଚେଇଛୁ ରେ ମିର୍ଦ୍ଧା ବାବୁ। କଣ୍ଟ୍ରାକ୍ଟର ତାକୁ ଏଡ଼ିଟରୁ ଏଡ଼ିଟିଏ କରିଛି, ତାକୁ ଦେଖି ମୋ ମନ ଠିକ କହୁଥିଲା, ତୋ ଉପକାର ଆମେ ସୁଝି ପାରିବା ନାହିଁ ରେ ମିର୍ଦ୍ଧା ବାବୁ।
0: ତାହେଲେ ପୋଖରାଜ ପଥରଟା କଣ୍ଟ୍ରାକ୍ଟରକୁ ଦେଇଦେ, ମୁଁ କିଛି କହିବିନି, ତମେ ଆସି ତା ପାଦ ତଳେ ମୁଣ୍ଡିଆ ମାରି ସେଇ କଥା କହ, ମା ବାପା ତମେ, ତମ ମନ ଝିଅଟା ପାଇଁ ହାଇ ପାଇଁ ହଉଥିବ। ହେଲେ
1: ହେଲେ କିଶୋର ବାବୁ,
0: ସେ ଝିଅ ତୁମକୁ ଚିହ୍ନିଲେ ହେଲା।
2: ସେ ଚିହ୍ନିବ, ମତେ ସେ ଠିକ ଚିହ୍ନିଛି, ତୁ କହ ଆମେ ତାକୁ ସବୁ ଦେଇଦବା।
0: ଆରେ ହଉ ହଉ ହଉ ହଉ, ଯାଏ ଦେଖେ କଣ କରିପାରୁଛି ଟିକେ ଦେଖେ।
2: ଶୁଣୁଛୁ ତୁ, ଆଉ କଣ ଭାବୁଛୁ ରେ, ଆମର ଝିଅ ଆମକୁ ମିଳିଛି।
1: ହଁ ଜଗତି ଭଗବାନ ବଡ ଲୋକ, ଆମେ ସେ ପଥର ତାକୁ ଦେଇ ଆମର ଝିଅକୁ ତାଠୁ ମୁକୁଳେଇ ନବା।
2: ଆଜି ଆମକୁ କୋଟି ଚାନ୍ଦକି ଆଣିଦେଇଛି ରେ, ତା ପାଇଁ ମୋ ଲୁହ ନ କାନ୍ଦି ରଖତ କାନ୍ଦିଛି।
1: ଏ ଧନ ଦରବ ଯାହାକୁ ବଡ ତାକୁ ବଡ ସିନା ଗୋ, ମୋର ହଜିରା ରତ୍ନଟି ତାଠୁ ବେଶି ମୂଲ, ଅମୂଲ ମୂଲ।
0: କଣ ଦି ଜଣ ଭାବିଛନ୍ତି କିରି ଠିକ କଲ?
2: ଜୁହାରେ
1: ଜୁହାରେ ଆଜ୍ଞା। ହଁ ହଁ ଉଠ ଉଠ, ସେ ପଥର ଆପଣ ନିଅ ବାବୁ, ଆମର ହୀରା ନୀରା ମୋତି ମାନିକ କିଛି ଲୋଡ଼ା ନାହିଁ, ଆମ ହଜିରା ଧନକୁ ଆମକୁ ଦେଇଦେ, ତାକୁ ଟିକେ ଆମକୁ ପାପା ମା ଡାକିବାକୁ ଦେ ବାବୁ।
3: ଆରେ ତମ ଦରବ ମୁଁ କାହିଁକି ରଖିବି, ପିଲାଟାକୁ ବଳି ଦଉଥିଲ ନହେଲେ ପେଟ ବିକଳରେ କୋଉଠି ବିକି ଦେଇଥାନ୍ତ, ମୁଁ ତାକୁ ମଣିଷ କଲି, ଆଜି ତମ ମନକୁ ଝିଅଟା ପାଇଛି ସେ ତମ ଝିଅ। ଆଚ୍ଛା କହିଲ, ତମେ କଣ ତାକୁ ଏଇଭଳିଆ ଝିଅଟିଏ କରି ବଢେଇଥାନ୍ତ କୁହ?
2: ନାଇଁ ବାବୁ, ଆମର କିଛି ଲୋଡ଼ା ନାହିଁ, ସେ ଆମକୁ ଥରେ ମା ବାପା ବୋଲି ଡାକିବ, ଆମେ ତାକୁ ଆଖି ପୁରେଇ ଟିକେ ଦେଖିବୁ, ଏତିକି ଛଡ଼ା ଆମର କାହିଁର ଲୋଡ଼ା ନାହିଁ ବାବୁ। ତୋ ପାଦ ତଳେ ତିରଣ ଦେଇ ପଡୁଛି, ତତେ ପଣତ ପତେଇ ଭିକ ମାଗୁଛି, ଏତିକି ଦୟା କର।
3: କି କଥା ତୁ କହୁଛୁ ଜଗତି, ତମେ ଜାଣିନ ତା ଛଡ଼ା ଜଗତରେ ମୋର ଆଉ କେହି ନାହିଁ, ଧନ ଦରବ କଣ ମୋର ନାହିଁ ଯେ ତମେ ମତେ ଧନ ଦରବ ଦବାକୁ ଆସିଛ?
1: ବାବୁ
3: ଥାଉ, ତମ ଆଖିରେ ଲୁହ ଦେଖିଲେ ମୋ ଆଖିରେ ବି ଲୁହ ଆସିଯାଉଛି, ମୁଁ ଆଜି କେମିତି ବଦଳିଗଲା ପରି ଲାଗୁଛି ଘନଶ୍ୟାମ। ତମେ ସତ କହିଲ, ବନ ଜମିନା ମୁଁ କଣ ପହଞ୍ଚିପାରିବି, କାହା ପାଇଁ ଧନ ସଞ୍ଚୟ ମୁଁ କଣ ପାଇବି? ଆଚ୍ଛା ତମେ ଯେ ଗୋଟେ କାମ କର, ମୋ ସାଙ୍ଗରେ ଚାଲ ଭୁବନେଶ୍ୱର ସେ ଝିଅକୁ ନେଇ ରହିବ, ବନଜାତ ଆଉ ବଣ ଜଙ୍ଗଲରେ ଏଠି ପଡି ରହିବା ଝିଅ ନୁହେଁ।
2: ବାବୁ ଏ ଦେଖ, ଏଇ ସେଇ ରତ୍ନ, ଆମର ଏ ରତ୍ନ କଣ ହବ ବାବୁ, ତୁ ଯାହା କହିବୁ ଆମେ ମାନି ନବୁ।
1: ଆମର ରତ୍ନ ତ ଆମକୁ ମିଳିଯାଇଛି ବାବୁ, ଏଇ ରତ୍ନ ଆମର କଣ ହବ, ୟାକୁ ତୁ ନେ ବାବୁ ତୁ ନେ। ଏତେ ବଡ ପୋଖରାଜ କି ସୁନ୍ଦର ସତେ,
3: କେତେ ଓଜନ ହବ ଦେଖିବା,
2: ହାତରେ ଓଜନ କଣ କରିପାରିବ ବାବୁ।
3: ହଁ ବା ବେଶ ଓଜନ ତ, ମୋ ଛାତିଟା କଣ ହେଇଯାଉଛି,
0: କଣ ହେଲା ଆଜ୍ଞା,
2: କଣ ହେଲା ବାବୁ,
3: ଭାରି କଷ୍ଟ,
2: କଣ ହେଲା ବାବୁ, कौन है
0: ये बाबू एमती छोटो छोटो कौन होची
4: चल कौन है रे।

0: ଚାଲନ୍ତୁ ଆଜ୍ଞା, ଭିତରକୁ ଚାଲନ୍ତୁ, ଟିକେ ଶୋଇପଡ଼ନ୍ତୁ। ହଉ ହଉ ହଉ, ସେ ପଥରଟା ଧରିଥାନ୍ତୁ ଧରିଥାନ୍ତୁ, କିଛି ନାହିଁ, ଚାଲନ୍ତୁ ଚାଲନ୍ତୁ, ଭିତରକୁ ଚାଲନ୍ତୁ।
1: ବିଚଗୁତି, ଇଏ କଣ ହେଲା ରେ, କଣ କରିବା?
2: ତୁ କାହିଁକି ଏମିତି ବ୍ୟସ୍ତ ହଉଛୁ କହିଲୁ?
0: ଆସ୍ତେ, ଏଠି କେହି ଯେମିତି କିଛି ନ ଜାଣେ, ବନଜା ଯେମିତି ନ ଜାଣେ ସେ ତମ ଝିଅ ବୋଲି, ମୁଁ ସବୁ ବୁଝେଇ ତାକୁ କହିଦେବି।
2: କାହାକୁ ମୁଣ୍ଡିଆ ମାରୁଛୁ ରେ ମାଉସୀ? ଦେବତାକୁ? ବନଜା? ହଁ ମା, ଆମ ଦେବତା ଏତେ ଦିନେ ଆମ କଥା ଶୁଣିଛନ୍ତି।
3: କଣ ଗୋଟାଏ ପାଇଗଲୁ କି ମାଉସୀ?
2: ମାଉସୀ, ମତେ ମତେ ମା ବୋଲି ଥରେ ଡାକି ପାରିବନି।
3: ମା? ହଁ, ତୁ ମୋ ମା, ତୁ ଏ ଦୁଃଖିନୀ କଳାହାଣ୍ଡି ମାଟି, ତୁ ସବୁରି ମା। ତୁ ମା ହେଇ କେତେ କଷଣ ସହିଛୁ, କେହି ଗୋଟାଏ ଝିଅ କି ପୁଅ ସେ ଦୁଃଖତର ନେଇପାରିବେନି। କେତେ ଅନ୍ଧାରର ଅଭିଶାପ ସହି ସହି ତୁ ପଥର ହେଇଗଲୁଣି। କାନ୍ଦନା ମା, ଆଉ ବେଶୀ ଦିନ ନୁହେଁ, ତୋର ଦୁଃଖର ଅନ୍ଧାର ଚିରି ଆଲୁଅ ଆସିବ, ଖୁବ୍ ଶୀଘ୍ର ଆସିବ।
2: ତୁ ତ ଆମ ପାଇଁ ଆଲୁଅ ଆଣିଦେଇଛୁ, ତୁ ଏଇ କୁଳର ଦୀପ, ଏ ଜାତିର ଦୀପ।
3: ଥାଉ ଥାଉ ମାଉସୀ, ତମ ଲୋକମାନଙ୍କୁ ମୁଁ ଠିକ୍ ଚିହ୍ନି ଗଲିଣି, ତାଙ୍କୁ କହିଦେ। ହଁ, ସେମାନଙ୍କୁ କହିଦିଅ ଘନଶ୍ୟାମ ଦାଦା, କାଲି ହେବ ସେମାନଙ୍କ ଶକ୍ତି ପରୀକ୍ଷାର ଦିନ। ଏଇଠି ଯଦି ନୈତିକତାର, ନ୍ୟାୟର ବିଜୟ ନ ହୁଏ, ତାହେଲେ ଭାବିବି ଯାହା ଏବେ ନୁହେଁ ତାହା କେବେ ନୁହେଁ।
4: ଏବେ ନୁହେଁ ତ କେବେ ନୁହେଁ।
2: ମୋ କୂଳକୁ ଥରେ ହାମା, ମୋତେ ଥରେ ମା ବୋଲି ଡାକ।
3: ମା? ହଁ, ତୁ ମୋର ମା ଭନଜା।
0: ଏଇ ମୁହୂର୍ତ୍ତରେ ଯୋଉ ମା ଝିଅର ମିଳନ ଦେଖିଲେ ସନାତନ, ଏତିକିରେ ମୋର ମୁକ୍ତି, ଆମର ଆଉ କୋଉଠି କିଛି ଭୂମିକା ନାହିଁ।
3: ଶୁଣ ଘନଶ୍ୟାମ ଦାଦା, ବାପାଙ୍କୁ କହିଦିଅ, ଏଠି ଲୋକମାନେ ଜମି ବିକି ସର୍ବହରା ପାଲଟିବା ଆରମ୍ଭ କଲେଣି। ରତ୍ନ ସନ୍ଧାନରେ କଳାହାଣ୍ଡିର ଚାରିପାଖେ କଳାବଜାରୀ ବ୍ୟବସାୟୀ ଭିଡ଼ ଜମେଇଲେଣି। ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ଅନାହାର ଦୁର୍ଭିକ୍ଷ ପରେ ଲୋକଙ୍କୁ ଭୂମିହୀନ କରି କଙ୍କାଳର ନୃତ୍ୟ ଦେଖିବାକୁ ତମେ ଯଦି ପ୍ରଶ୍ରୟ ଦିଅ, ଏ ବନଜା ବନର ବାଘୁଣୀ ଠାରୁ ଆହୁରି ଭୟଙ୍କର ହେଇ ତମ ଉପରେ ଝାମ୍ପି ପଡ଼ିବ। ଏ ମୋର ଶପଥ, ତମ ଲୋକମାନଙ୍କୁ ବୁଝେଇ ଦିଅ। ସନାତନ, ତମେ ଶୁଣ, ସେମାନେ ଯୋଉ ଆଡଭାନ୍ସ ଟଙ୍କା ଏ ବଙ୍ଗଳା ବାରଣ୍ଡାରେ ବାପାଙ୍କଠୁ ନେଇଛନ୍ତି, ସେମାନଙ୍କୁ କୁହ ଆଗ ସେ ଟଙ୍କା ତାଙ୍କୁ ଫେରେଇ ଦେବେ। ମନ୍ତ୍ରୀ ଆସୁଛନ୍ତି, ଲୋକଙ୍କ ମୁହଁରେ ଏଠି ପ୍ରଲୋଭନର ତୁଣ୍ଡି ବାନ୍ଧି ଦିଆଯାଇଛି, ସେ ତୁଣ୍ଡି ଖୋଲିଦେବାକୁ ପଡ଼ିବ ତମମାନଙ୍କୁ। ଯାଅ, କାଲି ପାଇଁ ଏକଜୁଟ ହେବାକୁ ସମସ୍ତଙ୍କୁ ଆହ୍ୱାନ ଦିଅ, ସେମାନଙ୍କୁ ବୁଝାଅ, ଯାଅ।
0: ସବୁ ହବ ବନଜା, ତୁ ଖାଲି ସେ ଦିଟା ସ୍ନେହ କାଙ୍ଗାଳ ତୋ ଅପଗଣ୍ଡ ବାପ ମାଙ୍କୁ ଟିକେ ଚିହ୍ନିଲୁ।
2: ମୋ ବାପା ମା? ହରି ମା, ଆମେ ତୋର ବାପା ମା, ଦେଖ ଦେଖ ମୋ ଆଖିକୁ, ହ୍ୟାଲୋ, ମତେ ଚିହ୍ନି ପାରୁନୁ?
4: ମୁଁ ତ ହତ ଭାଗା ବାପାରେ ଝିଅ, ବାପା।
2: କଣ କହୁଛ, ମୁଁ ତମ ଝିଅ?
0: ପ୍ରକୃତରେ ଏମାନେ ତୋ ବାପ ମା ବନଜା।
2: ମତେ ସ୍ନେହ ମମତାର ପ୍ରଲୋଭନ ଦେଖି ଆଜି ଆଉ ଦୁର୍ବଳ କରିଦିଅନ୍ତୁନି ଘନଶ୍ୟାମ ଦାଦା, ମୁଁ ସବୁ ବୁଝିପାରୁଛି। ମୁଁ ଚାହୁଁଛି ଗୋଟେ ପ୍ରତିବାଦର ସ୍ୱର ଗଳା ରୁଦ୍ଧ ନ ହୋଇ ଥରେ, ଖାଲି ଥରେ କରିଛି ଉଠୁ ଏଇଠି। କାଲି ଆମ ଦମ୍ଭ, ସାହସ, ଏକତା ଆଉ ଦୃଢ଼ତା ଦେଖି ଲୋଭୀ, ଧନପତି, ଦୁର୍ନୀତିଗ୍ରସ୍ତ, ବଧିର, ସଭ୍ୟ ବୋଲାଉଥିବା ମଣିଷଙ୍କର ଯେମିତି ହୃତ୍କମ୍ପ ସୃଷ୍ଟି ହବ, ତମେ ମତେ ଦୁର୍ବଳ କରିଦିଅନି। ମୋର ମୋର ଶକ୍ତି ଲୋଡ଼ା, ମୋର ଶକ୍ତି
0: ଲୋଡ଼ା।
2: କାଲି ସେଇ ଫ୍ଲାଗ୍ ପୋଷ୍ଟ ପାଖେ ସମସ୍ତେ ଏକାଠି ହବା, ସମସ୍ତେ, ହଁ ସମସ୍ତେ।

0: କରନ୍ତୁ ନାହିଁ। ଯେ କୌଣସି ସ୍ଥାନରେ ପ୍ରତୀକ ପ୍ରତିବାଦ ବା ଧର୍ମଘଟ କରିବାର ଗଣତାନ୍ତ୍ରିକ ଅଧିକାର ଆମଠୁ କେହି ଛଡ଼ାଇ ନେଇ ପାରିବେନି। ଆମର ଦାବି ଜମି ବିକ୍ରି କଣ ହେଲା ବିଭାଧର ବାବୁ?
1: ଲୋକମାନେ ତଳୁ ଉପରକୁ ଆସିବାକୁ ଶହଶହ ସଂଖ୍ୟାରେ ପ୍ରସ୍ତୁତ ହୋଇ ରହିଛନ୍ତି। ମନ୍ତ୍ରୀ ହେଲିକପ୍ଟର ଓହ୍ଲାଇବା ମାତ୍ରେ ତାଙ୍କୁ ଘେରାଉ କରାହବ। ସେଇଠୁ ମୋ ନେତୃତ୍ୱରେ ସମସ୍ତେ ମିଳିତ ହୋଇ ଏଇ ଫ୍ଲାଗ୍ ନିକଟରେ ପ୍ରତିବାଦ କରିବେ।
2: କଣ ଚାଲିଛି ଏଠି? ଦେଖନ୍ତୁ, ଆପଣମାନେ ସମସ୍ତେ ଏ ଜାଗା ଖୁବ୍ ଶୀଘ୍ର ଖାଲି ନ କଲେ ମୁଁ ସମଗ୍ର ପ୍ରୋଜେକ୍ଟ ଏରିଆରେ 144 ଧାରା ଜାରି କରିବାକୁ ବାଧ୍ୟ ହେବି।
0: ଏ ଶାନ୍ତିପୂର୍ଣ୍ଣ ପ୍ରତୀକ ଧର୍ମଘଟକୁ ବଳ ପ୍ରୟୋଗ କରି ଦମନ କରିବାକୁ ଚେଷ୍ଟା କଲେ ଆପଣମାନେ ହିଂସାର ଶିକାର ହେବେ। ଏଡିଏମ୍ ସାହେବ, ତାପରେ ଆଉ ଲୋକମାନଙ୍କୁ ଦୋଷ ଦେଇପାରିବେନି ଆପଣ, ମୁଁ ସତର୍କ କରିଦେଉଛି।

ପ୍ରଚାର କଲୁ ନାଟକ ଏବେ ନୁହେଁ ତ କେବେ ନୁହେଁ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ସନାତନ, ଦିନେଶ ଚନ୍ଦ୍ର ରାଉତ, ଜାନୀ, ଅନନ୍ତ ଚରଣ ଭାରତୀ, ଗୌନ୍ତିଆ, ଧୀରାଜ ଚୌଧୁରୀ, ଖବରିଆ ଜୟଦେବ ଦାସ, ପହରିଆ ବସନ୍ତ ସାହୁ, ଖାନସାମା ଅନନ୍ତ ଦାସ, ମଧୁସୂଦନ ସାମୁଏଲ ରାଉତ, ଘନଶ୍ୟାମ ନେତ୍ରାନନ୍ଦ ମିଶ୍ର, ବିମ୍ବଧର କୁଞ୍ଜବିହାରୀ ନନ୍ଦ, ସମ୍ପଦ ମିହିର କୁମାର ଦାସ, ସନତ ଅମରେନ୍ଦ୍ର ଚୌଧୁରୀ, ବନଜା ଝରଣା ଦାସ ଏବଂ ଜଗତୀ ପାର୍ବତୀ ଘୋଷ। ରଚନା କରିଥିଲେ ହରିହର ମିଶ୍ର, ପ୍ରଯୋଜନା ଝରଣା ଦାସ, ସହଯୋଗ କରିଥିଲେ କିଶୋର ମହାନ୍ତି। ଆକାଶବାଣୀ କଟକ। ମମତା ସାହୁଙ୍କ କଣ୍ଠରେ ଶୁଣନ୍ତୁ ଆଧୁନିକ ଗୀତ। ଗୀତ ରଚନା ଶୁଭ୍ର ନାରାୟଣ ସ୍ୱାଇଁ।

ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଅଭୁଲା ଗୀତ ପ୍ରଚାର କରିବୁ ଦିନ 11:10 ରେ। କଣ୍ଠଶିଳ୍ପୀ ଗୀତାରାଣୀ ଦାସ, ଆଭା ପଣ୍ଡା ଏବଂ

0: ନନ୍ଦିତା ଦାସ ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଛନ୍ତି ବାସୁଦେବ ପାଣି ଏବଂ ସାଥୀ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ପ୍ରଚାର କରିବୁ ଦିନ 12ଟାରେ ଦିନ 1:10ରେ ମୃଦଙ୍ଗ ବାଦ୍ୟ ପରିବେଷଣ କରିଛନ୍ତି ବୁଦ୍ଧିରାମ ମୁଦୁଲି ନାରୀମହଲ ପ୍ରଚାର କରିବୁ ଦିନ 1:20ରେ ଏଥିରେ ଆଳାପରେ ଶୁଣିବେ ତରଙ୍ଗବାଳା ତ୍ରିପାଠୀଙ୍କ ସହ ସାକ୍ଷାତକାର ଓଡ଼ିଆ କଥାଚିତ୍ରର ଗୀତ ଅପରାହ୍ନ 2:45ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ 3ଟାରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4ଟାରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5ଟାରେ ଯୁବବାଣୀ ଅପରାହ୍ନ 5:30ରେ ଏଥିରେ ଶୁଣିବେ ନାଟକ ମଝି ଦରିଆରେ ସ୍ୱପ୍ନ ରଚନା ସନ୍ତୋଷ କୁମାର ସାହୁ ପରିଚାଳନା ତ୍ରିନାଥ ବାରିକ ସନ୍ଧ୍ୟା 6:10ରେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 23ତମ ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:30ରେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରାତି 7:02ରେ ଓଡ଼ିଆ କଥାଚିତ୍ରର ଗୀତ ରାତି 7:25ରେ ଜିଲ୍ଲା ହାଲଚାଲ ଏଥିରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ କୃଷି ସଂସାର ରାତି 7:30ରେ ଏଥିରେ ମହୁ ଚାଷ ଓ ଆତ୍ମନିର୍ଭରଶୀଳତା ଏ ସମ୍ପର୍କରେ ଡକ୍ଟର ଚିତ୍ତରଞ୍ଜନ ଶତପଥୀଙ୍କ ସହ ଶୁଣିବେ ଆଲୋଚନା ହିନ୍ଦୀ କଥାଚିତ୍ରର ଗୀତ ରାତି 8:02ରେ ଅହମିଆ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା ରାତି 8:30ରେ ରାତି 9:30ରେ ଚର୍ଚ୍ଚା କା ବିଷୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ବନମଲ୍ଲିକାର ଷଷ୍ଠ ଭାଗ ଶୁଣିବେ ରାତି 10:02ରେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 10:30ରେ ଏଠି ଶ୍ରୋତା ବନ୍ଧୁମାନଙ୍କୁ ପୁଣିଥରେ କହି ରଖୁଛୁ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ପ୍ରଚାର କରିବୁ ଦିନ 12ଟାରେ ନାରୀମହଲ ଶୁଣିବେ ଦିନ 1:20ରେ ଏଥିରେ ଆଳାପରେ ଶୁଣିବେ ତରଙ୍ଗବାଳା ତ୍ରିପାଠୀଙ୍କ ସହିତ ସାକ୍ଷାତକାର ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ପ୍ରଚାର କରିବୁ ଅପରାହ୍ନ 4ଟାରେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5ଟାରେ ଯୁବବାଣୀ ଶୁଣିବେ ଅପରାହ୍ନ 5:30ରେ ଏଥିରେ ରହିଛି ନାଟକ ମଝି ଦରିଆରେ ସ୍ୱପ୍ନ ରଚନା ସନ୍ତୋଷ କୁମାର ସାହୁ ପରିଚାଳନା ତ୍ରିନାଥ ବାରିକ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 23ତମ ଭାଗ ସନ୍ଧ୍ୟା 6:10ରେ ଶୁଣିବେ ସନ୍ଧ୍ୟା 6:30ରେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ କୃଷି ସଂସାର ରାତି 7:30ରେ ଏଥିରେ ମହୁ ଚାଷ ଓ ଆତ୍ମନିର୍ଭରଶୀଳତା ସମ୍ପର୍କରେ ଡକ୍ଟର ଚିତ୍ତରଞ୍ଜନ ଶତପଥୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ଶୁଣିବେ ବନମଲ୍ଲିକାର ଷଷ୍ଠ ଭାଗ ପ୍ରଚାର କରିବୁ ରାତି 10:02ରେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ରାତି 10:30ରେ ଶୁଣିଲେ ଆମ ରାଜ୍ୟର କେତୋଟି କାର୍ଯ୍ୟକ୍ରମର ସୂଚନା ଏଥର ଶୁଣନ୍ତୁ ପାଣିପାଗର ସୂଚନା ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆକାଶ ଆଂଶିକ ମେଘୁଆ ରହିବା ସହିତ ବିଜୁଳି ଘଡ଼ଘଡ଼ି ପବନ ସହ ବର୍ଷା ହେବାର ସମ୍ଭାବନା ଅଛି ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ 41 ଡିଗ୍ରୀ ଏବଂ 38 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଅଛି ଗତ 24 ଘଣ୍ଟା ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ଥିଲା 40.1 ଡିଗ୍ରୀ ସେଲ୍ସିୟସ୍ ଏବଂ 29.2 ଡିଗ୍ରୀ ସେଲ୍ସିୟସ୍ ଶୁଣିଲେ ପାଣିପାଗର ସୂଚନା ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ
1: আচ্ছা দাসবাবু, আপনার ঘরটা 1970 রে তৈরি হইতলা, রাইট? তাহলে এই পর্যন্ত এত স্ট্রং কেমিতে আছে?
2: আরে এইটা একদম সিম্পল, এবং সেইতি পাই মু সেতবেলে মোর বিশ্বাস রাখিতিলি, এবং আজি মধ্য চেটিনাড সিমেন্ট উপরে
3: শক্তি যাহা বর্ষ বর্ষ নহে বরং পিঢি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট।

0: ଅଭୁଲାହିତ କାର୍ଯ୍ୟକ୍ରମରେ ଶୁଣୁଥିଲେ ଗୀତାରାଣୀ ଦାସ, ଆଭା ପଣ୍ଡା ଏବଂ ବନ୍ଦିତା ଦାସଙ୍କ କଣ୍ଠରେ ଆଧୁନିକ ଗୀତ। ଆକାଶବାଣୀ କଟକ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ।

0: Inner Cement, the perfect concrete choice.
1: ଲୋକଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଛନ୍ତି ବାସୁଦେବ ପାଣି ଏବଂ ସାଥୀ

ଧନ ଦଣ୍ଡରେ ଦେବ ଋଷି ନାରଦ ବୀଣା ବଜାଇ ରାମ ନାମ ଗାଇ ବୈକୁଣ୍ଠପୁରରେ ପହଞ୍ଚିଗଲେ। ଭଗବାନ ବୈକୁଣ୍ଠ ବିହାରୀ ଯେତେବେଳେ ନାରଦଙ୍କୁ ଦେଖିଲେ ସମ୍ବର୍ଦ୍ଧନା କରୁଛନ୍ତି, ଗୋଟିଏ ପଦ କହିଲେ ଗାୟକ ଶିରୋମଣି ନିରଞ୍ଜନଙ୍କର।

କେ କରିବା ପାଇଁ ମୁଁ ଆସିଛି, କୈବଲ୍ୟ ମୋର ଦରକାର। ଭଗବାନ ଚିନ୍ତା କଲେ, କହିଲେ କୈବଲ୍ୟ ଯଦି ଦିଆଯାଏ, କୈବଲ୍ୟ ନିର୍ମାଲ୍ୟ ପ୍ରସାଦ ମହାପ୍ରସାଦ ଚାରି ଭାଗରେ ବିଭକ୍ତ ଆଜ୍ଞା, ତେଣୁ କହିଲେ ମୁଁ ନାରଦଙ୍କୁ କୈବଲ୍ୟ ଦେବା ଭିତରେ ସିଏ ତ କଳହ ଋଷି, କିଛି ଚକ୍ରାନ୍ତ କରିପାରନ୍ତି, ସେ ତ

ଶ୍ରୀବିଷ୍ଣୁ କହିଲେ ମନରେ ଚିନ୍ତା କଲେ ନାରଦ ହଉଛନ୍ତି କଳିଆ, ୟାକୁ କେନ୍ଦ୍ର କିଛି ଗୋଟେ କଳି କରିପାରନ୍ତି, ତେଣୁ ମନା କରିଦେଲେ। ଯେତେବେଳେ ମନା କରିଦେଲେ ଲକ୍ଷ୍ମୀଙ୍କ ନିକଟରେ ପହଞ୍ଚି ମାଙ୍କୁ ନିବେଦନ କଲେ, କହିଲେ ମା ମୋତେ କୈବଲ୍ୟ ପ୍ରଭୁ ଯଦି ମନା କରିଛନ୍ତି କୈବଲ୍ୟ ପାଇଁ ମୁଁ କେବେ ଦେଇପାରିବିନି। ନାହିଁ ମାଣବସା ଲକ୍ଷ୍ମୀ ପୁରାଣ ଗୋଟିଏ ପଦ ସ୍ୱାମୀର ଆଜ୍ଞା।

ଦେବର୍ଷି ଯଦି ପ୍ରଭୁ ମନା କରିଦେଇଛନ୍ତି ମୁଁ ତା କେବେ କରିପାରିବିନି। ନାରଦ ଚିନ୍ତା କଲେ କଣ କରିବି, ପ୍ରଭୁଙ୍କୁ ତ କାର୍ପଣ୍ୟ ହେଇକି କହିଲେ ମନା କଲେ। ଗୋଟିଏ ସୁନ୍ଦର ପଦ ଆଜ୍ଞା।

ଚିନ୍ତା କଲେ ଏ ତିନିଟା ଜିନିଷ ଦ୍ଵାରା ଅସାଧ୍ୟ ସାଧନ ହୁଏ। କାର୍ପୁଣ୍ୟ ହେଇକି କହିଲି ପ୍ରଭୁ ମନା କରିଦେଲେ, ମା ମନା କରିଦେଲେ, ଆଉ ତାକୁ ବା କଣ ଦେବି। ଆପଣ ମାନଙ୍କ ରଙ୍ଗାଜୀବୀ ଗଙ୍ଗାଧର ମେହେର କହିଲେ।

ପ୍ରଭୁର ସୃଷ୍ଟି ତାହା ଜିନିଷ ତାକୁ ଅର୍ପଣ କରି ଅପରାଧ ଅର୍ଜନ କରିବା ଛଡା କିଛି ନାହିଁ, ତେଣୁ କଣ ଦେବି ତାକୁ? ଆଉ ଗୋଟିଏ ଉପାୟ ଚିନ୍ତା କଲେ, କରିବି ସେବା, ସେବା କରିବା ପାଇଁ ନାରଦ କଲେ କଣ? ରାତ୍ରି ଯେତେବେଳେ ହେଇଗଲା ତୃତୀୟ ପ୍ରହର, ସୁଡ଼ଶୀ ସୁନ୍ଦରୀ

ମାୟାରେ ଗୋଟେ ଷୋଡ଼ଶୀ ଝିଅ ରୂପକୁ ଧାରଣ କଲେ, ରାତ୍ରିର ତୃତୀୟ ପ୍ରହରରେ ଯାଇକି ବୈକୁଣ୍ଠର ଦ୍ଵାର ଅଗଣା ସବୁ ଓଳାଓଳି କଲେ, ତାଙ୍କର ସେବା ଝାଡୁଦାର ସେବାୟତ ମାନେ ଦେଖିଲା ବେଳକୁ ସେବା ହେଇଯାଇଛି। ଯେତେବେଳେ ଦୁଇ ତିନି ଦିନ ଏମିତି ହେଇଗଲା, ଏମାନେ କ୍ଷୋଭ ପ୍ରକାଶ କଲେ, କହିଲେ ବୋଧେ ଆମ ସେବା ଧନରେ ପ୍ରଭୁ କାହାକୁ ଅଧିକାର ଦେଇଦେଲେ। ତେଣୁ ପ୍ରଭୁଙ୍କୁ ନିବେଦନ କଲେ, ଯେତେବେଳେ ପ୍ରଭୁ କହିଲେ ଯଦି ଏହା କିଏ କରୁଛି ତମେ ରାତିରେ ରୁହ ତାକୁ ଧର। ଝାଡୁଦାର ଝାଡୁ ସେବକ ମାନେ ରହିଲେ ରାତିରେ, ନାରଦ ଯେତେବେଳେ ଯାଇକି ପହଁରନ୍ତି ଓଳାନ୍ତି ଆଜ୍ଞା, ତାଙ୍କୁ ଧରିଲେ, କହିଲେ ତମେ କାହିଁକି ଆମ ସେବା ଧନରେ ଅଂଶୀଦାର ହଉଛ। ପ୍ରଭୁଙ୍କର ନିକଟରେ ପହଞ୍ଚେଇଲେ। ଦେବନିଦ୍ରା ରାତି ଚତୁର୍ଥ ପ୍ରହର ଚାରିଟାରୁ ଯୋଉମାନେ ଭାଙ୍ଗନ୍ତି, ଭଗବାନ ଶଯ୍ୟା ତ୍ୟାଗ କରି ଉଠିଲେ, ଦେଖିଲେ ନାରଦ ଝାଡୁଟିକୁ ଧରିକି ଠିଆ ହେଇଛନ୍ତି, ଚିହ୍ନି ପକେଇଲେ, କହିଲେ ଦେବର୍ଷି ଆଉ କିଛି ପାଇଲେ ନା ପ୍ରଭୁ, ଆଉ କଣ କରିଥାନ୍ତି, ଟିକିଏ କୈବଲ୍ୟ ପାଇଁ ମୁଁ ଏଇ ସେବା କରିଛି। ସାଙ୍ଗେ ସାଙ୍ଗେ ମହାଲକ୍ଷ୍ମୀ ନିର୍ଦ୍ଦେଶ ହେଇଗଲା, ମହାଲକ୍ଷ୍ମୀ କୈବଲ୍ୟ କରିଦେଲେ, ମହାପ୍ରଭୁଙ୍କର ମନ ସରିଗଲା। କଣ କଲେ, କହିଲେ ଝିକା ଝିଲିକା କରା ମଣ୍ଡା ପୋଡ଼ାପୁଳି ସର୍ପୁଳି ପ୍ରପଟି ଦ୍ରାଡିମା ଖଣ୍ଡେଣ୍ଡୁରି ଡାଳିମ୍ବ ଉଷାବଳି ଖଇ ଗଜା ଭ୍ୟନ୍ତାର୍ଥେ ପୁରୀ ସର୍କରା ନିର୍ମାଲ୍ୟ ପୃମ୍ଫ ଦଳ ଯେ। ଏ ସମସ୍ତ ମହାପ୍ରଭୁ ମଣହୁଇ କଲେ, ମଣହୁଇ ପରେ ଯାହା ଅବଶିଷ୍ଟ ରହିଲା ତାକୁ କୈବଲ୍ୟ କୁହାଯାଏ। ନାରଦ କୈବଲ୍ୟ ଆକଣ୍ଠ ଭୋଜନ କଲେ, କିଛିଟା କୈବଲ୍ୟ ତାଙ୍କ ମୁହଁରେ ରଖିଲେ, ବାହାରି ପଡ଼ିଲେ ବିଦାୟ ନେଇକି ଭଜନ।

ନୃତ୍ୟ ଗୀତର ଆସର ଜମିଗଲା, କୈଳାସପୁରରେ ମା ସତୀ ଥିଲେ, ସତୀ ପଳେଇ ଆସିଲେ, ଦେଖିଲା ବେଳକୁ ସମସ୍ତେ ବିବର ହୋଇକି ରାମ ନାମ ଗାଇକି ନାଚୁଛନ୍ତି। କିଛି ସମୟ ଗଲା, ସ୍ତ୍ରୀର ଯେତେବେଳେ ହେଲେ ପଚାରିଲେ, ମା କହିଲେ ଆଜି କଣ ହେଇଛି? ଶଙ୍କର ଭଗବାନ କହିଲେ ମୁଁ ଅମୂଲ୍ୟ ଜିନିଷ କୈବଲ୍ୟ ପାଇଛି, ନାରଦ ବୈକୁଣ୍ଠରୁ ଆଣିକି ଦେଇଛନ୍ତି। ମା ହାତ ପତି ଦେଇଦିଅନ୍ତି ନାରଦ। ନାରଦ କହିଲେ ଆଉ ନାହିଁ, ଭଗବାନ ଶଙ୍କର କହିଲେ ନାହିଁ। ମା ମନରେ ଗୋଟେ ଦୁଃଖ ରହିଲା, ମୁଁ କେମିତି ପ୍ରଭୁର କୈବଲ୍ୟ ପାଇବି? ଭଗବାନଙ୍କ ଶଙ୍କରର ନିର୍ଦ୍ଦେଶ ନେଇ ବୈକୁଣ୍ଠପୁରେ କଲେ।

ଯାଇ ପହଞ୍ଚିଗଲେ ମା ସତୀ, ଦେଖିଲା ବେଳକୁ ଲକ୍ଷ୍ମୀ ନାରାୟଣ ବିରାଜମାନ କରିଛନ୍ତି ନାହିଁ। ଭଗବାନ ନାରାୟଣ ଯେତେବେଳେ ଦେଖିଥିଲେ ମାଙ୍କୁ ନମସ୍କାର କରିଦେଲେ, କହିଲେ ମା କୁଆଡେ ନା, ମୁଁ ଯେଉଁ କୈବଲ୍ୟ ନାରଦଙ୍କୁ ଦେଇଥିଲେ, ନାରଦ କୈବଲ୍ୟ ପାଇଁ କି ଶିବଙ୍କୁ ଦେଇ ଦେଇଛନ୍ତି, ମୋ ସ୍ୱାମୀକି ଦେଇଛନ୍ତି, ତେଣୁ ସିଏ ପାଇଲେ ମୁଁ କାହିଁକି ବଞ୍ଚିତ ହେବି କୈବଲ୍ୟ ଶିବରୁ। ଭଗବାନ କହିଲେ ଲକ୍ଷ୍ମୀ, କହିଲେ ଦେଖିଲ ଲକ୍ଷ୍ମୀ, ମୁଁ ମନା କରୁଥିଲି ନାରଦ ସେବା କରି କୈବଲ୍ୟ ସେବା କଲେ, ଏବେ ଯାଇକି କୈଳାସପୁରରେ ଗଣ୍ଡଗୋଳଟାକୁ ଲଗେଇ ଦେଲେଣି, ସେ କଳିଆ ଲୋକ ସେ କଳି କରନ୍ତି, ତେଣୁ କଣ କରିବେ। ଭଗବାନ କହିଲେ, କହିଲେ ମାରେ ତୁମେ ବ୍ୟସ୍ତ ହେବା ଦରକାର ନାହିଁ, ସମୟ ଆସିବ ତମେ ସବୁଦିନ ମୋ ପ୍ରସାଦ ପାଇବ, ଯେତେବେଳେ କଳି ଯୁଗ ହବ, କଳି ଯୁଗରେ ମୁଁ ବୌଦ୍ଧ ଅବତାର ହେବି, ଜଗନ୍ନାଥ ରୂପରେ ବିରାଜମାନ କରିବି, ସେତିକି ବେଳେ ତମେ ମୋ ପ୍ରସାଦ ପାଇବ। ଆପଣମାନଙ୍କର ସ୍କନ୍ଦ ପୁରାଣ ପ୍ରମାଣ କଲେ, କହିଲେ ଉତ୍କଳେ ନାଭିଦେଶେଶ୍ଚ ବିମଳା ପୁରୁଷ ତମେ ବିମଳା ଯତ୍ର ଭୈରବି ଜଗନ୍ନାଥ ସ୍ତୁତ ଭୈରବ। ମୁଁ କଳି ଯୁଗରେ ଲୀଳା ବିସ୍ତାର କରିବି, କୋଉଠି ଲୀଳା ବିସ୍ତାର କରିବି ନା, ଉତ୍କଳେ ନାଭିଦେଶେଶ୍ଚ ବିମଳା ପୁରୁଷ ତମେ, ସତୀଙ୍କର ଦେହ ତ୍ୟାଗ ହବ ଦକ୍ଷ ଯଜ୍ଞରେ। ଗୋଟିଏ ପଦ କହିଲେ ଆପଣମାନଙ୍କର କାଳିଦାସ, ଅଥାବ ମାନେ ନ ପିତୁ ପ୍ରଯୁକ୍ତା ଦକ୍ଷ କନ୍ୟା ଭବ ପୂର୍ବ ପତ୍ନୀ ସତୀ ଯୋଗ ବିଶୁଷ୍ଟ ଦେହାତ୍ମା ଜନ୍ମେନ ଶୈଳ ବଧୁ ପ୍ରପଦିଏ। ଆରେ ସେ ଯୋଉ ପ୍ରସାଦ, ସେ ପ୍ରସାଦ ମୁଁ ଲୀଳା କରିବି ଜମ୍ବୁଦ୍ୱୀପର ଭାରତ ବର୍ଷର ଗୋଟିଏ ଜାଗା, ସେ ଜାଗା ହଉଛି ନୀଳସୁନ୍ଦର ପର୍ବତ, ତାକୁ ଆପଣମାନଙ୍କର ଉତ୍କଳମଣି ଗୋପବନ୍ଧୁ ଦାସ କହନ୍ତି। କହିଲେ ଉତ୍କଳ

ଭାରତ ବର୍ଷର ଜମ୍ବୁଦ୍ୱୀପର ଭାରତ ବର୍ଷରେ ମହୋ ନଦୀ କୂଳରେ ନୀଳସୁନ୍ଦର ପର୍ବତ, ସେଇ ନୀଳସୁନ୍ଦର ପର୍ବତ କଳ୍ପବଟ ମୂଳରେ ମୂଲା କରିବି, ତମେ ସେତେବେଳେ ମୋ ପ୍ରସାଦ ସବୁଦିନ ପାଇବ। ଆଜ୍ଞା କେମିତି? ଏଇଠି ବିମଳା ଯତ୍ର ଭୈରବି ଜଗନ୍ନାଥ ସ୍ତୁତ ଭୈରବ। ସମୟ ଆସିଲା ଯେତେବେଳେ ଦକ୍ଷ ଜଙ୍ଗରେ ମାଙ୍କର ଦେହ ତ୍ୟାଗ ହେଇଗଲା, ଶଙ୍କର ଭଗବାନ ମାଙ୍କର ପୋଡ଼ାପିଣ୍ଡଟାକୁ ଧରିଲେ, ଧରିକି ବୁଲିଲେ ଅନେକ ବର୍ଷ। ଦେବତା ମାନେ ଯାଇକି ଭଗବାନଙ୍କୁ ଆପତ୍ତି କଲେ, ଏବେ ହବ କଣ? ଭଗବାନ ଶଙ୍କର ତ ବିଭୋର ହେଇକି ବୁଲୁଛନ୍ତି, ତେଣୁ ସୁଦର୍ଶନ ଚକ୍ରକୁ ପଠାଇ ଦେଲେ। ସୁଦର୍ଶନ

କାଳ ଶଙ୍କର ପାର୍ବତୀ ଶିବ ସତୀଙ୍କର ପୋଡ଼ା ଦେହକୁ ଧରି ବୁଲୁଛନ୍ତି ମୁହଁରେ ଅଲକ୍ଷ୍ୟରେ ସୁଦର୍ଶନ କାଟିଲେ ଗୋଟିଏ ଗୋଟିଏ ଖଣ୍ଡ ଗୋଟିଏ ଗୋଟିଏ ଖଣ୍ଡ କାଟିଲେ ଆଜ୍ଞା ଯେଉଁଠି ମାଙ୍କର ଯେଉଁ ଅବୟବଟା ପଡିଲା ସେଇଠି ଗୋଟେ ଶକ୍ତିପୀଠ ହେଲା ଗୋଟେ ଲିଙ୍ଗର ସୃଷ୍ଟି ହେଇଗଲା ତେଣୁ ସ୍କନ୍ଦ ପୁରାଣ ସେଇଆ କହିଛନ୍ତି ଉତ୍କଳେ ନାଭି ଦେଶେଷ୍ଟ ବିମଳା ପୁରୁଷ ତମେ ନାଭି ଚକ୍ରଟା ପଡିଗଲା ଆପଣ ମାନଙ୍କର ଯାଜପୁର ଯୋଉଟା ନାଭି ଗୟା ବୋଲି ଅଛି ମାଙ୍କର ନାଭିଟା ସେଇଠି ପଡିଥିଲା ଆଉ ସମସ୍ତ ଅବୟବ କାଟି ସାରିଲା ପରେ କାନ୍ଧରେ ଅଛି ଶବ ଆଜ୍ଞା ପାଦ ଦିଟା ଅଛି ଭଗବାନ ଏକୁଖୀ ଦେଶରେ ଯାକିକି ରଖିଛନ୍ତି ନିଶସ୍ତ୍ର ହେଇଗଲେ ସୁଦର୍ଶନ ଯାଇ ପ୍ରଭୁଙ୍କ ନିକଟରେ ପହଞ୍ଚିଲେ କହିଲେ ପ୍ରଭୁ ସବୁ ସରିଗଲା ପାଦ ଦିଟା ଅଛି ପ୍ରଭୁ ଆସିଲେ ଭଗବାନ ଆସିଲେ ସେତେବେଳକୁ ନୀଳ ସୁନ୍ଦର ପର୍ବତ ଉପରେ ଶଙ୍କର ଠିଆ ହେଇଛନ୍ତି ଆଜ୍ଞା ଚତୁର୍ଦ୍ଧା ମୂର୍ତ୍ତି ଧାରଣ କଲେ ଧାରଣ କରିଛନ୍ତି ଶଙ୍ଖ ଚକ୍ର ଗଦା ପଦ୍ମକୁ ଧାରଣ କରି ଭଗବାନ ଶଙ୍କର ଦେଖିଦେଲେ ସ୍ତୁତି କରିଦେଲେ କହିଲେ ଶାନ୍ତାକାର ଭୁଜଗ ସୟନମ ପଦ୍ମନାଭ ସୁରେଶ ବିଶ୍ୱାଧାର ଗଗନ ସଦୃଶ ମେଘବରଣ ଶୁଭାଞ୍ଜବ ଲକ୍ଷ୍ମୀକାନ୍ତ କମଳ ନୟନ ଯୋଗିରି ଧ୍ୟାନ ବନ୍ଦେ ବିଷ୍ଣୁ।

ଯେତେବେଳେ ଭଗବାନଙ୍କୁ ନମସ୍କାର କରିଛନ୍ତି ଅକର୍ମ କର୍ମଦାୟକ ଶଙ୍କର, ପାଦ ଦିଟା ନୀଳ ସୁନ୍ଦର ପର୍ବତ ଉପରେ ଖସି ପଡିଲା। ଯୋଉ ପୀଠଟା ହେଲା ଶକ୍ତିପୀଠ, ଯୋଉ ଶକ୍ତିପୀଠରେ ଜଗନ୍ନାଥ ସେ କ୍ଷେତ୍ରକୁ ଆସିଲେ। ତାପରେ ଆଜ୍ଞା ଯେତେବେଳେ ବିଶ୍ୱାବସୁ ସବରର ନିକଟରେ ଯାଇକି ବିଦ୍ୟାପତି ପହଞ୍ଚିଲେ, ଜଗନ୍ନାଥ ଆସିଲେ ମହାରାଜ ଇନ୍ଦ୍ରଦୁମ୍ନଙ୍କ ଉଦ୍ଦେଶ୍ୟରେ, ସେଇ ଜାଗାରେ କାହିଁକି ନା ସେଇ ଜାଗାରେ ରହିବେ ବୋଲି ପ୍ରଭୁ କହିଛନ୍ତି। ଶ୍ରୀ ଚୈତନ୍ୟ ଲେଖିଛନ୍ତି, ଆମର ଯୋଉ ଚୈତନ୍ୟ ମହାପ୍ରଭୁ ଲେଖିଛନ୍ତି, ପ୍ରଭୁ ଯୁଗେ ଯୁଗେ ସେଇଠି ଥାନ୍ତି।

ନୀଳ ସୁନ୍ଦର ପର୍ବତ ନୀଳଗିରି ପ୍ରଳୟରେ ତାର ପ୍ରଳୟ ହୁଅନି, ଭଗବାନ ବଟପୁଟରେ ଯାଇକି ଆଶ୍ରୟ ନିଅନ୍ତି ନାହିଁ। ସୃଷ୍ଟିଟା ଯେତେବେଳେ ପ୍ରଳୟ ହେଇଯାଏ ଭଗବାନ ଗୋଟେ ଅଙ୍ଗୁଷ୍ଠୀ ପ୍ରମାଣକୁ ଧାରଣ କରି କଳ୍ପବଟ ଉପରେ ଯାଇକି ରହନ୍ତି ପୁଣି ଯୁଗ କରିବା ପାଇଁ କି ଆଜ୍ଞା ମୁଁ ସେଇ ସ୍ଥାନରେ ପ୍ରକଟ ହେବି, ନୀଳ ସୁନ୍ଦର ପର୍ବତ ଉପରେ ପ୍ରକଟ ହେବି, ଯୋଉଠି ବିମଳା ଥିବେ, ବିମଳା ରୂପରେ ମା ଥିବେ ଆଜ୍ଞା। ଯେତେବେଳେ ପ୍ରସାଦ ହବ ସେ ପ୍ରସାଦ ଛଅଟା ଅଙ୍ଗ ଷଡ଼ଙ୍ଗ ସଂସ୍କାରରେ ହୁଏ ପ୍ରସାଦ ଆଜ୍ଞା। ପ୍ରଥମେ ବିଭିନ୍ନ ପ୍ରକାର କଥା ଅଛି, ଛଅଟା ସଂସ୍କାର ସମୟ ସାପେକ୍ଷ, ଛଅଟା ସଂସ୍କାର ପରେ ମହାପ୍ରସାଦ ଯାଇ ପ୍ରସାଦ ଯାଇକି ବିମଳାଙ୍କ ନିକଟରେ ଅର୍ପଣ କରାଗଲେ ସେ ହବ ମହାପ୍ରସାଦ। ତେଣୁ ଏଇ କଥାଟା ପ୍ରଭୁ କହିଦେଇଛନ୍ତି ତାଙ୍କୁ।

ଭଗବାନ ଶଙ୍କର କହିଲେ କଣ ହେଲା ପ୍ରଭୁଙ୍କର? ଆଜ୍ଞା ହେଲା, କଳିଯୁଗ ହେଲେ ମୁଁ ସବୁଦିନ ସେ ପ୍ରସାଦ ପାଇବି, ସେଇ ଯୋଉ ବିଶ୍ୱ ସମ୍ରାଟ ବିଶ୍ୱନେତା ପରମ ବ୍ରହ୍ମ ଜଗତର ନାଥ ଜଗନ୍ନାଥ ଆଜି ଲୀଳା କରୁଛନ୍ତି, ଯେଉଁ ପ୍ରସାଦକୁ ଆମେ ମାନେ ପାଉଛେ ମାଙ୍କ ନିକଟରେ ଲାଗୁ ହେଲେ ସେ ହଉଛି ମହାପ୍ରସାଦ, ସେଇ ମହାପ୍ରସାଦକୁ ଆମେ ମାନେ ସମସ୍ତେ ପାନ କରୁଛନ୍ତି, ଯାହାକି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଥିଲେ ଜୀବନ

ମାଙ୍କ ପାଖରେ ପ୍ରସାଦ ହେଇଯାଏ, ମହାପ୍ରସାଦ ହେଇସାରିଲା ପରେ ଆନନ୍ଦ ବଜାରକୁ ଆସେ, ସେ ମହାପ୍ରସାଦ ଆନନ୍ଦ ବଜାରକୁ ଆସିଲା ପରେ ସିଏ ହୁଏ ମହାପ୍ରସାଦ, ଯୋଉଟା ବଳେ ଆଜ୍ଞା ନିର୍ମାଲ୍ୟ ଖଳାରେ ଶୁଖିଲେ ସିଏ ନିର୍ମାଲ୍ୟ। ତେଣୁ ପ୍ରଥମ ହେଲା କୈବଲ୍ୟ, କୈବଲ୍ୟରୁ ମହାପ୍ରସାଦ, ପ୍ରସାଦ ପ୍ରସାଦରୁ କୈବଲ୍ୟ, ତାପରେ ମହାପ୍ରସାଦ, ମହାପ୍ରସାଦ ପରେ ନିର୍ମାଲ୍ୟ ହୁଏ। ଯେଉଁ ବିଶ୍ୱ ସମ୍ରାଟ ଜଗତର ନାଥ ଜଗନ୍ନାଥଙ୍କର ମହାପ୍ରସାଦକୁ ଆମେ ପାଇ କୋଟି କୋଟି ଯୁଗର ପାପକୁ ଆମେ ଦୂରୀଭୂତ କରିପାରୁଛେ। କଥାରେ ଅଛି ଜଗନ୍ନାଥଙ୍କୁ ଅବମାନନା କଲେ ଚଳିବ, କିନ୍ତୁ ତାଙ୍କ ମହାପ୍ରସାଦକୁ ଅବମାନନା କଲେ ଘୋର ଅନ୍ୟାୟ ହେଇଯିବ, ପାପ ହେଇଯିବ। ଜଗନ୍ନାଥଙ୍କୁ ଅବମାନନା କଲେ ଚଳିବ, ତାଙ୍କର ଗୀତ ଗୋବିନ୍ଦକୁ ଅବମାନନା କଲେ ଚଳିବନି। ସେଇ ଯୋଉ ବିଶ୍ୱ ସମ୍ରାଟ ଜଗତର

ଶୁଣିଲେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କଲେ ବାସୁଦେବ ପାଣି ଏବଂ ସାଥୀ ସାଥୀମାନେ ହେଲେ ଦଣ୍ଡଧର ପାଣି ସଦାନନ୍ଦ ପାଣି ଏବଂ ଦାଶରଥୀ ରାଉତ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ। ତେବେ ସେଥିପାଇଁ ଶୀଘ୍ର ଶୀଘ୍ର ଏସ୍ଏମ୍ଏସ୍ କରନ୍ତୁ 09495963210 ନମ୍ଘରରେ। ଆମେ ରହିଲୁ ଆପଣମାନଙ୍କର ଏସ୍ଏମ୍ଏସ୍ ଅପେକ୍ଷାରେ।

ମେସେଜ ବା ଅନୁରୋଧର ଗୀତ କ'ଣ ସବୁ ଆସିଛି ଚାଲନ୍ତୁ ଦେଖିବା। ତେବେ ପ୍ରଥମ ଏସ୍ଏମ୍ଏସ୍ଟି ପଠାଇଛନ୍ତି ଉର୍ମିଳା, ନିର୍ମଳା, ପ୍ରତ୍ୟୁଷ, ପ୍ରଭାକର, ସେକ୍ଟର 11 ସିଡିଏ କଟକରୁ। ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କଥାଚିତ୍ର ଚିହ୍ନା ଅଚିହ୍ନାର ଗୀତ ଚାନ୍ଦନା ତୁମେ ତାରା ମୋତିନା ତୁମେ ହୀରା, ଯେଉଁ ଗୀତଟିକୁ ଗାଇଛନ୍ତି ତାନସେନ ସିଂ ଏବଂ ସ୍ୱାଗତିକା ରଥ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଅନୁରୋଧର ଗୀତ ଆପଣଙ୍କ ପାଇଁ।

ପରବର୍ତ୍ତୀ ଏସଏମଏସଟି ଆସିଛି ଜିକରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ପଠାଇଛନ୍ତି ସୋମନାଥ ସାହୁ। ଆପଣ ଲେଖିଛନ୍ତି, ଆମର ଏହି କାର୍ଯ୍ୟକ୍ରମ ଆପଣଙ୍କୁ ଖୁବ୍ ଭଲ ଲାଗୁଛି ଏବଂ ଉପସ୍ଥାପନା ବି ଭଲ ଲାଗୁଛି, ତେଣୁ ଆପଣଙ୍କୁ ଆମର ଏହି କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ତେବେ ଏମିତି ନିୟମିତ ଶୁଣୁଥାନ୍ତୁ ଏବଂ ଆମକୁ ଏମିତି ଭଲ ପାଇବା ଦେଉଥାନ୍ତୁ। ତେବେ ଆପଣ ଅନୁରୋଧ କରିଛନ୍ତି କଥାଚିତ୍ର ଫୁଲ ଚନ୍ଦନର ଅକ୍ଷୟ ମହାନ୍ତି ଗାଇଥିବା ଏହି ସୁନ୍ଦର ଗୀତଟି।

ପ୍ରସ୍ତୁତ କରିଛନ୍ତି ମହମ୍ମଦପୁର ବିଲହାଟ କଟକରୁ ମିଟୁ ପାତ୍ର, ବାଉରୀବନ୍ଧୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର ଏବଂ ସୁଦାମ ଦୀପ୍ତା। ତେବେ ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ ସୁଦାବନ୍ଧୁ, ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ ପଠାଇଛନ୍ତି ନାରାୟଣ ପ୍ରଧାନ ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ହମରାଜ କଥାଚିତ୍ରର ମହେନ୍ଦ୍ର କପୁର ଗାଇଥିବା ଏହି ସୁନ୍ଦର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି କବାଟ ବନ୍ଧ ଯାଜପୁରରୁ ପଠାଇଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ ଆପଣ ଅନୁରୋଧ କରିଛନ୍ତି ଅନୁରାଗ କଥାଚିତ୍ରର ଗୀତ ତେରେ ନେନୋ କି ମେ ଦୀପ ଜଲାଉଙ୍ଗ ଗୀତଟି ଯେଉଁ ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର ତେବେ ଶ୍ରୋତାବନ୍ଧୁ ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣଙ୍କ ପାଇଁ

କଥାଚିତ୍ର ନାରୀ ନୁହେତୁ ନାରାୟଣୀ, କଣ୍ଠଶିଳ୍ପୀ ଇରା ମହାନ୍ତି, ଅନୁରୋଧକାରୀ ଶ୍ରୋତା ହେଲେ ମଞ୍ଜୁ ନାନୀ, ପୁଅ ମୃତ୍ୟୁଞ୍ଜୟ ଏବଂ ଝିଅ ଯାଜ୍ଞସେନୀ, ଟିକନପୁର କୋରୁଅ କେନ୍ଦ୍ରାପଡ଼ାରୁ।

0: ଶୁଣିଲେ ମୃଦଙ୍ଗ ବାଦ୍ୟ ପରିବେଷଣ କଲେ ବୁଦ୍ଧିରାମ ମୁଦୁଲି ଏବଂ ସାଥୀ ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀମହଲ, କିନ୍ତୁ ତା ପୂର୍ବରୁ ବିଜ୍ଞାପନ।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ କାର୍ଯ୍ୟକ୍ରମ। ଭଉଣୀ, ଆମେ ବିଭିନ୍ନ ସମୟରେ ଆଳାପରେ ଅନେକ ପ୍ରତିଭା ସମ୍ପନ୍ନ ମହିଳାଙ୍କ ସହିତ ଆପଣମାନଙ୍କୁ ପରିଚିତ କରାଇ ଆସିଛୁ। ଘର ପରିବାର ଚଳାଇବା ସହିତ ସେମାନଙ୍କର ରୁଚି ରହିଛି ସଙ୍ଗୀତ, ନୃତ୍ୟ, ସମାଜସେବା, ଏମିତି ବିଭିନ୍ନ କ୍ଷେତ୍ରରେ। ଆଜି ଆଳାପରେ ଭେଟିବା ସେମିତି ଜଣେ ଭଉଣୀଙ୍କୁ, ଯିଏକି ପ୍ରଥମତଃ ଜଣେ ଗୃହିଣୀ, ଲେଖାଲେଖି କରନ୍ତି, ସ୍ୱାମୀଙ୍କର ଚାକିରିକାଳ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟରେ ଅବସ୍ଥାନ କରିଥିଲେ, ଆଉ ସେଠିକାର ଚଳଣି, ପାଣି, ପବନ, ପର୍ବପର୍ବାଣୀ, ଖାଦ୍ୟପେୟ ତାଙ୍କୁ ବେଶ୍ ଆକର୍ଷିତ କରିଥିଲା। ଆସନ୍ତୁ ସେହି ଅନୁଭୂତିର କଥା ତାଙ୍କଠାରୁ ଶୁଣିବା। ସେ ଭଉଣୀ ଜଣକ ହେଲେ ତରଙ୍ଗବାଳା ତ୍ରିପାଠୀ। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା, ନମସ୍କାର। ମ୍ୟାଡାମ, ଆପଣ ତ ପ୍ରଥମତଃ ଜଣେ ଗୃହିଣୀ, ଲେଖାଲେଖିରେ ଆପଣଙ୍କର ରୁଚି ରହିଛି, ଆପଣଙ୍କ ସ୍ୱାମୀ ଜଣେ ଡାକ୍ତର ଥିଲେ, ସେ ଅନେକ ଜାଗା ଆପଣ ବୁଲିଛନ୍ତି, ତେବେ ସେହି ଅନୁଭୂତିକୁ ନେଇ ଆମର କାର୍ଯ୍ୟକ୍ରମ ଆରମ୍ଭ କରିବା। ଆପଣଙ୍କର ବିବାହ କେବେ ସମ୍ପନ୍ନ ହୋଇଥିଲା?
1: 1979 June 17।
0: ଆପଣ କଣ ପାଠ ପଢୁଥିଲେ ସେତେବେଳେ?
1: ମୁଁ MA ଫାର୍ଷ୍ଟ ଇୟର ପଢୁଥିଲି।
0: ଆପଣଙ୍କର ବିବାହ ହେଲା, ବିବାହ ସମୟରେ ଆପଣଙ୍କର ପରିବାରରେ କିଏ ସବୁ ଥିଲେ?
1: ଶାଶୁ ଶ୍ୱଶୁର ନଥିଲେ, ଦିଅର ଦି ଜଣ, ନଣନ୍ଦ ତିନି ଜଣ, ଭଣଜା ଭାଣିଜୀ ନଣନ୍ଦ ମାନେ ବାହା ହେଇଯାଇଥିଲେ, ଆଉ ଦିଅର ମାନେ ପାଠ ପଢୁଥିଲେ, ଇଏ ବଡ ପୁଅ ହିସାବରେ ଥିଲେ, ଆଉ ଜେଜେ ଶାଶୁ ଥିଲେ, ଶାଶୁଙ୍କ ଶାଶୁ।
0: ଆଜ୍ଞା, ଆପଣଙ୍କ ତ ସ୍ୱାମୀ ଜଣେ CRPFରେ ଡାକ୍ତର ଥିଲେ, ଅନେକ ସ୍ଥାନ ଆପଣ ଯାଇଛନ୍ତି, ସେହି ସ୍ଥାନରେ ସବୁ ରହିବା ଭିତରେ ଆପଣଙ୍କର କଣ ସବୁ ଅନୁଭୂତି ରହିଛି?
1: ଅନୁଭୂତି ତ ବହୁତ ମୋର ଅଛି, ମାନେ ଭଲ ଲାଗିବା ପାଇଁ ସେ ଜାଗା ଗୁଡା ମତେ ଟିକେ ସମୟ ଲାଗିଥିଲା, କିନ୍ତୁ ଅନୁଭୂତି ବହୁତ ଭଲ ଥିଲା। ମତେ ସେଠି ଚଳିବା ପାଇଁ ଭଲ ଲାଗୁଥିଲା, ବିଭିନ୍ନ ପଞ୍ଜାବୀ, ଗୁଜୁରାତି, ଓଡ଼ିଶା ସମସ୍ତଙ୍କର ମିଳନ, ମାନେ ଏକାଠି ରହିବା, ତାଙ୍କ ପର୍ବ ଆମ ପର୍ବ ସବୁ ଏକାଠି ମନେଇବା, କ୍ଲବରେ ବସିବା, ମାନେ ତାଙ୍କଠୁ ବି କିଛି ଶିଖିବାର ଥିଲା, ସେ ବି ମୋଠୁ କିଛି ଶିଖିବାର ଥିଲେ, ଯେମିତି ଓଡ଼ିଶାର ସଂସ୍କୃତି, ସେ ପଞ୍ଜାବୀମାନଙ୍କର ଅଲଗା, ସେମାନଙ୍କର ଇଏ, ସେମାନେ ବହୁତ ମାନେ କୋପରେଟିଭ ଲାଗୁଥିଲା, ମାନେ ସତେ ଯେମିତି ଆମେ ଗୋଟେ ଗୋଟେ ଘରର ଲୋକ ଭଳିଆ ଚଳୁଥିଲୁ। କ୍ୟାମ୍ପ ଏରିଆ,
0: ଆଜ୍ଞା,
1: ମାନେ କ୍ୱାର୍ଟର ଗୁଡା ଆମର ସିଭିଲ ଲାଇଫରେ ନଥିଲା, ସବୁବେଳେ କ୍ୟାମ୍ପ ଭିତରେ, ତେଣୁ ଭଲ ଲାଗୁଥିଲା, କିଛି ଖରାପ ଲାଗୁନଥିଲା, ସେଠି ଯେ କିଛି ଡର ବି ନାହିଁ, ସିକ୍ୟୁରିଟି ଉପରେ ଥିଲି, ତେଣୁ ମତେ ସେ ଜାଗା ଗୁଡିକ ବେଶ ଭଲ ଲାଗୁଥିଲା ଚଳିବା ପାଇଁ, କିନ୍ତୁ ସିଟି ଭିତରେ ମିଳୁନଥିଲା, କ୍ୟାମ୍ପଟା ଟିକେ ଛାଡିକି ସିଟିରୁ ସିଭିଲ ଲାଇଫରୁ ଅଲଗା ଆସୁଥିଲା, ଗୋଟେ ବଡ଼ ଏରିଆରେ
0: ଆଜ୍ଞା
1: ସବୁ ରହୁଥିଲା।
0: କୋଉ କୋଉ ସ୍ଥାନ ସବୁ ଆପଣ ଯାଇଛନ୍ତି?
1: ଗୋଟେ ହେଲା, ପ୍ରଥମେ ଗଲି ଦିଲ୍ଲୀ, ଦିଲ୍ଲୀରୁ ଗାନ୍ଧୀନଗର, ଗାନ୍ଧୀନଗରରୁ ଅହମ୍ମଦାବାଦ, ମାଉଣ୍ଟ ଆବୁରୁ ଗଲୁ ଜାମ୍ମୁ, ଜାମ୍ମୁରୁ କାଶ୍ମୀର, କାଶ୍ମୀରରୁ ପୁଣି ଜାମ୍ମୁ ୱାପସ ଗଲେ, ପୁଣି ସେଠୁ ଆସିଲୁ ହାଇଦ୍ରାବାଦ, ହାଇଦ୍ରାବାଦରୁ ଗଲୁ ରାମପୁର, ରାମପୁରରୁ ପୁଣି ଗଲେ ଗୌହାଟୀ, ଗୌହାଟୀରୁ ପୁଣି ଆସିଲେ ଭୁବନେଶ୍ୱର, ଭୁବନେଶ୍ୱରରେ ଯୋଉ CRPF ଅଛି ସେଠି 4 ବର୍ଷ ରହିଥିଲେ ସେ କ୍ୟାମ୍ପରେ, ଭୁବନେଶ୍ୱରରୁ ପୁଣି ସେ ପୋଷ୍ଟିଂ ହେଲା ଗୌହାଟୀ, ମାନେ ତାଙ୍କର ମଝିରେ ଯେମିତି ତାଙ୍କର ଥାଏ ନିୟମ କ'ଣ କହିଲେ, ଗ୍ରୁପ ସେଣ୍ଟର ପୋଷ୍ଟିଂ ହେଲା ମାନେ ବାଟାଲିୟନ ପୋଷ୍ଟିଂ ହେଲେ ସବୁ ଜାଗାକୁ ଆପଣ ଫ୍ୟାମିଲି ନେଇପାରିବେନି, ଟେଣ୍ଟ ଲାଇଫରେ ରହନ୍ତି ଲୋକ ମାନେ ଅଫିସରମାନେ, ଏ ଯୋଉ ଟେଣ୍ଟ ଲଗେଇକି, ତେଣୁ ଫ୍ୟାମିଲି ସବୁ ଜାଗାରେ ଯାଇପାରିବେ, ତେଣୁ ଗ୍ରୁପ ସେଣ୍ଟରରେ ରଖିକି ବି ସେ ଅଲଗା ଅଲଗା ବାଟାଲିୟନରେ ତା ମଝିରେ କ୍ୱାର୍ଟରରେ ଦେଇକି ଫ୍ୟାମିଲି ରଖି ସେମାନେ ଯାଆନ୍ତି।
0: ଆଜ୍ଞା, ତେବେ ଆପଣ ତ ପିଲାବେଳୁ ଏକାକି କୁଆଡୁ ଯାଉନଥିଲେ, ବହୁତ ଗେହ୍ଲାରେ ବଢ଼ିଥିଲେ, କିନ୍ତୁ କେମିତି ବିବାହ ପରେ ଏତେ ସ୍ଥାନ ବୁଲିଲେ?
1: ସେଇଟା ପ୍ରଥମେ ବହୁତ ମାନେ ଡର ଲାଗୁଥିଲା, ବହୁତ ସମୟରେ ସ୍ୱାମୀଙ୍କର ଯେତେବେଳେ ଏମର୍ଜେନ୍ସି ଡ୍ୟୁଟି ପଡୁଥିଲା, ମୁଁ ମାନେ ରାତିରେ ସେ ଯେତେବେଳେ ଯିବାକୁ ଚାହିଁବେ ସିଏ ଉଠିଲେ, ଏମର୍ଜେନ୍ସି ଡ୍ୟୁଟି ପଳେଇଲେ ମୁଁ ଡରିକି କାନ୍ଦେ, ମୁଁ ରହିବିନି ଏକୁଟିଆ କ୍ୱାର୍ଟରରେ, ସେ କହିବେ ଗାର୍ଡ ବାଲା ସବୁ ଠିଆ ହେଇଥାନ୍ତି ବନ୍ଧୁକ ଧରିକି ମିଳିଲେ କ୍ୱାର୍ଟର, ସେ ମୁଁ ତାଙ୍କୁ ଦେଖିଲେ ବି ଡରୁଥିଲି, ମାନେ ବନ୍ଧୁକ ଲୋଡେଡ୍ ବନ୍ଧୁକ ହରିକା ଧରିକି, ମୁଁ କହିବି ନାଇଁ ମୁଁ ତମ ସାଙ୍ଗରେ ଯିବି, ମାନେ ହସ୍ପିଟାଲରେ ତମେ ଡ୍ୟୁଟି ସାରିଲେ ମୁଁ ଫେରିବି, କେତେଥର ବିରକ୍ତ ହେଇକି ନେଇକି ଯାଇଛନ୍ତି ସାଙ୍ଗରେ, କିନ୍ତୁ ସେଠି ଦେଖିଲି ମାନେ ତାଙ୍କ ଲାଇଫ, ସେଠି ବସିଲା ବେଳକୁ ମତେ ନିଜକୁ ବି କନସିଅସ୍ ଲାଗୁଛି।

0: ସମସ୍ତେ ସ୍ତ୍ରୀମାନେ ରହୁଛନ୍ତି ଏକୁଟିଆ, ମୁଁ ଆସୁଛି, ହଁ ମୁଁ କାହିଁ ଏତେ ବହୁତ ଥର ଚିଡ଼ଚିଡ଼ି ରାଗିକି ନେଇଛନ୍ତି, କିନ୍ତୁ ତାଙ୍କର ନବାକୁ ଏତେ ଇଚ୍ଛା ନଥାଏ। ତାପରେ ଧୀରେ ଧୀରେ ମତେ ପ୍ରାୟ ଲାଗିଗଲା 6-7 ବର୍ଷ ମତେ ଷ୍ଟେବୁଲ ହବାକୁ, ଯେ ନାଇଁ ମୁଁ ରହିପାରିବି, ମାନେ ଏକୁଟିଆ ଏଗୁଡା ସବୁ ଫେସ୍ କରିବାକୁ ପଡିବ। ମୁଁ ଯଦି ଏଇ ଲାଇଫ ମେଣ୍ଟେନ କଲି, ପ୍ରଥମେ ବି କାନ୍ଦିକି ପଳେଇ ଆସିଥିଲି କଟକ ବଡ଼ ଭାଇଙ୍କ ପାଖକୁ ପଳେଇ ଆସିଥିଲି, ଯେ ମୁଁ ଚଳିପାରିବିନି ସେଠି, ମତେ ଡର ଲାଗୁଛି, ମୁଁ ଇଏ ବି ଟିକେ ବହୁତ ରାଗି ଲୋକ, ମାନେ ପ୍ରିନ୍ସିପଲ ଇମାନଦାରୀ ଆଉ ଭୟଙ୍କର ରାଗି। ସେ କୌଣସି ଜିନିଷକୁ ଆକ୍ସେପ୍ଟ କରନ୍ତିନି ଯେ ଏଇଟା ତୋର ୱିକ୍ ପଏଣ୍ଟ, ମୁଁ ତାକୁ ମାନେ ଆରାମରେ ବୁଝେଇବି, ସେମିତି ନଥିଲା ତାଙ୍କ ନେଚର। ତେଣୁ ସେଇଟା ବି ମତେ କୋପରେସନ ମିଳୁନଥିଲା। ପଳେଇ ଆସିଲି ଯେ ମୁଁ ଇଆଡ଼େ ଚାକିରି କରିବି, ପାଠ ପଢ଼ିବି, ରହିବି, ମୁଁ ସେଠି ଚଳିପାରିବିନି। ସେଠୁ ଆଗରେ ଆମର ଯୋଉ ସଂସ୍କାର ଥିଲା ଯେ ଝିଅ ପଳେଇ ଆସିବ ରହିଯିବ, ମାନେ ମା ମାନଙ୍କର ଯୋଉ ଅବସ୍ଥା ଆପଣ ଜାଣୁଛନ୍ତି। ମୁଁ ତାପରେ ବୋଉ କହିଲା, କଣ ସେ ରାଗି ବୋଲି କଣ ତୁ ପଳେଇ ଆସିବୁ, ଏଇଟା ଗୋଟେ ତୋ ବାପା ରାଗି ନଥିଲା କି, ମାନେ ମାନେ ଇରିଟେଟ ହେଇ କହେ କାଳେ ରହିଯିବି ବୋଲି। ଦେଖିଲି ଯେ ମୁଁ ଯଦି ଏଠି ଜବରଦସ୍ତି ରହୁଛି, ମୋର ଉପରେ 3 ଭଉଣୀ ବାହାହିସା ହେଇକି ସଂସାର କରୁଛନ୍ତି, ଆମ ଘରେ କେହି ଝିଅମାନେ ଏମିତି କରିନାହାନ୍ତି, ସେଇଟା ମୋ ମା ଉପରେ ମଦର ଉପରେ ବହୁତ ଖରାପ ଇଫେକ୍ଟ ପକେଇବ। ବିଶ୍ୱାସ ଥିଲା ମୋ ଝିଅ ଯୋଉଠିକି ଯିବେ ସେମାନେ ଚଳିବେ, ଏଇ ବିଶ୍ୱାସରେ ତ ସେମାନେ। ତେଣୁ ମୁଁ କହିଲି ନାଇଁ, ତାର ବି ବହୁ ପୁଅ ସମସ୍ତେ ଅଛନ୍ତି, ମୋ ବଡ ଭାଇ ଜଷ୍ଟ ମାନେ ପିଲାମାନେ ଅଛି, ସିଏ ତାର ଯୋଉ ଜୀବନର କଷ୍ଟଟା ସେ ଆଉ ଇଏ କରିପାରିବନି। ତେଣୁ ବାଧ୍ୟ ହେଇକି ଆମର ସେଟା ବିଶ୍ୱାସଟାକୁ ରଖିବାକୁ ପଡିବ। ଆପେ ଆପେ ଗଲି, ରହିଲି ସେଠି, ସାଇ ପଡ଼ିଶା ସବୁ ଚିହ୍ନା ପରିଚୟ, ସେମାନେ ବି ମତେ ବହୁତ ସପୋର୍ଟ ଦେଲେ, ଯେ ନାଇଁ କାହିଁ ଡରୁଛୁ, ସେ ତ ଟିକେ ରାଗି, ତାପରେ ଆମେ ଅଛୁ, ଆମେ କେମିତି ଚଳୁଛୁ ସେଟା ତୁ ଦେଖେ, ଆମେ ତ ରାନ୍ଧୁଛୁ ଭେରାଇଟି, ପଞ୍ଜାବୀ ଖାନା, ଗୁଜୁରାତି ଖାନା, ଓଡ଼ିଶାର ପର୍ବପର୍ବାଣି ଖାନା, ସିଏ ଆମ ଘରେ ଖାଇଲେ ଆମେ ତାଙ୍କ ଘରେ। ଦେଖି ଦେଖିକି ମୁଁ କହିଲି ଆରେ ଆରେ ଏଠି ତ ଲାଇଫରେ ବି ଚଳି ହବ, ମାନେ ଯାହାର ଟ୍ରାନ୍ସଫର ହେଲା ସିଏ ଆସିଲେ ମୋ ଘରେ ଖାଇଲେ, ମୁଁ ଗଲି ତାଙ୍କର ଟ୍ରାନ୍ସଫର, ତାଙ୍କ ସାଙ୍ଗ ଫାଙ୍ଗ ସେମାନେ କରିକି ଏକାଠି, କୋଉ ଇଏ ଡର ଲାଗିଲା ତାଙ୍କ ଘରେ ମୁଁ ରହିଗଲି, ସେମାନେ ମୋ କ୍ୱାର୍ଟରରେ ରହିଗଲେ, ଏମିତି ଭେରାଇଟି ଲୋକମାନେ ବହୁତ କୋପରେଟିଭ ତାଙ୍କର ସବୁ, ଯେମିତି ରାଜସ୍ଥାନ ଯୋଉ ଫ୍ରେଣ୍ଡ ସର୍କଲ ସବୁ ପଢ଼ିଲେ, ଯେମିତି ଆଇଜି ଡିଆଇଜି ଲେଡିଜ କ୍ଲବ, ସେମାନେ ବି ବୁଝେଇଲେ, କହିଲେ କଣ ବୋର କଣ ହବାର ଅଛି, ଏଠିକି ଆସିଲେ ଆମର ଗେଟ୍ ଟୁଗେଦର ହଉଛି। ତାପରେ ତାଙ୍କର ମେସ୍ରେ ସବୁବେଳେ ଯେମିତି ଫ୍ଲାଗ୍ ହେଷ୍ଟିଂ ହରିକା ହବ, ଅଗଷ୍ଟ 15 ହରିକା ସବୁ ହବ, ସେଠି ସବୁ ରନ୍ଧା ହବ, ମାନେ ସମସ୍ତେ ଭୋର 5-7ଟାରୁ ଯାଇକି ସେଠି ସବୁ ମେସ୍ରେ ଖାଇବା ପିଇବା ପୁରା ସବୁ ମିଟିଂ ହରିକା ହବ। ଲାଇଫ ଇଜ୍ ଟୋଟାଲି ଚେଞ୍ଜ ଆଉ କଣ।
1: ତେବେ ପର୍ବପର୍ବାଣୀ ମାନଙ୍କରେ ନିଶ୍ଚୟ ଓଡ଼ିଶା କଥା ମନେ ପଡୁଥିବ, ଆଉ ସେଠି ଆପଣମାନେ ପାଳନ କରନ୍ତି?
0: ମୁଁ କରେ, ମତେ କିନ୍ତୁ ଆମର ଯୋଉ ଚିତ୍ତଉ ପିଠା, ସେ ଯୋଉ ଚିତ୍ତଉ ଅମାବାସ୍ୟା, ସେଗୁଡା ମୁଁ ଗାଁରେ ଚଳିଥିଲି ବୋଉ ପାଖେ, ସେଗୁଡା ଦେଖିକି ମତେ ଭଲ ଲାଗେ ଖାଇବାକୁ, ମାନେ ଚିତ୍ତ କରିବୁ କେମିତି, ସେଠି ତ କେଉଁଠୁ ଶିଖିବା ନା। ତାପରେ ବୋଉକୁ ପଚାରିକି, ଭାଉଜଙ୍କୁ ପଚାରିକି ସେଠୁ ସବୁ ଆଣ, କେମିତି କେତେ କ୍ୱାଣ୍ଟିଟି ସବୁ କରିକି ମୁଁ ଯେତେବେଳେ କଲି, ସମସ୍ତେ ଆସିଲେ ସବୁ ଡାକ୍ତରାଣୀ ମାନେ, ସେ ଓଡ଼ିଆ ଆରେ ବଢିଆ ଲାଗୁଛି, ବଢିଆ। ମୋ ଘରେ ବେଶୀ ସମସ୍ତଙ୍କର ଗେଟ୍ ଟୁଗେଦର ହବ, ଯେ ଯୌନ ପର୍ବ, କୋଉ ଆଜି ରଜ ପର୍ବ ହେଲା, କାଲି କଣ ହେଲା, ଗୋଟେ ମୁଁ ଗୋଟେ ଘର ଫୁଲ ଫୁଲ ଦେଇକି ସଜେଇକି, ମାନେ ଯେମିତି ଆମର ଘରେ ସବୁ ହୁଏ ସବୁ ସେଇ ପ୍ରକାର ମୁଁ କଲାଠୁ ସମସ୍ତେ ଭାରି ଖୁସି ହୁଅନ୍ତି।
1: ସେମାନେ ଆମ ପିଠା ଖାଆନ୍ତି?
0: ହଁ, ବହୁତ ବହୁତ ଭଲ ପାଆନ୍ତି। ଡାଲମା, ସିଝା ତରକାରୀ, ସନ୍ତୁଳା, ଯୋଉ ମାନେ ଟିପିକାଲ ଯୋଉ ଆମର ପୁରୁଣା କାଳିଆ ରୋଷେଇ, ଯେମିତି ଆଜିକାଲି କମ୍ ତେଲ ମସଲା ଦିଆ ହେଇକି, ସେମାନେ ବହୁତ ଲାଇକ୍ କରନ୍ତି।
1: ଆଜ୍ଞା, ସେମାନେ ତାକୁ ଖାଆନ୍ତି। ତାଙ୍କ ପର୍ବପର୍ବାଣୀରେ ଆପଣମାନେ ସାମିଲ ହୁଅନ୍ତି?
0: ତାଙ୍କର ସବୁ ପଞ୍ଜାବୀ ମାନଙ୍କର ସବୁ ନା, ସେ ଖାଇବା ବି ହଠାତ୍ ତ ଆମେ ତ ଏଠି କରା ସେକାଳରେ ହଉନଥିଲା, ଆଜିକାଲି ତ ସବୁ ହେଲାଣି, କିନ୍ତୁ ସେକାଳରେ ନାନ୍, ସେ ଛୋଲେ ବଟରେ, ଏଗୁଡା ସବୁ ପଞ୍ଜାବୀଙ୍କ ଖାଇବା, ଯୋଉ ପରଟା ଭିତରେ ଷ୍ଟପିଂ, ବନ୍ଧାକୋବି ସବୁ ପ୍ରକାର, ତାଙ୍କର ତ ମେନ୍ ହଉଛି ପରଟା, ବହୁତ ମୋଟା ମୋଟା ପରଟା କରିକି ଆଚାର କରିକି। ସେମାନେ ରୋଷେଇ ଘରେ ବେଶୀ ସମୟ ଦିଅନ୍ତିନି ପଞ୍ଜାବୀ, ସେମାନେ ବେଶୀ ବୁଣା ବୁଣି, ଆମର ଓଡ଼ିଶାରେ ଯେମିତି ରୋଷେଇ ଘରେ ଭେରାଇଟି ଖାଇବେ ସେମିତି ନାହିଁ ସେକାଳେ।
1: ଆଜ୍ଞା,
0: ଗୋଟେ ଆଇଟମ କଲେ ଖାଇଲେ, କିନ୍ତୁ ସେମାନେ କଣ କହିଲେ, ଛୋଟର ଫୋଟର ବୁଣିକି ନିଜର ୱାର୍କଟା, ସେମାନେ ରୋଷେଇ ଘରେ ବେଶୀ ସମୟ ଦଉନଥିଲେ। ଆମର କଣ ବେଶୀ ସମୟ ରୋଷେଇ ଘରେ ମାନେ ଯାଉଥିଲା, ପର୍ବପର୍ବାଣୀ ଦେଖି କି ଆସିଲା ବନ୍ଧୁ ବାନ୍ଧବ, ତା ପାଇଁ 3-2 ଆଇଟମ କରନ୍ତି, ସେମାନଙ୍କର ବନ୍ଧୁ ଆସିଲେ ବି ସେୟା ମୁଁ ଦେଖିଲି, ମୁଁ କହିଲି ଏ ଲାଇଫଟା ଠିକ ଅଛି।
1: ଆଜ୍ଞା ଆପଣ

0: ଆପଣଙ୍କର ରୋଷେଇ ତ ସେମାନଙ୍କୁ ଖୋଇଛନ୍ତି, ସେମାନେ ଯୋଉ ପ୍ରକାର ରୋଷେଇ କରନ୍ତି ଆପଣ ତାକୁ ଶିଖିଛନ୍ତି? ଗୋଟେ ଦୁଇଟି ଆଇଟମ ଆମର ଭଉଣୀମାନଙ୍କୁ କହିଦିଅନ୍ତୁ।
1: ଛୋଲେ ବଟୋରେ ବି କରିପାରିବି, ମାନେ କରିକି ତାଙ୍କୁ ବି ଖାଇବାକୁ ଯେତେବେଳେ ଆସନ୍ତି ତାଙ୍କୁ ବି ଦିଏ। ତାପରେ ନାନ୍, ଏ ଯୋଉ ଷ୍ଟପିଂ ପରଟା, ଭେରାଇଟି ଷ୍ଟପିଂ ପରଟା,
0: ତାକୁ ସବୁ ଆପଣ କରନ୍ତି? ଛୋଲେ ବଟୋରେ କେମିତି କରନ୍ତି?
1: ଛୋଲେ ମଇଦାରେ ଏଇ ଯୋଉ ତେଲ ଲୁଣ ପାଣି ଦେଇକି ତାକୁ ଚକଟିବେ, ଟିକେ ଜୁଆଣି ତାକୁ ନରମ କରିକି ଆଗେ ରଖିଦେବେ। ମାନେ କେତେ ସମୟ ରହିଲା ପରେ ଏ ଦହି ଟିକେ ପଡିବ ସେଇଟା ବଟର ଇଏରେ, ସେଟା ଯେମିତି ଫର୍ମେଣ୍ଟେସନ ହବ। ହେଲା ପରେ ରଖିଦେଇକି ଆପଣ ଯୋଉ ଚଣାଟା, କାବୁଲି ଚଣାଟା ବତୁରେଇଥିବେ ରାତିରେ, ପୂର୍ବ ଦିନ ରାତିରେ। ତାପରେ ତା ଦେହରେ ଟିକେ ଆପଣ ତେଜପତ୍ର, ଯୋଉ ଚାହା ପତି ବାନ୍ଧିକି ଟିକେ ପକେଇଦେଲେ ସେ ଟିକେ କଲର, ମାନେ ଗୋଟେ ତାର ସ୍ମେଲ ଅଛି ବାସନା, ପର୍ଟିକୁଲାରି ପଞ୍ଜାବୀ ଛୋଲେରେ। ଓଡ଼ିଶାରେ ତ କିଏ ପକାନ୍ତି କିଏ ନ ପକାନ୍ତି, ସେମିତି ହବ। ତାପରେ ତାକୁ ମସଲା ବାଟି

0: ଟିକେ ଆପଣ ତେଜପତ୍ର ଯୋଉ ଚାହାପତି ବାନ୍ଧିକି ଟିକେ ପକେଇଦେଲେ ସେ ଟିକେ କଲର୍ ମାନେ ଗୋଟେ ତାର ସ୍ମେଲ ଅଛି ବାସ୍, ତା ପର୍ଟିକୁଲାର ପଞ୍ଜାବୀ ଛୋଲେରେ, ଓଡ଼ିଶାରେ ତ କିଏ ପକାନ୍ତି କିଏ ନ ପକାନ୍ତି ସେମିତି ହବ। ତାପରେ ତାକୁ ମସଲା ବାଟିଲେ ରସୁଣ ଅଦା କଟା ପିଆଜ ଦେଇପାରିବେ, ଧନିଆ ପାଉଡର, ଜିରା ପାଉଡର, ଗରମ ମସଲା, ଛୋଲେ ମସଲା ବି ଗୋଟେ ଅଛି ତାଙ୍କର ଚଣା ମସଲା ଯୋଉଟା, ସେଇଟା ବି ପକେଇକି ଟମାଟର ଦେଇକି ତାକୁ ଆପଣ ଡାଳିମ୍ବ ଗୁଣ୍ଡ ଟିକେ ଦବାକୁ ପଡେ, ମଞ୍ଜି ଡାଳିମ୍ବ ମାନେ ପର୍ଟିକୁଲାର ପଞ୍ଜାବୀ ମାନଙ୍କ ଖାନାରେ ଗୁଣ୍ଡଟା ଟିକେ ପଡିଲେ ଟେଷ୍ଟ ବହୁତ ଲାଗେ। ତାପରେ ସେମାନେ କଞ୍ଚା ମାନେ ପିଆଜ ଟମାଟର ସାଲାଡ ଭଳିଆ, ତାପରେ ଆଳୁଟାକୁ ଫ୍ରାଏ କରନ୍ତି, ଏଇ ଯୋଉ ଗୋଲ ଗୋଲ ଲମ୍ବା ଲମ୍ବା କାଟି ଯେମିତି ଚିପ୍ସ ଖାଆନ୍ତି ସବୁ, ସେଇଟାକୁ ଫ୍ରାଏ କରିକି ସଜେଇକି ସେମାନେ ଦିଅନ୍ତି, ସେଗୁଡା ଖାଇଲେ ତାର ଟେଷ୍ଟ ଅଲଗା। ଲେମ୍ବୁ କାକୁଡ଼ି ସାଲାଡ ଉପରେ ସେମାନେ ଜୋର ଦିଅନ୍ତି ବେଶୀ, ଏମିତି ହେଇକି ବହୁତ ପ୍ରକାର ଖାଇବା ଭଲ ଲାଗେ ଯୋଉଟା, ସେଟା ଏଇ କେମିତି କରୁଛ କେମିତି କରୁଛ ଟିକେ କହିକି
1: ତାଙ୍କଠୁ ଆପଣ ଶିଖିଛନ୍ତି। ଦେଖନ୍ତୁ ଆମର ଓଡ଼ିଶାର ପାଣି ପବନ ସବୁକିଛି ତାଠାରୁ ଅଲଗା, ତେବେ ସେଠିକି ଆପଣ ଯେତେବେଳେ ଯାଇଛନ୍ତି ସେଠିକାର ମାଟି ପାଣି ପବନ କେମିତି?
0: ଜଙ୍ଗଲ ଭିତରେ ସବୁ ଘର ସବୁ ତିଆରି ହେଇଥିବ, ପାହାଡ଼ ଉପରେ, ଗୌହାଟୀରେ ତ ଥିଲି ମୁଁ ବହୁତ, ଶିଲଂ ରୋଡ୍ରେ ବହୁତ ଉଞ୍ଚା ପାହାଡ଼, ତଳକୁ ସବୁ ହସ୍ପିଟାଲ ହରିକା, ତାଙ୍କର ଅଫିସ ପୁରା ଗେଟ୍ ହରିକା, ବହୁତ ଭଲ ଲାଗେ ତାଙ୍କର। ଗୌହାଟୀରେ ମୁଁ ଆସାମ ଲାଇଫ ଦେଖିଛି, ମୋ ବାଲକୋନିରେ ମୁଁ ବସିକି ତାଙ୍କର ଦେଖିଛି, ସ୍ତ୍ରୀ ଲୋକମାନେ ମାନେ କାଲି ଦେଖିଥିବେ ସେମାନେ ବାଲକୋନି ବସି ଚାଷ କରନ୍ତି, ପାହାଡ଼କୁ କାଟି କାଟିକି ଦେଖିଥିବେ ଆପଣ ଟିଭିରେ, ଗାର ଗାର ସେମାନେ ଖଟୁଥିବେ ସକାଳୁ ସନ୍ଧ୍ୟା ଯାଙ୍କେ, ତାଙ୍କୁ ବାନ୍ଧି ଦେଇଥିବେ ଛୁଆମାନଙ୍କୁ, ଯୋଉ ଛୋଟ ଛୁଆ ଯାହାର ପିଠିରେ, ଗୋଟେ ପିଠିରେ ତାଙ୍କର ଗୋଟେ ଝୁଲା ମୋ ପାଖରେ ବି ଅଛି ଗୋଟେ ଥାଏ, ସେଠି ପକେଇ ଦିଅନ୍ତି, କଣ କହିଲେ ଧରନ୍ତୁ ଚାହା ହରିକା କାଟିକି ପକଉଛନ୍ତି, ଏମିତି ପକାନ୍ତି ଆଗପଟରେ ଛୁଆକୁ ବାନ୍ଧିଥିବେ, କହିଲେ ଏତେ କଷ୍ଟ କରୁଛନ୍ତି, ଦେଖିବେ ଆପଣଙ୍କ ତାର ପେଟଟା ପ୍ରେଗନେଣ୍ଟ ଥିବ ବଢୁଥିବ, ଆଜି କାମ କରୁଥିବ ତାର କାଲି ବି ଡେଲିଭରି ହେଇଗଲେ ସେ ପୁଣି ତା ପରଦିନ କାମକୁ ଆସିବ, ସେମାନେ ସେ ଲାଇଫ
1: ବହୁତ
0: ବହୁତ ପରିଶ୍ରମ। ଜାମ୍ମୁ କାଶ୍ମୀର ମୁଁ ଯାଇଛି, ଜାମ୍ମୁରୁ କାଶ୍ମୀର ଗଲୁ, କାଶ୍ମୀରରେ ସେତେବେଳକୁ ବରଫ ପଡୁଥିଲା ଯେତେବେଳେ ତାଙ୍କର ପୋଷ୍ଟିଂ ହେଲା, ପୋଷ୍ଟିଂ ହେଲା ପରେ ବରଫ, ସେଇଟା ଗୋଟେ ବରଫଟା ମୋ ହଜବେଣ୍ଡଙ୍କର କିଛି ହବନି, ମୋର କଣ ହେଲା ଗୋଟେ ବରଫ ପଡିଲା ପରେ ଗୋଟେ ସ୍କିନ ଆଲର୍ଜି ରେଡ୍ ରେଡ୍ ହେଇଗଲା ସବୁ ଦେହାତ ମାନେ ଇଏ, ସେଥିପାଇଁ ମୁଁ ବେଶୀ ସମୟ ରହିନି। ଇଏ କହିଲେ ଆଇଜିକୁ ଯେ ମୋ ସ୍ତ୍ରୀ ଏଠି ସ୍କିନ ଆଲର୍ଜି, ଗୁଲମାର୍ଗ ହରିକା ଯାଇପାରିବିନି, ନିଶ୍ୱାସ ନେବାକୁ କଷ୍ଟ ହବ, ସେ କହିଲେ ସିଏ ଗୋଟେ ଶୀତ ଯୋଉମାନେ ସହି ନ ପାରିବେ ସେମାନେ ସେଇଟା ଗୋଟେ ବେମାରୀ, ସେ ସେଠୁ କହିଲେ ନାଇଁ ନାଇଁ ଆଇଜିକୁ ମୋତେ ତଳକୁ ପଠାନ୍ତୁ, ଜମ୍ମୁ ପଠାନ୍ତୁ, ସେଠୁ ସେ ଜମ୍ମୁ ପଳେଇଥିଲେ, କିନ୍ତୁ ମୋର ଇଚ୍ଛା ନଥିଲା କାଶ୍ମୀର, ଏତେ ଭଲ ଲାଗୁଥିଲା ମୋତେ। ଆଉ ସେଠି ଆପଣ ଦେଖିବେ ଯାହା ଖାଏ ମାନେ ଏତେ ହଜମ ହେଇଯିବ ସାଙ୍ଗେ ସାଙ୍ଗେ, ଖାଲି ଥଣ୍ଡାଟା ସହିବା ଯୋଉ କଷ୍ଟ, ଆଉ ମାନେ ନକିଲେ ବୋଟ ଲାଇଫରେ ଆପଣ ଏକୁଟିଆ ତାଙ୍କ ଲାଇଫ, ସେ ଯୋଉ ଲାଇଫରେ ମାନେ ଶୁଖିଲା ଜିନିଷ ସବୁ ମାନେ କିଛି ଫ୍ରେଶ ଜିନିଷ ଆପଣ ଏମିତି ପରିବା ବଜାର ମାର୍କେଟ ଏମିତି ଦେଖିବେନି, ସବୁ ଟିଣ ଟିଣ ପରିବା ସବୁ କଟା ହେଇକି ଶୁଖିଲା, ତାଙ୍କେ ତ ସବୁବେଳେ ଚାଷ କରିପାରୁନଥିବେ, ଆମେ ତ ସବୁବେଳେ କ୍ଲୋଜ ଘରେ ରହିଲୁ, ସେ କ୍ୱାର୍ଟରରେ ତା ଦେହରେ ଯୋଉ ଜଳିବା ସବୁ ଯନ୍ତ୍ର ସବୁ ଥିଲା, ମାନେ ଯେମିତି ବାହାରକୁ କିଛି ଝରକା ଫରକା ନଥିବ, ନହେଲେ ତ ଆମର ସହିବା ପାଇଁ ବହୁତ କଷ୍ଟ ହବ ନା। କିନ୍ତୁ ସେମାନଙ୍କ ଲାଇଫରେ ମୁଁ କହିଲି ଏମାନେ କେତେ କଷ୍ଟରେ, ଆଉ ସେଠି ବି ତ ଲୋକ ବଞ୍ଚୁଛନ୍ତି। ମାଉଣ୍ଟ ଆବୁଟା ବି ମତେ ବହୁତ ଭଲ ଲାଗିଥିଲା, ବେଶୀ ଥଣ୍ଡା ନୁହଁ, ଯୋଉ ବ୍ରହ୍ମକୁମାରୀ ଆଶ୍ରମ ମେନ୍ ସେଠି ଥିଲା, ସେଇଟା ନକି ଲେକ୍ ଆଉ ଛୋଟିଆ ଜାଗା ପାହାଡ ଉପର, ମତେ ପ୍ରାୟ ହିଲ ଷ୍ଟେସନ ଗୁଡା ମତେ ବହୁତ ଭଲ ଲାଗେ, ମାନେ କଣ କହିଲେ ପାହାଡି ମାନଙ୍କ ଜୀବନଟା ମୁଁ ଯେତେ ମୋର ଏକ୍ସପିରିଏନ୍ସ ଦୂରୁ ପାହାଡି ଲାଇଫଟା ବହୁତ ଭଲ ଲାଗେ ରହିବାକୁ, ମୋର ସେଠି ଦେହ ଭଲ ରହେ,
1: ଆଉ ସେଠିକାର ପାଣି
0: ଖାଇବା ବହୁତ ଭଲ, ହଜମ ବି ବହୁତ କିଛି ମାନେ ପ୍ରୋବ୍ଲେମ ନଥାଏ ମତେ ସେଇ ଲାଇଫଟା, ମୋର ଆଜି ପର୍ଯ୍ୟନ୍ତ ବି ସେଇ ମାନେ ସେଇଟା ଇଚ୍ଛା ଯେ ହିଲ ଷ୍ଟେସନରେ କିଛି ମତେ ବେମାରୀ କମ ଲୋକଙ୍କୁ,
1: ମାନେ ଆପଣଙ୍କର ଦେହ ସୁସ୍ଥ
0: ରହୁଥିଲା।
1: ଆପଣ ଗୋଟିଏ ଯୌଥ ପରିବାରରୁ ବଢିଛନ୍ତି, ଯେତେବେଳେ ଶାଶୁ ଘରକୁ ଗଲେ ଆପଣଙ୍କୁ କେମିତି ଲାଗିଲା?
0: ବହୁତ କଷ୍ଟ ହେଇଛି ପୁରା କହୁଛି ଆଜ୍ଞା, ବହୁତ ରାତିରେ ଶୋଇପାରିବିନି, ଆଟୁ ଘର ଏ ଯୋଉ ମୂଷା ଗୁଡା ଡଡ ହେଇକି ଚାଲୁଥିବେ, ଆମର ଜମିଦାର ଘର ମାନେ ଆପଣ ଓଡ଼ିଆ ପିକ୍ଚର ବି ସୁଟିଂ ହେଇ ବାପ ଘର ମାନେ ଗାଁରେ, ଏ ଯୋଉ କନକଲତା ସୁଟିଂ ହେଇଥିଲା ସେଠି ମାନେ ସେଇ ଘର ଗୁଡା ଏତେ ବିରାଟ ବିରାଟ ଘରେ ଚଳିବା ମାନେ ଇଏରେ ଭୂତକଟି, ତାପରେ ହଠାତ୍ ମୁଁ ଆଡଜଷ୍ଟ କରିବାକୁ ବହୁତ କଷ୍ଟ, କିନ୍ତୁ ହଁ ସିମ୍ପୁଲ ଲାଇଫ ମାନେ କିଛି ଖରାପ ଲାଗେନି। ମୋ ଶାଶୁ ହରିକା ବି କିଛି ମାନେ କୋଉଥିରେ ତାଙ୍କର କିଛି ଅବଜେକ୍ସନ ମାନେ ମୁଁ ରୋଷେଇ ପତର ଜଳା ଥିଲା ଚୁଲି ଆଜ୍ଞା ସେତେବେଳେ ଏଇ ଯୋଉ ଶୁଖିଲା।

0: ସତର ଉଡା ଜଳେଇକି କରୁଥିଲେ ମୋ
1: ଆଜ୍ଞା। ଏ ତ ଆପଣ ଆପଣଙ୍କର ଶାଶୁଘର କଥା କହିଲେ, ଆପଣଙ୍କର ପିଲାବେଳ କୋଉଠି କେମିତି କଟିଥିଲା ଆଉ ଏବେ ସାଙ୍ଗସାଥି ମାନଙ୍କ ସହିତ ଦେଖା ହୁଏ କେବେ?
0: ମୁଁ ମାଟ୍ରିକ ଗାଁରେ ପଢିଛି, ମେଡା ସ୍କୁଲ ହାଇସ୍କୁଲରେ ଇଲେଭେନ୍ଥ ପାସ୍ କରିଛି, ଜନ୍ମ ସେଇଠି। ତାପରେ କଟକ ଆସିଛି କଲେଜରେ, ସେଠି ମୋ ବାପା ଗୋଟେ ଫ୍ରିଡମ୍ ଫାଇଟର ଥିଲେ, ସେ ଗାଁ ଲାଇଫ ଜମିବାଡ଼ି ଦେଖୁଥିଲେ ବଡ଼ବାପା ହେରିକା। ଏଠି ବିଜନେସ ଥିଲା ଆମର, ଫ୍ୟାକ୍ଟ୍ରି ବହୁତ ଫ୍ୟାକ୍ଟ୍ରି ଥିଲା, କିନ୍ତୁ ବାପା ଗାଁରେ ଦେଶ ସେବା କରିକି ମାନେ ଗାଁ ଚେୟାରମ୍ୟାନ୍ ଥିଲେ ବ୍ଲକ ଅଫିସର, ତେଣୁ ସେ ଜିନିଷ ସେ ସଂସ୍କାରଟା ମୋ ଦେହରେ ବି ଅଛି। ମୋ ବାପା ସେତିକି କରିଥିଲେ ବୋଲି ଆଜି ବୋଧେ ଆମେ ସବୁ ଜାଗାରେ ଆମେ ଆଡଜଷ୍ଟ କରିପାରୁ।
1: ସେଇ ସମୟରେ ଆପଣ ଏତେ ପାଠ ପଢିଥିଲେ, କିନ୍ତୁ ଦିନ ଥିଲା ଝିଅମାନେ ଘରୁ ପଦାକୁ ଗୋଡ କାଢିବା ବହୁତ କଷ୍ଟ ଥିଲା, କିନ୍ତୁ ଆପଣ କେମିତି ପାଠ ପଢିଲେ
0: ସେ ସମୟରେ? ବାପା ତ ହଁ ପଢିବ ମୋ ଝିଅ, ସେ ଥିଲା ସେଇ ନୀତି ଥିଲା ଆମ ଘରେ, ମାନେ ସେଟା ସବୁ ମୋ ଉପର ଭଉଣୀ ବି ବିଏ ଯାଙ୍କେ ଯାଇଛି, ସବା ବଡ଼ ଭଉଣୀ ଆମେ ଆଶ୍ଚର୍ଯ୍ୟ ହଉଛୁ। ମୋର ସବା ବଡ଼ ଭଉଣୀ 1955ରେ ବାହାଘର ତାଙ୍କର 1955, ସେତେବେଳକୁ ମୋର ମାନେ ମୁଁ 3-4 ବର୍ଷର, 8 ଭାଇ ଭଉଣୀ ଆମେ। କିନ୍ତୁ ସିଏ ସେତେବେଳେ ବି ମୋ ଜେଜେମା କେମିତି ତାଙ୍କୁ, ସିଏ ବି କଲେଜରେ ପଢ଼ିଥିଲେ, କଟକରେ ଘର ଥିଲା ଆମର, ସିଏ ବି କଲେଜରେ ପଢିକି ହେଲ୍ଥ ଡାଇରେକ୍ଟର ଯିଏ ଥିଲେ ମେଡିକାଲ କଲେଜର, ତାଙ୍କୁ ଡାକ୍ତର ବାହା ହେଇଥିଲେ ବଡ଼ ଭଉଣୀ। ସେତେବେଳେ ବି ମୁଁ ବୋଉକୁ ଆମେ ଆଶ୍ଚର୍ଯ୍ୟ ପଚାରୁ ଯେ ନାନୀଙ୍କର ସବୁ ସାଙ୍ଗ କେହି ପାଠ ପଢିଲେନି, ବାହାହେଇଗଲେ ପଞ୍ଚମ ଷଷ୍ଠ, ଗାଁରେ ସବୁ ବାହା ହେଇଯାଉଥିଲେ ତ। କିନ୍ତୁ ବୋଉ କହିଲା କେଜାଣି ତୋ ଜେଜେମା ସିଏ ବଡ଼ ଥିଲେ, ସେ କେବେ କହିନାହାନ୍ତି ଯେ ନାଇଁ ତାକୁ ବାହାଘର କରିଦେବ, ସେ କଟକରେ ରହିକି ପାଠ ପଢୁଥିଲେ, କଲେଜ ପ୍ଲସ ଟୁ ପଢୁଥିଲେ, ବାହାଘର ହେଇଛି ସେକାଳରେ କୁହନ୍ତୁ। ମୋର ତ ବହୁତ ଆଗକୁ ମୁଁ ଆସିଗଲିଣି, ମାନେ ମୁଁ ପଢିଲା ବେଳକୁ 70 ହେଇଗଲାଣି, ସେ 1955ରେ ନାନୀଙ୍କର ବାହାଘର। ସେକାଳେ ସେ ବି ଡାକ୍ତର ବାହା ହେଇଥିଲେ, ସେକାଳରେ ବୋଧେ ବାପାଙ୍କୁ ମାନେ ଥିଲା ତାଙ୍କର ମେଣ୍ଟାଲିଟି ଜେଜେମା ହେରିକାଙ୍କର ଯେ ନା ଆମ ଝିଅ ମାନେ ଝିଅମାନେ ପାଠ ପଢିବେ।
1: ଏବେ ପରିବାରରେ କିଏ ଅଛନ୍ତି?
0: ଦିଅର ଯା ନଣନ୍ଦ, 3 ନଣନ୍ଦ ଭଣଜା ଭାଣିଜୀ ସବୁ ଅଛନ୍ତି ଗାଁରେ। ସାଲେପୁରରେ ସାନ ଦିଅର ହେଡ୍ମାଷ୍ଟର ଥିଲେ, ସ୍କୁଲର ରିଟାୟାର କରିଛନ୍ତି, ଯା ବି ଟିଚର ସାନ ଯା। ଆଉ
1: ଆପଣଙ୍କ ପିଲାମାନେ କଣ କରୁଛନ୍ତି?
0: ମୋର ଗୋଟିଏ ଝିଅ, ସେ ତାର ତା ସଂସାର କରୁଛି, ସେ ତ କହିଲେ ଯେ ଚାକିରି ସେ କରିବନି ଆଉ ସେ କଲା।
1: ଆଜ୍ଞା, ଆପଣ ତା ମାନେ ବର୍ତ୍ତମାନ ଏକା?
0: ଏକା।
1: ଆଜ୍ଞା, ବର୍ତ୍ତମାନ କଣ କରୁଛନ୍ତି ଆପଣ?
0: ମୁଁ ଅବସର ସମୟ ପାଇଲେ ଲେଖାଲେଖି କରେ, ଈଶ୍ୱର ବିଶ୍ୱାସୀ ମୁଁ ଜନ୍ମରୁ ଥିଲି, ଏବେ ବି ଅଛି, ଆଉ ତାଙ୍କ ଉପରେ ମୋର ବହୁତ ବିଶ୍ୱାସ। ଆଉ ତାଙ୍କୁ ନେଇକି ମୋ ଝିଅ ବି ବହୁତ ଭଲରେ ଜାଗାରେ ବାହା ହେଇଛି, ଭଲ ମାନେ ବହୁତ ତାର ଭଲ ମାନେ ସବୁ। ଆଉ ମୋ ହଜବ୍ୟାଣ୍ଡ ବି ବହୁତ ଭଲରେ ତାଙ୍କ ମାନେ ଇମାନଦାରୀ ସେ ରଖିପାରିଛନ୍ତି ମୋର, ମୁଁ ଭାବେ ମୋ ବିଶ୍ୱାସରୁ ସେ ବହୁତ କିଛି ବିପଦରୁ ମୁକ୍ତ ହେଇଛନ୍ତି।
1: ଆଜ୍ଞା, ସେଇଟା ମାନେ ଆପଣ ସମୟ ପାଇଲେ ପୂଜାପୂଜି ମଧ୍ୟ
0: କରେ। ତାପରେ ମୁଁ ମୋର ମ୍ୟୁଜିକ ଉପରେ ବି ବହୁତ, ମୁଁ ଗିଟାର ଶିଖୁଥିଲି, ମୁଁ ସମୟ ପାଇଲେ ବହୁତ ଗୀତ ଶୁଣେ, ପୁରୁଣା ଓଲ୍ଡ ସଙ୍ଗ ଗୁଡା ଭଲ ଲାଗେ।
1: ତାହେଲେ ଶୁଣନ୍ତୁ ଆପଣଙ୍କର ମନ ପସନ୍ଦର ଏଇ ଗୀତଟି।

0: କହୁଥିଲେ ଯେ ଲେଖାଲେଖି କରନ୍ତି, ଆପଣ କୋଉ ଧରଣର ଲେଖା ଲେଖିବାକୁ ବେଶୀ ପସନ୍ଦ କରନ୍ତି?
1: ପଦ୍ୟ ଲେଖାଲେଖି ପସନ୍ଦ କରେ
0: ଆଜ୍ଞା,
1: ମାନେ ଡେଲି ମୋର ଗୋଟେ ଅଭ୍ୟାସ, ମୁଁ ସକାଳୁ ଚା ପିଲେ ପେପର ପଢେ, ସେଥିରୁ ମୁଁ କଲେକ୍ସନ ଦେଖିଲି ଗୋଟେ ଗୋଟେ ବାହାରେ ଯେ ସେଇଟା ପିଲାମାନଙ୍କ ପାଇଁ ଗୋଟେ ପ୍ରେରଣା ହେବ ଯେ ଏଇଟା ଯଦି ସେମାନେ ପଢିବେ କାଳେ ବଡ଼ମାନଙ୍କୁ ପାଇଁ ସମୟ ସେମାନେ ବାହାର କରିବେ, ଯେ ଆମେ ଲଣ୍ଡନ ଯାଉ ଆମେରିକା ଯାଉ ଇଣ୍ଟରନ୍ୟାସନାଲ ସ୍କୁଲରେ ପଢୁ ପଛେ କିନ୍ତୁ ଏଇଟା ଆମ ପାଇଁ ନିହାତି ଦରକାର। ଆଶୀର୍ବାଦ ମାନେ ଯୋଉଠି ବଡ଼ମାନଙ୍କ ଜଣେ ବୟସ୍କ ଲୋକ ବସିଛନ୍ତି ତାଙ୍କୁ ମୁଣ୍ଡିଆ ମାରିବା, ତାଙ୍କ ସାଙ୍ଗରେ ହସିକି କଥା, ସେ ପଚାରିଲେ ବାପା କୁଆଡେ ମାନେ କଣ କରୁଛୁ, ସମୟ ଦେବା ପାଞ୍ଚ ମିନିଟ ପ୍ରେସର ସେଇଟା କାଳେ ହବ ବୋଲି ମୁଁ ସେ କଲେକ୍ସନ ଗୁଡା କରିକି ପିଲାମାନଙ୍କୁ ବାଣ୍ଟିଛି ବି ବହୁତ, ମାନେ ଆମରି ଫ୍ୟାମିଲିରେ ବି ବହୁତ ବାଣ୍ଟିଛି, ବାହାରେ ବି ମୁଁ ଯୋଉଠି ଛପେଇଥିଲି ସେ ବି ଗୋଟେ ରଖିଲେ କହିଲେ ମ୍ୟାଡମ ବଢିଆ ହେଇଛି।
0: ଏମିତି ଆପଣ ପିଲାଙ୍କ ପାଇଁ ଲେଖିଥିଲେ, ତା ଛଡା ଆପଣ କହୁଥିଲେ ଯେ କବିତା ମଧ୍ୟ ଲେଖିଛନ୍ତି, ତାର କିଛି ଅଂଶ ଟିକେ ଆମର ଭଉଣୀମାନଙ୍କୁ ଶୁଣେଇ ଦିଅନ୍ତୁ।
1: ଅଶ୍ରୁ ଧାରେ ଧରି ଲେଖନି ନ ଚାଲେ, ଖୋଜିବି ମୁଁ ତତେ କେଉଁଠି, ତୋର ପିଲାମାନେ ଆଶ୍ରାହୀନ ହେଲେ ପ୍ରେରଣା ଯେ ଆଜି ହଜିଛି, ଶୈଶବ କାଳରୁ ଜଞ୍ଜାଳ ପଥରେ ଆରମ୍ଭିଲୁ ତୋର ସଂସାର, ବାପା ଯେ ଆମର ଦେଶ ସେବୀ ଥିଲେ ସାଥୀ ଦେଲେ ନାହିଁ ତୋର, ମାତା କୁନ୍ତୀ ସମ ସତ୍ୟନାୟ ଧର୍ମେ ଧର୍ମ କରାଇଲୁ ଆମକୁ, ସନ୍ତାନ ସୁଖରେ ସୁଖ ମଣୁଥିଲୁ ବ୍ରତ କରିଥିଲୁ ତ୍ୟାଗକୁ, 13 ବର୍ଷ ଦିନେ ଆସି ଭେଡ଼ା ଗ୍ରାମ ବୋଉ ହେଲୁ ଏଇ ବଂଶରେ, ପରିବାର ମାନ ସମ୍ମାନ ବଢ଼ାଇ ଟେକ ରଖିଥିଲୁ ଘରର, ପିତା ସମ ବଡ଼ ଭାଇ ଯେ ଆମର ଭାଉଜ ମାର ସମାନ, ତୋରି ନିମନ୍ତେ ସତତ ଜାଗ୍ରତ ସଦା ବୁଝୁଥିଲେ ତୋ ମନ, ଅଶ୍ରୁର ଅର୍ଘ୍ୟ ଢାଳି ଦେଇ ଆଜି ଜାଳୁଛି ପ୍ରଦୀପ ମନ୍ଦିରେ, ମୋ ବୋଉ ଆଜି ନିର୍ବାଣ ପାଉ ସଦା ସୁଖେ ରହୁ ବୈକୁଣ୍ଠରେ।
0: ତେବେ ଆପଣ ନିଜକୁ ସୁସ୍ଥ ରଖିବା ପାଇଁ କଣ କରୁଛନ୍ତି?
1: ପ୍ରାଣାୟାମ ତ କରେ,
0: ଯୋଗ ପ୍ରାଣାୟାମ କରନ୍ତି,
1: ପ୍ରାଣାୟାମ ଆଉ ସେ ଯୋଉ ଏଇଟା, ତାପରେ ମୋର ଅଣ୍ଟା ଟିକେ 18 ମାସ ବଢ଼ିଲେ ସେଥିପାଇଁ ବି ଏକ୍ସରସାଇଜ ଦରକାର, ଯୋଗ ମାନେ ଖାଲି ଓମ୍ ମାନେ କାମଲି ପକି ଯେତିକି ସମୟ ବସିପାରିବି ସେତିକି ସମୟ ମୁଁ କରେ। ତାପରେ ମୋର ଗୋଟେ ହେଲା ମୋର ଖାଇବା ଷ୍ଟାଇଲ ବିଲକୁଲ ଅଲଗା, ମାନେ ବେଶୀ ତେଲ ମସଲା ଏସବୁ ମୁଁ ଖାଏନି, ଆଉ ମାନେ ଏମିତି ହଠାତ୍ ଫାଷ୍ଟଫୁଡ୍ ହରିକା ଏମିତି ବାହାରେ ଛଣା ଛଣି ଏସବୁ ଜିନିଷ ଖାଏନି, ଏତିକି ତ ମୁଁ ସେଇଥିରେ ବେଶୀ ବଏଲ୍ଡ ସୁପ୍ ଜୁସ୍ ଏଇଗୁଡ଼ା ଉପରେ ମୋର ବହୁତ ମାନେ ଲାଇକିଂ, ନହେଲେ ଯଦି ନନ୍ଭେଜ୍ ଉପରେ ଖାଇଲେ ସେଇଟା ଷ୍ଟିଉ ଟାଇପ୍ର, ଆଜିକାଲି କେତେ ଭେରାଇଟିର ମିଳୁଛି, ମୋଷ୍ଟ ଅଲି ତେଲ ମସଲା ଯୋଉଥିରେ ଅଧିକା ମୁଁ ସେଇଟା ଖାଇପାରେ, ପ୍ଲେନ୍ ଡାଲମା ପାଣି ଟିକେ ଥିବ, ଗାଢା ଡାଲମା ବି ନୁହଁ, ସେଗୁଡ଼ା ବି
0: ଖାଆନ୍ତି। ତେବେ ନିଜକୁ ସୁସ୍ଥ ରଖିବା ପାଇଁ ଆପଣ କହିଲେ ଯୋଗ ପ୍ରାଣାୟାମ କରନ୍ତି, ଏଇ ଯୋଗ କରିବା କାହିଁକି ଜରୁରୀ ସେ ବିଷୟ ଟିକେ ଆମର ଭଉଣୀମାନଙ୍କୁ କୁହନ୍ତୁ।
1: ଯୋଗ କଲେ ଆଜ୍ଞା ଯାହାର ଯୋଉ କେତେ ପ୍ରକାର କଷ୍ଟ ରହୁଛି ସଂସାର କରି, ମାନେ ବହୁତ ଲୋକଙ୍କର ବହୁତ ପ୍ରକାର, ମୋର କଣ କଷ୍ଟ ଆଉ କାହାର କଣ କଷ୍ଟ, ମୁଁ ଦେଖେ ମେଣ୍ଟାଲ ମାନେ ଟେନସନଟା ନେଲେ ବିଚଳିତ ହେଲେ ଆପଣ ବେମାର ରହିବେ, ଆପଣ କିଛି କରିପାରିବେନି, ଆପଣ ସେଇଟା କଲେ ଆପଣଙ୍କର ମାଇଣ୍ଡ ଫ୍ରେଶ ରହୁଛି, ମ୍ୟୁଜିକଟା ଶୁଣିଲେ ମାଇଣ୍ଡ ଫ୍ରେଶ ରହୁଛି,
0: ସମୟ ବାହାର କରି କିଛି ସମୟ ଯୋଗ ପ୍ରାଣାୟାମ ଜରୁରୀ। ତା ଛଡା ଆପଣ ଆମ କାର୍ଯ୍ୟକ୍ରମକୁ ନିୟମିତ ଭାବରେ ଶୁଣିଥାନ୍ତି?
1: ପିଲାଦିନୁ ମୁଁ ରେଡିଓ ଥିଲା ଯେତେବେଳେ ସେତେବେଳେ ମୁଁ ନ୍ୟୁଜଟା ଶୁଣୁଥିଲି, ବିବିଧ ଭାରତୀ ଗୀତ ସବୁ ବଢିଆ ଲାଗେ, ଓଡ଼ିଆ ଗୀତ ଗୁଡା ଶୁଣୁଥିଲି ସେତେବେଳେ ଗାଁ ସ୍କୁଲରେ ପଢିଲା ବେଳେ, ଏବେ ତ ରେଡିଓର ଯୋଉ ଆପ୍ରେ ମୋବାଇଲ

0: ଶୁଣୁଛନ୍ତି ଆପଣ ଆମ କାର୍ଯ୍ୟକ୍ରମକୁ, ତେବେ ଆପଣ ଏମିତି ଆମ କାର୍ଯ୍ୟକ୍ରମକୁ ଶୁଣୁଥାନ୍ତୁ, ଆଜି ଆପଣ ଆସିଲେ ଆମ ଷ୍ଟୁଡିଓକୁ, ଆପଣଙ୍କର ଅନୁଭୂତିର କଥା, ଅଭିଜ୍ଞତାର କଥା ଆମ ସହିତ ବାଣ୍ଟିଲେ, ଆମର ଶ୍ରୋତାଭଉଣୀମାନେ ମଧ୍ୟ ଶୁଣିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
1: ନମସ୍କାର।
0: ଆଜି ଆଳାପରେ ଶୁଣିଲେ ତରଙ୍ଗବାଳା ତ୍ରିପାଠୀଙ୍କ ସହିତ ସାକ୍ଷାତକାର। ଆପଣମାନେ ତ ଆମର କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣୁଛନ୍ତି, କିନ୍ତୁ ଚିଠି ଲେଖିବାକୁ ଆଦୌ ଭୁଲିବେନି। ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ଼ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ, ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଇଟାଲୀ ଗସ୍ତ ଅବସରରେ ତାଙ୍କ ପ୍ରତିପକ୍ଷଙ୍କ ସହ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରିଛନ୍ତି ଭାରତର 12 ବନ୍ଧୁରାଷ୍ଟ୍ର। ବେଜିଂଠାରେ ବିଭିନ୍ନ ଦ୍ୱିପାକ୍ଷିକ ଓ ବୈଷୟିକ ପ୍ରସଙ୍ଗ ନେଇ ଚୀନ୍ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କର ଇଟାଲୀ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଏହି ଗସ୍ତ ଅବସରରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ରୋମ୍ରେ ଅବତରଣ ପରେ ରାତ୍ରିଭୋଜନରେ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିଥିଲା। ଏହାପରେ ପ୍ରତୀକାତ୍ମକ କଲୁଜିୟମ୍ ପ୍ରଦର୍ଶନ କରିଥିଲେ। ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଦୃଷ୍ଟିକୋଣ ଆଦାନ ପ୍ରଦାନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀ ପ୍ରତିପକ୍ଷ ମେଲୋନି ଏବଂ ରାଷ୍ଟ୍ରପତି ସର୍ଗିଓ ମାଟାରୁଲାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ। 2025-2029 ଦ୍ୱିପାକ୍ଷିକ ମିଳିତ ରଣନୈତିକ କାର୍ଯ୍ୟ ଯୋଜନାର ଏହି ଅବସରରେ ମଧ୍ୟ ସମୀକ୍ଷା କରାଯିବ। ବିଶ୍ୱ ଖାଦ୍ୟ ସୁରକ୍ଷା ପ୍ରତି ଭାରତର ଅଙ୍ଗୀକାରବଦ୍ଧତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସେଠାରେ ଜାତିସଂଘର ଖାଦ୍ୟ କୃଷି ସଂଗଠନ ମୁଖ୍ୟାଳୟ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଇତିମଧ୍ୟରେ ଭାରତ ଇଟାଲୀ ଦ୍ୱିପାକ୍ଷିକ ସମ୍ପର୍କ ବ୍ୟାପକ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଇଟାଲୀ ପ୍ରତିପକ୍ଷ ମେଲୋନିଙ୍କ ଦ୍ୱାରା ଲିଖିତ ଏକ ମିଳିତ ଆଲେଖ୍ୟରେ ଆଲୋକପାତ କରି ଦୁଇ ନେତା କହିଛନ୍ତି ସୌହାର୍ଦ୍ଦପୂର୍ଣ୍ଣ ବନ୍ଧୁତ୍ୱରୁ ଉଭୟ ଦେଶର ସମ୍ପର୍କ ରଣନୈତିକ ସହଭାଗିତାରେ ପରିଣତ ହୋଇଛି। ଗଣତନ୍ତ୍ର

ଏବଂ ଭବିଷ୍ୟତ ପାଇଁ ଏକ ସମାନ ଦୃଷ୍ଟିକୋଣ ଏହି ସମ୍ପର୍କର ମୂଳ ଆଧାର ବୋଲି ଉଭୟ ନେତା ବର୍ଣ୍ଣନା କରିଛନ୍ତି। ବୈଷୟିକ ସ୍ତରରେ ଘଟୁଥିବା ବିଭିନ୍ନ ପରିବର୍ତ୍ତନ ପରିପ୍ରେକ୍ଷୀରେ ମଧ୍ୟ ଭାରତ ଇଟାଲୀ ସହଭାଗିତା ସର୍ବୋଚ୍ଚ ରାଜନୈତିକ ଏବଂ ସାଂଗଠନିକ ସ୍ତରରେ ନିୟମିତ ଆଦାନ ପ୍ରଦାନ ମାଧ୍ୟମରେ ଦୃଢ଼ୀଭୂତ ହେଉଛି। ଉଭୟ ନେତା କହିଛନ୍ତି ଦ୍ୱିପାକ୍ଷିକ ଆର୍ଥିକ ବିକାଶ ସାମାଜିକ ସୃଜନଶୀଳତା ଏବଂ ସାଂସ୍କୃତିକ ସଭ୍ୟତା ସହଭାଗିତା କ୍ଷେତ୍ରରେ ଏକ ନୂତନ ମାର୍ଗ ଉନ୍କକ୍ତ କରିଛି। ଭାରତୀୟ ସଂସ୍କୃତି ଉପରେ କାର୍ଯ୍ୟ କରିଥିବା ଇଟାଲୀୟ ଚିତ୍ରକର ଜିଆମ୍ପୋଓଲୋ ଟିମାସେଟ୍ଟିଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ସଂସ୍କୃତି ପ୍ରତି ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ଟୋମାସେଟ୍ଟି ଆଗ୍ରହ ପ୍ରକାଶ କରିଆସିଛନ୍ତି। ବାରାଣସୀ ଉପରେ ପ୍ରସ୍ତୁତ ଚିତ୍ରକଳାକୁ ଶ୍ରୀ ଟୋମାସେଟ୍ଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ରୋମ୍ ଗସ୍ତ ଅବସରରେ ପ୍ରଦାନ କରିଛନ୍ତି। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଗତ ଏକ ଆବେଦନ ଖାରଜ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି କହିଛନ୍ତି ଏହା ସରକାରଙ୍କ ନୀତିଗତ ନିଷ୍ପଭି, ଏଥିରେ ଅଦାଲତ ହସ୍ତକ୍ଷେପ କରିବେ ନାହିଁ। ପଛୁଆବର୍ଗଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବାରେ ସେମାନଙ୍କ ସଂଖ୍ୟା ଜାଣିବାରେ ସରକାରଙ୍କର ଆବଶ୍ୟକତା ରହିଛି ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି। ଏଭଳି ତଥ୍ୟ ସଂଗ୍ରହରେ କୌଣସି ଭୁଲ୍ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଦକ୍ଷିଣ କୋରିଆର ସିଓଲଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କର ଦକ୍ଷିଣ କୋରିଆ ପ୍ରତିପକ୍ଷ ଆହନ୍ ଗ୍ୟୁ ବାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ବୈଠକ ଅତ୍ୟନ୍ତ ସକାରାତ୍ମକ ଥିଲା। ଦ୍ୱିପାକ୍ଷିକ ପ୍ରତିରକ୍ଷା ଶିଳ୍ପ ଏବଂ ରଣନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରତିରକ୍ଷା ସାଇବର ସହଯୋଗକୁ ଅଧିକ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ କେତୋଟି ଚୁକ୍ତିନାମା ହୋଇଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି। ଭାରତର ଜାତୀୟ ପ୍ରତିରକ୍ଷା କଲେଜ, କୋରିଆ ଜାତିରକ୍ଷା ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ଜାତିସଂଘ ଶାନ୍ତିରକ୍ଷା ସହଯୋଗ ସଂସ୍ଥା ମାଧ୍ୟମରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଶ୍ରୀ ସିଂହ କୋରିଆର ଜାତୀୟ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମାନବବିହୀନ ବାୟୁଯାନ ପ୍ରେରଣରେ ପ୍ରିସିସନ୍ ଗାଇଡେଡ୍ ମିସାଇଲ୍ ୟୁଏଲ୍ପିଜିଏମ୍ଭି3ର ଶେଷ ପର୍ଯ୍ୟାୟ ବିକାଶ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ଆନ୍ଧ୍ରପ୍ରଦେଶର କୁର୍ନୁଲ୍ ନିକଟସ୍ଥ ଡିଆର୍ଡିଓ ପରୀକ୍ଷଣ ପରିସରରେ ଆକାଶରୁ ଭୂମି ଏବଂ ଆକାଶରୁ ଆକାଶ ବର୍ଗରେ ପରୀକ୍ଷଣ କରାଯାଇଛି। ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧୀନରେ ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏହି ସଫଳତା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଯୁଦ୍ଧ ପରିସ୍ଥିତିରେ କ୍ଷେପଣାସ୍ତ୍ରର ସଠିକ୍ ଆକ୍ରମଣ ଦକ୍ଷତା, ନିର୍ଭରଯୋଗ୍ୟତା ଏବଂ ପ୍ରଭାବଶାଳୀ ପ୍ରଦର୍ଶନ ସମ୍ଭବ ହୋଇପାରିବ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026 ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି କାର୍ଯ୍ୟକ୍ରମରେ 12ଟି ବନ୍ଧୁତ୍ୱ ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି। ସେଗୁଡ଼ିକ ହେଲେ ଭୁଟାନ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମାଲେସିଆ, ମାଳଦ୍ୱୀପ, ମ୍ୟାମାର, ନେପାଳ, ଫିଲିପାଇନ୍ସ, ସେଚେଲ୍ସ, ଶ୍ରୀଲଙ୍କା ଏବଂ ଭିଏତନାମ। ଏହି ଅଭ୍ୟାସ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକୁ ସେନା ପରିଚାଳନା କ୍ଷେତ୍ରରେ ବୃତ୍ତିଗତ ଆଦାନ ପ୍ରଦାନ, ପରସ୍କରର ଅଭିଜ୍ଞତାରୁ ଶିକ୍ଷା ଏବଂ ସୁଦୃଢ଼ ସାମରିକ ସମ୍ପର୍କ ଗଠନ କରିବାରେ ଏକ ମଞ୍ଚ ପ୍ରଦାନ କରିବ। ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଭାରତୀୟ ସେନାର ପଦାତିକ ବାହିନୀର ଅତିରିକ୍ତ ମହାନିର୍ଦ୍ଦେଶକ ମେଜର ଜେନେରାଲ୍ ସୁନୀଲ ସିଓରାଙ୍ଗ ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ପାରସ୍କରିକ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଦୁଇ ସପ୍ତାହ ଧରି ଏହି ଅଭ୍ୟାସ ଜାରି ରହିବ। ବେଜିଂଠାରେ ଆଜି ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କ, ଇରାନ୍ ଓ ୟୁକ୍ରେନ୍ ସଂଘର୍ଷ ଏବଂ ଆନ୍ତର୍ଜାତିକ ବାଣିଜ୍ୟ ସମେତ ବିଭିନ୍ନ ପ୍ରମୁଖ ବୈଷୟିକ ପ୍ରସଙ୍ଗ ଉପରେ ଉଭୟ ନେତା ମତ ବିନିମୟ କରିଥିବା ଜଣାପଡ଼ିଛି। ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଏହି ଆଲୋଚନା ବେଜିଂ ଓ ମସ୍କୋ ମଧ୍ୟରେ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ଏଥିସହ ଜାତିସଂଘ, ଏସ୍ସିଓ ଏବଂ ବ୍ରିକ୍ସ ଭଳି ସଂଗଠନଗୁଡ଼ିକ ମାଧ୍ୟମରେ ସମନ୍ୱୟକୁ ଅଧିକ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ନେତା ମତ ବିନିମୟ କରିଛନ୍ତି। ମନ୍ତ୍ରଣାଳୟ କହିଛି ଚୀନ୍ ଓ ରୁଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 200 ବିଲିୟନ୍ ଆମେରିକୀୟ ଡଲାରକୁ ଅତିକ୍ରମ କରିଛି।
ଫ୍ରାନ୍ସରେ ଆସନ୍ତା ମାସରେ ଆୟୋଜିତ ହେବାକୁ ଥିବା G7 ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଯୋଗ ଦେବେ। ହ୍ୱାଇଟ୍ ହାଉସ୍ର ଜଣେ ପ୍ରବକ୍ତା ଦେଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ଫ୍ରାନ୍ସର ଏଭିଆନ୍ ଲେସ୍ ଭେନ୍ସରେ ଆସନ୍ତା 15-17 ତାରିଖ ପର୍ଯ୍ୟନ୍ତ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା, ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ, ବିଶ୍ୱ ସୁରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା

0: ହେବାର ସମ୍ଭାବନା ରହିଛି। ଇରାନ ସଂଘର୍ଷ ପରିପ୍ରେକ୍ଷୀରେ ୱାଶିଂଟନ୍ ଏବଂ ଅନ୍ୟ ୟୁରୋପୀୟ ସହଯୋଗୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ହ୍ରାସ ପାଉଥିବା ସମ୍ପର୍କ ପରିପ୍ରେକ୍ଷୀରେ ସମ୍ମିଳନୀରେ ଶ୍ରୀ ଟ୍ରମ୍ପଙ୍କ ଯୋଗଦାନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଇବୋଲା ପ୍ରକୋପରେ କଙ୍ଗୋରେ ମୃତ୍ୟୁ ସଂଖ୍ୟା 136କୁ ବୃଦ୍ଧି ପାଇଛି। ଦେଶର ପୂର୍ବ ଭାଗରେ ଏହା ଅଧିକ ବ୍ୟାପିଥିବା ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ରୋଜର ପାମ୍ବା ସୂଚନା ଦେଇଛନ୍ତି। କଙ୍ଗୋ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଦେଶରେ 543ଟି ସନ୍ଦିଗ୍ଧ ରହିଥିବା ବେଳେ 32 ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପଡ଼ୋଶୀ ଉଗାଣ୍ଡାରେ ମଧ୍ୟ 2ଟି ସଂକ୍ରମିତ ମାମଲା ରିପୋର୍ଟ ହୋଇଛି। କଙ୍ଗୋ ଏବେ 17ତମ ଇବୋଲା ପ୍ରକୋପର ସମ୍ମୁଖୀନ ହୋଇଛି। ପୂର୍ବରୁ 2007 ଏବଂ 2012ରେ ମଧ୍ୟ 2ଥର ଲେଖାଏଁ ଇବୋଲା ସଂକ୍ରମଣ ଦେଖିବାକୁ ମିଳିଥିଲା। ସେତେବେଳେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ପ୍ରାୟ 30%ଙ୍କର ମୃତ୍ୟୁ ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କରିଥିଲା। ମହିଳା ସାପ୍ ଫୁଟବଲ ଚାମ୍ପିୟନ୍ସିପ୍ 2026 ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ବରିଷ୍ଠ ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରିସ୍ପିନ୍ ଛେତ୍ରୀ ଗତକାଲି 26 ଜଣିଆ ଦଳ ଘୋଷଣା କରିଛନ୍ତି। ଗୋଆର ମାର୍ଗାଓର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଏହି ପ୍ରତିଯୋଗିତା ଆସନ୍ତା 25 ଜୁନ୍ 6 ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତ ଗ୍ରୁପ୍ ବି'ରେ ସାମିଲ ହୋଇଛି। ଉଦ୍ଘାଟନୀ ଦିବସରେ ମାଳଦ୍ୱୀପ ବିରୁଦ୍ଧରେ ଭାରତ ଏହାର ଅଭିଯାନ ଆରମ୍ଭ କରିବ। 31 ତାରିଖରେ ଭାରତ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ଏ'ରେ ନେପାଳ ଶ୍ରୀଲଙ୍କା ଏବଂ ଭୁଟାନ ସାମିଲ ହୋଇଛନ୍ତି। ଭାରତର ଉତ୍ତର ପଶ୍ଚିମ ଓ କେନ୍ଦ୍ରୀୟ ଅଞ୍ଚଳରେ ସପ୍ତାହକ ପର୍ଯ୍ୟନ୍ତ ଅତ୍ୟଧିକ ଗରମ ପରିସ୍ଥିତି ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ସମେତ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପରିସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ଇଟାଲୀ ଗସ୍ତ ଅବସରରେ ତାଙ୍କ ପ୍ରତିପକ୍ଷଙ୍କ ସହ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରୁଛନ୍ତି ଭାରତର 12ଟି ବନ୍ଧୁରାଷ୍ଟ୍ର ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ। ଆଇ ଏମ୍ ଅନୁଜା କୁମାର ୱିଥ୍ ଦି ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi to hold talks with his Italian counterpart Giorgia Meloni in Rome in a short while from now to boost economic cooperation. Prime Minister Modi and Giorgia Meloni outline roadmap for India-Italy strategic partnership, highlight several economic initiatives in a joint article. DRDO completes trials of drone-launched unmanned precision-guided missile. Defence Minister terms it a strategic milestone. Supreme Court rejects petition challenging centre's decision to undertake caste enumeration. Severe heatwave grips north and central India. Temperature breaches 44 degree mark at several places. And in IPL cricket, host Kolkata Knight Riders to take on Mumbai Indians at Eden Gardens. And now the news in detail. Prime Minister Narendra Modi will hold talks with his Italian counterpart Giorgia Meloni in Rome in a short while from now to discuss ways to boost India-Italy cooperation. With a focus on strengthening India-Italy relations, major pacts may be announced later in the day. Both leaders will exchange perspectives on a wide range of subjects. A series of programs will be held in Rome to mark the importance of bilateral relations between the two countries. PM Modi's visit will also focus specially on the India-Middle East-Europe Economic Corridor, or IMEC. The Joint Strategic Action Plan 2025-2029 will also be reviewed during the meeting. In a social media post before the talks, Prime Minister Modi expressed hope that the talks will focus on strengthening India-Italy relations. Mr. Modi said that upon landing in Rome, he had the opportunity to meet Prime Minister Meloni over dinner, followed by a visit to the iconic Colosseum. He said both leaders exchanged perspectives on a wide range of subjects. The Prime Minister added that today's talks will continue the conversation on boosting India-Italy friendship. Prime Minister will be visiting

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ

ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ ଦୁଇ ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକଲାଗି ନୀତି। ମଣିଷ ଓ ପୃଥିବୀ ପାଇଁ ମହୁମାଛି ସହିତ ଏକାଠିର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହୁମାଛି ଦିବସ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। କୋଲକାତାରେ ଅବସ୍ଥାପିତ ଜାପାନର ଉଚ୍ଚାୟୁକ୍ତ ଇସିକାୱା ୟୋଶିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ଜାପାନର ସହଯୋଗ ଓ ସମ୍ପ୍ରସାରଣ

0: ମଣିଷ ଓ ପୃଥିବୀ ପାଇଁ ମହୁମାଛି ସହିତ ଏକାଠିର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହୁମାଛି ଦିବସ ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। କୋଲକାତାରେ ଅବସ୍ଥାପିତ ଜାପାନର ଉଚ୍ଚାୟୁକ୍ତ ଇସିକାୱା ୟୋଶିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ଜାପାନର ସହଯୋଗ ଓ ସମ୍ପ୍ରସାରିତ ହେଉଥିବା ବାଣିଜ୍ୟିକ ସମ୍ପର୍କକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ ପ୍ରୟାସରେ ଜାପାନ ନିଜର ଅଂଶଗ୍ରହଣକୁ ଆହୁରି ବୃଦ୍ଧି କରିବ ବୋଲି ଶ୍ରୀ ମାଝୀ କହିଛନ୍ତି। ଆଲୋଚନା ସମୟରେ ରାଜ୍ୟର ବୌଦ୍ଧ ସର୍କିଟ୍ ଏବଂ ଅନ୍ୟାନ୍ୟ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଜାପାନ ସହ ପର୍ଯ୍ୟଟନ ବ୍ୟବସାୟର ବିକାଶ ପାଇଁ ମୁଖ୍ୟ ମାଧ୍ୟମ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଯୁବକ ଯୁବତୀମାନଙ୍କୁ ଜାପାନରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଜାପାନର କେତେକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି। ଜାପାନର ତତୁଓରି ରାଜ୍ୟ ଏବଂ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତ କରି କଳା, ସଂସ୍କୃତି, ଇତିହାସ ଏବଂ ଐତିହ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ପାରସ୍କରିକ ସୁସମ୍ପର୍କ ସ୍ଥାପନ କରିବେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଏବଂ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭୁବନେଶ୍ୱରସ୍ଥିତ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ।
1: ଛାତ୍ରଛାତ୍ରୀମାନେ ଦୀର୍ଘଦିନ ଧରି ଯେଉଁମାନେ ପରୀକ୍ଷା ଦେଲା ପରେ ତାଙ୍କର ଫଳାଫଳ ପାଇଁ ଯେଉଁ ଅପେକ୍ଷା କରି ରହିଥିଲେ ତାର ଆଜି ଅନ୍ତ ଘଟିଛି। ଆଜି ଯେଉଁମାନେ ତାଙ୍କର ରିଜଲ୍ଟ ଜାଣିବା ପାଇଁ ଚାହିଁବେ ତାଙ୍କର ବି ଆଜି 3 ସମୟରେ ସେମାନେ ଆମର ଯେଉଁ ୱେବସାଇଟ୍ ରହିଛି results.odisha.gov.in ଏ ଗୋଟେ ୱେବସାଇଟ୍ ରହିଛି। ତା ସହିତ ଆହୁରି ବି ରହିଛି results.digilocker.gov.in। ଏ 2 ୱେବସାଇଟ୍ ମାଧ୍ୟମରେ ଆଜି 3 ସମୟରେ ସେମାନେ ତାଙ୍କର ରିଜଲ୍ଟ ବିଷୟରେ ଅବଗତ ହୋଇପାରିବେ।
0: ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି। ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର 3,40,00,000ରୁ ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନ୍ୟୁମେରେସନ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି। ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ। ଆବଶ୍ୟକସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥ୍ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଭୋଟରମାନଙ୍କ ନିକଟକୁ ଯିବେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ ପରିଗଣନା ଫର୍ମଗୁଡ଼ିକର ମୁଦ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ଏନେଇ ଶ୍ରୀ ମିଶ୍ର କହନ୍ତି,
2: ଯେଉଁ ଏନ୍ୟୁମେରେସନ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ ହୋଇଗଲାଣି, ସବୁ ଜିଲ୍ଲାରେ ସବୁ କନଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ ହୋଇଯାଇଛି। ଆମେ ତାପରେ ୟାକୁ ତାର ଯେଉଁ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 30/5 ଆରମ୍ଭ କରିକି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯେଉଁ ବିଏଲ୍ଓ ମାନେ ବୁଥ୍ସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯେଉଁ ଫର୍ମ ଗୁଡ଼ିକ ବିତରଣ କରିବେ। ସେଇ ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ ଅଛି। ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହୋଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚି ପାରିବେ। ସେ ଯେଉଁ ବିଏଲ୍ଓ ମାନେ ଅଛନ୍ତି ସେମାନେ ଅନ୍ତତଃ 3-4 ପର୍ଯ୍ୟନ୍ତ ତାଙ୍କର ବୁଥ୍ରେ ସେମାନେ ରହିବେ। ଯଦି କୌଣସି କାରଣବଶତଃ କେହି ତାଙ୍କୁ ଭେଟିପାରିଲେ ନାହିଁ କିମ୍ବା ଇଏ ତାଙ୍କୁ ମଧ୍ୟ ପାଇଲେ ନାହିଁ, ତାହେଲେ ସେଇଠି ଆସିକି ମଧ୍ୟ ସେ ତାଙ୍କର ଫର୍ମ ନେଇପାରିବେ ଏବଂ ଦେଇପାରିବେ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ

ପ୍ରାୟ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକ ଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଜନଜାତୀୟ ଗରିମା ଉତ୍ସବ 2026 ଜନଭାଗିଦାରୀ ସବୁଠୁ ଦୂର ସର୍ବପ୍ରଥମ ଅଭିଯାନର ଦ୍ୱିତୀୟ ଦିନରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ତିନୋଟି ଅନୁସୂଚିତ ଜନଜାତି ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗ୍ରାମଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନେ ସମ୍ପୃକ୍ତ ବିଭାଗର ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଛନ୍ତି। ବୀରମହାରାଜପୁର ବ୍ଲକର କୁଞ୍ଜାପାଲି, ଉରୁଣ୍ଡା ବ୍ଲକର ବ୍ରାହ୍ମଣୀପାଲ୍ଲୀ ଏବଂ ବିନିକିଆ ବ୍ଲକର ଆଖିଦାଦର ଗ୍ରାମରେ ସ୍ୱାସ୍ଥ୍ୟ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଛି। ପୃଥିବୀକୁ ସୁସ୍ଥ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗ ରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ଜାଗ୍ରତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ଓ ପୃଥିବୀ ପାଇଁ ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖିବ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଏବଂ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷ ବାର୍ତ୍ତା ଦେଇଛି। ସ୍ଥାୟୀ ମହୁମାଛି ପାଳନ, ଖାଦ୍ୟ ସୁରକ୍ଷା ଏବଂ ପରିବେଶ ପରିସଂସ୍ଥାନରେ ଏହି ପରାଗମାନଙ୍କ ଅତ୍ୟାବଶ୍ୟକ ଭୂମିକା ଉପରେ ପରିବେଶବିତ୍ମାନେ ଗୁରୁତ୍ୱାରୋପ କରିଥାନ୍ତି। ବୌଦ୍ଧ ଜିଲ୍ଲାରେ ଖରିଫ୍ ବିପଣନ ବର୍ଷ 2025-26 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟାମଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କହ୍ନେଇ ଚରଣ ଡାଙ୍ଗ ଯୋଗଦେଇ ଚାଷୀମାନଙ୍କ ସୁବିଧା ଓ ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ରବି ଋତୁ ପାଇଁ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 188,950 କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 8,290 ଜଣ ଚାଷୀ ପଞ୍ଜିକୃତ କରିଛନ୍ତି। 24 ପ୍ୟାକ୍ସ ଏଥିରେ ଅଂଶଗ୍ରହଣ କରିବେ। 13 ମିଲ୍ ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହୋଇଥିବା ଜଣାପଡ଼ିଛି। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରି ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଦିଗରେ ସେ ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି। ଏହି ଅବସରରେ ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ କେଉଁ ପ୍ରକାର ପଦକ୍ଷେପ ନିଆଯାଉଛି ସେ ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ପଞ୍ଚାୟତିରାଜ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ସଡ଼କ ଓ ଗୃହ ନିର୍ମାଣ, ସ୍ୱାସ୍ଥ୍ୟ, କୃଷି ଓ କୃଷକ କଲ୍ୟାଣ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢ଼ିତୋଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଆରମ୍ଭ ହୋଇଛି। ଅଭିଯାନର ଲକ୍ଷ୍ୟ ହେଉଛି ଗଞ୍ଜାମ ଜିଲ୍ଲାକୁ ପ୍ଲାଷ୍ଟିକ୍ ମୁକ୍ତ କରିବା। ରାୟଗଡ଼ା ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସିଏମ୍ ଟ୍ରଫି 2026 ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ପ୍ରତିଭା ଅନେକ ଲକ୍ଷ୍ୟ ଏକ ପଡ଼ିଆରୁ ପୋଡ଼ିୟମ୍ର ଆନ୍ତଃ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପିଏମ୍ସି ଜିସିଡି ଉଚ୍ଚ ବିଦ୍ୟାଳୟରେ ସମ୍ପନ୍ନ ହୋଇଛି। ଫୁଟବଲ ବାଳିକା ବିଭାଗରେ ମା ମାଝିଗୁରି ଏଫ୍ସି, ବାଳକ ବିଭାଗରେ ଏମ୍ଏମ୍ଜି ଏଫ୍ସି ଚାମ୍ପିୟନ୍ ହୋଇଥିବାବେଳେ କବାଡ଼ି ବାଳକ ବିଭାଗରେ ବିଜାପୁର ଓ ବାଳିକା ବିଭାଗରେ ପାହାଡ଼ିଆନ ଦଳ ଚାମ୍ପିୟନ୍ ହୋଇଛି। ଖୋଖୋ ବାଳକ ବିଭାଗରେ ଗୋପବନ୍ଧୁ ଟିମ୍, ବାଳିକା ବିଭାଗରେ ମା ମାଝିଗୌରୀ ଟିମ୍ ଏବଂ ଭଲିବଲ ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବିଭାଗରେ ହାଲୁଆ ଏଚ୍ଏସ୍ ବିଜେତା ହୋଇଛନ୍ତି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ପଶ୍ଚିମ ଭାଗରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହୁଛି। ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଚଳିତ ସପ୍ତାହ ଶେଷ ସୁଦ୍ଧା ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବ। ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ 2 ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। ତେବେ ଆଜି ଏଥିରେ ଶୁଣନ୍ତୁ କଥାଚିତ୍ର ଭକ୍ତ ସାଲବେଗର କିଛି ଗୀତ। ପ୍ରଥମେ ଗାଇଛନ୍ତି ଭିକାରୀ ଚରଣ ବଳ।

ଶୁଣିଲେ ଗୀତଟି ଓଡ଼ିଆ କଥା ଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥା ଚିତ୍ରର ଗୀତ ତେବେ ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଚାନ୍ଦିନୀର ଏହି ସୁନ୍ଦର ଗୀତଟି ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ବାବୁଲା ମେହେତା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଏ କେମିତିକା କଥା, ତମେ ଗହମ ରଙ୍ଗର ହେଇଥିବ ଝିଅଟିଏ, ମୁଁ ସାଜିଥିବି ବାରମାସି ଚଢ଼େଇ। ଏ କେମିତିକା କଥା, ଗହମ ରଙ୍ଗର ତମେ ହେଇଥିବ ଝିଅଟିଏ, ସୁଖ ବୁଝୁଥିବ ବା ଦୁଃଖ ବୁଝୁଥିବ, ସତରେ କ'ଣ ଲୁହ ଆଖିରେ ଝରୁଥିବ, ଏଇଭଳି ଗୀତ। ଗୀତଟିକୁ କଣ୍ଠରେ ସଜିଛନ୍ତି ରତିକାନ୍ତ ଶତପଥୀ, ଶୁଣିବାକୁ ଚାହିଁଛନ୍ତି ଜଗତପୁର କଟକରୁ ରୂପାଲି। ଶୁଣେଇ ଦେଉଛି ଭଉଣୀ ଆପଣଙ୍କ ମନପସନ୍ଦର ଗୀତ।

ଏଏସ୍ଏମ୍ଏସ୍ ଟି ଆସିଛି ଭୁବନେଶ୍ୱରରୁ, ପଠାଇଛନ୍ତି ପୂଜା। ଫିର୍ ଚାହିଁଛନ୍ତି ମହମ୍ମଦ ଅଜିଜଙ୍କ କଣ୍ଠରେ ଏଇ ଜନମରେ ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଖୋର୍ଦ୍ଧାରୁ, ଲେଖିଛନ୍ତି ଓସିନ୍। ଆପଣ ଚାହିଁଛନ୍ତି ଆଲବମ୍ ଅନାମିକା ନାୟିକାର ଗୀତ ଶୁଣିବାକୁ, କଣ୍ଠରେ ସଜେଇଛନ୍ତି ଇରା ମହାନ୍ତି। ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତ।

ଏସ୍ଏମ୍ଏସ୍ ଟି ପଠାଇଛନ୍ତି କନିକା ଛକ କଟକରୁ। ଆପଣ ହେଲେ ଶୀର୍ଷା, ଆପଣ ଚାହିଁଛନ୍ତି ବାବୁଲୁ ସୁପ୍ରିୟଙ୍କ କଣ୍ଠରେ ଅବୁଝାଏ ମନ ବୁଝେ ନାହିଁ ଏହି ଗୀତଟି ଶୁଣିବା ପାଇଁ। ଆଲବମ୍ର ନାଁ ହେଉଛି ଚୁଲବୁଲି ଝିଅ। ପହଞ୍ଚି ଦେଉଛି ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ସୁନିତା ପୃଷ୍ଟି। ଆପଣ ଚାହିଁଛନ୍ତି ଯେବେ ଦୀପ ଚଳେ ଚଉରାରେ, ଏହି ଗୀତଟି ବାବୁଲି ସୁପ୍ରିୟଙ୍କ କଣ୍ଠରେ ଶୁଣି ଦେଉଛି ଭଉଣୀ ଆପଣ ଚାହିଁଥିବା ଗୀତଟି।

ପରବର୍ତ୍ତୀ କଣ୍ଠଶିଳ୍ପୀ ଧନଞ୍ଜୟ ଶତପଥୀ କଣ୍ଠରେ ତାଙ୍କର ଭାଷା ଆଇ ଚିରେ ମୋ ଗାଁରୁ ଏହି ଗୀତଟି ଶୁଣିବାକୁ ଚାହିଁଛନ୍ତି ଅରୁଣ କୁମାର ବେହେରା ଏବଂ ଝରଣା ବେହେରା ଘସିବର ଜେନାପୁର ଯାଜପୁରରୁ ପହଞ୍ଚାଇ ଦେଉଛି ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

ଏ ସେମିଷ୍ଟରରେ ଆପଣମାନେ ହେଲେ ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ ଏବଂ ଭରଚନ୍ଦ୍ର ପାତ୍ର, ବିଲାହାଟ କଟକରୁ। ଆପଣ ଚାହିଁଛନ୍ତି ବାବୁଲୁ ସୁପ୍ରିୟଙ୍କ କଣ୍ଠରେ ଦିନେ ଆଇନକୁ ଭାଙ୍ଗି ପ୍ରିୟା ତୁ ଅଛୁ ଏଇଭଳି ଏକ ଗୀତଟି ଶୁଣିଦେଉଛି। ବନ୍ଧୁ, ଆପଣ ପସନ୍ଦ କରିଥିବା ଗୀତଟି।

କନ୍ଥଲ ଆଠଗଡ଼ରୁ ଆପଣ ହେଲେ କୈଳାସ ବେହେରା ଏବଂ କାମିନୀ ବେହେରା। ଆପଣ ଚାହିଁଛନ୍ତି ଧନଞ୍ଜୟ ସତପନ୍ଥୀଙ୍କ କଣ୍ଠରେ ଗୀତଟିଏ ଶୁଣିବା ପାଇଁ। ଶୁଣି ଦେଉଛି ଭଉଣୀ ଏବଂ ଭାଇ ଆପଣଙ୍କ ପସନ୍ଦର ଗୀତ।

ବନ୍ଧୁ, କାର୍ଯ୍ୟକ୍ରମ ସରିସରି ଆସୁଛି, ଆପଣମାନଙ୍କ ଏସ୍ଏମ୍ଏସ୍ ମଧ୍ୟ ସରିସରି ଆସୁଛି। ହାତରେ ମୋ ପାଖରେ ଆପଣମାନଙ୍କର ଏସ୍ଏମ୍ଏସ୍ ନାହିଁ, ତେବେ ଆପଣଙ୍କୁ ଭଲ ଲାଗିଲା ଭଳି ଗୀତଟି ଶୁଣିଦେଉଛି କୁମାର ବାପିଙ୍କ କଣ୍ଠରେ।

ଏଇଠି ଶେଷ କରୁଛୁ ଆପଣମାନଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧର ଓଡ଼ିଆ ଆଲବମ୍ ଗୀତ ଏବଂ ଓଡ଼ିଆ ଲଘୁ ସଙ୍ଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 MHz ତଥା 972 KHz ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରସାରିତ ହେଉଛି। ଶୁଣନ୍ତୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ।

ଶୁଣୁଥିଲେ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ବନ୍ଧୁ, ଜୀବନଟା ଠିକ ଗୋଟେ ଦରିଆ ଭଳି, କେବେ ଶାନ୍ତ କେବେ ଉତ୍ତାଳ। ସେହି ଦରିଆରେ ମଣିଷ ଅନେକ ସ୍ୱପ୍ନ ନେଇ ଯାତ୍ରା କରେ, କିନ୍ତୁ ସବୁ ସ୍ୱପ୍ନ କେବେ ସତ୍ୟ ହୁଏନି। କେତେକ ସ୍ୱପ୍ନ ମଝି ଦରିଆରେ ହିଁ ଭାଙ୍ଗିଯାଏ। ଆଉ ଠିକ ସେହିପରି ନାଟକ ଆଜିର ଆଇନ ଅଗଣରେ।
1: ହଁ ଶ୍ରୋତା ବନ୍ଧୁ, ଏହା ହେଉଛି ଗୋଟିଏ ବାପା ଓ ପୁଅର ସମ୍ପର୍କର କାହାଣୀ, ଗୋଟିଏ ପରିବାରର କାହାଣୀ, ଯେଉଁଠି ଭଲ ପାଇବା ଅଛି, ଆଶା ଅଛି, ସଂଘର୍ଷ ଅଛି, ଆଉ ଭାଗ୍ୟର ଖେଳ ମଧ୍ୟ ଅଛି। ଜଣେ ସରଳ ନିଷ୍କପଟ ପୁଅ ଗୁଡୁ ଆଉ ଜଣେ ଦୁଃଖିନୀ ମା ନିଖୋଜ ପିତାଙ୍କୁ ଫେରାଇ ଆଣିବାର ଆଶା ନେଇ ପୁଅ ବାହାରି ପଡ଼େ ଦରିଆ ଭିତରକୁ। କିନ୍ତୁ ବନ୍ଧୁ, ଭାଗ୍ୟ କେବେ କେବେ ମଣିଷ ସହ ଏମିତି ଖେଳେ ଯାହାକୁ ଶୁଣିଲେ ହୃଦୟ କାନ୍ଦି ଉଠେ।
0: ବାପାଙ୍କ ନିକଟକୁ ପହଞ୍ଚୁଥିବା ବେଳେ ସେ ହତ୍ୟାର ଶିକାର ହୋଇଯାଏ। ବାପା ଫେରି ଆସନ୍ତି, ହେଲେ ତାଙ୍କୁ ଫେରାଇ ଆଣିବାକୁ ଯାଇଥିବା ପୁଅ ମୃତ ଏବଂ ଭାଙ୍ଗିଯାଏ ଗୋଟେ ମାର ସମସ୍ତ ସ୍ୱପ୍ନ।
1: ତେବେ କଣ ଥିଲା ପିତାଙ୍କ ନିଖୋଜ ହେବାର ରହସ୍ୟ? ଗୁଡୁର ମୃତ୍ୟୁର କାରଣ କଣ? ବାପା ଓ ପୁଅର ଏହି ସମ୍ପର୍କର ଶେଷ କୋଉଠି? ଶ୍ରୋତା ବନ୍ଧୁ, ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆପଣମାନଙ୍କ ମନରେ ମଧ୍ୟ ଉତ୍କଣ୍ଠା ବଢିଯିବଣି।
0: ତେବେ ଚାଲନ୍ତୁ ଶ୍ରୋତା ବନ୍ଧୁ, ଡେରି ନକରି ଶୁଣିବା ଆଜିର ହୃଦୟ।

0: ନାଟକ ମଝି ଦରିଆରେ ସ୍ୱପ୍ନ, ଯାହାକୁ ରଚନା କରିଛନ୍ତି ସନ୍ତୋଷ କୁମାର ସାହୁ, ପରିଚାଳନାରେ ଅଛନ୍ତି ତ୍ରିନାଥ ବାରିକ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଛନ୍ତି ମୃତ୍ୟୁଞ୍ଜୟ ବିଶ୍ୱାଳ,
1: ସୂର୍ଯ୍ୟସ୍ମିତା ବେହୁରା,
0: ଲିପ୍ସିତା ପଣ୍ଡା,
1: ସୁମନ ପ୍ରତିହାରୀ
0: ଏବଂ ବିରଜା ପ୍ରସାଦ ସର।

ବନ୍ଧୁ, ସବୁ ସ୍ୱପ୍ନ କେବେ ପାଇନଥାଏ ବାସ୍ତବତାର କୂଳ କି କିନାରା। କିଛି ସ୍ୱପ୍ନ ଏମିତି ବି ଥାଏ ଯାହାର ନା ଥାଏ ଦିଗ ନା ଥାଏ ଦିଗନ୍ତ। ବିସ୍ତୀର୍ଣ୍ଣ ସାଗରରେ ଏକ ଅସମ୍ପୂର୍ଣ୍ଣ ଆଶାକୁ ଜାବୁଡ଼ି ଧରି ସେ ଭାସୁଥାଏ। ଆପଣ ଭାବୁଥିବେ ସାଗର, ସ୍ୱପ୍ନ, ବିସ୍ତୀର୍ଣ୍ଣ ଜଳରାଶି, ଏ ସମ୍ବନ୍ଧରେ ମୁଁ ଆପଣମାନଙ୍କୁ କାହିଁକି କହୁଛି? ହଁ ବନ୍ଧୁ, ଏ ସମ୍ବନ୍ଧରେ ଜାଣିବାକୁ ହେଲେ ଆପଣମାନଙ୍କୁ ମୋ ସହିତ ଯିବାକୁ ପଡ଼ିବ।

0: ବନ୍ଧୁ, ସବୁ ସ୍ୱପ୍ନ କେବେ ପାଇନଥାଏ ବାସ୍ତବତାର କୂଳ କି କିନାରା। କିଛି ସ୍ୱପ୍ନ ଏମିତି ବି ଥାଏ ଯାହାର ନା ଥାଏ ଦିଗ, ନା ଥାଏ ଦିଗନ୍ତ। ବିସ୍ତୀର୍ଣ୍ଣ ସାଗରରେ ଏକ ଅସମ୍ପୂର୍ଣ୍ଣ ଆଶାକୁ ଜାବୁଡ଼ି ଧରି ସେ ଭାସୁଥାଏ। ଆପଣ ଭାବୁଥିବେ ସାଗର, ସ୍ୱପ୍ନ, ବିସ୍ତୀର୍ଣ୍ଣ ଜଳରାଶି, ଏ ସମ୍ବନ୍ଧରେ ମୁଁ ଆପଣମାନଙ୍କୁ କାହିଁକି କହୁଛି? ହଁ ବନ୍ଧୁ, ଏ ସମ୍ବନ୍ଧରେ ଜାଣିବାକୁ ହେଲେ ଆପଣମାନଙ୍କୁ ମୋ ସହିତ ଯିବାକୁ ପଡ଼ିବ ଭବାନୀଗଞ୍ଜ। ଭବାନୀଗଞ୍ଜ ପୂର୍ବ ବଙ୍ଗୋପସାଗରକୁ ଲାଗି ରହିଥିବା ଗୋଟିଏ ଛୋଟ ନୋଳିଆ ବସ୍ତି। ପାଖାପାଖି 30 ଖଣ୍ଡେ ପରିବାର ସେଠି ରୁହନ୍ତି। ସମସ୍ତଙ୍କ ମନ ଯେମିତି ଗୋଟିଏ ଡୋରିରେ ବନ୍ଧା, ହେଲେ ସେଠାକାର ସବୁ ଲୋକଙ୍କ ମନରେ ରହିଥାଏ ଗୋଟିଏ ଭୟ, ଆଉ ଗୋଟିଏ ଚିନ୍ତା। ଭୟ ଦାନବ ଶୁକ୍ଳା ଠାକୁର, ଆଉ ଚିନ୍ତା ଦେବକୀ ମାଝି, ମାନେ ନାନୀ ମାର। ଦେଖ ପୁଅ, ତୁ କାହିଁ ଏ ସାଗର ଭିତରକୁ ଯାଉଛୁ? ଆରେ ଏଇଟା ବହୁତ ବଡ଼ରେ ଥଳ କୂଳ କିଛି ପାଏନି।
1: ହେଲେ ମୋର ବା ଯାଇଛି ନା, ତାକୁ ଦେଖା କରିବାକୁ ମୁଁ ଯିବି। ମତେ ଛାଡ଼ ଦାଦା, ମତେ ଛାଡ଼, ମୁଁ ନିଶ୍ଚୟ ଯିବି।
2: ସନାତନ, କଣ ହେଇଛି ମୋ ପୁଅର? ଗୁଡୁ ଗୁଡୁ, ମୋ ଧନ ଧନ, ତୁ କାହିଁ ଏମିତି ହଉଛୁ ରେ? ତୁ ଯାହା ମାଗିମୁ ମୁଁ ସବୁ ଦେମି ରେ। ହେଲେ ହେଲେ ତୁ କେବେ ବି ଦରିଆ ଭିତରକୁ ଯିବୁନି, କେବେ ଯିବୁନି ମୋ ଧନ, କେବେ ବି ଯିବୁନି।
0: ହଉ ହଉ ମା, ତମେ ଗୁଡୁକୁ ନେଇକି ଘରକୁ ଯାଅ।
3: ଆରେ ଗୌର, ଏ ଗୌର, ଆରେ ପୁରୀ ଡଙ୍ଗାଟା କାଢ଼, ଲାଗୁଛି ଆଜି ବଢିଆ ମାଛ ପଡିବେ। ହଁ ହଁ, କାଢ଼ କାଢ଼ କାଢ଼ କାଢ଼।

0: ତୁ କେତେ ଦୂର? ଠିକ ସେମିତି ତୁ ମନରେ ଥରେ ମୁଖିଆ ହେବାର ଆଶା ବାନ୍ଧିଲାଣି ମାନେ ତୁ କଣ ମୋ କଥାକୁ ଆଉ ଶୁଣିବୁ ରେ?
1: ନିଶ୍ଚୟ ଶୁଣିବି ଆଜ୍ଞା, ନିଶ୍ଚୟ ଶୁଣିବି ଆଜ୍ଞା, ନିଶ୍ଚୟ ଶୁଣିବି। ମତେ ଛାଡି ଦିଅନ୍ତୁ, ଦେଖିବେ ଆପଣ ପ୍ରତ୍ୟେକ କଥା ମୁଁ ଶୁଣିବି ଆଜ୍ଞା। ମୁଁ ଆଉ ସେ ମେଳି ଗଢିବିନି, ଆପଣଙ୍କ ଅନୁଶାସନ ରହିବି। ମତେ ଛାଡି ଦିଅନ୍ତୁ ଆଜ୍ଞା।
0: ନାଇଁ ରେ ବାପା, କୁକୁର ମାଙ୍କଡ଼ ହେଇଥିଲେ ବିଶ୍ୱାସ ଯାଇଥାନ୍ତି, ମଣିଷ ଜାତି ପରା ବିଶ୍ୱାସ ପାଉନି ରେ, ବିଶ୍ୱାସ ପାଉନି। ତୁ ଏଇଠି ତା ଏଇଠି ତା
2: ନାନିମା ନାନିମା।
3: ଆରେ ମୁଁ ନାନିମା କାହିଁ ଡାକିଲି? ମୁଁ ବି ମା ଡାକିବି।
2: ମା ମା, ଆରେ ତୁ କେତେବେଳେ ମା ଡାକୁଛୁ, କେତେବେଳେ ନାନିମା ଡାକୁଛୁ? ହଉ ଯାହା ଡାକିବୁ ଗୋଟେ ଡାକେ।
3: ଦେଖ ନାନିମା, ଏ ସାରା ବସ୍ତିରେ ତୁମକୁ ନାନିମା ନାନିମା କହିକି ଡାକନ୍ତି, ମୁଁ ବି ସେଇଆ ଡାକେ। ହେଲେ ଗୋଟେ କଥା କହିବି?
2: ହଁ କହୁନୁ।
3: ଗୁଡୁ ଯଦି ଚାହିଁବ ମୁଁ ତୁମକୁ ନାନିମାରୁ ମା ଡାକି ପାରିବି। ଆଚ୍ଛା ମତେ କହିଲ ଗୁଡୁ କାହିଁ?
2: ସେ କଣ ଘରେ ଥିବ, ଦେଖେ କୁଆଡେ ଯାଇଥିବ ବସ୍ତି ଆଡେ।
3: ମୁଁ ତାହେଲେ ଆସୁଛି ମା। ନାଇଁ ନାଇଁ ଆସୁଛି ନାନିମା।
2: ପାଗେଳିଟା
4: ମା ନମସ୍କାର।
2: ଆରେ ସନା ଆସ ବସ। ଆଉ ସନାତନ, ତୁମ ଭାଇଙ୍କର କିଛି ଖବର ଆସିଲା?
4: ନାଇଁ ମା, କାଲି ମାଛ ଧରା ହେଇ ଆସିବ, ଆଉ କାଲି ସନ୍ଧ୍ୟାରେ ଠାକୁର ଲୋକମାନେ ବି ମାଛ ନେବା ପାଇଁ ଆସିବେ, ତାଙ୍କ ଠାରୁ ଯାହା ଖବର ରଖିବା।
2: ଗୁଡୁଟା ବି ଜମା ବୁଝୁନି, ଖାଲି ବାରମ୍ବାର ପଚାରୁଛି ବା କାଇଁ ବା କାଇଁ। କଣ କହି ତାକୁ ବୁଝେଇବି ମୁଁ ନିଜେ ବି ଜାଣିପାରୁନି। ଏଡ଼ିକି ଟିକିଏ ହେଇଥିଲା ଯେ ତାକୁ ଆଣି ବରୁଣ ଦିଅ ମୋ କୋଳରେ ଦେଲା, ହେଲେ ସତ କହୁଛି ରେ ସନା, କେବେ ବି ତାକୁ ମୁଁ ଅନୁଭବ କରିବାକୁ ଦେଇନି କି ମୁଁ ତାର ଜନ୍ମକଲା ମା ନୁହେଁ ବୋଲି। ଯେତେବେଳେ ମତେ ଯାହା ମାଗିଛି ମୁଁ ତାକୁ ଦେଇଛି, ହେଲେ ସେ ଆଜି ତା ବାକୁ ମାଗୁଛି। ମୁଁ କୋଉଠୁ ଆଣିବି ରେ ସନା, କଣ କହି ତାକୁ ମୁଁ ବୁଝେଇବି କହ।
4: ତମେ କାନ୍ଦନି ମା, ଭବାନୀ ମା ତମର କଥା ନିଶ୍ଚୟ ବୁଝିବେ। ମୁଁ ଆସୁଛି ମା, ମୁଁ ଆସୁଛି।

0: ମାଛ ବୋଟାକୁ ଠିକ୍ ଜାଗାରେ ରଖିଦେଇଛ?
1: ହଁ ଆଜ୍ଞା, କହିବା ମୁତାବକ ଠିକ୍ ଜାଗାରେ ରଖିଦେଇଛ।
0: ଠିକ୍ ଅଛି, ବୋଟ ଲାଇଟ୍ ଦେଖ, ସେମାନେ ଆସିଗଲେଣି ବୋଧେ। ଗୁଟୁ ଯେମିତି ଏ ବିଷୟରେ କିଛି ନ ଜାଣେ, ନହେଲେ ଅସୁବିଧା ହେଇଯିବ, ବୁଝିଲ? ଏଇତ ସେମାନେ ଆସିଗଲେଣି।

0: ଦେଖ ନା ନା ଇଏ ତ ମୃତ୍ୟୁ ହେଇଯାଇଛି କଣ କରୁଛି ସବୁ ଭୁଲ ହେଇଯିବ
1: ଆରେ ଗୁଟୁ ସବୁ ତ ଗଡବଡ ହେଇଗଲା ସବୁ ତ ଗଡବଡ ହେଇଗଲା
2: ଅରେ ଓ ସନାତନ ବାହାର ଆଓ କାହାଁ ଛୁପ ଗଏ
1: ଆଜ୍ଞା ହଜୁର ଏଥର ଟିକେ କମ ମାଛ ଆମଦାନୀ ହେଇଛି ଦୁଇ କ୍ୱିଣ୍ଟାଲ ସେ ଟ୍ୟାଙ୍କରରେ ଫୁଲ କରିଦେଇଛୁ ଆଜ୍ଞା ଫୁଲ କରିଦେଇଛୁ
2: ଦୟା କରୁଛୁ ନା କଣ ବେ ସନାତନ ଦୁଇ କ୍ୱିଣ୍ଟାଲ ନେଇକରି ଭାଜିବୁ ଆମକୁ ଦରକାର ପାଞ୍ଚ କ୍ୱିଣ୍ଟାଲ ପରେ ମାଲ ଆଉ ବେପାର କରିବା ସାଙ୍ଗରେ ମୁଁ କିଛି ଶୁଣେନି ଆଉ ଠାକୁର ଫୁଟେଇ ଦବ ମତେ ଲାଗୁଛି ତମ ବସ୍ତି ପାଇଁ ନୂଆ ଆଇନ କାନୁନ କରିବାକୁ ପଡିବ ଯିଏ ମାଛ କାମ ଦବ ଠକି ଦବୁ ଆସି ଜାଣି ଏମାନେ କି ଏ ତ ଆମର କମାଇ ଏମାନେ କାହିଁ ନେବେ ଦାଦା ଏମାନେ କାହିଁ ନେବେ
3: ଛୋଟ ପରି କଣ ପଚାରୁଛୁ ଏ ଯାଇକରି ତୋର ମା କୁ ପଚାର ତୋର ବା କାହିଁ ତୋର ବା କାହିଁ ପଚାର ତ ଯାଇକେ
2: ଚାଲିଲୁ ସନାତନ ଚାଲିଲୁ

0: ଗୁଡୁ ପୁଅ ଚାଲ ଚାଲ, ଏତେ ରାତି ହେଲାଣି।
1: ରହ ଦାଦା, ମତେ ପ୍ରଥମେ କହ ମୋର ବା କୋଉଠି?
2: ଆଜି ମୁଁ କିଛି ଶୁଣିବିନି ଦାଦା, ମତେ ମୋର ବା ପାଖକୁ ନିଅ, ନହେଲେ ମୁଁ ସାଗର ଭିତରକୁ ପଳେଇଯିବି। ଦାଦା
3: ମୁଁ କିଛି କହିପାରିବିନି ପୁଅ, କିଛି କହିପାରିବିନି।
2: ମତେ କୁହ, ନହେଲେ ମୁଁ କିଛି କହିଦେବି। ଦାଦା ମୋର ବା କୋଉଠି ଅଛି ମତେ କୁହ। ଦାଦା କୁହ,
4: ଶୁଣିବୁ ତ?
3: ନାଇଁ ମା, ଅନର୍ଥ ହେଇଯିବ, ମା ଅନର୍ଥ ହେଇଯିବ। ମା ଟିକେ ବୁଝିବାକୁ ଚେଷ୍ଟା କର ମା।
4: ତାକୁ ଜାଣିବାକୁ ଦିଅ ସନା, ସେ ବି ଜାଣୁ ଆମେ କେମିତି ବଞ୍ଚୁଛେ। ଶୁଣ ବାପା, ଦୀର୍ଘ ଦିନ ଧରି ଏ ନୋଳିଆ ବସ୍ତି ଉପରେ ଚାଲିଥିବା ଅନ୍ୟାୟ ଆଉ ଅତ୍ୟାଚାର ବିରୋଧରେ ଆମେ ଦିନେ ଲଢ଼ିବାକୁ ଏକାଠି ହେଲୁ। ଆଜକୁ 20 ତଳର କଥା, ଆମ ବସ୍ତିର ମୁଖିଆ ଭାବେ ତୋର ବାକୁ ସମସ୍ତେ ବାଛିଲେ, ଆଉ ଧୁମଧାମ ମଜା ମସ୍ତିରେ କମ୍ପି ଉଠିଲା ଏ ନୋଳିଆ ବସ୍ତି।

0: ଘରେ ହେ ମୋ ବିରୁଦ୍ଧରେ ମେଳି ଗଡୁଛ ପୁଣି ମୋ ସହ ଲଢିବ ହୁଳା ବୋଧେ ଭୁଲି ଯାଇଛ ତୁମକୁ ତିଆରି କରିଥିବା ଲୋକଟା ହଉଛି ମୁଁ
1: ହେଲେ ମୋ ଭାଇ ମାନଙ୍କୁ ଛାଡି ଦିଅ
0: ଆରେ ହଁ ମୁଁ ତ ସେଇଆ କହୁଛି ତତେ ହିଁ ନେଇଯିବି ଆଉ ଏମାନଙ୍କୁ ଛାଡିଦେବି
2: ନା ନା ତାକୁ ନିଅନି ମୁଁ ତମକୁ ସ୍ନେହରା ହଉଛି ଠାକୁର ତାକୁ ଛାଡି ଦିଅ ତାକୁ ନିଅନି
0: ଶୁଣ ବସ୍ତିବାସୀ ଯିଏ ବି ମୋ ବିରୁଦ୍ଧରେ ଭାବିବ ତାର ଅବସ୍ଥା ଏଇଆ ହିଁ ହବ ହଁ ଏଇଆ ହିଁ ଆଉ ହଁ ହପ୍ତାକୁ ହପ୍ତା ଯଦି ମାଛ ସପ୍ଲାଇ ନ ପହଞ୍ଚିଲା ମୁଁ ମୁଖିଆକୁ ମାରି ସେଇ ସାଗର ଭିତରେ ମାଛ ମାନଙ୍କୁ ଖୁଆଇ ଦେବି ବୁଝିଲ
2: ସେଇଦିନ ଆଜି ଯାଏ ଏକ ଅଜଣା ଭୟ ଭିତରେ ଆମେ ସମସ୍ତେ ବଞ୍ଚି ଆସୁଛୁ
1: ହଉ ମା ତୁ ଯାହା ଶୋଇବୁ ଖୁବ୍ ଜଲ୍ଦି ତୋର ଦୁଃଖ ଦୂର ହେଇଯିବ ଆସ ଦାଦା ଆସ
3: ଆରେ ଦରିଆ କୂଳେ ଏତେ ଭିଡ କାହିଁକି ସନା ସନା କଣ ହେଲା କିରେ
4: ନାନିମା ଗୁଡୁ ଆଉ ସନାକା କାଲି ରାତିଠୁ ମୁଖିଆଙ୍କୁ ଆଣିବାକୁ ଯାଇଛନ୍ତି
3: ହେ ମା ମୋର ପୁଅକୁ ସେଠିକି କିଏ ପଠେଇଲ ରେ ମତେ କାହିଁ କହିଲନି କଣ କରିଦେଲ ତୁମେ ମତେ କାହିଁ କହିଲନି ତମେ କଣ ଜାଣିନ ସେ ମୋ ପୁଅକୁ ମାରିଦବ ସେ ମୋ ପୁଅକୁ ମାରିଦବ
4: ଶୁଣ ନାନିମା କିଛି ହବନି ସନାକା ବି ଅଛନ୍ତି ନା ତା ସହିତ
3: ହେ ଭଗବାନ ହେ ଦିଅ ସେମାନଙ୍କ ସହିତ ଲଢିବାକୁ ଆମର ବଳ ନାହିଁ ରେ ମା ମୋ ପୁଅକୁ ମାରିଦବ ନେଇ ଆସ ମୋ ପୁଅ

0: ଦେବକୀ ଯେତେ ଛାତି ବାଡ଼େଇ କାନ୍ଦିଲେ ବି ଗୁଡୁ ଆଉ ଫେରିବନି, କାହିଁକି ନା ଏଇ ଗୁଡୁ ରୂପକ ସ୍ୱପ୍ନଟାକୁ ଦିନେ ସେ ଛାଣି ଆଣିଥିଲା ସେଇ ଦରିଆରୁ, ଆଉ ଆଜି ସେ ସ୍ୱପ୍ନଟା ଆପଣା ଛାଇଁ ସେ ଦରିଆରେ ଭାସିଗଲା। ହେଲେ ସ୍ୱପ୍ନ ଆସିଲା ଆଉ ଚାଲିଗଲା ସିନା, ହେଲେ ନୋଳିଆ ବସ୍ତିରୁ ଶୁକ୍ଳା କବଳରୁ ରକ୍ଷା କରି ଦେଇଗଲା ଢେର ସାରା ଖୁସିର ଭେଟି, ଆଉ ସେଇ ଖୁସିରେ ସେମାନେ ନାଚିଲେ ବି ଆଉ କାହିଁ।
1: ତେବେ ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଥିଲେ ନାଟକ ମଝି ଦରିଆରେ ସ୍ୱପ୍ନ, ଯାହାକୁ ରଚନା କରିଥିଲେ ସନ୍ତୋଷ କୁମାର ସାହୁ, ପରିଚାଳନାରେ ଥିଲେ ତ୍ରିନାଥ ବାରିକ, ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ମୃତ୍ୟୁଞ୍ଜୟ ବିଶ୍ୱାଳ, ସୁଚିସ୍ମିତା ବେଉରା, ସୁମନ ପ୍ରତିହରି, ଲିପ୍ସିତା ପଣ୍ଡା ଏବଂ ବିରଜା ପ୍ରସାଦ ସର। ତେବେ ଶ୍ରୋତାବନ୍ଧୁ, ଆଜିର ଆଇନା ଅଗଣାରେ ଆପଣଙ୍କୁ ନାଟକଟି କେମିତି ଲାଗିଲା, ଆପଣଙ୍କର ମିଠା ମିଠା ମତାମତ ଆମ ପାଖକୁ ଚିଠି ଏବଂ ମେଲ୍ ମାଧ୍ୟମରେ ଲେଖି ପଠାଇବାକୁ ଆଦୌ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 7530001, ଏବଂ ଆମର ମେଲ୍ ଆଇଡିଟି ହେଉଛି yv.aircc@gmail.com। ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ସାଥୀ ସ୍ୱାତି,
2: ଆଉ ମୁଁ ଥିଲି ତେଜସ୍ୱିନୀ।
1: ରହୁଛୁ, ନମସ୍କାର।

0: ସନ୍ଧ୍ୟା 6ଟାର ମୁଖ୍ୟ ସମ୍ବାଦ ସହ ମୁଁ ଆଶୁତୋଷ ପତି। ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ରାତି 10ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଇଟାଲୀ ଗସ୍ତ ଅବସରରେ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରିଛନ୍ତି ଭାରତର 12ଟି ବନ୍ଧୁ ରାଷ୍ଟ୍ର। ବେଜିଂଠାରେ ବିଭିନ୍ନ ଦ୍ୱିପାକ୍ଷିକ ଓ ବୈଶ୍ୱିକ ପ୍ରସଙ୍ଗ ନେଇ ଚୀନ୍ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଛି ଆଲୋଚନା। ଇରାନ ସହ ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା କଂଗ୍ରେସ ପ୍ରସ୍ତାବ ପାରିତ କରିଛି। ମଣିଷ ଓ ପୃଥିବୀ ପାଇଁ ମହୁମାଛି ସହିତ ଏକାଠିର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହୁମାଛି ଦିବସ। ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଆଜି ସମ୍ଭଲପୁର ଓ ଝାରସୁଗୁଡ଼ାରେ ତାପମାତ୍ରା 45 ଡିଗ୍ରୀରୁ ଅଧିକ ରହିଛି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 7ଟାରେ।
1: मेरे प्यारे देशवासियों, हम हमेशा अपनी प्रगति किसी और की तुलना में ही नापने के आदि होते हैं। हमारी पूरी शक्ति प्रतिस्पर्धा में खप जाती है। जीवन के बहुत क्षेत्र होंगे जिसमें शायद प्रतिस्पर्धा जरूरी होगी, लेकिन स्वयं के विकास के लिए तो प्रतिस्पर्धा उतनी प्रेरणा नहीं देती है जितनी कि खुद के साथ हर दिन स्पर्धा करते रहना। खुद के ही साथ स्पर्धा कीजिए, अच्छा करने की स्पर्धा, तेज गति से करने की स्पर्धा, और ज्यादा करने की स्पर्धा, और नई ऊंचाइयों पर पहुंचने की स्पर्धा आप खुद से कीजिए। बीते हुए कल से आज ज्यादा अच्छा हो, इस पर मन लगाइए और आप देखिए ये स्पर्धा की ताकत आपको इतना संतोष देगी, इतना आनंद देगी जिसकी आप कल्पना नहीं कर सकते। हम लोग बड़े गर्व के साथ एथलीट सर्गेई बुबका का स्मरण करते हैं। इस एथलीट ने 35 बार खुद का ही रिकॉर्ड तोड़ा था। आप भी उसी लिहाज से आगे बढ़े तो आप देखिए आपको प्रगति के रास्ते पर कोई नहीं रोक सकता है।
2: यहाँ खबरें तोड़ी मरोड़ी नहीं जाती।
3: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
2: यहाँ होती है सीधी, सटीक और सच्ची खबरें।
3: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
2: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରଥମେ ସାନ୍ଧ୍ୟ ଅଧିବେଶନର ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 23ତମ ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ଶୁଣିବେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ରାତି 7:25 ଜିଲ୍ଲା ହାଲଚାଲ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ। କୃଷି ସଂସାର ରାତି 7:30 ଏଥିରେ ମହୁଚାଷ ଓ ଆତ୍ମନିର୍ଭରତା ସମ୍ପର୍କରେ ଡକ୍ଟର ଚିତ୍ତରଞ୍ଜନ ଶତପଥୀଙ୍କ ସହିତ ଶୁଣିବେ ଆଲୋଚନା। ରାତି 8:00 ପ୍ରଚାର କରିବୁ ପୂର୍ବାଞ୍ଚଳ ଜୋନ୍ ଆଞ୍ଚଳିକ କୃଷି ସମ୍ମିଳନୀ 2026 ସମ୍ପର୍କରେ ଏକ ବେତାର ବିବରଣୀ। ଆସାମୀ ଭାଷାର ଗୋଷ୍ଠୀ ସଙ୍ଗୀତ ଶିକ୍ଷା ରାତି 8:30। ରାତି 9:30 ଚର୍ଚ୍ଚାକା ବିଷୟ ହେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ବନମଲ୍ଲିକାର ଷଷ୍ଠ ଭାଗ ଶୁଣିବେ ରାତି 10:02। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ରାତି 10:30। ଶୁଣିଲେ ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05। ଅନୁଚିନ୍ତା 6:35 ଉପସ୍ଥାପନା କରିବେ ତତ୍ତ୍ୱକନ୍ଦର ମିଶ୍ର। ଶ୍ରୀମଦ ଭାଗବତର 42ତମ ଭାଗ 6:40। ଆମର ସ୍ୱାସ୍ଥ୍ୟ 7:10 ଏଥିରେ ଶୁଣିବେ ଆଲୋଚନା ଚା ଏବଂ ଆମର ସ୍ୱାସ୍ଥ୍ୟ। ଆଲୋଚନା କରିବେ ଡାକ୍ତର ଅଶ୍ୱିନୀ କୁମାର ସାହୁ। କଥିକା 7:35 ଏଥିର ବିଷୟ ରହିଛି ହିଂସା ଓ ସନ୍ତ୍ରାସ ଲୋକଶକ୍ତିର ଅଭ୍ୟୁଦୟ ନୁହେଁ। ଆଲୋଚକ ଅଧ୍ୟାପକ ବିଶ୍ୱରଞ୍ଜନ। ସଜଫୁଲ 7:40 କଣ୍ଠଶିଳ୍ପୀ କୁମକୁମ ମିଶ୍ର ଏବଂ ସୁନୀଲ କୁମାର ମଲ୍ଲିକ ସଙ୍ଗୀତ ପ୍ରଦୀପ କୁମାର ରାଉତ। ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାରେ ପୃଷ୍ଠାରେ ଶୁଣିବେ 8:30। ବୈଦେଶିକ ବିଳାସର 30ତମ ଭାଗ 8:45 ଗୀତ ଗୀତିକା 9:00। ଦିନ 10:00 ପ୍ରଚାର କରିବ ନାଟକ ସ୍ୱର୍ଣ୍ଣ ଚମ୍ପା। ମୂଳ ମଞ୍ଚ ନାଟକ ପ୍ରଫୁଲ୍ଲ କୁମାର ରଥ, ବେତାର ରୂପାନ୍ତର ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ଭଗବାନ ମହାନ୍ତି। ଅବୁଲା ଗୀତ ଶୁଣିବେ ଦିନ 11:10 କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ ଏବଂ ସୁଭାଶିଷ ସେନ। ଗୋପାଳଙ୍କ ଓଗାଳ ଦିନ 11:30 ପରିବେଷଣ କରିବେ ଧ୍ରୁବଚରଣ ବେହେରା ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଅନୁରୋଧରେ ଦିନ 12:00। ସାନ୍ତାଳୀ ଗୀତ ଦିନ 1:10 ପରିବେଷଣ କରିବେ ବୀରେନ୍ଦ୍ର ମୁର୍ମୁ ଏବଂ ସାଥୀ। ନାରୀମହଲ ଦିନ 1:20 ଏଥିରେ ସ୍ୱୟଂସିଦ୍ଧାରେ ଶୁଣିବେ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଜୈବ ବିବିଧତା ସମ୍ପର୍କରେ ଆଲୋଚନା କରିବେ ପ୍ରୀତିସ୍ମୟୀ ମହାପାତ୍ର। ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 2:45 ଏବଂ ରାତି 7:02। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ 3:00। ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ମାଧ୍ୟମରେ ଅପରାହ୍ନ 4:00। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00, ଯୁବବାଣୀ ସନ୍ଧ୍ୟା 5:30। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 24ତମ ଭାଗ ସନ୍ଧ୍ୟା 6:10। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲି ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ରାତି 7:25। କୃଷି ସଂସାର ରାତି 7:30 ଏଥିରେ ଶୁଣିବେ ଆଲୋଚନା ଫସଲରେ ଖାଦ୍ୟାସାର ଅଭାବର ଲକ୍ଷଣ ଓ ତାର ପ୍ରତିକାର। ଆଲୋଚନା କରିବେ ସୁଶାନ୍ତ କୁମାର ନାୟକ, ପ୍ରଧାନ ବୈଜ୍ଞାନିକ ଏନ୍ଆର୍ଆର୍ଆଇ କଟକ। ହିନ୍ଦୀ କଥାଚିତ୍ର ଗୀତ ରାତି 8:02, ଓଡ଼ିଶୀ ଗୀତ ରାତି 8:30, କଣ୍ଠଶିଳ୍ପୀ ମମତା ଶ୍ରୀଚନ୍ଦନ। କାର୍ଯ୍ୟକ୍ରମ କଣ୍ଟ୍ରି ୱାଇଡ୍ ଇନ୍ସାଇଟ୍ସ ରାତି 9:30 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଓଡ଼ିଶୀ ଗୀତ ଛାନ୍ଦ ଏବଂ ଚମ୍ପୁ ଶୁଣିବେ ରାତି 10:02, କଣ୍ଠଶିଳ୍ପୀ ଚିନ୍ମୟୀ ପରିଡ଼ା, ବିଜୟ କୁମାର ଜେନା, କେଶବ ଚନ୍ଦ୍ର ସାହୁ ଏବଂ ଭିକାରୀ ଚରଣ ବଳ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ରାତି 10:30। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 23ତମ ଭାଗ,
1: ଏପିସୋଡ 23।

0: କୌଣସି ପିଲା ଆମ ସହିତ ସାକ୍ଷାତ ହୁଏ, ସ୍କୁଲ ପରିସରରେ ଅପରିଷ୍କାର ଦେଖାଯାଏ, ଆମକୁ ଲାଗେ ଅପରିଷ୍କାର, କୌଣସି ଧୂଳି ଛୋଟ ପିଲା ଯେହେତୁ ଧୂଳି ମଳି ଖେଳକୁଦରେ ହୁଅନ୍ତି, ସେମାନେ ତାଙ୍କୁ ଆମେ କହିଥାଉ ନିୟମିତ ଭାବରେ ଆମେ ତାଙ୍କୁ ସଚେତନ କରିବୁ ଯେ ତମେ ପରିଷ୍କାର ରୁହ, ଭଲ କପଡ଼ା କାଲି ଚେଞ୍ଜ କରି ପିନ୍ଧିକି ଆସିବ, ମା କହିବ ସଫା କରିଦେବେ, ଆଉ ଶୁଖେଇକି ଶୁଖିଲା ପିନ୍ଧିକି ଆସିବ, ଆଉ ତା ସମୟରେ ଆମର ସ୍କୁଲରେ କ୍ୟାମ୍ପସ ଡ୍ରାଇଭ ଯେତେବେଳେ କ୍ଲିନନେସ ଡ୍ରାଇଭ କରାଯାଏ, ସ୍କୁଲ ପରିସର ମଧ୍ୟ ଆମେ ସେଇଭଳି ଭାବରେ କୋଉଠି ପଲିଥିନ ପଡିଛି କଣ ପଡିଛି ତାକୁ ନେଇ ଡଷ୍ଟବିନ୍ରେ ପକେଇବା, ଏସବୁ ଶିକ୍ଷା ଆମେ ବାରମ୍ବାର ପିଲାମାନଙ୍କୁ ଦେଇ ଆସୁଛୁ।
1: ତେବେ ସାର୍ ଆଉ ଗୋଟେ ଜିନିଷ ବି ଆମେ ଶୁଣୁଛୁ ଯେ ବିଦ୍ୟାଳୟ ମାନଙ୍କର ସବୁ ହାତ ଧୁଆ ବା ହ୍ୟାଣ୍ଡୱାସ ଏ ସମ୍ପର୍କରେ ମଧ୍ୟ କୁହାଯାଉଛି, ତ ସେଟା କଣ ସାର୍ କେମିତି କଣ କରିବେ ପିଲାମାନେ, କେମିତି ସେମାନଙ୍କୁ ବୁଝା ହଉଛି?
0: ହାତ ଧୁଆ ଯୋଉ କରାଯାଇଛି, କାରଣ ହାତ ହଉଛି ଆମର ସବୁଥିରେ ବ୍ୟବହାର ଲାଗିଥାଏ, ଯାହାଫଳରେ ହାତରେ ଜୀବାଣୁ ଶୀଘ୍ର ଆମ ଶରୀରକୁ ଆମେ ହାତ ମାଧ୍ୟମରେ ଖାଇଥାଉ, ତେଣୁ ଶୀଘ୍ର ଆମ ଶରୀରକୁ ପଳେଇଯିବାର ସମ୍ଭାବନା ଥାଏ। ସେଥିପାଇଁ ଗୋଟେ ହାତ ଧୁଆ ଦିବସ ଆମର ପ୍ରତ୍ୟେକ ବିଦ୍ୟାଳୟରେ ପାଳନ କରାଯାଏ। ପିଲାମାନେ ହାତକୁ କିଭଳି ଭାବରେ ତାର ଗୋଟେ ପ୍ରକ୍ରିୟା ଅଛି ସମସ୍ତେ ଜାଣିଛନ୍ତି ମଧ୍ୟ।

0: ଯାହାଫଳରେ ହାତରେ ଜୀବାଣୁ ଶୀଘ୍ର ଆମ ଶରୀରକୁ ଆମେ ହାତ ମାଧ୍ୟମରେ ଖାଇଥାଉ, ତେଣୁ ଶୀଘ୍ର ଆମ ଶରୀରକୁ ପଳେଇଯିବାର ସମ୍ଭାବନା ଥାଏ। ସେଥିପାଇଁ ଗୋଟେ ହାତ ଧୁଆ ଦିବସ ଆମର ପ୍ରତ୍ୟେକ ବିଦ୍ୟାଳୟରେ ପାଳନ କରାଯାଏ। ପିଲାମାନେ ହାତକୁ କିଭଳି ଭାବରେ ତାର ଗୋଟେ ପ୍ରକ୍ରିୟା ଅଛି ସମସ୍ତେ ଜାଣିଛନ୍ତି ମଧ୍ୟ, ଭଲ ଭାବରେ ହାତକୁ ସାବୁନରେ ପରିଷ୍କାର ଭାବେ ଧୋଇବା। ଯେ କରୋନା ସମୟରେ ମଧ୍ୟ ବିଭିନ୍ନ ସମୟରେ ଚିତ୍ର ସବୁଆଡେ ମରାଯାଇଛି କିଭଳି ଭାବରେ ଆମେ ହାତକୁ ପରିଷ୍କାର ରଖିବା, ଯାହାଦ୍ୱାରା ଯୋଉ ବାହାର ଜୀବାଣୁ ଆମ ଶରୀରକୁ ଯିବେ ନାହିଁ। କାହିଁକି ନା ହାତଟା ଆମର ଡାଇରେକ୍ଟ କଣ୍ଟାକ୍ଟରେ ଆମେ ଆଖିରେ ହାତ ମାରୁଛେ, ପାଟିରେ ଆମେ ଖାଉଛେ ହାତ ଦ୍ୱାରା, ଯାହାଦ୍ୱାରା ସେ ହାତ ଧୁଆ ଦିବସଟା ପିଲାମାନେ ପାଳନ କରନ୍ତି। 20 ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ରଗଡି ରଗଡି ସାବୁନରେ ସଫା କଲୁ, ହାତର ଯୋଉ ଆମର ଆଙ୍ଗୁଠି ଅଛି ଆଙ୍ଗୁଠି ସନ୍ଧି ଭିତରେ ଭଲ ଭାବରେ ପରିଷ୍କାର ଭାବରେ ହାତକୁ ଘଷିଲୁ ଏବଂ ତାପରେ ଆମେ ହାତକୁ ପରିଷ୍କାର ଭାବରେ ଧୋଇକି ତାପରେ ପୋଛିଲୁ।
1: ଆପଣ ଯାହା ଶିଖେଇଛନ୍ତି ସେମାନେ କରୁଛନ୍ତି?
0: ଆଜ୍ଞା ମ୍ୟାଡମ, ନିଶ୍ଚିତ ଭାବେ ଆଚରଣ ଏବଂ ଉଚ୍ଚାରଣ, ଆମେ କହିବା ଏବଂ କାର୍ଯ୍ୟରେ କରିବା, ଏ ଦୁଇଟା ଜିନିଷ ନିହାତି ଭାବରେ ଆମର ମାନେ ଜାଣିବା ଦରକାର। ତା ସହିତ ମୁଁ ମଧ୍ୟ ପିଲାମାନଙ୍କ ଘରକୁ ବହୁତ ଥର ଯାଇଛି ଏବଂ ତାଙ୍କ ପରିବେଶ ମଧ୍ୟ ବହୁତ ସୁନ୍ଦର, ଆପଣ ଯଦି ଆସିବେ ନିଶ୍ଚିତ ଭାବେ ଦେଖିବେ ସେମାନେ କୋଉଭଳି ସୁନ୍ଦର ପରିବେଶରେ ସେମାନେ ଅଛନ୍ତି। ନିଶ୍ଚିତ ଭାବେ ଏହା ପ୍ରଭାବ ସମସ୍ତଙ୍କ ଉପରେ ପକଉଛି, ସ୍ୱଚ୍ଛତା ଗୋଟେ ଭଲ ଜିନିଷ ଏବଂ ସମସ୍ତେ ଗ୍ରହଣ କରୁଛନ୍ତି। ସାନମାନେ ଟିକେ ଡେରିରେ ଗ୍ରହଣ କରନ୍ତି କାରଣ ଛୋଟ ପିଲା ଯେହେତୁ ସେ ଜାଣନ୍ତି ନାହିଁ, କିନ୍ତୁ ସେମାନେ ଗ୍ରହଣ କରୁଛନ୍ତି ବୋଲି ଆମେ ନିଜେ ଲକ୍ଷ୍ୟ କରୁଛୁ ମଧ୍ୟ। ଆମେ ବାରମ୍ବାର ଏ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ଆମେ ସ୍କୁଲ ସ୍ତରରେ କରିଅଛୁ। ସ୍ୱଚ୍ଛତା ଆମର ପରିବେଶ ଏବଂ ଆମ ଶାରୀରିକ ମାନସିକ ତିନି ପ୍ରକାର, ଆମେ ମହାତ୍ମା ଗାନ୍ଧୀ ମଧ୍ୟ ଏ ବିଷୟରେ ଲେଖିଛନ୍ତି ଯେ ପ୍ରଥମେ ଆମର ଗାଁ ଗହଳି ସେ ରାସ୍ତାଘାଟ ଏସବୁ ସଫା ସୁତୁରା ରଖିବାକୁ ସେ ପ୍ରାଧାନ୍ୟ ଦେଉଥିଲେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଯିଏକି ଆମର ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ କରିଛନ୍ତି, ତାଦ୍ୱାରା ମଧ୍ୟ ସ୍କୁଲରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ପିଲାମାନେ ସୁସ୍ଥ ରହିବାକୁ ହେଲେ ଗୋଟେ ସୁସ୍ଥ ଶରୀର ସବୁକିଛି କରିପାରିବେ, ତେଣୁ ସୁସ୍ଥ ଶରୀର ରହିବାକୁ ହେଲେ ଆମେ ସୁଷମ ଖାଦ୍ୟ ଖାଇବା ସହିତ ବିଶୁଦ୍ଧ ପାଣି ପିଇବା ଦରକାର, ତା ସହିତ ଆମର ପରିବେଶକୁ ସଫା ସୁତୁରା ରଖିବା ସହିତ ନିୟମିତ ବ୍ୟାୟାମ କରିବା ଦରକାର। ତେଣୁ ଆମେ ପିଲାମାନଙ୍କୁ ଯୋଉ ଶିକ୍ଷା ଦଉଛୁ ତା ସହିତ ଆମେ ପିଲା କେମିତି ସୁସ୍ଥ ସୁଷମ ଖାଦ୍ୟ ଖାଇବ, ତା ସହିତ ବିଶୁଦ୍ଧ ପାଣି ପିଇବ, ସେଥିପାଇଁ ଆମର ମଧ୍ୟ ସ୍କୁଲ ସ୍ତରରେ ବିଶୁଦ୍ଧ ପାଣିର ବ୍ୟବସ୍ଥା କରାଯାଉଛି, ସେ ଗୋଟେ ସୁସ୍ଥ ସମାଜର ଅଂଶ ହୋଇପାରିବେ। ଶେଷରେ ଗୋଟେ କଥା କହିବି, ଦେଖନ୍ତୁ ଆମେ ପରିଷ୍କାର ପରିଚ୍ଛନ୍ନ ରହିବା, ଯେମିତି ଆମେ ଆଲୋଚନା କରିଥିଲେ ଶାରୀରିକ ଭାବେ ପରିବେଶକୁ ସଫା କରିବା ସହିତ ଶାରୀରିକ ପରିଷ୍କାର ପରିଚ୍ଛନ୍ନ ଏବଂ ମାନସିକ ଭାବେ ଆମେ ଯଦି ପରିଷ୍କାର ରହିବା ମାନେ ସୁସ୍ଥ ରହିବା, ତାହେଲେ ଆମେ ଗୋଟେ ସୁନ୍ଦର ଜୀବନ ଆମେ ବଞ୍ଚିପାରିବା। ତେଣୁ ଏହି ପରିପ୍ରେକ୍ଷୀରେ ମୁଁ ସମସ୍ତଙ୍କୁ କହିବି, ଆମେ ଯେତେବେଳେ ସଫା ଥିବ ସେ ଆମ ପରିବେଶ ହଉ କିମ୍ବା ଆମ କପଡା ଥିବ ଯେକୌଣସି ଜିନିଷ ହଉ, ଆମେ ଯେତେବେଳେ ସଫା ଥିବ ସେତେବେଳେ ଆମେ ସଫା ନ କରି ଯେତେବେଳେ ଅତ୍ୟଧିକ ମଇଳା ହେଇଯିବ ଆମେ ସେତେବେଳେ ହିଁ ସଫା କରିଥାଉ। ତେଣୁ ଏ କଥାକୁ କେତେ ଦୂର କିଏ ବୁଝନ୍ତି ମୁଁ ଜାଣିନି, ମୁଁ ପିଲାମାନଙ୍କୁ ମଧ୍ୟ କହେ ଯେତେବେଳେ ଆମେ ଆଜି ସଫା କଲେ ପୁରା ପରିଷ୍କାର ଅଛି, କାଲି ମଧ୍ୟ ଆମେ ନିୟମିତ ଭାବେ କିଛି ସମୟ ଦେବା ଆମ ପରିବେଶ ପାଇଁ, ଆମ ଶରୀର ପାଇଁ ଏବଂ ଆମର ମନ ପାଇଁ, ମାନସିକ ଭାବେ ସୁସ୍ଥ ରହିବା, କିଛି ଆମେ ବ୍ୟାୟାମ କରିବା, ପ୍ରାଣାୟାମ କରିବା, ଯୋଗ କରିବା, ଶରୀର ସୁସ୍ଥ ରହିବା ସହିତ ମନ ସୁସ୍ଥ ରହିବ, କିଛି ନିୟମିତ ଭଲ ମାଗାଜିନ୍ ଯୋଉଟା ଆମର ପତ୍ରପତ୍ରିକା ପଢିବା ସେ ବିଷୟରେ ଆମେ ଜାଣିବା ଏବଂ ମାନସିକ ଭାବେ ସୁସ୍ଥ ରହିବା। ଆମ ପରିବେଶ ଆମେ ଯୋଉଠି ରହୁଛେ ଆମ ଆଖପାଖ ଅଞ୍ଚଳ ଯଦି କୋଉଠି ଆମେ ଦେଖୁଛେ, ବହୁତ ଥର ବି ଆମେ ବିଦ୍ୟାଳୟରେ ମୁଁ ଦେଖେ, ଯେତେବେଳେ ମୁଁ ଦେଖିଲି ଯେଉଁଟା ଜରିଟା ପଡିଛି ଏବଂ ସେ ରାସ୍ତାରେ ପଡିଛି, ମୁଁ ଯଦି ତାକୁ ଉଠେଇ ଫୋପାଡ଼ି ଦେବି ତାହେଲେ ନିଶ୍ଚିତ ଭାବେ ଆଉ ଜଣଙ୍କୁ କଷ୍ଟ କରିବାକୁ ପଡିବ ନାହିଁ କିମ୍ବା ପରିବେଶର ମଇଳା ହବ ନାହିଁ।
1: ତା ସହିତ ସାର ଆପଣ କରିବା ଦେଖିକି ହୁଏତ ଆଉ ଜଣେ ମଧ୍ୟ ଶିଖିବ ଯେ ମୁଁ ବି ମଧ୍ୟ କରିବି ସେମିତି ବୋଲି।
0: ଆଜ୍ଞା, ଆମେ ସମସ୍ତେ ସ୍ୱଚ୍ଛ ରହିବା, ସୁସ୍ଥ ରହିବା ଏବଂ ଆମର ଯୋଉ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଛି ସେଥିରେ ଆମେ ଅଂଶଗ୍ରହଣ କରିବା। ଆମେ ସଫା ରହିବା ସହିତ ଆମର ଏଇ ଯୋଉ ପରିବେଶକୁ ଆମେ ସଫା ରଖିବା, ସମସ୍ତେ ସୁସ୍ଥ ରହିଲେ ଦେଶ ସୁସ୍ଥ ରହିବ, ସମସ୍ତେ ନିରୋଗ ରହିଲେ ଦେଶ ନିରୋଗ ରହିବ ଏବଂ ସମସ୍ତେ ଭଲରେ ରହିବେ।
1: ଯାହା ହଉ ସାର, ଆଜି ଆପଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଏ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
2: ପ୍ରକୃତରେ ବିଦ୍ୟାର ଗନ୍ତାଘର ବିଦ୍ୟାଳୟ। ଏହି ବିଦ୍ୟାଳୟରେ ବିଦ୍ୟା ଶିକ୍ଷା କରି ଆମେ ସମସ୍ତେ ଅନେକ କଥା ଜାଣିପାରୁ। ତେବେ ସମସ୍ତେ ସବୁବେଳେ ଶିଖିଥିବା କଥାକୁ କାମରେ ଲଗାଇବା ଏବଂ ନିଜେ ସୁସ୍ଥ ଏବଂ ସ୍ୱଚ୍ଛ ରହିବା ସହିତ ଲୋକଙ୍କୁ ବି ସଚେତନ କରାଇବା।
3: ଶୁଣୁଥିଲେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳା ମଧେଶ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସଞ୍ଜୀବନୀ ସୁଧା ପଟ୍ଟନାୟକ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ମୁଖ୍ୟ ସମ୍ବାଦ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ ଯୁକ୍ତ ଦୁଇ ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46°C ରେକର୍ଡ ବିସ୍ତୃତ ସମ୍ବାଦ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି ନୂଆଦିଲ୍ଲୀରେ ଆଜି କେନ୍ଦ୍ରୀୟ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶ୍ରୀ ପ୍ରଧାନ ଅଧ୍ୟକ୍ଷତା କରିଛନ୍ତି ଏଥିରେ ବିନାମୀ ଅନ୍ଲାଇନ୍ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କିତ ଭୁଲ୍ ସୂଚନାର ବ୍ୟାପକ ପ୍ରସାରଣ ଉପରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି ଏପରି ନେଟ୍ୱାର୍କଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗର କେତେକ ପ୍ରସ୍ତାବ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି କୋଲକାତାରେ ଅବସ୍ଥାପିତ ଜାପାନର କନ୍ସୁଲ୍ ଜେନେରାଲ୍ ଇସିକାୱା ୱସିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଓ ଓଡ଼ିଶା ମଧ୍ୟରେ ସହଭାଗିତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଜାପାନ ଓଡ଼ିଆରେ ଅଧିକ ନିବେଶ କରିବା ସହ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରିଥିଲେ ଜାପାନ କନ୍ସୁଲ୍ ଜେନେରାଲ୍ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ଜାପାନ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଜାପାନର ଏକ ରାଜ୍ୟ ତୋତୋରି ଏବଂ ଓଡ଼ିଶା ମଧ୍ୟରେ ସହଭାଗିତା ହେବା ସହ ଉଭୟ ରାଜ୍ୟ ସିଷ୍ଟର ଷ୍ଟେଟ୍ ଭାବେ କାର୍ଯ୍ୟ କରିବେ ବୈଠକରେ ରାଜ୍ୟର ଯୁବକମାନେ ଜାପାନରେ ନିଯୁକ୍ତି ପାଇବା ନେଇ ଆଲୋଚନା ହେବା ସହ ବାଣିଜ୍ୟ ପୁଞ୍ଜିନିବେଶ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟଟନ କ୍ଷେତ୍ରରେ ସମ୍ପର୍କ ଆହୁରି ସୁଦୃଢ଼ କରିବା ନେଇ ନିଷ୍ପତ୍ତି ହୋଇଥିଲା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଏଥିସହ ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି ରାଜ୍ୟର 3,40,00,000ରୁ ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନୁମରେସନ୍ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ତାରିଖରୁ ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥ୍ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଥର ଭୋଟରମାନଙ୍କ ନିକଟକୁ ଯିବେ ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ରହିଛି
1: ଯେଉଁ ଏନ୍ୟୁମେରେସନ୍ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନ୍ଲୋଡ୍ ହୋଇଗଲାଣି ସବୁ ଜିଲ୍ଲାରେ ସବୁ କନ୍ଷ୍ଟିଚୁଏନ୍ସି ପାଇଁ ଡାଉନ୍ଲୋଡ୍ ହୋଇଯାଇଛି ଆମେ ତାପରେ ୟାକୁ ତାର ଯେଉଁ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ ଏଇଟା ସରିସାରିଲା ପରେ 30/5 ଆରମ୍ଭ କରିକି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯେଉଁ ବିଏଲ୍ଓ ମାନେ ବୁଥ୍ସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯେଉଁ ଫର୍ମ ଗୁଡ଼ିକ ବିତରଣ କରିବେ ସେହି ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ୍ ଅଛି ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହେଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚିପାରିବେ ସେ ଯେଉଁ ବିଏଲ୍ଓ ମାନେ ଅଛନ୍ତି ସେମାନେ ଅନ୍ତତଃ 3 ରୁ 4 ପର୍ଯ୍ୟନ୍ତ ତାଙ୍କର ବୁଥ୍ରେ ସେମାନେ ରହିବେ ଯଦି କୌଣସି କାରଣ
0: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଓ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ସମ୍ବଲପୁର ଜିଲ୍ଲାରେ ସର୍ବାଧିକ 99.48% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ଛାତ୍ରଛାତ୍ରୀମାନେ results.odisha.gov.in ଏବଂ results.digilocker.gov.in ଲଗ୍ଇନ୍ କରି ପରୀକ୍ଷା ଫଳ ଜାଣିପାରିବେ ମୁଖ୍ୟମନ୍ତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆସନ୍ତାକାଲିଠାରୁ ଡିଜିଲକରରୁ ମାର୍କସିଟ୍ ଡାଉନ୍ଲୋଡ୍ କରାଯାଇପାରିବ ଜୁଲାଇ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ପରୀକ୍ଷା ଏବଂ ଇମ୍ପ୍ରୁଭ୍

ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହେବ। ଚଳିତ ବର୍ଷ 3,98,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ। ରାଜ୍ୟ ସରକାର ସମସ୍ତ ସହରାଞ୍ଚଳର ବସ୍ଷ୍ଟାଣ୍ଡଗୁଡ଼ିକୁ ଅଟଳ ବସ୍ଷ୍ଟାଣ୍ଡ ଯୋଜନାରେ ସାମିଲ ପାଇଁ ନିଷ୍ପଭି ନେଇଛନ୍ତି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗରେ ଥିବା ବସ୍ଷ୍ଟାଣ୍ଡଗୁଡ଼ିକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରାଯାଇଛି। ସମସ୍ତ ବସ୍ଷ୍ଟାଣ୍ଡକୁ ଆଧୁନିକ ଢାଞ୍ଚାରେ ଗଢ଼ିତୋଳିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସୂର୍ଯ୍ୟାସ୍ତ ୟୁନିଭର୍ସାଲ୍ ରକେଟ୍ ଲଞ୍ଚର ପ୍ରଣାଳୀର ସଫଳ ପରୀକ୍ଷଣ ହୋଇଛି। ଏହି ଅତ୍ୟାଧୁନିକ ରକେଟ୍ ପ୍ରଣାଳୀର ଲଗାତାର 2 ଦିନ ଧରି ପରୀକ୍ଷଣ ପରେ ଏହା ସମସ୍ତ ସାମରିକ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇଛି। ସୂଚନା ଅନୁସାରେ ପରୀକ୍ଷଣରେ ସୂର୍ଯ୍ୟାସ୍ତ ରକେଟ୍ର 2 ଭିନ୍ନ ଭିନ୍ନ ସଂସ୍କରଣର ବ୍ୟବହାର ମଧ୍ୟ କରାଯାଇଥିଲା। 300 କିଲୋମିଟର ଦୂରଗାମୀ ଏହି ରକେଟ୍ ମାତ୍ର 2 ମିଟରର ସୂକ୍ଷ୍ମ ବ୍ୟବଧାନରେ ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛି। ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 10 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ 4 ଘଣ୍ଟା ପାଇଁ ବନ୍ଦ ରହିଥିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ପରିଷଦର ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିୟନ୍ତ୍ରଣ କକ୍ଷ ଖୋଲିବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅଚଳ ନଳକୂପ ମରାମତି, ସାଟେଲାଇଟ୍ ଫୋନ୍, ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଦଳ ନିୟୋଜିତ କରିବା, ଜେନେରେଟର ବ୍ୟବସ୍ଥା, ଜରୁରୀକାଳୀନ ଔଷଧ ମହଜୁଦ ରଖିବା ସହିତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିୟୋଜିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକରେ 2 ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀ, କାର୍ଯ୍ୟକର୍ତ୍ତା ଏବଂ ଅନ୍ୟାନ୍ୟ ପଦାଧିକାରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ବୁଥସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରାଯିବା ନେଇ ରୂପରେଖ ମଧ୍ୟ ପ୍ରସ୍ତୁତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା, ଜୀବିକା, କୃଷି ଓ ଗମନାଗମନର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନାରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ପୃଥିବୀରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ପୃଥିବୀ, ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖେ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଓ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷର ବାର୍ତ୍ତା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଆମ ପରିବେଶତନ୍ତ୍ରରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିମାନେ ବିଶେଷ ଗୁରୁତ୍ୱ ବହନ କରନ୍ତି। ଏହି ଅବସରରେ ମହୁମାଛିଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 46°C ରେକର୍ଡ ହୋଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 5 ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗୁଳୁଗୁଳି ଓ ଗରମ ବୃଦ୍ଧି ପାଇବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ। ଯୁକ୍ତ 2 ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ। ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ। ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ, ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46°C ରେକର୍ଡ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
1: ଆଜିର ପ୍ରସଙ୍ଗ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଘାଟନ କରିଥିଲେ। ଏଥିରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗର କୃଷିମନ୍ତ୍ରୀ, ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବ ଭାରତରେ କୃଷି ପରିବର୍ତ୍ତନ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି କରିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସମନ୍ୱିତ କୃଷି, ରସାୟନ ସାର ବ୍ୟବହାରକୁ ହ୍ରାସ କରିବା ଓ ଜୈବିକ କୃଷିକୁ ଅଧିକରୁ ଅଧିକ ଆପଣାଇବା ଆଦି ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ଏଥିସହ ଚାଷୀ ପଞ୍ଜିକରଣ, ଉଦ୍ୟାନ କୃଷି, କୃଷିକ୍ଷେତ୍ର ପାଇଁ ଋଣ ସହାୟତା, ବଜାର ପ୍ରସଙ୍ଗ, ନକଲି ସାର ବିକ୍ରି ଓ ବ୍ୟବହାର ଉପରେ ନିୟନ୍ତ୍ରଣ ଏବଂ ଚାଷୀଙ୍କ ଆୟ ବୃଦ୍ଧି ନେଇ ମଧ୍ୟ ସମ୍ମିଳନୀରେ କୃଷି ବିଶେଷଜ୍ଞ ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ପୂର୍ବ ଭାରତ ଅଞ୍ଚଳରେ କୃଷି ଓ କୃଷକଙ୍କ ଜୀବିକା ଏବଂ ଆଞ୍ଚଳିକ କୃଷି ରଣନୀତି ପ୍ରସ୍ତୁତି ପାଇଁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି। ଉର୍ବର ଜମି, ପ୍ରଚୁର ଜଳ ସମ୍ପଦ, ବିବିଧ ଜଳବାୟୁ ପରିସ୍ଥିତି ଏବଂ ଉତ୍ସର୍ଗୀକୃତ କୃଷିଜୀବୀଙ୍କ ଉପଯୋଗ ମାଧ୍ୟମରେ ପୂର୍ବ ଭାରତରେ କୃଷି ବିକାଶ ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଭାରତରେ କୃଷି ବିକାଶର ଅଧିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ। ଚାଷୀଙ୍କୁ ଅନ୍ନଦାତା ସହ ଜୀବନଦାତା ଭାବେ ବର୍ଣ୍ଣନା କରି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ, ଦେଶର ବିକାଶ ଯାତ୍ରାର ମେରୁଦଣ୍ଡ ହେଉଛି କୃଷି। ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ କୃଷକଙ୍କ ଆୟ ବୃଦ୍ଧିକୁ ସରକାର ସର୍ବଦା ପ୍ରାଥମିକତା ପ୍ରଦାନ କରିଆସୁଛନ୍ତି। କୃଷିକ୍ଷେତ୍ର କେବଳ ଧାନ ଏବଂ ଗହମ ମଧ୍ୟରେ ସୀମିତ ରହିନାହିଁ, ଏବେ ଡାଲି, ତୈଳବୀଜ, ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକରୀ ଫସଲ ଉପରେ ଧ୍ୟାନ ଦିଆଯାଉଛି। ବିଶେଷକରି ପୂର୍ବ ଭାରତ ଅଞ୍ଚଳରେ ଏହିସବୁ ଚାଷ ପାଇଁ ବ୍ୟାପକ ସମ୍ଭାବନା ରହିଛି। ସମନ୍ୱିତ କୃଷିକୁ ବ୍ୟବହାରିକ ଏବଂ କ୍ଷେତ୍ରୀୟ ସ୍ତରରେ ମଡେଲ ଭାବେ ଗ୍ରହଣ କରାଯିବା ଉଚିତ। ଉଦ୍ୟାନ କୃଷି, ମତ୍ସ୍ୟ ପଶୁପାଳନ, ପ୍ରାଣୀ ସମ୍ପଦ, ମହୁମାଛି ପାଳନ ଏବଂ କୃଷି ବନୀକରଣ ସହିତ ଫସଲ ଚାଷକୁ ସମନ୍ୱିତ କରାଗଲେ କ୍ଷୁଦ୍ର ଚାଷୀଙ୍କର ଆୟ ଯଥେଷ୍ଟ ବୃଦ୍ଧି ପାଇପାରିବ। ସମନ୍ୱିତ କୃଷି ମଡେଲଗୁଡ଼ିକୁ ପ୍ରେରଣାଦାୟୀ ତଥା ବ୍ୟବହାରିକ ଭାବରେ ଚାଷୀଙ୍କୁ ପ୍ରଦର୍ଶନ କରିବା ପାଇଁ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ କୃଷିମନ୍ତ୍ରୀ ଓ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ସନ୍ତୁଳିତ ସାର ବ୍ୟବହାର ମାଧ୍ୟମରେ ମାଟିର ସ୍ୱାସ୍ଥ୍ୟ ସୁରକ୍ଷା ସମ୍ଭବ ହୋଇପାରିବ। ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ନ କରି ସାରର ବହୁଳ ବ୍ୟବହାର ଇନ୍ପୁଟ୍ ଖର୍ଚ୍ଚ ବଢ଼ାଉଥିବା ବେଳେ ମାଟିର ଉର୍ବରତାକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ତେଣୁ ବୈଜ୍ଞାନିକ ପଦ୍ଧତିରେ ଆବଶ୍ୟକତା ଅନୁଯାୟୀ ସାର ବ୍ୟବହାର ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଜୈବିକ କୃଷି ଆପଣାଇବାକୁ ମଧ୍ୟ ଚାଷୀଙ୍କୁ ଆହ୍ୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ କ୍ଷେତ ବଞ୍ଚାଅ ଅଭିଯାନ କାର୍ଯ୍ୟକାରୀ କରାଯିବ। 15 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସନ୍ତୁଳିତ ସାର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ସହିତ କୃଷିକ୍ଷେତ୍ର ପାଇଁ ରହିଥିବା କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ନକଲି ସାର, ନିମ୍ନମାନର ବିହନ ଏବଂ ନକଲି କୀଟନାଶକ ବିକ୍ରି ଓ ଉପଯୋଗକୁ ଏକ ଗମ୍ଭୀର ଅପରାଧ ଭାବେ ସରକାର ବିବେଚନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଏହାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଏକ ବଡ଼ ଅଭିଯାନ ଆରମ୍ଭ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ରାଜ୍ୟଗୁଡ଼ିକ ମଧ୍ୟ କଠୋର ଆଇନ ପ୍ରଚଳନ କରିବା ସହିତ ସମୟୋପଯୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଫସଲ ଉତ୍ପାଦନ ଏବଂ ଏହାର ବିକ୍ରି ନେଇ ବ୍ୟବସ୍ଥିତ ପଦକ୍ଷେପ ଉପରେ ସମ୍ମିଳନୀରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କୃଷିକ୍ଷେତ୍ର ଆଧାରରେ ପୂର୍ବ ଭାରତରେ ଆତ୍ମନିର୍ଭରଶୀଳ ଅଭିଯାନ ପାଇଁ ବ୍ୟାପକ ସୁଯୋଗ ରହିଛି। ବଜାର କ୍ଷେତ୍ରକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି, ଫଳରେ ବିଭିନ୍ନ ଫସଲ ଉତ୍ପାଦ ବୃଦ୍ଧି ପାଇପାରିବ। ଏହାଦ୍ୱାରା ଚାଷୀଙ୍କର ଆୟ ମଧ୍ୟ ଅଧିକ ହେବ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି। କୃଷିକ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ହେଲେ ଗବେଷଣାଲବ୍ଧ ଜ୍ଞାନ ସିଧାସଳଖ ଚାଷୀଙ୍କ ପାଖରେ ପହଞ୍ଚିବାର ଆବଶ୍ୟକତା ରହିଛି। ଏଥିପାଇଁ ଏକ ବ୍ୟବସ୍ଥିତ ରୂପରେଖ ପ୍ରସ୍ତୁତ କରିବାକୁ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। କୃଷି ଆତ୍ମନିର୍ଭରଶୀଳତା ଏବଂ କୃଷକଙ୍କ ସମୃଦ୍ଧି ପାଇଁ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
0: ଶେଷ ହେଲା ଆଜିର ପ୍ରସଙ୍ଗ।

ରାତି 7ଟାର ମୁଖ୍ୟ ସମ୍ବାଦ ସହ ମୁଁ ଆଶୁତୋଷ ପତି। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ। ଯୁକ୍ତ ଦୁଇ ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ। ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଉନ୍ନତି ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ। ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବନକ ଲାଗି ନୀତି। ଏଥିପାଇଁ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ବନ୍ଦ ରହିଛି ସାଧାରଣ ଦର୍ଶନ। ଇଟାଲୀ ଗସ୍ତ ଅବସରରେ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରିଛନ୍ତି ଭାରତର 12 ବନ୍ଧୁରାଷ୍ଟ୍ର। ବେଜିଂଠାରେ ବିଭିନ୍ନ ଦ୍ୱିପାକ୍ଷିକ ଓ ବୈଶ୍ୱିକ ପ୍ରସଙ୍ଗ ନେଇ ଚୀନ୍ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଛି ଆଲୋଚନା। ଇରାନ୍ ସହ ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା କଂଗ୍ରେସ ପ୍ରସ୍ତାବ ପାରିତ କରିଛି। ଝାରସୁଗୁଡ଼ାରେ ଆଜି ରାଜ୍ୟର ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46°C ରେକର୍ଡ କରାଯାଇଛି। ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଉ ଅଳ୍ପ ସମୟ ପରେ ହେବ ମ୍ୟାଚ୍। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପେତିକି ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 10ଟାରେ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ରଙ୍ଗିଲା ଟୋକା କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି ବାବୁଲ ସୁପ୍ରିୟ ଏବଂ ଅଞ୍ଜଳି ମିଶ୍ରା।

ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ଟୋଲ୍ ଫ୍ରି ନମ୍ଘର 1800117800 ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ଘୋଷଣାଟି ଏତିକିରେ ଶେଷ ହେଲା।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ആകാശവാണി ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ

0: ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ, ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ, ଜାତିସଂଘର ଆକଳନ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତର ଦ୍ୱିତୀୟ ଦିନରେ ରୋମ୍ଠାରେ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ବୈଠକ କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ସ୍ୱଚ୍ଛ ଶକ୍ତି ଏବଂ ରଣନୈତିକ ସହଭାଗିତା କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ତଥା ବୈଷୟିକ ବିକାଶ ଉପରେ ମଧ୍ୟ ଉଭୟ ନେତା ମତ ବିନିମୟ କରିଛନ୍ତି। ପ୍ରତିନିଧି ମଣ୍ଡଳୀସ୍ତରୀୟ ଆଲୋଚନା ପରେ ଉଭୟ ନେତା ଏକ ପ୍ରେସ୍ ବିବୃତ୍ତିରେ ଏହା ପ୍ରଦାନ କରିଥିଲେ। ଭାରତ ଏବଂ ଇଟାଲୀ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଘୋଷଣା କରିଛନ୍ତି। ସେ କହିଛନ୍ତି ଭାରତ ଇଟାଲୀ ପ୍ରତିରକ୍ଷା ଶିଳ୍ପ ରୂପରେଖ ସାମରିକ ହାର୍ଡୱେୟାର୍ର ମିଳିତ ବିକାଶ ଏବଂ ଉତ୍ପାଦନ ପାଇଁ ପଥ ଉନ୍କକ୍ତ କରିଛି। ଏଥିସହ ସାମୁଦ୍ରିକ କ୍ଷେତ୍ରରେ ଉଭୟ ଦେଶ ଜାହାଜ ଚଳାଚଳ, ବନ୍ଦର ଆଧୁନିକୀକରଣ, ପରିବହନ ଓ ରେଳ ଅର୍ଥନୀତି ଏକତ୍ର କାମ କରିବା ପାଇଁ ସହମତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମ୍ପ୍ରତି ପଶ୍ଚିମ ଏସିଆ, ୟୁକ୍ରେନ୍ ଏବଂ ଅନ୍ୟାନ୍ୟ ବୈଷୟିକ ଉତ୍ତେଜନା ପରିସ୍ଥିତି ସମ୍ପର୍କରେ ଦୁଇ ଦେଶ ନିରନ୍ତର ଯୋଗାଯୋଗରେ ରହିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଅନ୍ତର୍ଜାତୀୟ ବିବାଦ ପ୍ରସଙ୍ଗରେ ଭାରତର ଭୂମିକାକୁ ଦୋହରାଇ ସେ ସମସ୍ତ ପ୍ରସଙ୍ଗ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ଦେଶ ଆତଙ୍କବାଦକୁ ମାନବତା ପାଇଁ ଏକ ବଡ଼ ବିପଦ ବୋଲି ଅଭିହିତ କରିବା ସହ ଆତଙ୍କୀ ପାଣ୍ଠି ଯୋଗାଣ ବିରୁଦ୍ଧରେ ସେମାନଙ୍କର ମିଳିତ ପ୍ରୟାସ ଏକ ବୈଷୟିକ ଉଦାହରଣ ସୃଷ୍ଟି କରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନେତୃତ୍ୱରେ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧି ପାଇବା ସହ ନୂତନ ଗତି ଏବଂ ଆତ୍ମବିଶ୍ୱାସ ପ୍ରାପ୍ତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ଭାରତ ଓ ଇଟାଲୀ କେ ବିଚ୍ କରିବୀ ସହଯୋଗ ଓ ସାମଞ୍ଜସ୍ୟକୁ ଦର୍ଶାତା ହେ। उनके नेतृत्व में हमारे संबंधों को नई गति, नई दिशा और नया आत्मविश्वास मिला है। मुझे खुशी है कि हम अपने संबंधों को अपग्रेड करते हुए स्पेशल स्ट्रेटेजिक पार्टनरशिप की घोषणा कर रहे हैं।
0: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି ଉଭୟ ଦେଶ ମଧ୍ୟରେ ବନ୍ଧୁତା, ସମ୍ମାନ ଏବଂ ପାରସ୍କରିକ ବିଶ୍ୱାସ ଉପରେ ଆଧାରିତ। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଜାହାଜ ଚଳାଚଳ ସ୍ୱାଧୀନତା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ପକ୍ଷ ଭାରତ ଇଟାଲୀ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ବିଚାର ବିମର୍ଶ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମେଲୋନି କହିଛନ୍ତି। ଶ୍ରୀ ମୋଦି ଭାରତ ଓ ୟୁରୋପୀୟ ସମ୍ପର୍କକୁ ସଶକ୍ତ କରିବା କ୍ଷେତ୍ରରେ ଇଟାଲୀର ସମର୍ଥନକୁ ଉଚ୍ଚ ପ୍ରଶଂସା କରିବା ସହିତ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ବିନିର୍ମାଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆମେରିକା ଓ ଇରାନ ସଂଘର୍ଷ ଯୋଗୁଁ ସୃଷ୍ଟ ବୈଷୟିକ ଅନିଶ୍ଚିତତା ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ବୋଲି ଜାତିସଂଘ ଆକଳନ କରିଛି। ଚଳିତ ବର୍ଷ ଅଭିବୃଦ୍ଧି ହାର 6.4% ରହିପାରେ ବୋଲି ଜାତିସଂଘ କହିଛି। ବିଶ୍ୱ ଅର୍ଥନୈତିକ ପରିସ୍ଥିତି ଏବଂ ସମ୍ଭାବନା ସଂକ୍ରାନ୍ତ ପ୍ରକାଶିତ ରିପୋର୍ଟ ଉପରେ ଆଲୋକପାତ କରି ଗଣମାଧ୍ୟମକୁ ସୂଚନା ଦେଇ ଜାତିସଂଘର ବରିଷ୍ଠ ଅର୍ଥନୀତିଜ୍ଞ ଇଙ୍ଗୋ ପିଟ୍ରେ ଦୃଢ଼ ଖାଉଟି ଚାହିଦା, ନିବେଶ ଏବଂ ସେବା ରପ୍ତାନୀରେ ଅଭିବୃଦ୍ଧି ଭାରତର ଅର୍ଥନୀତିକୁ ସଶକ୍ତ କରୁଛି ବୋଲି କହିଛନ୍ତି। ଜାତିସଂଘ ଅର୍ଥନୈତିକ ବିଶ୍ଳେଷଣ ଏବଂ ନୀତି ବିଭାଗ ନିର୍ଦ୍ଦେଶକ ଶାନ୍ତନୁ ମୁଖାର୍ଜୀ ଭାରତର ବିବିଧ ଅର୍ଥନୀତି, ଢାଞ୍ଚାଗତ ସଂସ୍କାର ଏବଂ ଉନ୍ନତ ଟିକସ ରାଜସ୍ୱକୁ ଏକ ପ୍ରମୁଖ ଶକ୍ତି ଭାବେ ଅଭିହିତ କରିଛନ୍ତି। ଏଥିସହ ଭାରତର ବିବିଧ ଶକ୍ତି ଉତ୍ସ, ଦୃଢ଼ ବିଶୋଧନ କ୍ଷମତା, ବୃହତ୍ ବୈଦେଶିକ ମୁଦ୍ରାଭଣ୍ଡାର ଏବଂ ଆର୍ଥିକ ନମନୀୟତା, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁଁ ବର୍ଦ୍ଧିତ ତୈଳ ମୂଲ୍ୟ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ପରିଚାଳନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି କେନ୍ଦ୍ରୀୟ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ ଏହା କହିଛନ୍ତି। ବୈଠକରେ ବେନାମୀ ଅନ୍ଲାଇନ୍ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କିତ ଭୁଲ୍ ସୂଚନାର ବ୍ୟାପକ ପ୍ରସାର ଉପରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ଏପରି ନେଟ୍ୱର୍କଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ ଶିକ୍ଷା ମନ୍ତ୍ରଣାଳୟ, ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏବଂ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା

0: ଉଚିତ ବୋଲି ଶ୍ରୀ ପ୍ରଧାନ ମତ ଦେଇଛନ୍ତି। ଏଥିସହ ସେ କହିଛନ୍ତି ଏହାଦ୍ୱାରା ଭୁଲ୍ ସୂଚନାର ପ୍ରସାରଣକୁ ଶୀଘ୍ର ରୋକାଯାଇପାରିବା ସହ ପରୀକ୍ଷା ପରିଚାଳନା ସୁବ୍ୟବସ୍ଥିତ ହୋଇପାରିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ଏବଂ ସମାଜକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ଭାରତୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଆଗକୁ ବଢ଼ିବାକୁ ପଡ଼ିବ। ରାଷ୍ଟ୍ରପତି ଭବନରେ ଆଜି 2024 ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ଶ୍ରୀମତୀ ମୁର୍ମୁ ଭେଟିଥିଲେ। ଅଧିକାରୀମାନେ ଭବିଷ୍ୟତରେ ବିଭିନ୍ନ କ୍ଷେତ୍ରରେ କାମ କରିବା ଏବଂ ବିଶେଷଜ୍ଞ ଦଳର ନେତୃତ୍ୱ ନେବାର ଅନନ୍ୟ ଅଭିଜ୍ଞତା ହାସଲ କରିବେ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଜନସ୍ୱାର୍ଥ କ୍ଷେତ୍ରରେ ପ୍ରତିଷ୍ଠିତ ସରକାରୀ ବ୍ୟବସ୍ଥା ସହ ସମନ୍ୱୟ ରଖି ଠିକ୍ ନିଷ୍ପଭି ନେବା ଉପରେ ରାଷ୍ଟ୍ରପତି ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଅଟଳ ନବସୃଜନ ଅଭିଯାନରେ ନୀତି ଆୟୋଗ ଜାମ୍ମୁ ଏବଂ କାଶ୍ମୀରରେ 500 ନୂତନ ଅଟଳ ଟିଙ୍କରିଂ ଲ୍ୟାବ୍ ଏଟିଏଲ୍ ପ୍ରତିଷ୍ଠା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ପଦକ୍ଷେପ ଜାମ୍ମୁ କାଶ୍ମୀରର ବିଦ୍ୟାଳୟ ଶିକ୍ଷା ବିଭାଗ ଏବଂ କାଶ୍ମୀର ବିଶ୍ୱବିଦ୍ୟାଳୟ ସହ ମିଳିତ ଭାବେ କାର୍ଯ୍ୟକାରୀ କରାଯାଉଛି। ଏକ ବିବୃତ୍ତିରେ ନୀତି ଆୟୋଗ କହିଛି 500 ନୂତନ ଅଟଳ ଟିଙ୍କରିଂ ଲ୍ୟାବ୍ ଭୌଗୋଳିକ ଭାବେ ଆହ୍ୱାନପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ଏକ ଅନ୍ତର୍ଭୁକ୍ତିପୂର୍ଣ୍ଣ ନବସୃଜନ ଇକୋସିଷ୍ଟମ ନିର୍ମାଣ କରିବା କ୍ଷେତ୍ରରେ ପ୍ରମୁଖ ଉପାଦାନ ହେବ। ଏହି ଅବସରରେ ଅଟଳ ନବସୃଜନ ଅଭିଯାନର ନିର୍ଦ୍ଦେଶକ ଦୀପକ ବାଗ୍ଲା କହିଛନ୍ତି ଏହି ପ୍ରୟୋଗଶାଳାଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ପରୀକ୍ଷଣ ଏବଂ ବାସ୍ତବ ଦୁନିଆର ଆହ୍ୱାନଗୁଡ଼ିକୁ ସମାଧାନ କରିବା ପାଇଁ ସଶକ୍ତ କରିବ। ଏଟିଏଲ୍ ପାଇଁ ଆବେଦନରେ ସରକାରୀ ବେସରକାରୀ ତଥା ଅନୁଦାନପ୍ରାପ୍ତ ବିଦ୍ୟାଳୟ କେନ୍ଦ୍ରୀୟ ବିଦ୍ୟାଳୟ ସେନା ଗୁଡ଼ୱିଲ୍ ସ୍କୁଲ୍ ଏବଂ ଜବାହର ନବୋଦୟ ବିଦ୍ୟାଳୟ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ସେଠାକାର ପ୍ରତିରକ୍ଷା ଅଧିଗ୍ରହଣ କାର୍ଯ୍ୟକ୍ରମ ପ୍ରଶାସନ ମନ୍ତ୍ରୀ ଲି ୟୋଙ୍ଗ୍ ଚୁନ୍ଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି ବୈଠକରେ ଉଭୟ ପକ୍ଷ ମିଳିତ ବିକାଶ ଉତ୍ପାଦନ ଏବଂ ରପ୍ତାନୀ ପାଇଁ ଏକମତ ହୋଇଛନ୍ତି। ଦୁଇ ଦେଶର ନବସୃଜନ ଇକୋସିଷ୍ଟମକୁ ସମୁନ୍ନତ କରିବା ପାଇଁ ମହତ୍ୱାକାଂକ୍ଷୀ କାଇଣ୍ଡ ଏକ୍ସ ପଦକ୍ଷେପ ସମ୍ଭାବନାକୁ ଉନ୍ନତ କରିବା ସକାଶେ ରୂପରେଖ ପ୍ରସ୍ତୁତ କରିବା ନେଇ ମଧ୍ୟ ବିଚାର ବିମର୍ଶ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟଏଚ୍ଓ କହିଛି କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ଭୂତାଣୁ ବ୍ୟାପିବା ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ଅଧିକ ହୋଇଥିବାବେଳେ ବିଶ୍ୱସ୍ତରରେ କମ୍ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଇବୋଲା ପ୍ରକୋପକୁ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧସନମ୍ ଘେବ୍ରେୟସ୍ କହିଛନ୍ତି ଯେ କଙ୍ଗୋରେ 51 ମାମଲା ଏବଂ ଉଗାଣ୍ଡାରେ 2 ଇବୋଲା ଭୂତାଣୁ ଚିହ୍ନଟ ମାମଲା ନିଶ୍ଚିତ ହୋଇଥିବାବେଳେ 66 ଘଟଣା ସନ୍ଦିଗ୍ଧ ଭୂତାଣୁଜନିତ ମାମଲା ଓ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ କଙ୍ଗୋରେ କାର୍ଯ୍ୟରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦଳର ଅଧିକାରୀ କହିଛନ୍ତି ଇବୋଲା ପ୍ରକୋପରେ ସେଠାରେ ଏପର୍ଯ୍ୟନ୍ତ 134 ସନ୍ଦିଗ୍ଧ ମୃତ୍ୟୁ ହୋଇଛି। ପାଣିପାଗ ଉତ୍ତର ଏବଂ ମଧ୍ୟ ଭାରତରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇଛି। ଆଜି ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା 44 ଅତିକ୍ରମ କରିଛି। ରାଜସ୍ଥାନର 16 ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ପଞ୍ଜାବ ଏବଂ ହରିୟାଣାରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ଲହରୀର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ଉତ୍ତର ପଶ୍ଚିମ ଏବଂ ମଧ୍ୟ ଭାରତରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଅନୁଷ୍ଠିତ ହେବ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ଜାତିସଂଘର ଆକଳନ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳ

0: ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଅନୁଗୁଳ ଗସ୍ତରେ ଆସି ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ସେ ଶୈଳଶ୍ରୀ କ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ପରେ ଆହାର କେନ୍ଦ୍ର ପରିଦର୍ଶନ କରି ଖାଦ୍ୟର ମାନ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ତାମଡ଼ାର 29ତମ ପ୍ରାଧିକରଣ ବୈଠକରେ ଯୋଗଦେଇ ତାମଡ଼ାର ରାଜସ୍ୱ କାର୍ଯ୍ୟକାରିତା ଓ ବିଭିନ୍ନ ସମସ୍ୟା ସହ ମାର୍କେଟ୍ କମ୍ପ୍ଲେକ୍ସ ଏବଂ କଲ୍ୟାଣ ମଣ୍ଡପର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ। ସହରର ଖାଲି ସ୍ଥାନଗୁଡ଼ିକୁ ଉନ୍ନୟନ ଯୋଜନାରେ ସାମିଲ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ମନ୍ତ୍ରୀ ପ୍ରାୟ 5,40,000 ଟଙ୍କା ବ୍ୟୟରେ 17ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରି କହିଥିଲେ,
1: ତାମଡ଼ାର ଡେଭଲପମେଣ୍ଟ ଅଥରିଟି ଯୋଉ ଅଛି, ଆମେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲୁ। ତାମଡ଼ାର ଯେତିକି ଡେଭଲପମେଣ୍ଟ ହେବା କଥା, ଏରିଆ ଯେତିକି ବଢ଼ିଛି, ଏରିଆ ଅନୁଯାୟୀ ଯାହା ଡେଭଲପମେଣ୍ଟ ହେବା କଥା ତାହା ହେଇପାରେ। ତେବେ ତାପରେ ଆମେ ବହୁ ଗୁରୁତ୍ୱାରୋପ କରିଛେ ଏଫୋର୍ଡେବୁଲ ହାଉସିଂ, ମଲ୍ଟିପର୍ପଜ୍ ମାର୍କେଟ୍ କମ୍ପ୍ଲେକ୍ସ କେମିତି ବନିପାରିବ। ଯେଉଁ ମାର୍କେଟ୍ କମ୍ପ୍ଲେକ୍ସ ଏବେ ଅଛି ସିଏ 30-40 ବର୍ଷ ତଳର, ସିଏ ନଷ୍ଟ ହେବା ପରିସ୍ଥିତିରେ ଯାଇଛି। ଆଗକୁ କେମିତି ଆମେ ଆର ବୃଦ୍ଧି କରିବୁ ଏବଂ ଏରିଆକୁ ବଢ଼େଇବୁ, ଯେଉଁ ଏରିଆକୁ ନେଇଛୁ ସେଠି କେମିତି ଟାଉନ ଯେଉଁଟା ଟିପି ସ୍କିମ୍ରେ ଆମେ ଅଧିକରୁ ଅଧିକ ଡେଭଲପ୍ କରିବୁ ଲ୍ୟାଣ୍ଡକୁ ଏବଂ ଲୋକଙ୍କୁ ସୁବିଧାରେ ଯୋଗାଇ ଦେବୁ, ତା ପାଇଁ ମଧ୍ୟ ଆମେ ପ୍ଲାନିଂ କରିବୁ ଏବଂ ଏଫୋର୍ଡେବୁଲ ହାଉସ୍ ଅଧିକରୁ ଅଧିକ କରିବୁ ଏବଂ ରେଣ୍ଟାଲ ହାଉସ୍ ମଧ୍ୟ ଏଠି କେମିତି କରିପାରିବୁ। ଯେଉଁମାନେ ସର୍ଭିସ କରିବାକୁ ଆସୁଛନ୍ତି ବା କାମ କରିବାକୁ ଆସୁଛନ୍ତି, ଯେଉଁମାନେ କି ବସ୍ତି ଗଢି ଉଠୁଛି, ଯେଉଁପଟେ ସ୍ଲମ୍ ଏରିଆ ଗଢୁଛି, ତେଣୁ ସେୟାକୁ କମେଇବା ପାଇଁ ଆମେ ରେଣ୍ଟାଲ ହାଉସ୍, ଏଫୋର୍ଡେବୁଲ ରେଣ୍ଟାଲ ହାଉସ୍ ମଧ୍ୟ କରିବା ପାଇଁ ପ୍ଲାନିଂ କରିଛୁ ଏବଂ ପିପିପି ମୋଡ୍ରେ ମଲ୍ଟିପର୍ପଜ୍ ମାର୍କେଟ୍ କମ୍ପ୍ଲେକ୍ସ କରିବା ଏବଂ ବିଭିନ୍ନ ପ୍ରକାର ଦୋକାନ ଘରଠାରୁ ଆରମ୍ଭ କରି ରାସ୍ତାଘାଟର କଥା, ବିଜୁଳିର କଥା, ଏସବୁ କଥା ଯାହା ଆବଶ୍ୟକତା ଅଛି ତାକୁ କରିବା ପାଇଁ ଆଜି ମାନ୍ୟବର ବିଧାୟକମାନେ ମଧ୍ୟ ବିଭିନ୍ନ ପ୍ରସ୍ତାବ ଦେଲେ, ଚେୟାରମ୍ୟାନ ମାନେ ମଧ୍ୟ କିଛି ପ୍ରସ୍ତାବ ଦେଲେ। ଏ ପ୍ରସ୍ତାବକୁ ଆଜି ଆମେ ପାରିତ କରିଛୁ ଏବଂ ଆଗାମୀ ଦିନରେ ତାମଡ଼ାର ଅଫିସ ସହିତ ନୂତନ ଅଫିସ ଗୃହ ମଧ୍ୟ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
0: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କୁ ଦେଶର ପ୍ରକୃତ ବିନ୍ଧାଣୀ ବୋଲି କହିଥିଲେ। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ 652 ଜଣ ହିତାଧିକାରୀଙ୍କୁ ମୋଟ 3,61,35,800 ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା। ଏଥିରେ ଶିକ୍ଷା, ବିବାହ, ପ୍ରସୂତିକାଳୀନ, ମୃତ୍ୟୁ ଓ ଅନ୍ତ୍ୟେଷ୍ଟି ସହାୟତା ସାମିଲ ରହିଥିଲା। ସେହିପରି 100 ଜଣ ନିର୍ମାଣ ଶ୍ରମିକ ଓ 200 ଜଣ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଜନଗଣନା ଉପନିର୍ଦ୍ଦେଶକ ପବିତ୍ର କୁମାର ମହଲା ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ଜନଗଣନା କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମ ଦିନରେ ସେ ବଅଁରପାଳ ତହସିଲ ଅଧୀନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଦ୍ୱିତୀୟ ଦିନରେ ଶ୍ରୀ ମହଲା ଜିଲ୍ଲାର 13ଟି ଚାର୍ଜର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ପରେ ସେ ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତର ଓ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ପ୍ରତାପ ପ୍ରୀତିମୟଙ୍କ ସହ ସାକ୍ଷାତ କରି ଜନଗଣନା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ଓ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ବର୍ଷାଋତୁ ପୂର୍ବରୁ ନାଳନର୍ଦ୍ଦମା ସଫା, ଆଶ୍ରୟସ୍ଥଳର ପ୍ରସ୍ତୁତି, ଶୁଖିଲା ଖାଦ୍ୟ ଓ ଔଷଧ ମହଜୁଦ, ଯନ୍ତ୍ରଚାଳିତ ବୋଟ୍ ସଜାଗ ରଖିବା, କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବା ଏବଂ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ଜିଲ୍ଲା ରେଡ୍କ୍ରସ ଶାଖା ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ରେଡ୍କ୍ରସ ଦିବସ 2026 ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସେବା ଓ ମାନବିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅଧିକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।
3: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି

0: ପାଇଁ
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
2: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
2: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁ ପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
2: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ଯୋଗାଯୋଗ କରନ୍ତୁ।
2: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
7: ଓହୋ ମା, ତମର ପ୍ରତି କଥାରେ ଟେନସନ।
6: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
7: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
6: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
7: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
8: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
9: କୃଷି ସଂସାର।

0: ହଉଛି ତା ତୁ କଣ କହିବାକୁ ଚାହୁଁଛୁ କହିଲୁ?
1: ଇଏ ମୁଁ କହିବାକୁ ଚାହୁଁଛି, ଇଏ ତମେ ଖରାବେଳେ ଯୋଉ ସମୁଦ୍ର ଘରକୁ ଗଲ, ଇଏ ତମେ ଜବରଦସ୍ତିଆ ଯାଇଥିଲ ନା ତମକୁ ଡାକିଥିଲେ ବା?
0: ତୁ ମତେ ଇଙ୍ଗିତି କରୁଛୁ
1: ନା ମ?
0: ଆଉ
1: ମୁଁ ତମ ଗୁଣ ଜାଣିଛି ବୋଲି କହୁଛି ନା?
0: ଗୁଣ ଜାଣିଛୁ? ଆରେ ସମୁଦ୍ର ଘର ଘର ତୋଳୁଛନ୍ତି, ମୁଁ ଯାଇଥିଲି ଟିକେ ଦେଖା ରଖା କରିବା ପାଇଁ,
1: ହେଲେ ଇଏ କଣ ଖରାବେଳେ?
0: ଖରା କଣ ମ, ଆଉ କଣ କାମଟା ରହିଯିବ?
1: ହେଲେ କାମ କରିବ ଯେ, କଣ ଖରାବେଳଟାରେ କାମ କରିବ? ଏ ଦେହ ପା ପ୍ରତି ଦାୟିତ୍ୱ ନେବାକୁ ପଡିବ ନା?
0: କରୁନଥିଲି
1: ଆଉ
0: ତାଙ୍କର ଲୋକ ହେଇଛନ୍ତି, ମଜୁରୀ ନାଗୁଛନ୍ତି, ମିସ୍ତ୍ରୀ ଆସିଛି, କାମ କାମ ଚାଲିଛି, ମୁଁ ଟିକେ ଅନେଇବାକୁ ଯାଇଥିଲି।
1: ହେଲେ ବ୍ୟବସ୍ଥା ସବୁ ହେଇଛି, ଖରାରେ ଯେମିତି ଭଲରେ କାମ କରିବେ
0: ଖରାରେ। ମାନେ ତୁ କଣ କହିବାକୁ ଚାହୁଁଛୁ ମୁଁ କିଛି ବୁଝିପାରୁନି।
1: ମୁଁ କହିବାକୁ ଚାହୁଁଛି ଯେତେବେଳେ ଖରାରେ ଆମ ଲୋକମାନେ କାମ କରୁଛନ୍ତି, ତାଙ୍କର ସ୍ୱାସ୍ଥ୍ୟ ପ୍ରତି ଦାୟିତ୍ୱ ନିଆ ହଉଛି ନା ହଉନି?
0: ସଫା ସଫା ପାଠ ଉପରକୁ ଆସେ ବାପା, ଆମ କଣ ନିଧିମଣି, ସହଳ ସହଳ କାମ କରିବ।
1: ହଁ,
0: ଗ୍ରୀଷ୍ମ ପ୍ରବାହ ସମୟ ଯୋଉ ରହିଲା ଦିନ 11ଟାରୁ 3ଟା, ସେତେବେଳେ ଶ୍ରମିକ ମାନେ କାମ କରିବେନି। ତା ମାନେ

0: ତାଙ୍କର ସ୍ୱାସ୍ଥ୍ୟ ପ୍ରତି ଦାୟିତ୍ୱ ନିଆ ହଉଛି ନା ହଉନି?
1: ସଫା ସଫା ପାଠ ଉପରକୁ ଆସେ ବାପା, ଆମ କଣ ନିଧିମଣି ସହଳ ସହଳ କାମ କରିବ।
0: ହଁ,
1: ଗ୍ରୀଷ୍ମ ପ୍ରବାହ ସମୟ ଯୋଉ ରହିଲା ଦିନ 11ଟାରୁ 3ଟା, ସେତେବେଳେ ଶ୍ରମିକ ମାନେ କାମ କରିବେନି, ତା ମାନେ ଛାଇ ଥବ, ସକାଳ ଓଳି ନହେଲେ ଉପର ଓଳି କାମ। ମୁଁ ତ ସବୁ ଦେଖି ଦେଖିକି ଆଇଲି ଆଉ।
0: ନାଇଁ ନାଇଁ, ଇଏ ମୋର ସେ ଭରସା ଅଛି ଯେ ତମେ ଯାଇଛ ମାନେ ଏସବୁକୁ ନିହାତି ନିଘା ଦଉଥିବ।
1: ନିଘା ଦଉଥିବି? ତୁ କିନ୍ତୁ ଗୋଟାଏ କଥା ଭୁଲି ଯାଉଛୁ।
0: କୋଉ କଥା?
1: ସଞ୍ଜ ଘଡି ଶ୍ରୋତା ବନ୍ଧୁ କାନ ପାରିକି ବଜୁଛନ୍ତି।
0: ଓହୋ, ଭଜନ କଥା କହୁଛ ତ? ହଉ, ଇଏ ତମ ମନ ପସନ୍ଦର ବଢିଆ ଭଜନଟେ ଶୁଣଉଛି, ତୁ ନେଇକି ଶୁଣ।
1: ଗୀତ ଟିକି ଗାଇଛନ୍ତି ଅର୍ଜୁନ ଚରଣ ସାମଲ, ଆଉ ଗୀତକୁ ଲେଖିଛନ୍ତି ବିଷ୍ଣୁ ପ୍ରସାଦ ପଟ୍ଟନାୟକ। ଶୁଣିବା।

0: ହେଇଟି ଦାଦି, ଇଏ ଏତେ ଘର ଘର ହଉଥିଲା, ଭଜନ ଶୁଣିକି ଶାନ୍ତ ହେଲ ନା ନାଇଁ?
1: ସଞ୍ଜ ବେଳ କାନରେ ଟିକେ ହରି କଥା ପଡିଗଲେ ମନ କର୍ଣ୍ଣ ପବିତ୍ର।
0: ହଁ,
1: କିନ୍ତୁ ବାବା ତମେ ଗୋଟାଏ ଜିନିଷ ମତେ ଲୁଚେଇଲ।
0: କୋଉ କଥା?
1: କୋଉ କଥା?
0: ହଁ,
1: ତମ ବାଇରେ ଭଲ ଦି ଚାରି କାନ୍ଧି ପଡିଥିଲା କଦଳୀ।
0: ଇଏ ତମକୁ ଦେଇନି ସେଇ କଥା କହୁନା।
1: ପଣସ ବି ହେଇଥିଲା।
0: ହଁ, ଆମ୍ବ ବି ହେଇଛି, ସବୁ ରଖିଛି, ଟିକେ ପାଚୁ ଆଣିକି ଦେବି ବା।
1: ଓହୋ ହୋ, ଗଛ ପାଚେଲା।
0: ହଁ,
1: ଜାଣିକି ଠିକ ଟଙ୍କାଟା ତ ମତେ ଭଲ ପାଉଛି। ଆରେ ବାପା, ମହୁମାଛି କଣ ତମର ପାଳିଛ? ଆଠ ଦଶଟା ବାଛ ରଖିଛ ନା?
0: ସେ ଖବର ବି ତମ ପାଖରେ ପହଞ୍ଚିଛି।
1: ରହିବନି
0: ତାହେଲେ? ଇଏ ସବୁଆଡେ ତମର ନିଘା ଅଛି।
1: ଆରେ ନିଘା ରହିବ କଣ, ତୁ ଗୋଟାଏ ମେହନତିଆ ଟୋକାଟା। ମୁଁ ଦେଖିଲି ବାଇରେ ଫଳମୂଳ କରିଛୁ, ଜମିବାଡ଼ିରେ ଫସଲ କରିଛୁ, ପୁଣି ମହୁ ମାଛି ପାଳନ କରିଛୁ। ଆଜି ଦିନଟା କଣ ଜାଣିଛୁ ତ?
0: କୋଉ ଦିନ? ଆଜି
1: ଗଲା ଖାଲି ତ ହୁଁ ହୁଁ କରୁଛୁ, ମେ ମାସ 20 ତାରିଖ।
0: ଆଚ୍ଛା,
1: ବିଶ୍ୱ ମହୁମାଛି ଦିବସ।
0: ଓହୋ, ଏ ସେଇଥିପାଇଁ ତମେ ମହୁ ବିଷୟରେ ଆଲୋଚନା ଚାଲିଛି ଆଉ?
1: ବାପା, ମହୁ ହେଲାଣି ହେଲାଣି।
0: ହଁ, ହେଲାଣି ହେଲାଣି। ଆଉ କିଛି ଦିନ ଯାଉ, ମୁଁ ତମକୁ ଟିକେ ଭଲ

0: ଶୁଦ୍ଧ ମହୁ ଆଣିକି ଦେବି।
1: ହଁ ଭଲ, ମାନେ ତମର ଏମିତି ହଉଥାଉ ମୁଁ ଏମିତି ଏମିତି ପାଉଥାଏ, ତାହେଲେ ଆଜି ତାରି ଉପରେ ଗୋଟେ ଆଲୋଚନା ରହିଲେ କେମିତି କଣ ହୁଅନ୍ତା?
0: ବଢିଆ ହୁଅନ୍ତା ନା।
1: କଣ ରହିଲା ବିଷୟ?
0: ତମରି ପାଇଁ ପରା ଆଜି ଆଲୋଚନାଟା ଅଛି,
1: ମାନେ
0: ଇଏ ମହୁ ଚାଷ ଓ ଆତ୍ମନିର୍ଭରଶୀଳତା।
1: ବଢିଆ ବିଷୟ, ବଢିଆ ବିଷୟ।
0: ଏ ବିଷୟରେ ଆମର ମହାଶୟ କହୁଛନ୍ତି ଡକ୍ଟର ଚିତ୍ତରଞ୍ଜନ ଶତପଥୀ।
1: ଆଉ ତାହେଲେ ଆମେ ଶୁଣିବାନି?
0: ହଁ, ଇଏ ମହାଶୟ କୁହନ୍ତୁ, ତମେ ତୁ ନେଇକି ଶୁଣ, ଆଉ ଯଦି ପାରୁଛ ଏଠି ଟିକେ ଲେଖିଦିଅ।
1: ହଉ। ଶ୍ରୋତାବନ୍ଧୁ ନମସ୍କାର। ଆଜି ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ, ବିଶ୍ୱ ମହୁମାଛି ଦିବସ ଭାବେ ଆଜିର ଦିବସକୁ ଆମେମାନେ ପାଳନ କରୁଛେ। ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ବରିଷ୍ଠ କୀଟତତ୍ତ୍ୱବିତ୍ ତଥା ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଚିତ୍ତରଞ୍ଜନ ଶତପଥୀ। ସାର୍, ଆପଣଙ୍କୁ ସ୍ୱାଗତ କରୁଛୁ ଆମ କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର
1: ଡକ୍ଟର ଶତପଥୀ। ଏକ ବିଶେଷ ଦିନ, ଇଏ ଆମ ସମସ୍ତଙ୍କ ପାଇଁ ବିଶେଷ ମାଇନେ ରଖୁଛି, ଏ କାରଣରୁ ଯେ ବିଶ୍ୱର ବର୍ତ୍ତମାନ ପରିବେଶ ଆମେ ଯାହା ଦେଖୁଛେ, ପରିବର୍ତ୍ତିତ ଜଳବାୟୁ ହେଉ ବା କୃଷି କ୍ଷେତ୍ର ଯେଉଁ ପ୍ରକାର ବିପର୍ଯ୍ୟୟକୁ ସାମ୍ନା କରୁଛି, ଏବଂ ତା ସହିତ ଆମମାନଙ୍କର ରୋଜଗାରର କଥା, ଏସବୁକୁ ଯଦି ଆମେ ମୋଟ ଉପରେ ଗୋଟେ ସାମଗ୍ରିକ ଭାବରେ ଦେଖିବା, ତାହେଲେ ମହୁମାଛି ପାଳନ ଏବଂ ଆଜି ଯେଉଁ ରହିଛି ବିଶ୍ୱ ମହୁମାଛି ଦିବସ, ଏହାର ତାତ୍ପର୍ଯ୍ୟ କ'ଣ ଟିକେ ବୁଝେଇ କୁହନ୍ତୁ।
2: ଦେଖିବା, ଯଦି ଆମେ ବର୍ଷକ 365 ଦିନ କିଛି ନା କିଛି ଗୋଟେ ଦିବସ ପାଳନ କରୁଛେ, ସେମିତି ଆମେ ଏଇ ଯୋଉ ମେ ମାସ 20 ତାରିଖକୁ ବିଶ୍ୱ ମହୁମାଛି ଦିବସ ବା ଇଂଲିଶରେ ତାକୁ ଆମେ କହୁଛେ ୱାର୍ଲ୍ଡ ବି ଡେ, ଆମେ ତାକୁ ସେଲିବ୍ରେଟ କରୁଛେ ବା ପାଳନ କରୁଛେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ମହୁମାଛିମାନଙ୍କର ସୁରକ୍ଷା। ଯେତେ ପ୍ରକାର ଜୀବଜନ୍ତୁ ସବୁ ଅଛନ୍ତି, ତା ଭିତରେ ମହୁମାଛି ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଜୀବ, ଯାହାକୁ କି ବିଶ୍ୱସ୍ତରରେ ଆମର ଏମିତି ଭାବରେ ରେକଗ୍ନାଇଜ କରାଯାଇଛି। ସେ ଯଦି ସବୁଠୁ ଭଲ, ମାନେ ଯଦି ଆମର ଗ୍ରୀନ୍ ଗ୍ଲୋବ କହିବା ବା ସବୁଜ ପୃଥିବୀ ଦେଖିବା, ତା ଦେହରେ ସବୁଠୁ ଉତ୍କୃଷ୍ଟ ଜୀବ ବୋଲି ମହୁମାଛିକୁ ବିବେଚନା କରାଯାଇଛି ଓ ଅଫିସିଆଲି ଡିକ୍ଲେୟାର କରାଯାଇଛି ଇଣ୍ଟରନ୍ୟାସନାଲି। କିନ୍ତୁ ମହୁମାଛି ଯଦି ଆମର ଧରାପୃଷ୍ଠରୁ ବିଲୁପ୍ତ ହୋଇଯିବା, ଏତକ ନିଶ୍ଚିତ ହେବ ଯେ ଆମର ଖାଦ୍ୟ ସମସ୍ୟା ଦେଖାଯିବ। କାରଣ ଆମର ଯେଉଁ ଖାଦ୍ୟ ଆମେ ପାଉଛେ, ସେ ଖାଦ୍ୟ ଫୁଲରୁ ଯେଉଁ ଫଳଟା ହେଉଛି, ଫଳ ହେବା ପାଇଁ ଯେଉଁ ପରାଗ ସଙ୍ଗମ ହେଉଛି, ସେ ପରାଗ ସଙ୍ଗମରେ ମହୁମାଛିର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଆମର 100 ପ୍ରକାର ମୁଖ୍ୟ ଫସଲ ଏଇ ମହୁମାଛି ଉପରେ ଡିପେଣ୍ଡ କରେ ବା ନିର୍ଭର କରେ ଯେ ତାର ପରାଗ ସଙ୍ଗମ ହେଲେ ସେ ଫଳ ଦେବ, ଯଦି ସେଇଟା ନ ଦିଅନ୍ତା ଆମେ ଖାଇବାକୁ ପାଇବାନି। ଏଥିଲାଗି ଆମର ବି ବୈଜ୍ଞାନିକ ଆଇନଷ୍ଟାଇନ କହିଛନ୍ତି, ଯଦି ପୃଥିବୀ ପୃଷ୍ଠରୁ ବା ଧରାପୃଷ୍ଠରୁ ମହୁମାଛି ବିଲୁପ ହୋଇଯିବ, ତାହେଲେ ମଣିଷ କେବଳ 4 ବର୍ଷ ବଞ୍ଚିବ, କାହିଁକିନା 4 ବର୍ଷ ଭିତରେ ତାର ସମୁଦାୟ ଖାଦ୍ୟ ଯାହା ରଖିଥିବ ସେ ସରିଯିବ। ତେଣୁ ମହୁମାଛିର ଗୁରୁତ୍ୱ ବହୁତ ବେଶୀ। ଆଉ ସିଏ ଯୋଉ ଅମୂଲ୍ୟ ମହୁଟି ଦଉଛି, ସିଏ ବି ଏକ ଅନନ୍ୟ ଉତ୍ପାଦ, କାହିଁକି ନା ଆପଣ ଦେଖିବେ ଆମେ ସବୁ ଉତ୍ପାଦର କିଛି ଗୋଟେ ବିଭିନ୍ନ ପ୍ରକ୍ରିୟାକରଣରେ କରିଦେଇପାରୁଛେ, କିନ୍ତୁ ବିଶୁଦ୍ଧ ମହୁ ଉତ୍ପାଦନ କେବଳ ମହୁମାଛି ଛଡ଼ା ଆଉ କେହି କରିପାରିବନି। ଆଉ ଆମର ବହୁତ ଗୁଡ଼ିଏ ରିସୋର୍ସ ଯୋଉଟାକି ନଷ୍ଟ ହେଇଯାଉଛି। ଆପଣ ଦେଖନ୍ତୁ, ନିମ ଗଛରେ ଫୁଲରେ ଟିକେ ମହୁ ରହିଛି, ସୋରିଷ ଫୁଲରେ ମହୁ ରହିଛି, ତାକୁ କ'ଣ ଆମେ ସଂଗ୍ରହ କରିପାରନ୍ତେ? ଇଏ ଗୋଟିଏ ଜୀବ ଯିଏକି ଫୁଲରୁ ଫୁଲକୁ ବୁଲିକିରି ତା ଦେହରୁ ଯୋଉ ମିଠା ପାଣିଟି ଯାହାକୁ ଆମେ ମକରନ୍ଦ କହୁଛେ ତାକୁ ଆଣୁଛି, ସିଏ ତାର ପେଟରେ ଥିବା ମଧୁପାକ ସ୍ଥଳୀରେ ତାକୁ ମଧୁରେ ପରିଣତ କରିକି ତାକୁ ଶୁଖେଇକିରି ବସାରେ ରଖୁଛି, ଯୋଉଟାକି ଆମେମାନେ ବ୍ୟବହାର କରୁଛେ। ଆଦିମ କାଳରୁ ମହୁଟା ଆମର ସଂସ୍କୃତି ସାଙ୍ଗରେ ଅଙ୍ଗାଙ୍ଗୀ ଭାବେ ଜଡିତ। ପଞ୍ଚାମୃତ କଥା କହିଲେ ମାନେ ବିନା ମହୁରେ ପଞ୍ଚାମୃତ
1: ସମ୍ଭବ ନୁହେଁ।
2: ବିଶ୍ୱରେ ଯୋଉଠି ମହୁମାଛି ଅଛନ୍ତି ସେ ଜାଗା ଗୁଡିକ ମାନେ ପରିବେଶଟା ନିଶ୍ଚିତ ଭାବରେ ଭଲ ମଣିଷ ରହିବା ପାଇଁ ଏଇଟା, କାହିଁକିନା ସେମାନଙ୍କୁ ଇଣ୍ଡିକେଟର ହିସାବରେ ବି ବ୍ୟବହାର କରାଯାଉଛି। ଯୋଉ ଜାଗାଟା ଦୂଷିତ ରହିଥିବ, ଯୋଉ ଜାଗାଟା ମଣିଷ ରହିବା ପାଇଁ ଉପଯୋଗୀ ନୁହଁ, ସେ ଜାଗାରେ ବି ମହୁମାଛି ରହିବା ନାହିଁ।
1: ଇଏ ତ ଗୋଟେ ବହୁତ ସୁନ୍ଦର ବାର୍ତ୍ତା ମଧ୍ୟ ଆମ ଶ୍ରୋତାମାନଙ୍କ ପାଇଁ ଯାଉଛି,
2: ନିଶ୍ଚିତ
1: ଯେ ଯୋଉ ସ୍ଥାନରେ ମହୁମାଛି ଅଛନ୍ତି ସେ ହେଉଛି ବାସ ଉପଯୋଗୀ ସ୍ଥାନ, ସେଇଠି ମଧ୍ୟ ମାନବ ସମାଜ ଆଗକୁ ଯିବ ଏବଂ ସେଇଠି ଆମେ ମଧ୍ୟ ଖାଦ୍ୟ ଉତ୍ପାଦନ ବି କରିପାରିବା,
2: ଖାଦ୍ୟ ଆଉ ଖାଦ୍ୟର ଗୁଣାତ୍ମକ ମାନ ବି ତାଙ୍କ ଦ୍ୱାରା ବୃଦ୍ଧି ହୁଏ।
1: ଗୁଣାତ୍ମକ ମାନ ଯୋଉ କହିଲେ
2: ମାନେ ଆପଣଙ୍କ ଯୋଉଠି କହୁଛେ, ଯୋଉଟା ମହୁମାଛି କ'ଣ କରେ ନା ଖାଦ୍ୟର ଉତ୍ପାଦନ ବୃଦ୍ଧି କରୁଛି ଆଉ ଉତ୍ପାଦିକା ଶକ୍ତିଟା ବୃଦ୍ଧି କରୁଛି ଆଉ ଗୁଣାତ୍ମକ ମାନ ବି ଭଲ କରୁଛି। ଉଦାହରଣ ସ୍ୱରୂପ ଆପଣ ସୋରିଷ ଫସଲ ଯୋଉଠି ଖାଲିରେ ବିନା ମହୁମାଛି ରହୁଛି, ସେ ଯେତିକି ସୋରିଷ ମଞ୍ଜିରୁ ଯେତିକି ତେଲ ବାହାରୁଛି, ଯୋଉଠି ସେଟା ପରାଗ ସଙ୍ଗମ ହବ ଆଉ ମହୁମାଛି ସେଠି ରହିବେ, ସେଠି ତୈଳ ଯୋଉ ଅଂଶଟା ମହୁମାଛି ଯୋଉ ମଞ୍ଜିରୁ ବାହାରୁଛି ସିଏ ବି ବୃଦ୍ଧି ହେଉଛି। ଫଳ ଗୁଡାକର ଯୋଉ ଗୁଣାତ୍ମକ ମାନ, ଆମେ ଡାଳିମ୍ବ ନଉଛେ, ଡାଳିମ୍ବ ହଉ ପିଜୁଳି ହଉ ଯୋଉ ଗୁଡାକ ଇଏରେ ବହୁତ ମଞ୍ଜି ବି ରହୁଛି ସେଗୁଡା ସବୁ, ଆମେ ଯଦି ମହୁମାଛି ପରାଗ ସଙ୍ଗମ ନ ହବ ସେ ତା ଭିତରୁ ଆମେ ଦେଖିବେ ସେ ଫଳଟା ଟିକେ ରୋଗଣା ହେଇଯିବ କି ମୁକୁଟିଆ ହେଇଯିବ।

0: ସାଇଜ୍ ଛୋଟ ହେଇଯିବ, କିନ୍ତୁ ଯୋଉଠି ପରାଗ ସଙ୍ଗମ ହବ ସେଠି ବହୁତ ଭଲ ହବ। ସେମିତି ସୂର୍ଯ୍ୟମୁଖୀ ଫସଲରେ ତୈଳ ତାର ବି ଉତ୍ପାଦନ ହୁଏ, ତେଣୁ ସେଟା ତାର ଗୁଣାତ୍ମକ ମାନ ବଢ଼ିଗଲା, ଉତ୍ପାଦନ ବୃଦ୍ଧି ହେବ, ଉତ୍ପାଦିକା ଶକ୍ତି ବି ବୃଦ୍ଧି ହେଇଯାଉଛି।
1: ଏଇ ଅମୂଲ୍ୟ ସମ୍ପଦଟି କେମିତି ବଞ୍ଚି ରହିବ, ସୁରକ୍ଷିତ ରହିବ, ଯଦ୍ୱାରା ଆମ ପରିବେଶ ମଧ୍ୟ ସୁସ୍ଥ ରହିବ, ଆମେ ବି ସୁସ୍ଥ ରହିବା, ଇଏ ଆମ ସମସ୍ତଙ୍କର ଦାୟିତ୍ୱ ନା?
0: ସେଇ ଗୋଟା ଦାୟିତ୍ୱ, ଆଉ ସେଇ ଗୋଟାକର ସଚେତନତା ପାଇଁ ଆମର ଏଇ ଯୋଉ ବିଶ୍ୱ ମହୁମାଛି ଦିବସ ବା ୱାର୍ଲଡ ବି ଡେଟାକୁ ଆମେ ପାଳନ କରୁଛୁ। 2009 ଆମେରିକାର କିଛି ଲୋକ ଆରମ୍ଭ କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସ୍ଲୋଭେନିଆ ଷ୍ଟେଟ୍ର ଯୋଉଟା ସେଟା 2014 ସେଇଟାକୁ ଆରମ୍ଭ ହେଲା, ବା ୟୁନାଇଟେଡ୍ ନେସନ ସିଏ ତାକୁ ଅନୁମୋଦନ ଦେବାକୁ କହିଲା, ଆଣ୍ଡ ଏଫଏଓର ଯୋଉ ସହଯୋଗିତାରେ ଆମର ସେଇଟାକୁ ସାଙ୍କ୍ସନ ହେଇକରି 20 May ସେଇଦିନ କାହିଁକି ପାଳନ କରାଯାଏ ନା, ସେ ଆଣ୍ଟୋନି ଜନ୍ସା ବୋଲି ଜଣେ ଥିଲେ ସ୍ଲୋଭେନିଆ ଦେଶର, ସେ ହେଉଛନ୍ତି ଆମର ମଡର୍ଣ୍ଣ ବି କିପିଙ୍ଗର ଫାଦର ବୋଲି ତାଙ୍କୁ କୁହାଯାଏ। ସିଏ କଣ କରିଥିଲେ, ତାଙ୍କର ଜନ୍ମଦିନ ଜନ୍ମଟା ହେଉଛି 20 May, ତେଣୁ ସେଇଟାକୁ 20 May କରିବାର ନିର୍ଦ୍ଧାର୍ଯ୍ୟ ହେଲା। ଭାରତ ବର୍ଷରେ ବି ଆମେ 2018 ସେଟାକୁ ଭଲ ଭାବରେ ପାଳନ କରୁଛେ।
1: ତ ବିଶ୍ୱବ୍ୟାପୀ କେତେ ପ୍ରଜାତିର ମହୁମାଛି ଏମିତି ଦେଖାଯାନ୍ତି, ଆଉ ଭାରତ ଉପରେ ଯଦି ଆମେ ଆସିବା ଏବଂ ଓଡ଼ିଶାର କଥା ଆସିବା, ସେଇ ସମାନ କିଛି ନିର୍ଦ୍ଦିଷ୍ଟ ପ୍ରଜାତି ବିଶ୍ୱରେ ସବୁଆଡ଼େ ଅଛନ୍ତି ନା ନାହିଁ, ଭିନ୍ନ ଭିନ୍ନ ଜଳବାୟୁରେ ଭିନ୍ନ ଭିନ୍ନ ପ୍ରକାରର?
0: ଆମର ପାଖାପାଖି 20,000 ପ୍ରଜାତିର ମହୁମାଛି ଅଛନ୍ତି,
1: 20,000
0: କିନ୍ତୁ ଆମେ ସେ ସମସ୍ତଙ୍କୁ ମହୁମାଛିରେ ନଉନୁ, କାହିଁକି ନା ସେମାନେ ଯୋଉ ମହୁଟା କରନ୍ତି ସେମାନେ ଖାଇଯାନ୍ତି। କେବଳ 5 କିସମର ମହୁମାଛି ସେଇଟାକୁ ସଞ୍ଚୟ କରି ରଖନ୍ତି, ଯୋଉଟାକି ମଣିଷ ଉପଯୋଗ କରେ। ତେଣୁ 5 କିସମ ଯୋଉଟା ବାଘୁଆ ମାଛି, ଡାଳି ମାଛି, ବିଞ୍ଚଣା ମାଛି, ଡାଳି ବା ବିଞ୍ଚଣା ମାଛି ଯୋଉଟା କହୁଛେ ସେଇଟା, ଷ୍ଟିଙ୍ଗଲେସ୍ ବି ଲାହୁଡ଼ ବିହୀନ ମାଛି କହୁଛେ, ଆଉ ସପ୍ତଫିଣୀ ମାଛି ବୋଲି କହୁଛେ, ଏ ସମସ୍ତ ହେଉଛନ୍ତି ଆମର ଇଣ୍ଡିଆନ ସବ୍କଣ୍ଟିନେଣ୍ଟ ବା ଭାରତ ଆଉ ଏସିଆର ପ୍ରଜାତି। ଆଉ ଗୋଟେ ବିଦେଶର ପ୍ରଜାତି ଯୋଉଟାକି ବିଦେଶରୁ ଅଣାଯାଇଛି ସେଟା କହୁଛେ ଆପିସ୍ ମେଲିଫେରା ବା ପାଶ୍ଚାତ୍ୟ ମହୁମାଛି ବା ଇଟାଲିଆନ ମହୁମାଛି। ତେଣୁ ଏଇ ଯୋଉ 5 କିସମର ମହୁମାଛି, ବାଘୁଆ ମାଛି, ଡାଳି ମାଛି, ଡାଳି ବିଞ୍ଚଣା ମାଛି, କୁଟି ମାଛି, ସପ୍ତଫିଣୀ ମାଛି, ଏ 4 ଆମ ଦେଶର, ଆଉ ବାହାରୁ ଆସିଛି ପାଶ୍ଚାତ୍ୟ ମାଛି। ଏଇ 5 କିସମର ମହୁମାଛି ଆମର ବିଭିନ୍ନ ଜାଗାରେ ପାଳନ କରାଯାଉଛି, ଆଉ ବିଶେଷ କରି ଆମ ଓଡ଼ିଶାରେ ଯଦି ଦେଖିବା, ଓଡ଼ିଶାରେ ସପ୍ତଫିଣୀ ମହୁମାଛିଟାକୁ ବେଶୀ ଗୁରୁତ୍ୱ ଦିଆହେଇକି ପାଳନ କରାଯାଉଛି, ଯୋଉଟାକି ପାଳନ ଯୋଗ୍ୟ, ଆଉ ଆମ ଚାଷୀମାନେ ତାକୁ ପାଳନ କରିପାରିବେ। ତା ଛଡ଼ା ଆମର ଯୋଉ ବାଘୁଆ ମାଛି ତ ନେଚରରେ ରହିଛି, ଡାଳି ମାଛି ନେଚରରେ ରହିଛି, ଆଉ ଷ୍ଟିଙ୍ଗଲେସ୍ ବି ବା ଲାହୁଡ଼ ବିହୀନ ମାଛିକୁ କିଛି ପରିମାଣରେ ଆମେ ଆଣିକିରି କରିପାରୁଛେ, କିନ୍ତୁ ଯେହେତୁ ସେଇଟାକୁ କଲୋନୀର ବହୁଳତା କରିପାରୁନି ବା ତାକୁ ମଲ୍ଟିପ୍ଲାଏ କରିପାରୁନି, ତାର କିଛିଟା ବୈଜ୍ଞାନିକ ଅସୁବିଧା ଅଛି, ସେଟାକୁ ଆମେ ନେଚରରୁ ଆଣିକି ରଖୁଛେ, କିନ୍ତୁ ତାର ମହୁଟା ହେଉଛି ସବୁଠୁ ମୂଲ୍ୟବାନ, କାହିଁକିନା ତା ସିଏ ଯୋଉ ମହୁଟା କରେ ତାର ମେଡିସିନାଲ ଭାଲ୍ୟୁ ବା ଔଷଧୀୟ ଗୁଣ ଅଧିକା, ତେଣୁ ସେ ମହୁମାଛିର ସେଇଟାକୁ ବି ଆମେ ପାଳନ କରିପାରିବା, ତା ପାଇଁ ଅଛି, କିନ୍ତୁ ତାର ମଲ୍ଟିପ୍ଲିକେସନ ପ୍ରଣାଳୀଟା ଟିକେ ଆଉ ତ୍ୱରାନ୍ୱିତ ହେଲେ ଲୋକ ତାକୁ ବେଶୀ ଭାବରେ କରିପାରିବେ।
1: ଆଚ୍ଛା, ଆମର ଯୋଉ ଭାରତୀୟ ଚଳଣିରେ ମହୁର ଏତେ ଗୁରୁତ୍ୱ ରହିଛି ଯେ ଆମେ ଯୋଉ ପଞ୍ଚାମୃତ କଥା କୁହନ୍ତି, ମହୁ ନ ପଡ଼ିଲେ ପଞ୍ଚାମୃତ ଅସମ୍ପୂର୍ଣ୍ଣ। ବାକି ରହିଲା ଔଷଧୀୟ ଗୁଣ, ଯାହା ଆପଣ କହିଲେ, ଆମେ ଆୟୁର୍ବେଦରେ ଦେଖିଛେ ଯେ ମହୁ ହେଉଛି ବୋଧହୁଏ ଯୋଉ ହାତ ଗଣତି କେତୋଟି ପ୍ରଥମ ପର୍ଯ୍ୟାୟରେ ଯୋଉ ଔଷଧ ବୋଲି କୁହାଯିବ ସେଥିରେ ମହୁ ହେଉଛି ଗୋଟିଏ।
0: ମହୁର ନିଜର ଔଷଧୀୟ ଗୁଣ ଅଛି, ଆଉ ଔଷଧର ବାହକ ଆପଣ ଯେକୌଣସି ଆୟୁର୍ବେଦିକ ଔଷଧ କରିବେ ତା ସାଙ୍ଗରେ ମହୁ ମିଶେଇବେ, ଅଦା ରସ ସାଙ୍ଗରେ ମହୁ, ଆପଣଙ୍କର ତୁଳସୀ ପତ୍ର ହେଲା, ଇଏ ବାସଙ୍ଗ ପତ୍ର ହେଲା ରସ, ତା ଦେହରେ ମହୁ, ତେଣୁ ସେଠି ବାହକ ହିସାବରେ କଲା। ଆଉ ମହୁ ଆଜ୍ ସଚ୍ ତାର ନିଜର ବି ଗୋଟେ ଔଷଧୀୟ ଗୁଣ ଅଛି, ଯୋଉଟାକି ଆମର ପର୍ଟିକୁଲାରଲି ଯୋଉମାନଙ୍କର ମେଦ ବହୁଳତା ହେଉଛି ସେମାନେ ମହୁ ଆଉ ଲେମ୍ବୁ ରସ ଖାଇଲେ ଉଷୁମ ପାଣିରେ ତାଙ୍କର ମେଦ ବହୁଳତା ହ୍ରାସ ପାଏ।
1: ଯେହେତୁ ମହୁର ଏତେ ଗୁଡ଼ିଏ ଗୁଣ ଅଛି, ଏତେ ଆବଶ୍ୟକତା ମଧ୍ୟ ଅଛି, ତାହେଲେ ଏଇ ମହୁକୁ ନେଇ ଆମେମାନେ ହୁଏତ ଆତ୍ମନିର୍ଭରଶୀଳ ହୋଇପାରିବା, ରୋଜଗାରକ୍ଷମ ହୋଇପାରିବା, ଏ ସୁଯୋଗ ଏ ସମ୍ଭାବନା ଯଥେଷ୍ଟ ରହିଛି ବୋଧହୁଏ?
0: ଯଥେଷ୍ଟ ଅଛି, ଏଇଟାକୁ ଏଇଲେ ଆମର ଜୀବିକା ଅର୍ଜନ ପାଇଁ ଏହା ଗୋଟେ ଅନନ୍ୟ ପନ୍ଥା ହିସାବରେ ଆମେ ନେଇପାରିବା। ଆମେ ଦେଖନ୍ତୁ, ମୁଁ ଯୋଉ କହିଲି ଆପଣଙ୍କର 5 ମହୁମାଛି, ବାଘୁଆ ମହୁମାଛି, ଡାଳି ମହୁମାଛି ଆଉ ଷ୍ଟିଙ୍ଗଲେସ୍ ବି, ଏ 3 ଅପେକ୍ଷାକୃତ ଭାବରେ ଟିକେ କଷ୍ଟ କରିବାକୁ ଏଗୁଡ଼ାକ ଆମର ହେଇପାରିବ। କିନ୍ତୁ ବର୍ତ୍ତମାନ ଆମେ ଯେଉଁ ପାଶ୍ଚାତ୍ୟ ମହୁମାଛି ଆମ ଭାରତକୁ ଆସିଲା ପରଠୁ ଭାରତରେ 1980 ମସିହାରୁ ସେଟା ସ୍ପ୍ରେଡ୍ ହେଇଛି, ସେଇଟା ଆମର ବିଭିନ୍ନ ରାଜ୍ୟରେ ହଉଛି। ତା ଛଡା ଆମ ଓଡ଼ିଶା ପାଇଁ ସପ୍ତଫେଣୀ ମହୁମାଛିଟା ଯୋଉଟା ସବୁଠୁ ଭଲ ସେଇଟା ଅଛି। ଏ ଯୋଡ଼ାକ ମହୁମାଛିକୁ ଆମେ

0: ବହୁତ ଭାବରେ ବୈଜ୍ଞାନିକ ପ୍ରଣାଳୀରେ ପାଳନ କରିପାରିବା। ଏମାନଙ୍କଠୁ ମହୁ ଆମେ ଆଦିମ କାଳରୁ ପାଉଥିଲେ, କିନ୍ତୁ ବୈଜ୍ଞାନିକ ପ୍ରଣାଳୀରେ ଯୋଉ ମହୁମାଛି ପାଳନ କରିକି ଆମେ କରିବା, ତାଦ୍ୱାରା ଆମର କ'ଣ ହେବ ନା ଜଣେ ଲୋକ ତାର ଆତ୍ମନିର୍ଭର ହେଇପାରିବ। ବୈଜ୍ଞାନିକ ପ୍ରଣାଳୀ ମହୁମାଛି ପାଳନ କରିବାକୁ ହେଲେ ଆମେ ପ୍ରଥମେ ମହୁମାଛିର କିସମ ଯୋଉ ଚୁଜ୍ କରିବା, ଆମ ଅଞ୍ଚଳ ପାଇଁ ସପ୍ତପଣି ଭଲ, କିନ୍ତୁ ଅନ୍ୟ ଯୋଉ ଜାଗାରେ ହେଇପାରୁଛି ସେମାନେ ପାଶ୍ଚାତ୍ୟ ମହୁମାଛି କରିପାରିବେ। କାହିଁକି ନା ଏଇ ଯୋଡ଼େ ମହୁମାଛିକୁ ଆମେ ବୈଜ୍ଞାନିକ ପ୍ରଣାଳୀ ତିଆରି ବାକ୍ସରେ, ଷ୍ଟାଣ୍ଡାର୍ଡ ବାକ୍ସରେ ଆମେ ରଖୁଛେ। ତା ପାଇଁ ସ୍ୱତନ୍ତ୍ର ପ୍ରକାର ବାକ୍ସ ଅଛି, ବାକ୍ସର ସାଇଜ ଆଉ ସେପ୍ ସବୁ ନିର୍ଦ୍ଧାର୍ଯ୍ୟ ଭାବରେ ଅଛି। ISI ମାର୍କର ବାକ୍ସରେ ଆମେ ଆମର ଏଇ ଯୋଉ ସପ୍ତଫେଣୀ ମହୁମାଛିକୁ ରଖୁ। ତେଣୁ ଏଇ ଯୋଉ ବୈଜ୍ଞାନିକ ପ୍ରଣାଳୀ ମହୁମାଛି ପାଳନ କରିବେ, ଲୋକମାନେ ବୁଝିବା ପାଇଁ ମୁଁ ତାକୁ 8ଟି ସୋପାନରେ ଭାଗ କରିଛି, ଯୋଉଟାକି ଶୁଣିଲେ ଲୋକମାନେ ସେ ଅନୁସାରେ କରିପାରିବେ। ତାର ପ୍ରଥମ ସୋପାନ ହେଲା ଯେ ମହୁମାଛି ପାଳନ କରିବାକୁ ଯେଉଁମାନେ ଚାହିଁବେ ସେମାନେ ତାଲିମ ନେବା ନିହାତି ଆବଶ୍ୟକ। ଆମେ ଯଦି ବହିରୁ ପଢ଼ିଦେବା, ଟିଭିରୁ ଦେଖିଦେବା, ତାହେଲେ ବି କେହି କରିପାରିବେନି। ଏଥିରେ ଆମର ନିର୍ଦ୍ଧାର ଯେଭାବେ ବୈଜ୍ଞାନିକ ପ୍ରଣାଳୀ ଗୋଟି ଗୋଟି ପ୍ରାଞ୍ଜଳ ଭାବରେ କୁହାଯାଉଛି, ଯେଉଁଟାକି ଏ ସର୍ଟ ଟାଇମ୍ରେ ଆମେ ଏଗୁଡ଼ା କରୁ, ଜାଣିକିରି ଶିଖିକିରି କରିବା କଷ୍ଟ। ଦ୍ୱିତୀୟ ଜିନିଷ ହେଲା, ଆମେ ସିନା ଦେଖିଦେଲେ ଟିଭିରେ, କିନ୍ତୁ ଯେତେବେଳେ ମହୁମାଛି ବାକ୍ସ ପାଖକୁ ଯିବା ଆମ ମନରେ ଭୟ ଯେ ମହୁମାଛି ମାରିବ,
1: ନିଶ୍ଚିତ
0: ବିନ୍ଧିବ, ଏଇ ଯୋଉ ଭୟ। ତେଣୁ ଏସବୁ ଅଛି, ଏସବୁ ମନରୁ ଭୟ ଛାଡିବା ପାଇଁ, ମହୁମାଛି ମାରିବନି, ମହୁମାଛିକୁ ହାତରେ ଧରିକିରି ଶିଖିବା, ଏସବୁ ପାଇଁ ତାଲିମ ନେବା ପ୍ରଥମ ଆବଶ୍ୟକ। ବିନା ତାଲିମରେ ମହୁମାଛି ଚାଷ କରିହେବନି। ଦ୍ୱିତୀୟ ସୋପାନ ହେଲା, ଆମେ ଯୋଉ ଜିନିଷଟା କରିବା ତା ବିଷୟରେ ଜାଣିବା ଦରକାର। ତେଣୁ ଆମେ ଦ୍ୱିତୀୟ ସୋପାନରେ ମହୁମାଛିର କେତେ ପ୍ରଜାତି ଅଛି, ତାରି ଭିତରେ ମହୁମାଛି ଦଳ ଭିତରେ କେମିତି ରାଣୀ ଅଛି, ପୁରୁଷ ମାଛି ଅଛି, କର୍ମୀ ମାଛି ଅଛନ୍ତି, ଆଉ କୋଉ ମାଛିର କ'ଣ କାମ, ରାଣୀର କ'ଣ କାମ, ପୁରୁଷର କ'ଣ କାମ, ପୁରୁଷର କାମ କେବଳ ସଙ୍ଗମ କରିବ, ରାଣୀର କାମ କେବଳ ଅଣ୍ଡା ଦେବ ସଙ୍ଗମ କରିକି, ଆଉ କର୍ମୀ ମାଛିମାନଙ୍କର ତାଙ୍କର ବୟସ ଅନୁସାରେ ଯୋଉ ଶ୍ରମ ବିଭାଜନ ଅଛି, କୋଉ ବୟସରେ କ'ଣ କାମ କରିବେ ପୁରା ଜୀବନଯାକ ଭିତରେ, ସେସବୁ ପୁରା ନିର୍ଦ୍ଧାର୍ଯ୍ୟ ଅଛି। ମହୁମାଛି ଉପରେ ମହୁମାଛିର ପରିଚୟଟା ଆମେ ଦ୍ୱିତୀୟ ସୋପାନରେ ଜ୍ଞାନ ଆହରଣ କରିବାକୁ ପଡିବ। ତୃତୀୟ ସୋପାନ ହେଲା, ଆମେ ଯେତେବେଳେ ମହୁମାଛି ପାଳନ କରିବା ତାକୁ କୋଉଠି କରିବା, ମହୁମାଛି ତା ନେଚରରେ ରହୁଥିଲା, ତାକୁ ଆମେ ଯେତେବେଳେ ଆଣିକି ରହୁଛେ ତା ପାଇଁ କ'ଣ ସୁବିଧା ଜାଗା, ସୁବିଧା ଜାଗା ଦେଲେ ସିନା ସେ ରହିବ। ତେଣୁ ତା ପାଇଁ ଜାଗାଟା କେମିତି ହବା, ସ୍ଥାନଟା କେମିତି ପରିଷ୍କାର ହବା ଦରକାର, ବାୟୁ ଚଳାଚଳ ହଉଥିବ, ପାଣିର ସୁବିଧା ଥିବ,
1: ମାନେ ଗୋଟେ ପ୍ରାକୃତିକ ପରିବେଶ,
0: ପ୍ରାକୃତିକ ପରିବେଶ। ଆଉ ଗୋଟେ ଜିନିଷ କହିଦେଉଛି, ମଣିଷକୁ ଯୋଉ ଜାଗା ଭଲ ଲାଗେ ମହୁମାଛିକୁ ସେଇ ଜାଗା ଲାଗେ। ଆମେ ସବୁ ସହରାଞ୍ଚଳରେ ରହିଲେ ବି ଆମକୁ ଭଲ ଲାଗେ ଗ୍ରାମାଞ୍ଚଳ ନ୍ୟାଚୁରାଲ ପରିବେଶ, ମହୁମାଛିକୁ ସେଇ ଜାଗା ସେମିତି ପରିବେଶ ଭଲ ଲାଗେ, ଆଉ ସ୍ଥାନଟା ପରିଷ୍କାର ପରିଚ୍ଛନ୍ନ ଥିବ, ମେନ୍ ରୋଡ୍ରୁ ଦୂରରେ ରହୁଥିବ, ଧୂଆଁ ଆଉ ଏ ଯୋଉ କ୍ରସର ଗୁଣ୍ଡ ଏସବୁ ଗୁଡାକ ନଥିବ, ଏଗୁଡା ସବୁ ଥିଲେ ମାଛି ପାଇଁ ଇଏ ପରିବେଶଟା ଅନୁକୂଳ ରହିବା ଦରକାର, ଯୋଉଥିରେ କି ଇଏ ହଉଥିବ। ତା ଛଡା ବିଶେଷ କରି ମହୁମାଛିର ଗଛ ସାଙ୍ଗରେ ସମ୍ପର୍କ କାହା କେତେବେଳେ ନା ଫୁଲ ଥିବା ଦରକାର। ମହୁ ପ୍ରଦାୟୀ ବା ମକରନ୍ଦ ପ୍ରଦାୟୀ ଫୁଲ ଆଉ ପରାଗରଣ ପ୍ରଦାୟୀ ଫୁଲ ଥିବା ଗଛ ଗୁଡାକୁ ମହୁମାଛିର ମାନେ ଭଲ ବୃକ୍ଷ ବୋଲି, ମହୁମାଛି ସହକାରୀ ବୃକ୍ଷ ବୋଲି ନଉଛେ। ଆମର ମହୁମାଛି ଏତେ ବୈଜ୍ଞାନିକ ପ୍ରଣାଳୀ, ତାର ଏତେ ଜ୍ଞାନ ଯେ କହିବା କଥା ନାହିଁ, ସେ ବହୁତ ବାଟ ଉଡ଼ିପାରିବ, 25-30 କିଲୋମିଟର ଉଡ଼ିଯିବ, କିନ୍ତୁ ଖାଦ୍ୟ ସଂଗ୍ରହ ପାଇଁ ସେ ଏତେ କିଲୋମିଟର ଯାଏନି। କାହିଁକି ନା ସେ ହିସାବ କରେ, ମୁଁ କେତେ ବାଟ ଯିବି, ଗଲାବେଳକୁ କେତେ ଏନର୍ଜି ଖର୍ଚ୍ଚ ହବ, ଆସିଲା ବେଳକୁ କେତେ ଏନର୍ଜି ହବ, ମୁଁ ବଞ୍ଚେଇ ପାରିବି କି ନାହିଁ। ତେଣୁ ମହୁମାଛି ସବୁବେଳେ 1-2 କିଲୋମିଟର ଭିତରେ, ଆମର ସପ୍ତଫେଣୀ ମାଛି 1 କିଲୋମିଟର ଭିତରେ ଥିବା ଚରା ବୃକ୍ଷରୁ ସଂଗ୍ରହ କରେ। ତେଣୁ ଆମର ଯୋଉଠି ମହୁମାଛି ରଖିବା ସେ ପାଖରେ ଚରା ବୃକ୍ଷ ଯଥେଷ୍ଟ ରହିବା ଦରକାର। ମହୁ ପ୍ରଦାୟୀ ବା ମକରନ୍ଦ ପ୍ରଦାୟୀ, ପରାଗରଣ ପ୍ରଦାୟୀ, ବହୁତ ଚରା ବୃକ୍ଷ ରହିବା ଦରକାର। ଚତୁର୍ଥ ସୋପାନ କରିଛି ଯେ ଆପଣଙ୍କର ଇକ୍ୟୁପମେଣ୍ଟ, କ'ଣ ଉପକରଣ ଦରକାର ମହୁମାଛି ପାଇଁ ପାଳନ ପାଇଁ, ଉପକରଣ କ'ଣ ଦରକାର। ଯୋଉ ଉପକରଣ କହିଲେ ତାର ସବୁଗୁଡାକ ବୈଜ୍ଞାନିକ ପ୍ରଣାଳୀ, ISI ବକ୍ସ ହବା ଦରକାର। ଆଉ ବାକ୍ସ ତିଆରି କରିବାକୁ ବୈଜ୍ଞାନିକକୁ ପାଖାପାଖି 100 ବର୍ଷ ସମୟ ଲାଗିଗଲା, କାହିଁକି ନା ସେ ବାକ୍ସରେ ଯୋଉ ଗୋଟେ ବି ସ୍ପେସ୍ କନ୍ସେପ୍ଟ ଅଛି, ସେ ବି ସ୍ପେସ୍ କନ୍ସେପ୍ଟଟା ନ ବୁଝିପାରିକି ଲୋକ କରିପାରୁନଥିଲେ ବାକ୍ସ, ଯୋଉ ବାକ୍ସ କରୁଥିଲେ ମାଛି ସେତେ ରହୁନଥିଲା। ତେଣୁ ବାକ୍ସ ମାନେ ଉପଯୁକ୍ତ ବାକ୍ସ ବୈଜ୍ଞାନିକ ପ୍ରଣାଳୀରେ ମହୁମାଛି ଚାଷୀ ପାଇଁ ଯୋଉ ବାକ୍ସଟା, ବର୍ତ୍ତମାନ ସେଟା ISI, ବର୍ତ୍ତମାନ ସେଟା BIS ହେଇଗଲାଣି, ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ, ନହେଲେ ଆଗରୁ ISI ଯୋଉ କୁହାଉଥିଲା, ସେ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଇନଷ୍ଟିଚ୍ୟୁଟ୍ ମାପଚୁପ ଅନୁସାରେ ସେ ବାକ୍ସଟା ହବା ଦରକାର।
1: ଏ ଯୋଉ ବାକ୍ସ କଥା ଆପଣ କହୁଛନ୍ତି, ଇଏ କୋଉଠି ଉପଲବ୍ଧ ହେଉଛି?
0: ଏ ବାକ୍ସ ଗୁଡା ସବୁ ଆମର ଯୋଉମାନେ ମହୁମାଛି ଚାଷ କରୁଛନ୍ତି ସେମାନଙ୍କ ଭିତରୁ ବହୁତ ଚାଷୀ ଏଇଟାକୁ ଶିଖିକିରି କରୁଛନ୍ତି, ଯୋଉଟାକି ଆତ୍ମନିର୍ଭର ହବାର ଆଉ ଗୋଟେ ଉପାୟ। ମହୁମାଛି ଚାଷରୁ ତ ମହୁରୁ ଯାହା ପାଇବେ, ଯୋଉମାନେ ଉପକରଣ କରୁଛନ୍ତି ମହୁମାଛି କରିବା ପାଇଁ, ଯୋଉ ବାକ୍ସ ଦରକାର, ଯୋଉ ଷ୍ଟାଣ୍ଡ ଦରକାର, ମହୁ ନିଷ୍କାସନ ଯନ୍ତ୍ର ଦରକାର, ଧୂଆଁ ନଳୀ ଦରକାର, ବି ଭେଲ ଦରକାର, ଆଉ ଛୁରୀ ଅନ୍ୟ ସବୁ ଛୋଟ ଛୋଟ ଜିନିଷ ଦରକାର, ଏସବୁ ମୁଖ୍ୟତଃ ବାକ୍ସର ଷ୍ଟାଣ୍ଡ ଏକ୍ସଟ୍ରାକ୍ଟର ମହୁ

0: ନିଷ୍କାସନ ଯନ୍ତ୍ର ଯୋଉଟା କହୁଛେ ହନି ଏକ୍ସଟ୍ରାକ୍ଟର ସେଇଟା ଧୂଆଁ ନଳୀ ଏଗୁଡ଼ାକ ନିହାତି ଦରକାର। ଏଗୁଡ଼ାକ ବି ଜଣେ ଚାଷୀ ଯେତେବେଳେ ମହୁମାଛି ଚାଷ କରନ୍ତି ସେମାନେ ନିଜେ ତିଆରି କରିକି ତା ଦେହରୁ ବି ରୋଜଗାର କରନ୍ତି ଯୋଉଟାକି ତାଙ୍କ ଆତ୍ମନିର୍ଭର ହେବାରେ ସାହାଯ୍ୟ କରେ। ଇଣ୍ଡଷ୍ଟ୍ରି ଭିଲେଜ କମିଶନ ସେଇଟା ସେ କରିକି ଯାଉଥିଲା କିନ୍ତୁ ବର୍ତ୍ତମାନ ଏଇଟା ତାଙ୍କ ପାଖରେ ଉପଲବ୍ଧ ହେଉନାହିଁ। ଏଇ ଓଡ଼ିଶାର କୃଷି ବିଶ୍ୱବିଦ୍ୟାଳୟ କେବଳ ବୈଜ୍ଞାନିକ ଜ୍ଞାନକୌଶଳ ଦେଉଛି ଆଉ ବହୁତ ଚାଷୀଙ୍କୁ ତିଆରି କଲାଣି ଯୋଉ ଚାଷୀମାନଙ୍କୁ ବି ବକ୍ସ ତିଆରି କରିବା ଦଳ ତିଆରି କରିବା ଆଉ ବିଭିନ୍ନ ଉପାୟରେ ମହୁମାଛି ପାଳନ କରିବା ବିଷୟରେ ଉପରେ ବୈଷୟିକ ଜ୍ଞାନ ଯାବତୀୟ ବୈଷୟିକ ଜ୍ଞାନ ବିଜ୍ଞାନ ସମ୍ମତ ଜ୍ଞାନ ଦେଉଛି। ପଞ୍ଚମ ସୋପାନରେ ଆମେ କହୁଛେ ଯେ ମହୁମାଛିର ଦଳ ଦଳଟା ସବୁଠୁ ଇମ୍ପୋର୍ଟାଣ୍ଟ କାହିଁକିନା ଯେମିତି ବିହନଟା ହେଲେ ଗଛଟା ଭଲ ହେବ ଭଲ ବିହନରୁ ଭଲ ଗଛ ହେଲେ ଭଲ ଫଳ ହେବ ସେମିତି ମହୁମାଛିର ଦଳଟା ଭଲ ହେବା ଦରକାର। ଆଉ ସେଇ ଯୋଉ ଦଳ ଆମେ ତିନି ପ୍ରକାର ଦଳ ମୁଖ୍ୟତଃ ଆମେ କହୁଛେ ଗୋଟେ ହେଉଛି ପ୍ରାକୃତିକ ଦଳ ଗୋଟେ ସ୍ୱାର୍ମ ଦଳ ଆଉ ଗୋଟେ ହେଉଛି ବିଭାଜିତ ଦଳ। ପ୍ରଶିକ୍ଷଣରେ କେମିତି ଦଳ ପାଇବେ କୋଉଠୁ ପାଇବେ ନ୍ୟାଚୁରାଲ ଦଳ ଯଦି ଆପଣଙ୍କ ଜାଗା ଦେଲେ ଆପଣ କେମିତି ଧରିବେ ସ୍ୱାର୍ମ ଦଳ ହେଲେ କେମିତି ଧରିବେ କୋଉ ଦଳକୁ କେତେବେଳେ ଧରିବାକୁ ପଡିବ ଏ ସବୁର ନିର୍ଦ୍ଧାର୍ଯ୍ୟ ବୈଜ୍ଞାନିକ ପ୍ରଣାଳୀ କାରଣ ସହିତ ବୁଝେଇ ଦିଆଯାଏ। ଷଷ୍ଠ ସ୍ଥାନ ହେଲା ଯେମିତି ଆମେ ଋତୁ ଅନୁସାରେ ଆମର ପରିବେଶ ଆମର ପୋଷାକ ବଦଳୁଛେ ଖରାଦିନ ବର୍ଷା ଦିନ ଶୀତ ଦିନ ସେମିତି ମହୁମାଛିଙ୍କୁ ଋତୁ ଅନୁସାରେ ପରିଚାଳନା କରିବାକୁ ପଡେ। ଆମର ଶେଷ ସୋପାନ ହେଲା କ'ଣ ଆମେ ମହୁମାଛି ଚାଷଟା କାହିଁ କରୁଛେ ନା କିଛି ମହୁ ପାଇଁ ତେଣୁ ମହୁ କେମିତି ପାଇବା ମହୁ ନିଷ୍କାସନ କେମିତି କରିବା ସେ ବାକ୍ସର ତଳ ଥାକଟା ହେଉଛି ଶାବକ କକ୍ଷ ଉପରେ ଗୋଟେ କକ୍ଷ ଥାଏ ଯୋଉଟା କହନ୍ତି ମଧୁ କକ୍ଷ। ମଧୁ କକ୍ଷରେ ଯୋଉ ମଧୁ ରହେ ସେଇଟାକୁ ଆମେ ନିଷ୍କାସନ କରୁ ଯୋଉ ଫେଣାରୁ ମହୁ କଢା ହବ ସେଥିରେ ମହୁମାଛିର ଅଣ୍ଡା ଛୁଆ କିଛି ନଥିବ ଯାହାଫଳରେ ଯୋଉ ମହୁଟା ପାଉ ସେଟା ପୁରା ବିଶୁଦ୍ଧ ମହୁ। ଏହା କରିବା ଯେ ମହୁମାଛି ବିଷୟରେ ଟିକେ ଅଧିକା ଜାଣିବା ଆଉ ମହୁମାଛିର ସୁରକ୍ଷା ପାଇଁ ଯାହା ସୁବିଧା ସେଇଟା ଚେଷ୍ଟା କରିବା ଆଉ ମହୁମାଛି ଚାଷୀମାନେ ଏତେ ଭାବରେ କିଛି ମହୁମାଛି ଚରା ବୃକ୍ଷ ତାଙ୍କ ଅଞ୍ଚଳରେ ଲଗାନ୍ତୁ ପରାଗରେଣୁ ପ୍ରଦାୟୀ ଯୋଉଟା ମହୁମାଛି ବୃକ୍ଷ ସେଭଳିଆ ବୃକ୍ଷ ତାଙ୍କ ନିଜ ଅଞ୍ଚଳରେ ଟିକେ ଲଗେଇବା କରନ୍ତୁ ଆଉ ମହୁମାଛିର ସୁରକ୍ଷା ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ। ସେଟା ମହୁମାଛିଙ୍କର ଉପକାର ହେବ ସେତିକି ନୁହଁ ଆମମାନଙ୍କର ବି ବହୁତ ଉପକାର ହେବ।
1: ବିଲକୁଲ ଡକ୍ଟର ଶତପଥୀ ଆପଣ ଯୋଉ ବିଜ୍ଞ ପରାମର୍ଶଟି ଦେଲେ ଯେ ପ୍ରକୃତି ଯଦି ବଞ୍ଚୁଛି ତାହେଲେ ଆମେ ବଞ୍ଚୁଛନ୍ତି ଠିକ୍ ସେମିତି ପ୍ରକୃତିର ମିତ୍ର ଯିଏ ସିଏ ହେଉଛି ମହୁମାଛି ଏବଂ ମହୁମାଛି ଯଦି ସୁରକ୍ଷିତ ହୋଇ ରହୁଛନ୍ତି ଆମେ ଜାଣୁଛେ ଯେ ଆମ ପରିବେଶ ସୁସ୍ଥ ଅଛି ଯଦ୍ୱାରା ଆମେମାନେ ମଧ୍ୟ ସୁସ୍ଥ ବି ରହିପାରିବା ରୋଜଗାରକ୍ଷମ ହୋଇପାରିବା ଏବଂ ତା ସହିତ ଯୋଉ ବିକାଶର ଗତିରେ ଆମେମାନେ ସମସ୍ତେ ସାମିଲ ହୋଇପାରିବା। ଦୁଇ ଅଢେଇ ଫାଳେ ଜାଣିକି ମୁଁ ଲେଖିଦେଲି ନିଧିଆ ବଢିଆ ବିଷୟ ମୁଁ ଯାହା ଭାବୁଛି
2: ଇଏ ତମେ ଏଇଥର ବୋଧେ ମହୁମାଛି ପାଳିବ ନା କଣ ଆଉ
1: ମୋ ମୁହଁରୁ ତ କଥାଟା ଛଡେଇ ନେଲୁ ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ
2: ବହୁତ ବହୁତ ଧନ୍ୟବାଦ
1: କିନ୍ତୁ ମୋର ଗୋଟାଏ କଥା ରହିବ
2: କୋଉ କଥା
1: ଗାଡ଼ିରେ ତେଲ ପକେଇବୁ ବୋଲି ₹100 ନେଇଥିଲୁ ସପ୍ତାହେ ତଳେ
2: ଓହୋ ସେ କଥାଟା ବି ମନେ ରଖିଛ ଟଙ୍କାଟିଏ କାହାକୁ ଛାଡିବ
1: ଛାଡ଼ିବି ନାହିଁ
2: ନାଇଁ ମୁଁ ଦେଇଦେବି ବ୍ୟସ୍ତ ହବନି
1: ମତେ ବାପା ଆଉ ପଇସା ଫେରିବା ଦରକାର ନାହିଁ
2: ଆଉ
1: ଯୋଉ ଭଲ ଟିକେ ବିଶୁଦ୍ଧ ମହୁ ବାହାରିବ ଜାଣିକି ସେଥିରୁ ମାଣେ ଖଣ୍ଡେ ମୋ ଘର ଆଡକୁ ପଠେଇ ଦେବୁ
3: କୃଷି ସଂସାର ଶେଷ ହେଲା।
4: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
5: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ପୂର୍ବାଞ୍ଚଳ ଜୋନ୍ ଆଞ୍ଚଳିକ କୃଷି ସମ୍ମିଳନୀ 2026 ସମ୍ପର୍କରେ ବେତାର ବିବରଣୀ। ଉପସ୍ଥାପନା ସମୀର ମିଶ୍ର, ବୈଷୟିକ ସହାୟତା ତ୍ରିଲୋଚନ ବେହେରା ଏବଂ ସନାତନ ମୁର୍ମୁ, ପ୍ରଯୋଜନା ରାଜୀବ କୁମାର ମହନ୍ତ।
7: ନମସ୍କାର ଶ୍ରୋତା ବନ୍ଧୁ, ପ୍ରସ୍ତୁତ କରୁଛୁ ଗତକାଲି ଭୁବନେଶ୍ୱରଠାରେ ଆୟୋଜିତ ପୂର୍ବାଞ୍ଚଳ ଜୋନ୍ ଆଞ୍ଚଳିକ କୃଷି ସମ୍ମିଳନୀ 2026ର ବେତାର ବିବରଣୀ। ଗତକାଲି ଭୁବନେଶ୍ୱରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ପୂର୍ବାଞ୍ଚଳ ଜୋନ୍ ଆଞ୍ଚଳିକ କୃଷି ସମ୍ମିଳନୀ 2026। ସମ୍ମିଳନୀକୁ ପୂର୍ବାହ୍ନ 10:00ରେ ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବନ୍ଦେ ମାତରମ୍ ଗାନ କରାଯାଇଥିଲା। ପରେ ପରେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଶ୍ରୀ ଅତୀଶ ଚନ୍ଦ୍ର

0: ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଓ କୃଷି ଭିତ୍ତିଭୂମିର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଆରୋପ କରି ନିଜ ଅଭିଭାଷଣରେ କହିଲେ,
1: ଜୟ ଜଗନ୍ନାଥ। ଆଦରଣୀୟ କେନ୍ଦ୍ରୀୟ କୃଷି ଏବଂ କିଷାନ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂ ଚୌହାନଜୀ, ଆଦରଣୀୟ କେନ୍ଦ୍ର କୃଷି ଓ କିଷାନ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ରାମନାଥ ଠାକୁରଜୀ, ଆଦରଣୀୟ କେନ୍ଦ୍ରୀୟ କୃଷି ଏବଂ କିଷାନ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀଜୀ, ମେରା ସହଯୋଗୀ ଓଡ଼ିଶା ସରକାର କି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଜୀ, ମାନ୍ୟବର କୃଷିମନ୍ତ୍ରୀ ଛତିଶଗଡ଼ ସରକାର ଶ୍ରୀଯୁକ୍ତ ରାମବିଚାର ନେତାମଜୀ, ମାନ୍ୟବର କୃଷିମନ୍ତ୍ରୀ ବିହାର ଶ୍ରୀଯୁକ୍ତ ବିଜୟ କୁମାର ସିହ୍ନାଜୀ, ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀ ପଶ୍ଚିମବଙ୍ଗ ସରକାର ଶ୍ରୀଯୁକ୍ତ ଅଶୋକ କୀର୍ତ୍ତନିଆଜୀ, କେନ୍ଦ୍ର ସରକାର କି କୃଷି ଓ କିଷାନ କଲ୍ୟାଣ ସଚିବ ଶ୍ରୀଯୁକ୍ତ ଅତୀଶ ଚନ୍ଦ୍ରାଜୀ, ଡାଇରେକ୍ଟର ଜେନେରାଲ ଆଇସିଏଆର୍ ଡକ୍ଟର ମାଙ୍ଗିଲାଲ ଜାଟ, ବିଶିଷ୍ଟ ଅତିଥିଗଣ, ଅଧିକାରୀ ବୃନ୍ଦ, କୃଷି ବୈଜ୍ଞାନିକ, ସଭି ଭାଇ ଓ ବେହେନ, ମିଡିଆ ଫ୍ରେଣ୍ଡସ, ଆପ୍ ସବକୁ ମେରା ନମସ୍କାର। ଆପ୍ ସବକୁ ଶ୍ରୀ ଜଗନ୍ନାଥ ଜୀ କି ଧରତୀ ପର ସ୍ୱାଗତ ହେ। ପୂର୍ବ କ୍ଷେତ୍ରୀୟ କୃଷି ସମ୍ମେଳନ 2026 କେ ଲିଏ ଓଡ଼ିଶାକୁ ଚୁନା ଗୟା ହେ। ଇସ୍ ମହତ୍ୱପୂର୍ଣ୍ଣ ଏବଂ ଗରିବାମୟ ମଞ୍ଚ ପର ଆପ୍ ସଭିକା ସ୍ୱାଗତ କରତେ ହୁଏ ମୁଝେ ଅତ୍ୟନ୍ତ ପ୍ରସନ୍ନତା ହୋ ରହି ହେ। ଆଜ ଓହା ପୂର୍ବୀ ରାଜ୍ୟ କେ ଲିଏ କୃଷି କ୍ଷେତ୍ର କେ ଭବିଷ୍ୟତ କା ଏକ ରୋଡ୍ ମ୍ୟାପ୍ ତିଆରି କରନେ କେ ଲିଏ ବ୍ୟାପକ ଚର୍ଚ୍ଚା ଓହା ଦିନଭର ହୋଗି। ଅତି ଚର୍ଚ୍ଚା ମେ ଭାଗ ଲେନେ ୱାଲେ ସଭି ଅଧିକାରୀଗଣ, କୃଷି ବୈଜ୍ଞାନିକଗଣ ଓର ବିଶେଷଜ୍ଞଙ୍କୁ, ଜବ ସାରି ଅଧିକାରୀଗଣ ଓହା ଉପସ୍ଥିତ ରହେ, ତମେ ଆପ୍ ସବ୍ ଲୋକଙ୍କୁ ଇସି ଆଧାର ପର ଆପ୍ ଲୋକଙ୍କୁ ସ୍ୱାଗତ କରତା ହୁଁ। ଆଜ ହମ ସବ୍ ଏହା ଏକ ବିଶେଷ ପରିସ୍ଥିତି ମେ ସମ୍ମିଳିତ ହୁଏ ହେଁ। ଜୈସେ କି ଆପ୍ ସଭିକୁ ମାଲୁମ ହେ, ପିଛଲେ ଢାଇ ମହିନେ ସେ ଭି ଉପର ମଧ୍ୟ ପ୍ରାଚ୍ୟ ମେ ଯୁଦ୍ଧ କି ପରିସ୍ଥିତି ବନି ହୋଇ ହେ। ପେଟ୍ରୋଲ ଡିଜେଲ କି ସଙ୍କଟ କେ ସାଥ ଇଏ କୃଷି କ୍ଷେତ୍ରକୁ ବି ପ୍ରଭାବିତ କର ରହା ହେ, କ୍ୟୁକି ଯୁଦ୍ଧ କି ଓଜେ ସେ ଖାଦ ଉତ୍ପାଦନ କେ ଲିଏ ଜରୁରୀ କଚ୍ଚା ମାଲ ଉତ୍ପାଦନ ମେ ଭି ପରିଶାନୀ ଆଜ ହମ ହୋ ରହେ ହେଁ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦିଜୀ ନେ ହମ ସବକୁ ଇସି ବିଷୟ ପର ସତର୍କ କିଏ ହେ ଓର ହମାରେ କିଷାନ ସମାଜକୁ ଖାଦ କା ଇସ୍ତମାଲ କମ୍ କରନେ କେ ଲିଏ ଆହ୍ୱାନ ଦିଏ ହେଁ। ଜିତନା ଜରୁରୀ ହେ ଇତନା ହିଁ ଖାଦ ବ୍ୟବହାର କରନା ଚାହିଏ। ହମାରା କିଷାନ ଭାଇ ଓର ବେହେନକୁ ଭି ପ୍ରଧାନମନ୍ତ୍ରୀ ଜୀ କେ ଆହ୍ୱାନକୁ ଗଭୀରତା କେ ସାଥ ବିଚାର କରନା ଆଜ କା ଦିନ ମେ ଜରୁରୀ ହେ। ହମେ ପ୍ରାକୃତିକ କୃଷିକୁ ଆପଣାନା ହୋଗା, କ୍ୟୁକି ଜ୍ୟାଦା ସେ ଜ୍ୟାଦା ରାସାୟନିକ ଖାଦ ଓର କୀଟନାଶକ କେ ଉପଯୋଗ ସେ ମିଟି ଧୀରେ ଧୀରେ ପ୍ରଦୂଷିତ ହୋନେ ଯା ରହା ହେ। ଜୈସେ ମାନନୀୟ ପ୍ରଧାନମନ୍ତ୍ରୀ ଜୀ କହତେ ହେଁ, ରାସାୟନିକ ଖାଦ କେ ଉପଯୋଗ ସେ ଧରତୀ ମାତାକୁ ବହୁତ ପୀଡ଼ା ହୋତି ହେ। ମାନନୀୟ ପ୍ରଧାନମନ୍ତ୍ରୀ ଜୀ କେ ନେତୃତ୍ୱ ମେ ଦେଶ ମେ କୃଷି କ୍ଷେତ୍ର ମେ ନିରନ୍ତର ବିକାଶ ହୋ ରହା ହେ। ଆଜ ଭାରତ ଲଗଭଗ ସବି ପ୍ରକାର କୃଷି ଉପଜ ମେ ଆତ୍ମନିର୍ଭର ହେ। ଆଜ ହମାରା ଦେଶ ସିର୍ଫ କଞ୍ଜପ୍ସନ କରନେ କି ଅର୍ଥନୀତି ନହିଁ ହେ, ଆଜ ଭାରତ ରେକର୍ଡ ଏକ୍ସପୋର୍ଟ ଭି କରତା ହେ। ଇଏ ସମ୍ଭବ ହୁଆ ମାନନୀୟ ପ୍ରଧାନମନ୍ତ୍ରୀ ଜୀ କି ଦୂରଦର୍ଶୀ ଭିଜନ ଓର ଇସ୍ ଭିଜନ କୁ ସାର୍ଥକ କରନେ କେ ଲିଏ ବିଭିନ୍ନ ଯୋଜନା କି କ୍ରିୟାନ୍ୱୟନ ସେ। ମାନନୀୟ ଶିବରାଜ ଜୀ ଖୁଦ ଏକ କିଷାନ ହେ, ଇସଲିଏ ହମ ସବ ଲୋକ ଆଜ ବହୁତ ଗର୍ବ କି ବାତ କରତେ ଭି ହେ। ଇସଲିଏ କିଷାନ କି ଭି ବହୁତ ଜରୁରତ ହେ, ଓ ଭି ବଖୁଦି ଜାନତେ ହେ। ପିଛଲେ ଦୋ ସାଲ ସେ କୃଷି ମନ୍ତ୍ରୀ କେ ରୂପ ମେ ଓ କୃଷି କ୍ଷେତ୍ର ମେ ଅଦ୍ଭୁତପୂର୍ଣ୍ଣ ଅବଦାନ ଆଜ ସାରା ଦେଶକୁ ଦେ ରହେ ହେଁ। ଓଡ଼ିଶା ମୂଳ ରୂପ ସେ କୃଷି ପ୍ରଧାନ ରାଜ୍ୟ ହେ, କୃଷି ଏହା କି ଲୋକଙ୍କ ଜୀବିକା ଓ ସୁରକ୍ଷା କେ ଲିଏ ଇଏ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହେ। ହମାରେ ସାମାଜିକ ଓ ଆର୍ଥିକ ବିକାଶ କା ଏକ ମୁଖ୍ୟ ସ୍ତମ୍ଭ ହେ କୃଷି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ କେ ମାର୍ଗଦର୍ଶନ ଓ ମାନନୀୟ କେନ୍ଦ୍ରୀୟ କୃଷି ମନ୍ତ୍ରୀ ଚୌହାନ ଜୀ କେ କୁଶଲ ନେତୃତ୍ୱ ମେ ରାଜ୍ୟ କେ କୃଷି ବିକାଶ କେ ଲିଏ ହମ ପୁରୀ ତରହ ଆଜ ପ୍ରତିବଦ୍ଧ ହେଁ। ପୁରେ ସମାଜ ତଥା ସରକାର କେ ସମ୍ମିଳିତ ଦୃଷ୍ଟିକୋଣ କେ ସାଥ ରାଜ୍ୟ କେ କୃଷି କ୍ଷେତ୍ରକୁ ଅଧିକ ସମାବେଶୀ ଓ ଜଳବାୟୁ ଅନୁକୂଲ କ୍ଲାଇମେଟ ରେଜିଲିଏଣ୍ଟ ବନାନେ କେ ଲିଏ କୋଇ ନୟେ ଓ ପ୍ରମୁଖ ଫ୍ଲାଗସିପ କାର୍ଯ୍ୟକ୍ରମ ହମାର ରାଜ୍ୟ ତରଫ ସେ ହମନେ ଭି ଶୁରୁ କିଏ ହେଁ। ହମାରା ସରକାର କେ କୁଛ ପ୍ରମୁଖ ଓ କ୍ରାନ୍ତିକାରୀ ପଦକ୍ଷେପ ବାରେ ମେ ନିଶ୍ଚିତ ରୂପ ସେ ହମ ଦୁଇ ଶବ୍ଦ କହନା ଚାହୁଁଗା। ଭାରତ ସରକାର କି ଡାଲ ୟା ପଲ୍ସେସ ଉତ୍ପାଦନ ମେ ଆତ୍ମନିର୍ଭରତା ହାସିଲ କରନେ କେ ଲିଏ ଏକ କେନ୍ଦ୍ରୀୟ ପ୍ରଯୋଜିତ ଯୋଜନା କେ ରୂପ ମେ ମିଶନ ଫର ଆତ୍ମନିର୍ଭରତା ଅନ୍ ପଲ୍ସେସ କି ଶୁରୁଆତ କି ହେ। ଅରହର ଉରଦ ଓ ମସୁର ଡାଲ କା ଉତ୍ପାଦନ ବଢ଼ାନା, ଖେତୀ କା ବିସ୍ତାର କରନା, କଟାଇ କେ ବାଦ କେ ଷ୍ଟୋରେଜ ଓ ମାର୍କେଟିଂ ଲିଙ୍କେଜ କୁ ମଜବୁତ କରନା ଇସ୍ କା ପୁରା ଲକ୍ଷ୍ୟ ହେ। ଓଡ଼ିଶା ମେ ବର୍ତ୍ତମାନ 21 ଲକ୍ଷ ହେକ୍ଟର ସେ ଅଧିକ ଜମିନ ପର ଡାଲ କି ଖେତୀ କି ଯା ରହି ହେ। ଅର ଇସ୍ ପ୍ରକାର ଭାରତ ସରକାର ନେ ଖାନେ କେ ତେଲ କେ ଉତ୍ପାଦନ ବଢ଼ାନେ କେ ଲିଏ ସାଲ 2024-25 ସେ 2030-31 କି ଅବଧି କେ ଲିଏ

ପିଲାମାନେ, ଏ ମାସର ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମରେ ଆମେ ଆଜି ଗୋଟିଏ ଆସାମୀ ଭାଷାର ଦେଶଭକ୍ତି ଗୀତଟି ଶିଖିବା। ଗୀତଟିକୁ ରଚନା କରିଛନ୍ତି ସତୀଶ ଦାସ, ଆଉ ସ୍ୱର ସଂଯୋଜନା କରିଛନ୍ତି ଏବଂ ଶିଖାଇଛନ୍ତି ବିନୟ ଚନ୍ଦ୍ର ମୁଦଗଲ। ଏହି ଗୀତଟିରେ ଆମ ଦେଶର ମାଟି ପ୍ରତି ଦେଶବାସୀଙ୍କର ପ୍ରେମ ଓ ଭକ୍ତିର ଭାବ ବର୍ଣ୍ଣନା କରାଯାଇଛି। ଏବେ ତାହେଲେ ପିଲେ,

0: କାଗଜ କଲମ କାଢ଼ି ଗୀତଟିକୁ ଲେଖିନିଅ। ପ୍ରଥମେ ସ୍ଥାୟୀ ଲେଖ।
1: ଏଇ ମାଟିରେ ଏଇ ମାଟିରେ ମୋର ମତେ ମାଟିକେ ସୁମିଲୋ ମାଟିକେ ସୁମିଲୋ ଏଇ ମାଟିତେ ଏଇ ମାଟିତେ ଜୀବନ ଏଇ ମାଟିତେ ଜୀବନ ସୋବି ଜୀବନ ଆକି ଆକି ଆକି ମୋସିଲୋ।
0: ବର୍ତ୍ତମାନ ପ୍ରଥମ ଅନ୍ତରା ଲେଖ।
1: ଦୂର ଆକାହାର ଆକାହାର ଦୂର ଆକାହାର ରହୁନ କିଓନୁ ଲାଗେ ଲାଗେ ଖାଗୋର ତୋଲିର ଖାଗୋର ଖାଗୋର ତୋଲିର ମାନିକ କିଓ ମାନିକ କିଓ ନୁ ମାନିକ କିଓ ନୁ ଲାଗେ ଲାଗେ ଆହା ଆହା ମାତିର ବୁକୁତ ମାତିର ବୁକୁତ ମନୋର ମାଲତି ବୁଟଲୋ ମନୋର ମାଲତି ବୁଟଲୋ।
0: ଏବେ ଦ୍ୱିତୀୟ ଅନ୍ତରଟି ଲେଖ।
1: ମନୋର କରୋନି ରେ ହୁରର ହୁରର ପାପରି ରେ ପାପରି ରେ ଆଜି ହୁକୁମାର ଥାପୋ ନା ହୁଜୁୱା ହୁକୁମାର ଥାପୋ ନା ହୁଜୁୱା ହୁନ୍ଦର ହୁଦିନର ନତୁନ ଦୃଷ୍ଟି ଦୃଷ୍ଟି କନ ନା ହୁଆ।
0: ଗୀତଟିକୁ ତ ଶିଖିନେଲ ପିଲାମାନେ, ଏବେ ଚାଲ ଗୀତଟିକୁ ଆମେ ତାଳ ସହିତ ଶିଖିବା।

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଉଦୟନାଥ ସ୍ୱାଇଁ। ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ। ବିଶ୍ୱ ଖାଦ୍ୟ ଏବଂ କୃଷି ସଂଗଠନର ମୁଖ୍ୟାଳୟ ରୋମ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନଜନକ ଆଗ୍ରିକୋଲା ପଦକ ପ୍ରଦାନ। ଦେଶର କୋଟି କୋଟି କୃଷକଙ୍କୁ ଉତ୍ସର୍ଗ କଲେ ପଦକ। ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ, ଜାତିସଂଘର ଆକଳନ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଇବୋଲା ପ୍ରଭାବକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍ରେ 10ଟି ପ୍ରସ୍ତାବକୁ ମଞ୍ଜୁରୀ। ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂର ଆମନ୍ତ୍ରଣ ପାଇ 16.1 ଓଭର ଶେଷରେ 6 ୱିକେଟ୍ ହରାଇ 96 ରନ୍ ସଂଗ୍ରହ କରିଛି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 11:05 ସମୟରେ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନମଲ୍ଲିକା। ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବନମଲ୍ଲିକାର ଷଷ୍ଠ ଭାଗ।

0: ହଁ, ତୁ ନିଜେ ନିଜେ ବଞ୍ଚେଇ କରି ଇଏ କର, କିଭଳି କରିବି? ତାପରେ ସେ ଉପାୟ ଏକ ପାଞ୍ଚିଲା, ତାପରେ ସେ ଖୁରାରେ ଯୋଉ ମାଟିକୁ ଇଏ ତାଡ଼ିଲା ଆଉ ସିଙ୍ଗରେ ମାରିଲା, ସେଇଠୁ ଆମେ ଭୂମିରୁ ଜାତ ହେଇଛୁ। ଆଉ ତାପରେ ସେଇଠୁ ଆମ ଯେଉଁ ଭୂମିଜ ଲୋକ ଗୁଡା ଧନୁସର ଖଣ୍ଡା ତରୱାଲ ଧରିକି ବାହାରିଲେ, ତାପରେ ସେଗୁଡାକୁ ଘୋଡ଼ାଇ ଦେଲେ।
1: ଏଇଟା ତ ପୁରାଣର କଥା, କିନ୍ତୁ ଗବେଷକ ଡାଲଟନଙ୍କ କହିବା ଅନୁସାରେ ସିଂ ବଙ୍ଗା ଅର୍ଥାତ୍ ସୂର୍ଯ୍ୟ ଦେବତା ନିଜେ ନିଜକୁ ସୃଷ୍ଟି କଲା ପରେ ପୃଥିବୀ ଜୀବଜନ୍ତୁ ସହ ଦୁଇଟି ମଣିଷ ମଧ୍ୟ ସୃଷ୍ଟି କଲେ, ଜଣେ ପୁରୁଷ ଆଉ ଜଣେ ନାରୀ। ପରେ ପରେ ସେମାନଙ୍କର ହେଲେ ବାରଟି ପୁଅ ଝିଅ। ସିଂ ବଙ୍ଗା ବା ସୂର୍ଯ୍ୟଦେବଙ୍କ ଇଚ୍ଛା ଅନୁସାରେ ସେହି ବାରଟି ପୁଅ ଝିଅଙ୍କ ମିଳନରୁ ସୃଷ୍ଟି ହେଲେ ହୋ, ଭୂମିଜ, ବ୍ରାହ୍ମଣ, ଶୂଦ୍ର, ଭୂୟାଁ, ସାନ୍ତାଳ ଏବଂ ଘାସି। 1981 ଜନଗଣନା ଅନୁଯାୟୀ ସେମାନେ ଆସି ପହଞ୍ଚିଛନ୍ତି 157,614। ବର୍ତ୍ତମାନ ମଧ୍ୟ ଆହୁରି ବଢ଼ିଯାଇଥିବେ।
2: ଏଇ ସେମାନେ ରହୁଛନ୍ତି କୋଉଠି? ଆମେ ଯିବା ନା?
1: ସବୁଠୁ ବେଶୀ ତ ଦେଖାଯାଆନ୍ତି ଏଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ, ତା ଛଡ଼ା କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାରେ ମଧ୍ୟ କିଛି ଅଂଶରେ ଦେଖାଯାଆନ୍ତି।
2: ଏଇ ସମ୍ବିତ, ଶୁଣୁଛ ନା ନାଇଁ ଯେ?
1: କଣ ହେଲା?
2: ପ୍ଲିଜ ନେଇ ଚାଲ ନା, ଆମେ ଯିବା। କୋଉଠି ସେ ଗାଁ? ଆଉ କେତେ ବାଟ ଯେ?
1: ଆରେ ଏଇ ପାଖରେ ବଡ଼ାଡିଆ ଗାଁ।
2: ଚାଲୁନ ଯିବା ଆଜି ଏଇ ବର୍ତ୍ତମାନ।
1: ଏବେ ତ ସନ୍ଧ୍ୟା ହେଲାଣି, ସନ୍ଧ୍ୟାରେ ଯାଇ କଣ କରିବ, କୋଉଠି ରହିବ? ବରଂ କାଲି ସକାଳେ ଯିବା।
2: ଠିକ ଅଛି।

0: ସ୍ୱାତି ଦେଖ, ଏଇ ହଉଛି ପଢାଡିଆ ଗାଁ। ଘର ଗୁଡାକ କେମିତି ଲାଗୁଛି କହିଲ?
1: ଆରେ ଇଏ ତ ରାଇରଙ୍ଗପୁର ଖୁବ ପାଖାପାଖି। ଆଚ୍ଛା ସମ୍ବିତ, ଆମେ ଯୋଉ ସାନ୍ତାଳ ମାନଙ୍କର ଘର ଦେଖିଥିଲେ, ଏମାନଙ୍କ ଘର ଠିକ ତାରି ପରି ନୁହେଁ? ଢାଉ ମାଟିର ଲିପା କାନ୍ଥରେ କଳା ଧଳା ରଙ୍ଗର ଧଡି, ଦେଖିଲ ଦେଖିଲ କେତେ ସୁନ୍ଦର ସଜେଇଛନ୍ତି କାନ୍ଥକୁ, ସେଥିରେ ପୁଣି ହାତୀ ଘୋଡ଼ାର ଛବି। ବା
0: ଆସୁନ ଯିବା ଘର ଭିତରକୁ। ଆସ ଆସ, ଧୀରେ ଆସ ଆସ। ଏଇଟା ହେଲା ତାଙ୍କ ଗୁହାଳ, ତା ପାଖକୁ ଦୁଇଟା କୋଠରୀ। ଗୋଟେ ବିଶେଷତ୍ଵ ଲକ୍ଷ୍ୟ କରୁଛ ନା ସ୍ୱାତି? କୋଠରୀ ଗୁଡିକର ଦ୍ୱାର ଅଛି, ଅଥଚ ଝରକା ନାହିଁ। ଏଇ ଯୋଉ ବୁଢା ବାବୁ ଆସୁଛନ୍ତି, ଏଇଟା ତାଙ୍କର ଘର ବୋଧେ। ପଚାରିବା
2: ଆପଣଙ୍କ ନାଁ। କହିଲେ
3: ଜୟପାଲ ସିଂ। ଆପଣ ଟିକେ ଦୟାରେ କହିପାରିବେ କି ଏଠି ଗାଁରେ କଣ ସମସ୍ୟା?

0: ସମସ୍ତେ ଯେତେ ଘର ଅଛି ସମସ୍ତେ ଭୂମିଜନ, ଅନ୍ୟ ସମ୍ପ୍ରଦାୟର ଆଦିବାସୀମାନେ ଏଠି ଅଛନ୍ତି?
1: ଏଠି ସମସ୍ତେ ଭୂମିଜ ଜାତିର ଲୋକ ଅଛନ୍ତି।
0: କେତେ ଘର ଅଛି?
1: 120ରୁ ଉପର ହେଇଯିବ।
0: ଲୋକ କେତେ ଅଛନ୍ତି?
1: ଲୋକ ସଂଖ୍ୟା ହେବ ଛୁଆ ପିଲାଠୁ ମାନେ 1000-1200ରୁ ଉର୍ଦ୍ଧ।
0: ଆଚ୍ଛା, ଆପଣ ଏଇ ଯେଉଁ ଘର କରିଛନ୍ତି, ଏ ଘର ଯେତେବେଳେ ତିଆରି କଲେ ପ୍ରଥମେ ଏଠି ତ ଘର ନଥିଲା, ଖାଲି ଜାଗାଟା ଥିଲା। ଏ ଥାନ ଉପରେ ଘରଟା ତିଆରି କଲେ କଣ କେମିତି କଲେ?
1: ଆମେ ଏଇଟାକୁ ପ୍ରଥମେ ମାନେ ଏଇ କେନ୍ଦୁ କେନ୍ଦୁ ଡାଳ ଆଉ ବାଡ଼ିଣୀକୁ ବନ୍ଧା ହେଲା। ତାପରେ ସେ ଚାଉଳ ଚାଉଳ ଚାରିକଣରେ ରଖା ହେଲା। ତାପରେ ଚୁକ୍ତିରେ ତାକୁ ଢମ୍ପେଇ ଦିଆଗଲା ସେ ଶାଳପତ୍ରର ଚୁକ୍ତିରେ। ତାପରେ ଆର ଦିନ ଦେଖିବାକୁ ଗଲେ ଯେ କେତେ ଚାଉଳ ରଖା ହେଇଥିଲା, ସେତିକି ଅଛି କି ନାହିଁ। ଯଦି ନାହିଁ ସେଠି ଲୋକ ବା ଘର ହେଇପାରିବ ନାହିଁ ବୋଲି
0: ଶୁଭ ଅଶୁଭ
1: ସେଇଠୁ ଜଣା ପଡ଼େ। ଆମ ପ୍ରଥମ ଆମେ ବିଶ୍ୱାସରେ ଯେଉଁ ଆମର ପୂର୍ବପୁରୁଷଙ୍କର ନାଁରେ ପ୍ରଥମ କରା ହୁଏ।
0: ପୂର୍ବପୁରୁଷ ନାଁଟା କଣ?
1: ହାଳାମ ବୁଢାବୁଢ଼ୀ।
0: ଆଚ୍ଛା ଆଚ୍ଛା, ତାଙ୍କ ନାଁରେ ପ୍ରଥମେ ଗୋଟେ ଘର ରଖନ୍ତି। ତାପରେ ଅନ୍ୟାନ୍ୟ କୋଠରେ
1: ତିଆରି ହୁଏ
0: ପ୍ରତ୍ୟେକ ଘରେ?
1: ହଁ, ପ୍ରତ୍ୟେକଙ୍କ ଘରେ।
0: ଆଚ୍ଛା, ତାଙ୍କୁ ପୂଜା ଦବା ପାଇଁ କଣ ସବୁ ବିଧି ଅଛି?
1: ସବୁଦିନ ନୁହେଁ, ସେ ପର୍ବପର୍ବାଣୀ ଗୁଡାରେ ପୂଜା କରା ହୁଏ। ଏବଂ ଯେକୌଣସି ବିପଦ ଆପଦ ହେଲା ବେଳକୁ
0: ତାଙ୍କୁ
1: ହଁ ସେ ପ୍ରାର୍ଥନା କରା ହୁଏ।
2: ଏମାନଙ୍କ ଭାଷା ତ ଓଡିଆ ନୁହେଁ, ମନେ ହୁଏ ଏମାନେ ଯେମିତି ହିନ୍ଦୀ ବଙ୍ଗଳା ଓଡିଆ ମିଶା କଥା କହୁଛନ୍ତି, କିନ୍ତୁ ପ୍ରକୃତ ଭୂମିଜ ଭାଷାଟା ସେଇଟା କେମିତି?
1: ନାଇଁ ଅମାବେନ୍ତାନା ଆଲେ ଯେମନ ବେଶରେ ଗଲେ ତା ନେକା ପୁରୁଜ ମେରମ ଅନେଗାଣା ବାବା ଚାଉଲି ଯେମନ ବେଡ଼ୋକା ଆର୍ ଯାହାରେ ବିଙ୍ଗ କିନ୍ଦି କୁଲା ବନାଟି ଏତେ ଟେଡ଼ ହୁଡ଼ୁରେତେ ଦାଗ ଗାମା ହୟଦୁନେତେ ଯେମନ ଲେ ବଞ୍ଚାଓକା ଏଇସବୁ।
0: ଆପଣ ଯେଉଁ ଭାଷାଟି କହିଲେ ଏଇଟା ହଉଛି ଆପଣଙ୍କର ଭୂମିଜ ଭାଷା, କିନ୍ତୁ ଆଜିକାଲି ଦେଖାହଉଛି ଅନେକ ଭୂମିଜ ସେମାନେ ଓଡ଼ିଆରେ କଥାବାର୍ତ୍ତା କରୁଛନ୍ତି, ଭାଷା ସାଙ୍ଗରେ ମିଶି ହେଇଛି। ଏ ଯୋଉ ବାଞ୍ଚାଓ ଗୋଟେ କଥା କହିଲେ ଏଇଟା ହଉଛି ବଙ୍ଗଳା ଭାଷା। ଆପଣ କହିଲେ ବାଞ୍ଚାଓ, ତାର ଅର୍ଥ ଆମକୁ ବଞ୍ଚା, ସେଇଟା ମଧ୍ୟ ବଙ୍ଗଳା ଭାଷା ଅଛି। ଆପଣ ହିନ୍ଦୀ ମଧ୍ୟ କହୁଛନ୍ତି, ତାହେଲେ ହିନ୍ଦୀ ବଙ୍ଗଳା ମଧ୍ୟ ମିଶିଯାଉଛି, କିନ୍ତୁ ପ୍ରକୃତରେ ଯୋଉ ଭୂମିଜ ଭାଷା ମୂଳ ଭାଷା ସେଇଟା କେମିତି ଟିକେ କହିପାରିବେ?
1: ଦେଖୁନ୍, ବର୍ତ୍ତମାନ ଆମେ ଯେଉଁ ସଂସ୍ପର୍ଶରେ ଆସିଛୁ ହିନ୍ଦୀ ସାଙ୍ଗରେ ବି ଆମେ ମିଶୁଛୁ, ଓଡ଼ିଆ ସାଙ୍ଗରେ ବି ମିଶୁଛୁ,
0: ତେଣୁ ମିଶି ଯାଇଛି ଭାଷା,
1: ଭାଷାଟା ଟିକେ ମିଶୁଛି କିନ୍ତୁ
0: ଘାଣ୍ଟ ହେଇଯାଉଛି।
3: ଆଚ୍ଛା ମଉସା, ଆପଣ କଣ କରନ୍ତି?
4: ମୁଁ ଜଣେ ଚାଷୀ, ମୋର ଜମି ହେଲା 10 ମାଣ।
0: କଣ ସବୁ ପରିବା ପତ୍ର, କଣ ସବୁ ଧାନ ଚାଉଳ କେମିତି କଣ କରନ୍ତି?
4: ହଁ, ଧାନ ଚାଉଳ ସେମିତି ଚାଷ କରା ହଉଛି।
0: ପିଲାପିଲି କେତୋଟି?
4: ପିଲା ଗୋଟିଏ
0: ପଢୁଛି।
4: ହଁ,
0: ଆଚ୍ଛା, ତାମାନେ ଭୂମିଜ ସମ୍ପ୍ରଦାୟରେ ସମସ୍ତେ ଚାଷବାସ କରନ୍ତି?
4: ହଁ, ଅଧିକାଂଶ ଭୂମିଜ ଚାଷବାସ
0: ନା ଅଧିକାଂଶ କୁହନ୍ତିନି, ସେମାନଙ୍କର କାମଟା ହେଲା ଧନ୍ଦା ହେଲା ଚାଷବାସ।
4: ହଁ, ଚାଷବାସ
0: ବର୍ତ୍ତମାନ ସିନା ଚାଷବାସ ନାହିଁ, ପଳଉଛନ୍ତି ଚାକିରି କରିବାକୁ, କିନ୍ତୁ ମୂଳ କାମଟା ହେଲା ଚାଷବାସ।
2: ସମ୍ବିତ, ଆମ ଗାଁ ମାନଙ୍କରେ ଯେତେବେଳେ ଆମେ ଚାଷବାସ ଛାଡ଼ି ସହରାଭିମୁଖୀ ହଉଛୁ ଚାକିରି ଖଣ୍ଡେ ପାଇଁ, ସେମାନେ କିନ୍ତୁ ତାଙ୍କର ବଂଶ ପରମ୍ପରା ଚାଷକୁ ଆବରି ବସିଛନ୍ତି, ଚାକିରି ପ୍ରତି ଆଶା ନ ରଖି।
5: ସେଇଟା ହିଁ ତ ତାଙ୍କର ସ୍ୱତନ୍ତ୍ର ସ୍ୱାତି, କାରଣ ସେମାନେ ଭୂମିଜ, ମାଟି ହିଁ ତାଙ୍କର ଜୀବନ।

0: ଆଚ୍ଛା ମଉସା, ଆପଣଙ୍କର ଏ ଭୂମିଜ ଗୋଷ୍ଠୀର ଯେଉଁ ଉପଗୋଷ୍ଠୀ ଅଛନ୍ତି, ଯାହା ଆମେ ବହିରୁ ପଢ଼ିଛୁ, ତାମୁଡ଼ିଆ ଭୂମିଜ, ହଳଦୀ ପୋଖରିଆ ଭୂମିଜ, ତେଲି ଭୂମିଜ, ଦେହୁରୀ ଭୂମିଜ, ଆପଣ କୋଉଥିରେ ଯାଆନ୍ତି?
1: ଆପଣ ଯୋଉ କହିଲା ହିସାବରେ ଆମେ ହଳଦୀ ପୋଖର ଭିତରେ ଯାଉଛୁ, କିନ୍ତୁ ହଳଦୀ ପୋଖର ସେଇଟା ଆପଣ ଦେଖିଥିବେ କି ନ, ସେଇଟା ବିହାର ଓଡ଼ିଶା ବର୍ଡରରେ ସେଇଠି ବହୁତ ମେଜରିଟି ଅଛି ଆମର ଅନ୍ୟାନ୍ୟ ଜାତିର ମାନେ 90% ଅଛନ୍ତି।
2: ଆପଣଙ୍କର ସମ୍ପ୍ରଦାୟର ବିଶେଷତ୍ୱ କଣ?
1: ଆମର ବିଶେଷତ୍ୱ ହେଲା ଆମର ରୀତିରିବାଜ ଗୁଡା ସବୁ ଏକା ପ୍ରକାର, ବାହାଘର ଯୋଉ କରାହଉଛି ଆଉ ଆମେ ମନ୍ଦିର ଗୁଡାରେ ପୂଜା କରୁ ନାହିଁ, କିନ୍ତୁ ଆମେ କଣ ଏଇ ମୂର୍ତ୍ତି ପୂଜା ଆମର ହୁଏ ନାହିଁ, ଆମର ପ୍ରାକୃତିକ ପୂଜା।
2: ପ୍ରାକୃତିକ ପୂଜା ମାନେ କଣ କହିଲେ?
1: ପ୍ରାକୃତିକ କହିଲେ ଜଳ, ବାୟୁ, ଗଛଲତା, ପଥର, ସେସବୁକୁ ପୂଜା ହୁଏ।
3: ତାଙ୍କରି ଭିତରେ ସମସ୍ତେ ଅଛନ୍ତି କର୍ମ ଅନୁଯାୟୀ, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ସଭି।
0: ଠିକ କହିଛ ସମ୍ବିତ, ପ୍ରକୃତ ବୈଦିକ ଯୁଗର ବର୍ଣ୍ଣାଶ୍ରମ ଧର୍ମର ପ୍ରତିଫଳନ ଏଇଠି ଏଇମାନଙ୍କ ପାଖରେ। ଆଚ୍ଛା ମଉସା, କିଛି ମନେ କରିବେନି, ଆପଣଙ୍କର କଣ ଗୋତ୍ର ଅଛି?
1: ଆମ ଗୋତ୍ର ବହୁତ ପ୍ରକାର।
2: କଣ କଣ ସବୁ ଅଛି କହିଲେ?
1: କୁଚିଆ, ସାମାନ, ହାସ୍ତା, ସାଣ୍ଡି, କାଉରୀ, ଡଣ୍ଡା, ଚଡ଼ା, ବାର୍ଦା, ଝାଡ଼ୁ।
2: ଆପଣଙ୍କର କୋଉ ଗୋତ୍ର?
1: ଆମ ଗୋତ୍ର ହେଲା କୁଚିଆ।
2: ଆଚ୍ଛା କୁଚିଆ ଗୋତ୍ର, ଆପଣଙ୍କର ଗୋତ୍ରରେ ସେଇ ଗୋତ୍ର ଅନ୍ୟ ପୁଅ ଝିଅ ଏକାଠି ବାହା ହେଇପାରିବେ କି? ଅନ୍ୟ ଗୋତ୍ର ସାଙ୍ଗରେ ମଧ୍ୟ ହେମ୍ରମ ଗୋତ୍ର ଗୋଟେ ଅଛି, ତା ସହିତ ବ୍ୟବହାର ଆପଣ ହେଇପାରିବେ?
1: ହଁ ହେଇପାରିବେ, କିନ୍ତୁ ଯୋଉ ଗୋତ୍ର ଆମ ଅନ୍ୟ ଗୋତ୍ର ହେଇଥିଲେ ବି ଯୋଉ ତାଙ୍କ ଦୁଧଭାୟା ହେଇଥିବେ ସେମାନଙ୍କ ସାଙ୍ଗେ ହେଇପାରିବନି।
0: ବା ଠିକ, ଆମ ପରି ତ। ଆଚ୍ଛା ମାଉସୀ, ବାହାଘରେ କଣ ସବୁ ପିନ୍ଧନ୍ତି?
4: ତିରେ ତ ହାସା ସାଙ୍କା, ଆର କଟାର ତ କାସା ଆନ୍ଧୁ, ଆର ହଟରେ ତ ଦାରୁରିଆ ହିସିର ହାରମାଲା,
2: ନାକରେ
4: ନାକରେ ପୁଲି,
2: କାନରେ
4: କାନରେ ତ ରିଙ୍ଗ, ଯାହା ଓମ ଦାରିଏ।
2: ସେ କଣ ସେ ସୁନାର ନା ରୂପାର ନା ଅନ୍ୟ କୋଉ ଧାତୁର?
4: ଇଏ ସୁନାରି ଆଗେ କ ରୂପ ରିଆ ତ କାଗେ।
3: କଣ ସ୍ୱାତି, ମୁଁ ଜାଣେ ତମେ କିଛି ନିଶ୍ଚୟ ଭାବୁଛ।
0: କଣ
3: ନିଶ୍ଚୟ ଭାବୁଥିବ? ତମ ମୋ ବାହାଘର କଥା, ଜାଣି ଯୌତୁକ କଥା ନୁହଁ?
0: ସ୍ୱାଭାବିକ, ବାହାଘର କଥା ଉଠିଲେ ପ୍ରତ୍ୟେକଟି ବିବାହିତ ଝିଅ ତାଙ୍କ ବାହାଘର କଥା ହିଁ ମନେ ପକାନ୍ତି, ଆଉ ମୁଁ ସେଥିରୁ ବାଦ ଯିବି କେମିତି କହିଲ? ତେବେ ଭୂମିଜ ମାନଙ୍କ ବାହାଘର ସମ୍ପର୍କରେ ମୋର ବହୁତ ଜାଣିବାକୁ ଇଚ୍ଛା, ମଉସା ଟିକେ କହିବେ କି?
1: ଗୋଟେ ବଡ ଯୋଉଟା କରା ହୁଏ ସେ ବାପା ମା ଯିବା ଆସିବେ,
2: ପ୍ରସ୍ତାବିତ ବିବାହ ଯୋଉଟା କୁହାଯାଏ,
1: ପ୍ରସ୍ତାବିତ ବିବାହ, ଆଉ ଗୋଟେ ମାନେ ତାଙ୍କ ବନ୍ଧୁ ବାନ୍ଧବକୁ କି ଘଟକଧାରକୁ ନ ଧରି ସେଇଟା ତାଙ୍କ ଦୁଇ କନ୍ୟା ଘର ଆଉ ବର ଘର ତାଙ୍କୁ ଦୁଇ ଜଣ ଖସାଖସି ଆଉ ବର ଖସାଖସି ହେଲେ ସେଇଟା ତାଙ୍କୁ ମାନେ ହଳଦୀ ତେଲ ମାଖିକି ବିଦାୟ କରିଦିଅନ୍ତି।
2: ଆଚ୍ଛା ଆଉ ଗୋଟେ ବାହାଘର କେମିତି ହୁଏ? ଇଏ ହେଲା ଆପଣ ପ୍ରସ୍ତାବିତ ବାହାଘରଟା, ଅନ୍ୟ ବାହାଘର କେମିତି ହୁଏ?
1: ସେ ତିନି ପ୍ରକାର କହିଲି,
2: ତିନି ପ୍ରକାର ହେଇଗଲା। ଆଚ୍ଛା ଆମର ଯୋଉ ବ୍ୟବହାର ସବୁ ଆମେ ଶୁଣିଥିଲୁ ଯେ ଆପଣଙ୍କ ବାହାଘର ଗୋଟେ ଅଛି ଯୋଉଟା କହନ୍ତି ସଙ୍ଗାବାହା, ସଙ୍ଗାବାହାଟା କଣ? ସେଟା ଜବରଦସ୍ତି ବାଟୁ ବାହା?
1: ସଙ୍ଗାବାହା ସେଇଟା ହେଲା ଆପଣଙ୍କର ସେ ଇଏକୁ ବିଧବାକୁ ସଙ୍ଗାବାହା କରନ୍ତି
2: ନା, ଯୋଉ ମଝିରେ ଜବରଦସ୍ତି ହାଟୁରୁ କିମ୍ବା ବିଲରୁ ଝିଅକୁ ଝିଙ୍କି ନେଇ ଚାଲିଯାଆନ୍ତି, ସେଇଟା କଣ?
1: ସେଇଟା ଆଗରୁ ନଥିଲା, ମଝି ମଝିକା କଲେ ତାପରେ ସେଇଠୁ ଯୋଉ ବର କନ୍ୟାକୁ ପସନ୍ଦ କଲେ ତାକୁ ଜବରଜସ୍ତ ସିନ୍ଦୁର ଘଷନ୍ତି ବା ଟାଣି ନିଅନ୍ତି, ସେ ଯଦି କଲା ଠିକ ଘର ବା ଠିକ ବର ନେଇଛି ତାହେଲେ ତାକୁ ସେଇଠି ବାହା କରେଇଦେବେ, ଆପଣ ସବୁ ନେଇ ଆସିବେ, ଆଉ ଯୋଉଠି ତାଙ୍କର ପସନ୍ଦ ନ ହବ ସେଇଠୁ ପଣ ତାଙ୍କୁ ଜବରଦସ୍ତ ଆଦାୟ କରିବା ପାଇଁ ଚେଷ୍ଟା କରିବେ, ଆଉ ଝିଅକୁ ବି ସେଠି

0: ମୋ ସାର୍ କିଛି ମନେ କରିବେନି, ମନେ କରନ୍ତୁ ମୁଁ ଆପଣଙ୍କ ଝିଅ, ବାପା ହିଁ ମତେ ଆପଣ ଯେତେବେଳେ ବିଦାୟ ଦେବେ କଣ କରିବେ?
1: ମୁଣ୍ଡକୁ ନେଇ ଆସନ୍ତି, ସେଇଠି ଆମ ଗୋଟାଏ ଦୁଇଟା ଛାଡ଼ପତ୍ରର ଖୋଲିଥିବ, ଖୋଲିନି ଚୁକ୍ତି ଥିବ, ସେଇଠି ଗୋଟିଏ ଚୁକ୍ତିଟାକୁ ସେ ପାଣି ଉପରେ ଢଳା ହେଇଥିବ, ଆର ଚୁକ୍ତିଟା ଭଲ ଥିବ, ସେଇଠି ନେଇକି ସେ ଧନୁସରର ଯେଉଁ ଇଏ ଲୁହା ଅଂଶଟା ଥାଇନି ନା ଉପରେ,
2: ମୁନଟା
1: ସେଇଟାକୁ ଫୋଡ଼ି ଦେବେ, ପାଣି ଆର ଇଏ ଦନାକୁ ଗଡ଼ି ଆସିବ, ଗଡ଼ି ଆସିବ, ଗଡ଼ି ଆସିଲା ବେଳକୁ ସେ ବରକୁ ପ୍ରଥମେ ପିଆଇ ଦେବ ତିନିଥର, ସେ ଓଡ଼ିଆ କରିବେ, ତାପରେ ଆର ଥର ସେ ବର ଆଉ ଥରେ ତାକୁ ସେ ଧରିବ ଦନାକୁ, ସେ ଉପରେ ତାକୁ ବି ତିନିଥର ସେ ପିଆଇ ଦେବ,
2: କାହାକୁ ପିଆଇ ଦେବେ?
1: ସେ କନିଆକୁ,
2: ବରକୁ ତିନିଥର ପିଆଇ ଦିଆଯିବ, କନିଆକୁ ତିନିଥର ପିଆଇ ଦିଆଯିବ,
1: ତିନିଥର
2: ଏଇଟା କାହିଁକି ଦିଆଯାଏ?
1: ଯେଉଁଠି ଜଙ୍ଗଲ ଗଲା, ଫଳମୂଳ ଆଣିଲା, କି ମାଛ ଧରିବା ପାଇଁ ନଦୀ କି ପୋଖରୀ ଗଲା, ସୂଚନା ଦେଖି ଦେବାକୁ ପଡୁଛି ଯେ ମାନେ ଅଧା ଅଧା ଭାଗ କରି ନେବେ,
2: ଓହୋ ଯାହା କରିବ ତମର,
1: ଆଉ ତାପରେ କହିବେ ଆମେ ତୁମକୁ ମାଂସ ସବୁ ଦେଇଛୁ, ହାଡ଼ଟାକୁ ଆମକୁ ଫେରିଦେବେ।
2: ମନେ କରନ୍ତୁ ଆପଣଙ୍କ ଘରକୁ ଆପଣଙ୍କ ସ୍ତ୍ରୀ ଯେବେ ଆସିଲା ବିବାହ ହେଇକି, ସେ ତା ଗୋତ୍ରରେ ରହିଲେ ନା ଆପଣଙ୍କ ଗୋତ୍ରରେ ରହିବ?
1: ଆମ ଗୋତ୍ରରେ ରହିବ, କିନ୍ତୁ ଅନ୍ୟାନ୍ୟ କାମ ଆମେ କରିବା, ଯେଉଁ ଶୁଦ୍ଧ କ୍ରିୟା ଅନ୍ୟାନ୍ୟ ଯେତେ ସବୁ ଖର୍ଚ୍ଚ ବର୍ଚ୍ଚ ଅନ୍ୟାନ୍ୟ ଆମେ ନାଡୁ ମୁଣ୍ଡା ସବୁ ସବୁ କିଛି କରିବା, କିନ୍ତୁ ସେ ଅସ୍ଥିଟାକୁ ସେମାନଙ୍କୁ ଫେରେଇ ଦେବା ପାଇଁ ପଡିବ।
2: ତମେ ସେ ଅସ୍ଥିଟା ଫେରିଯିବ ଝିଅର ବାପ ଘର?
1: ହଁ, ଝିଅର ବାପ ଘର,
2: ତାଙ୍କ ଶ୍ମଶାନ। ସେଠି କାହିଁ ଫେରିଯାଏ?
1: ସେଇଟା ଆଗରୁ ବିଧାନ ଅଛି,
2: ସେଠି କଣ ହୁଏ ଅସ୍ଥିଟା?
1: ତାଙ୍କର ଯେଉଁ ଗୋତ୍ର ସାଙ୍ଗରେ ସେ ଅସ୍ଥିଟା ରହିବ।
3: ସ୍ୱାତି, ଏ ସ୍ୱାତି, କଣ ତମର ହେଲା?
0: ନା କିଛି ନାହିଁ।
3: କହନା ତମକୁ ମୋର,
0: ନିଜକୁ ମଉସାଙ୍କ ଝିଅ ପାଖେ ରଖି ଭାବୁଥିଲେ ଝିଅ ବିଦା କଥା, ଅସ୍ଥି ମାସର ମଣିଷଟାକୁ ବିଦା ଦେବାର କଥା। କହିଲ ସମ୍ବିତ, କେତେ ଉଚ୍ଚ ଭାବନା ବିଶ୍ୱାସ ଏ ଭୂମିଜ ସମ୍ପ୍ରଦାୟର, କି ଅନ୍ତର୍ବେଦନା ଏମାନଙ୍କ ଭିତରେ ପ୍ରତିଟି ମଣିଷ ପାଇଁ। ତା ନହେଲେ ସେମାନେ କଣ ଝିଅ ବିଦା ବେଳେ କହିପାରନ୍ତେ, ସମୁଦି ଅସ୍ଥି ମାସ ଉଭୟ ଦଉଛୁ, ତମ ଘର କାମ କରିବ, ହେଲେ ଜୀବନ ପ୍ରଦୀପତାର ଲେଭି ଗଲେ ଅସ୍ଥିଟିକୁ ଆମକୁ ଫେରେଇ ଦେବ, ସେ ଏକାନ୍ତ ଆମର।
3: ବୁଝୁଛି ସ୍ୱାତି, ବୁଝୁଛି, ବୁଝୁଛି କି ଗଭୀର ଏମାନଙ୍କର ଜୀବନଧର୍ମୀ ସମ୍ପର୍କ।
0: ବାସ୍ତବିକ ସମ୍ବିତ, ସେମାନେ ହିଁ ତାଙ୍କର ନାମକୁ ସାର୍ଥକ କରିଛନ୍ତି। ଆଚ୍ଛା, ଆମ ଘରେ କୁନି ଛୁଆଟେ ଜନ୍ମ ହେଲେ ଆମର ଯାହା ବିଧିବିଧାନ ଅଛି ତାଙ୍କର କଣ ସେଇଆ?
3: ମାଉସୀ, ଚାହିଁଛ କଣ? ଆପଣଙ୍କ ଝିଅ ପରା କଣ ପଚାରୁଛି, କହିବନି ଆପଣଙ୍କ ଘରେ ଛୁଆଟେ ଜନ୍ମ ହେଲେ କଣ ହୁଏ?
4: ନଦୀରେ ନୃତା ନା, ନଦୀରେ ନୃତା କାତେ ହଇ ଆଜ୍ଞା ମାଇନ୍ କୁଡ଼ି ମାଇନ୍ ବାବୁ କୁଟିରନ୍ କୋ ବୁନ୍ଦୁ କୁପୁର ଲେ ଡାକା କୁଆ
5: ନାଟା, ସେଇ ଯେ ଆମର ରହିଛି ନଦୀନରେ ହୁଏ, ନଦୀନରେ ହୁଏ, ତାଙ୍କର ଖବର ବନ୍ଧୁ ବାନ୍ଧବଙ୍କୁ ଖବର ଦିଆଯାଏ, ତାଙ୍କର ଆସିଲେ ଆସିଲା ପରେ ଗୋଟିଏ ଜାଗାରେ ସେ ଆପଣଙ୍କର ଖଣ୍ଡ ନାହିଁ କି ଆପଣ ଏଇ ଯୋଉ କଣ କହୁଛନ୍ତି ଚାଉଳ ଗୁଣ୍ଡର ଇଏରେ ଏଥିରେ ହୁଏ, ସେଠି ତାଙ୍କର ଆସିଲେ ଆସି ତାଙ୍କର ବେଲାରେ ପାଣି ରଖିବେ, ସେ ତାଙ୍କର ଆମ ପୂର୍ବପୁରୁଷଙ୍କ ନାଁରେ, ଯାହାକୁ ଆମେ ଇଚ୍ଛା କରୁଛେ ତାଙ୍କର, ତାଙ୍କ ଏହାକୁ ପୁଅଟିଏ ହେଇଥିଲେ ପୁଅଙ୍କର ନାଁରେ ତାଙ୍କର ପକେଇବେ, ଯଦି ହଁ ଚାଉଳ ଦୁଇ ଖଣ୍ଡ ପକେଇବେ, ସେ ବୁଲୁଥିବ ବୁଲୁଥିବ, ଯଦି ସେ ଧରିଗଲା ଦୁଇଟି ମିଶିଗଲା, ହଁ ଏକାଠି ହେଇଗଲା, ତାହେଲେ ସେ ଯାହାଙ୍କ ନାଁରେ ପକେଇଥିଲେ, ମନେ କରନ୍ତୁ ବାକାଇ ସିଂ କି ଚାନ୍ଦା ସିଂ, ସେ ଚାନ୍ଦା ସିଂର ନାଁ ଯଦି ପକେଇ ଦେଇଥିଲେ, ଚାନ୍ଦା ସିଂଙ୍କ ନାଁରେ ଯଦି ମିଶିଗଲା, ତାହେଲେ ସେଇ ତାଙ୍କର ନାଁ ଅନୁସରଣ ତାଙ୍କୁ ଦିଆଗଲା,
2: ସେଇ ନାଁରେ ତାଙ୍କୁ ଦିଆଯିବ,
5: ନ ମିଶିଲେ ସେଇ ଜିନିଷଟା ହେଇପାରିବନି।
0: ଆଚ୍ଛା ସମ୍ବିତ, ଏମାନଙ୍କର କଣ ମୂର୍ତ୍ତି ପୂଜା ନାହିଁ?
3: ନା, ଏମାନେ କିନ୍ତୁ ଭୂତ ପ୍ରେତ ଯନ୍ତ୍ର ମନ୍ତ୍ରକୁ ବିଶ୍ୱାସ କରନ୍ତି, ଅବଶ୍ୟ ତାଙ୍କର ପର୍ବପର୍ବାଣି ଅନେକ, ଏଇ ଧର ତାଙ୍କର ଫାଲ୍ଗୁନରୁ ବୈଶାଖ ଯାଏ ସାରହୁଲ ପର୍ବ, ମକର ପର୍ବ, ଆଷାଢ଼ ପର୍ବ, କର୍ମା ପୂଜା, ସରାଏ ପର୍ବ ଇତ୍ୟାଦି ବହୁ ପର୍ବପର୍ବାଣି ସେମାନେ ପାଳନ କରନ୍ତି। ପୂଜାପୂଜି, ବଳି, ନାଚଗୀତ ଭିତରେ ତାଙ୍କର ପର୍ବଗୁଡ଼ିକ ଜୀବନ୍ତ ହୋଇଉଠେ।

0: ସମ୍ବିତ, ଏସବୁ ଶୁଣିଲା ପରେ ବ୍ୟକ୍ତିଗତ ଭାବରେ ମୋର କଣ ମନେ ହୋଇଛ ନା, ସମଗ୍ର ପୃଥିବୀଟାକୁ ଯଦି ସଙ୍କୁଚିତ କରିଦିଆଯାଏ ତେବେ ତାହା ହିଁ ଭୂମିଜ ସମ୍ପ୍ରଦାୟ ଭିତରେ ସୀମାବଦ୍ଧ ହୋଇ ରହିଯିବ। ଏଇ ସେ ମଉସାଙ୍କ ଆଖିକି ଚାହିଁଲ, ଯେମିତି ସ୍ନେହ ଆଦରରେ ହସି ଉଠୁଛି। ଆମେ କାହିଁ କେତେ ଦୂରରୁ ଆସିଛେ, ଅଥଚ ପରକୁ ନିଜର କରିବାରେ ଏମାନେ କେତେ ସିଦ୍ଧ ହସ୍ତ କହିଲ।
1: ସ୍ୱାତି, ଏଥର ଯିବା, ଆଉ ଟିକେ ପରେ ସନ୍ଧ୍ୟା ହୋଇଯିବ।
0: ଯିବାକୁ ତ ପଡିବ, ହେଲେ ଯିବାବେଳେ ଏମାନଙ୍କୁ ଜୁହାର ଜଣେଇବା ଛଡା ଆଉ ଆମ ପାଖରେ ଅଛି କଣ କହିଲ ଦବାକୁ? ବରଂ ନେଇଯାଉଛୁ ଏମାନଙ୍କ ପାଖରୁ ଅସଂଖ୍ୟ ଭଲ ପାଇବା। ଆସୁଛୁ।

0: ମଲ୍ଲିକା ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରଚାରିତ ଓଡ଼ିଶାର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ
1: ବନ ମଲ୍ଲିକା ଶୁଣିବେ ପ୍ରତି ମାସ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ରାତି 9:30 ରେ।
0: ପରବର୍ତ୍ତୀ ପର୍ଯ୍ୟାୟ ବାଥୁଡ଼ି ସମ୍ପ୍ରଦାୟ।

ଶୁଣୁଥିଲେ କାର୍ଯ୍ୟକ୍ରମ ବନମଲ୍ଲିକା, ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଏବେ ସମୟ ହେଇଛି ବନ୍ଧୁ ଆପଣମାନଙ୍କର, ମାନେ ଆପଣଙ୍କ ଚିଠି, ଗୀତ ଆଉ କଥାର ଯୁଗଳବନ୍ଦୀ। ଏହି ଯୁଗଳବନ୍ଦୀରେ ଆପଣମାନଙ୍କ ସ୍ନେହ, ଶ୍ରଦ୍ଧା ଆଉ ଭଲ ପାଇବାର କାର୍ଯ୍ୟକ୍ରମ ଅନୁରୋଧର ହିନ୍ଦୀ କଥାଚିତ୍ର ଗୀତ। ଦେଖିବା ଆଜିର ପ୍ରଥମ ଅନୁରୋଧର ଚିଠି। ଚିଠିଟି ଆସିଛି କାଠୁଆପାଟଣା ଆଳିପିଙ୍ଗଳ ଜଗତସିଂହପୁରରୁ। ଲେଖିଛନ୍ତି ନିଶାକର ଆଣ୍ଡିଆ, ତରଣୀଶ୍ୱର ଆଣ୍ଡିଆ, ଜାନକୀ ଆଣ୍ଡିଆ ଏବଂ ପାର୍ବତୀ ଆଣ୍ଡିଆ। ଆପଣ ପସନ୍ଦ କରିଛନ୍ତି କଣ୍ଠଶିଳ୍ପୀ କୁମାର ସାନୁଙ୍କୁ ଶୁଣିବା ପାଇଁ କଣ୍ଠରେ ତାଙ୍କର ଆଶିକ କଥାଚିତ୍ର ଗୀତ। ଶୁଣି ଦେଉଛି ବନ୍ଧୁ ଆପଣମାନଙ୍କ ପସନ୍ଦର ଗୀତ।

ଏହି ଚିଠିଟିକୁ ଲେଖିଛନ୍ତି କାଳିକାପୁର କିଶୋରନଗର କଟକରୁ ଅଜୟ କୁମାର ମହାନ୍ତି, ସରିତା ମହାନ୍ତି, ବିରାଜଲକ୍ଷ୍ମୀ ମହାନ୍ତି ଏବଂ ଅନୁଭବ ମହାନ୍ତି। ପସନ୍ଦର କଥାଚିତ୍ର ଆପଣମାନଙ୍କର ରାଜ, କଣ୍ଠରେ ସଜେଇଛନ୍ତି ଉଦିତ ନାରାୟଣ ଏବଂ ଆଲକା ୟାଗ୍ନିକ। ପସନ୍ଦର ଗୀତଟି ଏଥର ଆପଣମାନଙ୍କ ପାଖରେ, ବନ୍ଧୁ ଶୁଣନ୍ତୁ।

ଯାଇଛନ୍ତି ମୋହରା କଥାଚିତ୍ରରେ ଉଦିତ ନାରାୟଣ ଏବଂ ଅଲକା ଏକନିଙ୍କୁ ଶୁଣିବା ପହଞ୍ଚି ଦେଉଛି ଆପଣମାନଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ଚିଠିରେ ଆପଣମାନେ ହେଲେ ପଞ୍ଚାନନ ମଲ୍ଲିକ, ରୂପା, ରୋଜି, ବେବି, ବିନି, ଲିପ୍ସା, ହାପି, ବିପି, ବଣ୍ଟି, ଆକାଶ, ବିକାଶ, ସୌମ୍ୟ ଏବଂ ବରୁଣ, ପାଥପୁର, ରଇପୁର, ଯାଜପୁରରୁ।

ପରବର୍ତ୍ତୀ କଥା ଚିତ୍ର ଜୁଦାଇ ଶୁଣିବାକୁ ଚିଠି ପଠାଇଛନ୍ତି କୁଜଙ୍ଗ ଜଗତସିଂହପୁରରୁ ସୁରେନ୍ଦ୍ରନାଥ ସାହୁ, ଅରକ୍ଷିତ ଦାସ, ଆଲୋକ ସାହୁ, ନଗେନ୍ଦ୍ର ପ୍ରଧାନ ଏବଂ ନକୁଳ ସେଠି। ଏହି ଚିଠିଟି ଆସିଛି ମହାଜନପୁର ବ୍ଲକ ଛକ ନିଶ୍ଚିନ୍ତ କୋଇଲି କଟକରୁ ବାଣୀପ୍ରସାଦ, ଝିଅ ସୃଷ୍ଟି ଶୁଭଲକ୍ଷ୍ମୀ, ପୁଅ ଆର୍ୟନ ଏବଂ ଭବାନୀ ଦେବୀ। ଶୁଣି ଦେଉଛି ବନ୍ଧୁ କିଶୋର କୁମାର ଏବଂ ଆଶା ଭୋସଲେଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟି।

ସମୟର ଇସାରା ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମଟି କେମିତି ଲାଗୁଛି ଲେଖିବା ସହିତ ଅନୁରୋଧରେ ଗୀତ ଲେଖି ନିଶ୍ଚୟ ଚିଠିଟିଏ ଦେବେ। ଏହି ଆଶା ରଖି ବିଦାୟ ନେଉଛି ବନ୍ଧୁ। ସୁସ୍ଥ ଥାଆନ୍ତୁ, ଭଲ ଥାଆନ୍ତୁ।

0: ନମସ୍କାର, ଆଜିର ଅନ୍ତିମ ମୁଖ୍ୟ ସମ୍ବାଦ ସହ ମୁଁ ଉଦୟନାଥ ସ୍ୱାଇଁ। ଭାରତ ଏବଂ ଇଟାଲୀ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 15ଟି ବୁଝାମଣାପତ୍ର ସ୍ୱାକ୍ଷରିତ। ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀକୁ ଉନ୍ନୀତ। ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଫାଓ ମୁଖ୍ୟାଳୟ ରୋମ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ଆଗ୍ରିକୋଲା ପଦକ ପ୍ରଦାନ। ଦେଶର କୋଟି କୋଟି କୃଷକଙ୍କ ଉଦ୍ଦେଶ୍ୟରେ ପୁରସ୍କାର କଲେ ଉତ୍ସର୍ଗ। ଭାରତ କୌଣସି ପ୍ରକାର ନ୍ୟୁକ୍ଲିୟର ବ୍ଲାକ୍ମେଲ୍କୁ ସହ୍ୟ କରିବ ନାହିଁ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭାରତକୁ ତିନିଦିନିଆ ସରକାରୀ ଗସ୍ତରେ ଆସି ମୁମ୍ବାଇରେ ପହଞ୍ଚିଛନ୍ତି। ଆସନ୍ତା ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ନେଇ କାର୍ଯ୍ୟସୂଚୀ। ଆମେରିକା ଇରାନ୍ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ଜାତିସଂଘର ଆକଳନ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଇବୋଲା ପ୍ରଭାବକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଆଇପିଏଲ୍ କ୍ରିକେଟ୍ରେ କୋଲକାତା ନାଇଟ୍ ରାଇଡର୍ସ ସାମ୍ନାରେ 148 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ମୁମ୍ବାଇ ଇଣ୍ଡିଆନ୍ସ। ପାଣିପାଗ ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ସାମାନ୍ୟରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା। ସ୍ଥଳବିଶେଷରେ ପବନର ବେଗ 50-60 କିଲୋମିଟର ରହିବା ନେଇ 5 ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର, ଶୁଭରାତ୍ରୀ।
1: ସମୟ ବର୍ତ୍ତମାନ 11:07। ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବେ 6:05। ଅନୁଚିନ୍ତା 6:35। ଉପସ୍ଥାପନା କରିବେ ତତକନ୍ଦର ମିଶ୍ର। ଆମର ସ୍ୱାସ୍ଥ୍ୟ 7:10।

ଶିଶିରା ଦାସଙ୍କ କଣ୍ଠରୁ ବନ୍ଦନାର ପରବର୍ତ୍ତୀ ଭକ୍ତି ଗୀତ ଗୀତରଚନା ଗୌରହରି ଦଳାଇ ମୁରଲୀଧର ଶ୍ୟାମ ସୁନ୍ଦର ପାଦେ ତୋର କୋଟି ଜୁହାର।

ଏଇ ମର୍ତ୍ତ୍ୟ ବୈକୁଣ୍ଠେ ବିଜେ ପ୍ରଭୁ କଳାମୁଖ କହରେ ବନ୍ଧୁଏ ଧାମେ ନାହିଁ ଅବା କେଉଁ ସୁଖ। ମିଶ୍ର ସତ୍ୟନାରାୟଣଙ୍କ ରଚନାରେ କଣ୍ଠଦାନ କରିଛନ୍ତି ଆଲୋକ କୁମାର କୁଣ୍ଡୁ।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ସୁମତି ଦେବୀ, ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା। ଜୟ ହେ ଜୟ ବ୍ରଜରାଜ ନନ୍ଦନ ମୋହନ ନଟବର ଭଙ୍ଗିଆ।

ସମବେତ କଣ୍ଠରେ ଆଜିର ବନ୍ଦନାର ଶେଷ ଭକ୍ତି ଅର୍ଘ୍ୟ କଳ୍ପଲତା ଜେମାଙ୍କ ରଚନା ଜଗବନ୍ଧୁ ନାଥକୁ ଯେ ମୁରୁଚି ନୁହଁ ଜେଣିକି ଚାହିଁଲେ ତେଣେ ଶ୍ରୀମୁଖ ଦେଶାଇ।

0: ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ନୃସିଂହ ଚରଣ ମଲ୍ଲିକ।
4: ଏହି ସଂସାରରେ ମାନବ ଜନ୍ମ ଅତି ଦୁର୍ଲଭ, ଏହା ବହୁ ପ୍ରାଚୀନ ମୁନିଋଷିମାନେ କହିଆସିଛନ୍ତି। କଳିଯୁଗର 1516 ଶତାବ୍ଦୀର ସନ୍ତ ମହାତ୍ମା ତୁଳସୀଦାସ ବି କହିଛନ୍ତି, ଯେଉଁ ଜୀବ ମଣିଷ ଜନ୍ମ ପାଇଛି ସେ ବଡ଼ ଭାଗ୍ୟବାନ। ବଡ଼େ ଭାଗ ମା ନୁସତନ ପାୱା, ମଣିଷ ଜନ୍ମରେ ପରମାତ୍ମା ପ୍ରାପ୍ତି ସମ୍ଭବ, କିନ୍ତୁ ଏହି ଜନ୍ମର ଅନ୍ତ କେବେ ହେବ, ମୃତ୍ୟୁ କେବେ ଆସିବ, ଏକଥା କେହି ଜାଣନ୍ତି ନାହିଁ। ବୁଦ୍ଧିମାନ ପୁରୁଷ ଯୌବନ ଓ ବୃଦ୍ଧାବସ୍ଥାକୁ ବିଶ୍ୱାସ କରୁଥିବା ଅନୁଚିତ, ବାଲ୍ୟାବସ୍ଥାରୁ ହିଁ ପ୍ରଭୁ ପ୍ରାପ୍ତି ନିମନ୍ତେ ସାଧନା କରିବା ଉଚିତ। ପିତାମାତାମାନେ ଯଦି ସନ୍ତାନ ସନ୍ତତିଙ୍କର ମଙ୍ଗଳ କାମନା କରୁଥାନ୍ତି, ତେବେ ବାଲ୍ୟାବସ୍ଥାରୁ ହିଁ ପ୍ରଭୁ ଭଜନରେ ଲୀନ ହେବା ପାଇଁ ଶିଖାଇବା ଉଚିତ। ଆଜିକାଲିର ପିତାମାତା ଏହା ଜାଣିଥିଲେ ତ? ମାତାପିତା ନିଜ ସନ୍ତାନମାନଙ୍କ ମନରେ ଧାର୍ମିକ ସଂସ୍କାର ଅତି ଛୋଟବେଳୁ ଆଣିବା ଆବଶ୍ୟକ। ସାଧାରଣ କଥାରେ ବି କୁହାଯାଏ, ଯାହା ନ ହୋଇଛି ବାଳୁତ କାଳେ ତାହା କି ହୋଇବ ପାଚିଲା ବେଳେ। ବୃଦ୍ଧାବସ୍ଥାରେ ନିଜ ଶରୀରର ସେବା ଯତ୍ନ କରାଯାଇପାରେ, ହେଲେ ଦେବ ଆରାଧନା ପାଇଁ ଶକ୍ତି ନଥାଏ। ମାନବ ଶରୀର ଭୋଗ ଉପଭୋଗ କରିବାକୁ ମିଳି ନାହିଁ, ମାନବ ଶରୀର ଭଗବତ ଭଜନ ଦ୍ୱାରା ପ୍ରଭୁପ୍ରାପ୍ତି ନିମନ୍ତେ ମିଳିଛି ବୋଲି ଜାଣିବାକୁ ହେବ। ମନୁଷ୍ୟ ଶରୀର ନାଶବାନ, ପ୍ରତିଟି ମୁହୂର୍ତ୍ତରେ ଏହା କ୍ଷୟ ଅଭିମୁଖେ ଚାଲିଥାଏ, ଏଣୁ ମଣିଷ ଜନ୍ମ ଦୁର୍ଲଭ ବୋଲି କୁହାଯାଏ। ପୁଣି ମନୁଷ୍ୟ ଜନ୍ମ ଦୁର୍ଲଭ କାରଣ ଏହି ଜନ୍ମରେ ହିଁ ମନୁଷ୍ୟ ସମସ୍ତ ପ୍ରକାର ଇଚ୍ଛିତ ବସ୍ତୁ ପାଇପାରେ। ଶରୀର ଅନିତ୍ୟ ହେଲେ ଭଗବାନ ନିତ୍ୟ। ଏହି ଅନିତ୍ୟ ମନୁଷ୍ୟ ଶରୀରରେ ଯାହା ନାଶବାନ, ତାହାରି ମାଧ୍ୟମରେ ନିତ୍ୟ ବସ୍ତୁ ଭଗବାନଙ୍କୁ ମଧ୍ୟ ପାଇହୁଏ। ମନୁଷ୍ୟ ଜନ୍ମ ଦୁର୍ଲଭ ସହ ଅତି ମୂଲ୍ୟବାନ ମଧ୍ୟ। କେତେବାର ଜନ୍ମ ମୃତ୍ୟୁ ହେବା ପରେ ମନୁଷ୍ୟ ଜନ୍ମ ମିଳିଥାଏ। ମନୁଷ୍ୟ ଜନ୍ମର ମହିମା ଅକଳନୀୟ। ମନୁଷ୍ୟର ଆୟୁ 100 ବୋଲି କେତେକ କହୁଥିବା ବେଳେ ଏହାର ଆୟୁ 120 ବୋଲି ଆଉ କେତେକ କୁହନ୍ତି। ଆଜିକାଲି ଆୟୁ କିନ୍ତୁ ସେହିପରି ଆଉ ନାହିଁ। ଆଜିକାଲି ତ ଆୟୁର ଅର୍ଦ୍ଧାଂଶ ନିଦ୍ରାବସ୍ଥାରେ, ଚତୁର୍ଥାଂଶ ବାଲ୍ୟାବସ୍ଥାରେ ଓ କୁମାରାବସ୍ଥାରେ ଅତିବାହିତ ହୋଇଯାଉଛି। ବାଲ୍ୟାବସ୍ଥା ଅଜ୍ଞାନରେ ଓ କୁମାରାବସ୍ଥା ଖେଳକୁଦରେ କଟିଯାଉଛି। ବୃଦ୍ଧାବସ୍ଥା ସମୟ କହିବାକୁ ଗଲେ ନିରର୍ଥକ, କାରଣ ଶାରୀରିକ କ୍ଷୀଣତା କୌଣସି କାମ କରିବାକୁ ପ୍ରବୃତ୍ତି ଦିଏ ନାହିଁ। ବାକି ରହିଲା ଯୌବନାବସ୍ଥା, ସେତେବେଳେ ତାହା କାମ ଭୋଗରେ କଟିଯାଉଛି। ତାହେଲେ ଆମେ କେତେ ବର୍ଷ କାମ କରିବା ପାଇଁ ପାଇଲେ? ଏହି ଅଳ୍ପ ସମୟ ଭିତରେ ଆତ୍ମକଲ୍ୟାଣପ୍ରଦ କାମ କେବେ ଓ କିପରି ହେବ ତାହାଥରେ ଚିନ୍ତା କରୁଛେ କି? ଏହି ପରିପ୍ରେକ୍ଷୀରେ ଆମେ କ'ଣ କରିବା ଉଚିତ? ଯେପର୍ଯ୍ୟନ୍ତ ଶରୀର ସୁସ୍ଥ ଥାଏ ସେ ପର୍ଯ୍ୟନ୍ତ ବୃଦ୍ଧାବସ୍ଥା ଆକ୍ରମଣ କରିପାରେ ନାହିଁ, ଇନ୍ଦ୍ରିୟ ଶକ୍ତି କ୍ଷୀଣ ହୁଏ ନାହିଁ। ଆୟୁଷ କ୍ଷୟ ହେବା ପୂର୍ବରୁ ଚତୁର ଲୋକମାନେ ଆତ୍ମକଲ୍ୟାଣ ପାଇଁ ଯତ୍ନବାନ ହେବା ଉଚିତ, ନହେଲେ ଘରେ ନିଆଁ ଲାଗିଯିବା ପରେ କୋ ଖୋଳିବା କାମ ଆରମ୍ଭ କରିବା ଭଳି ହୋଇଯିବ। ମଣିଷ ମୁଣ୍ଡକୁ ନାନା ପ୍ରକାର ଭୟ ଆକ୍ରାନ୍ତ କରି

ରଖିଥାଏ। ଏଣୁ ଏହି ଶରୀର ଯାହା ଭଗବତ ପ୍ରାପ୍ତି ନିମନ୍ତେ ପର୍ଯ୍ୟାପ୍ତ, ରୋଗଗ୍ରସ୍ତ ହୋଇ ମୃତ୍ୟୁ ଅଧୀନ ହେବା ପୂର୍ବରୁ ଆତ୍ମକଲ୍ୟାଣ ନିମନ୍ତେ ଯତ୍ନବାନ ହୋଇଯିବା ବିଧେୟ। ମଣିଷ ବସ୍ତୁତ ଦୁଃଖ କେବେ ଚାହେଁ ନାହିଁ କି ମାଗେ ନାହିଁ, ତେବେ ସୁଦ୍ଧା ତାହା ଅଚାନକ ଆସି ଧମକାଏ, ମୋତେ ଜ୍ୱର ନହେଲେ ମୁଁ ସତ୍ୟନାରାୟଣ ପୂଜା କରିବି। ଏପରି ଲୋକମାନେ ଯାଚନା କରନ୍ତି, ତେବେ ସୁଦ୍ଧା ଜ୍ୱର ହୁଏ। ଯତ୍ନବାନ ନଥିବା ଅବସ୍ଥାରେ ଦୁଃଖ ଯେପରି ପ୍ରାରବ୍ଧର ଫଳ ଅନୁସାରେ ଆସେ, ସୁଖ ମଧ୍ୟ ସେହିପରି ଆସିଥାଏ। ସୁଖ ଦୁଃଖ ଉଭୟ ପ୍ରାରବ୍ଧର ଅଧୀନ, ପ୍ରାରବ୍ଧ ଅନୁସାରେ ତାହା ମିଳେ। ଏଥିନିମନ୍ତେ କିଛି ଯତ୍ନ ନେବାକୁ ପଡ଼େ ନାହିଁ। ପୂର୍ବ ଜନ୍ମର କର୍ମର ଫଳ ହେଉଛି ପ୍ରାରବ୍ଧ। ଦରିଦ୍ର ଧନୀ ହୋଇଯାଏ ଓ ଧନୀ ଦରିଦ୍ର। ପ୍ରାରବ୍ଧ ଅନୁସାରେ ଯାହା ମିଳିବା କଥା ତାହା ଅବଶ୍ୟ ମିଳିବ। ଏଣୁ ସାଂସାରିକ ସୁଖଭୋଗ ନିମନ୍ତେ ଯତ୍ନ ବା ଚେଷ୍ଟା ନ କରି ପରମାତ୍ମାକୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିବା ଉଚିତ। କେତେକ ଲୋକ କହୁଥିବା ଶୁଣାଯାଏ ଯେ ସତ୍କର୍ମ କରିବା ମଧ୍ୟ ଏକ ପ୍ରକାର ପ୍ରାରବ୍ଧର ଫଳ। ପ୍ରାରବ୍ଧ ନଥିବାରୁ ସତ୍କର୍ମ ସତ୍ସଙ୍ଗ ସମ୍ଭବ ହେଉ ନାହିଁ, ଏହା ଏକ ମିଥ୍ୟା କଥା। କାରଣ ପ୍ରାରବ୍ଧ କଦାପି ସତ୍କର୍ମରେ ବାଧା ସୃଷ୍ଟି କରିପାରେ ନାହିଁ। ଆମେ ସତ୍କର୍ମ କରିବାକୁ ଚାହୁଁଛେ, ଏହା ବର୍ତ୍ତମାନର କ୍ରିୟମାଣ କର୍ମ। କ୍ରିୟମାଣ କର୍ମ ପ୍ରାରବ୍ଧଠାରୁ ଅତି ଶକ୍ତିଶାଳୀ, ଏହା ପ୍ରାରବ୍ଧକୁ ନାଶ କରି ପକାଏ। ମନୁଷ୍ୟ ନିଜର ଦୁର୍ବଳତା ଓ ଆଳସ୍ୟ ହେତୁ ପ୍ରଭୁ ଭଜନରେ ବାଧା ଉପସ୍ଥିତ ହୋଇଥାଏ। ଦୁର୍ବଳ ଓ ଅଧଗାମୀ ମନ ସତ୍କର୍ମ ଓ ସତ୍ସଙ୍ଗରୁ ମଣିଷକୁ ବଞ୍ଚିତ କରିଥାଏ। ଏହା ଜାଣି ନିଜ କଲ୍ୟାଣ ନିଜେ କରିବା ଉଚିତ୍।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 40ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତୀ।

ପରୀକ୍ଷିତ ମହାରାଜଙ୍କୁ ସୁକମୁନି କହିଲେ, ସଂସାରରେ ଗୃହସ୍ଥମାନେ ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶୀଭୂତ ହୋଇ କୁଟୁମ୍ବ ପୋଷିବାରେ ଦିନ ବିତେଇ ଦିଅନ୍ତି। ବିଷ୍ଣୁ ମାୟାରେ ମୃତ୍ୟୁକୁ ଆଖି ଆଗରେ ଦେଖି ସୁଦ୍ଧା ଅଜ୍ଞାନତା ବଶତ ଲୋକେ ସୁଖ ଆଶାରେ ଭ୍ରମରେ ପଡ଼ିଥାନ୍ତି, କିନ୍ତୁ ମୁହୂର୍ତ୍ତେ ହେଲେ କୃଷ୍ଣଙ୍କ କଥା ଶୁଣିଲେ ଅବା ଉଚ୍ଚାରଣ କଲେ ଉଦ୍ଧାର ପାଆନ୍ତି। ପୂର୍ବକାଳରେ ଖଟ୍ୱାଙ୍ଗ ନାମକ ରାଜା ଦେବତାଙ୍କୁ ସନ୍ତୁଷ୍ଟ କରି ତାଙ୍କର ଆୟୁଷ କେତେ ଅଛି ପଚାରିବାରୁ ସେମାନେ ଆଉ ମୁହୂର୍ତ୍ତେ ଅଛି ବୋଲି କହିଲେ। ସେହି ମୁହୂର୍ତ୍ତକ ସେ କୃଷ୍ଣ ନାମ ଉଚ୍ଚାରଣ କରି କୃଷ୍ଣଙ୍କ ଦେହରେ ଲୀନ ହେଲେ। ରାଜା, ତୁମର ତ ଆହୁରି ସାତ ଦିନ ଆୟୁଷ ଅଛି, ସଂସାର କଥା ନ ଭାବି କୃଷ୍ଣଙ୍କ ପାଦ ତଳେ ମନ ଲଗାଅ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଚାଳିଶତମ ଭାଗ। ଏ ଭାଗରେ କଣ୍ଠଧାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲି, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ଅଦା ଓ ହଳଦୀ ଲଗାଇବାର ପ୍ରକୃଷ୍ଟ ସମୟ। ଜମି ପ୍ରସ୍ତୁତ କରି ଅଦା ଓ ହଳଦୀ ଲଗାନ୍ତୁ। ଅନୁମୋଦିତ ଅଦା କିସମଗୁଡ଼ିକ ହେଉଛି ସୁରଭି, ସୁରୁଚି, ସୁପ୍ରଭା। ହେକ୍ଟର ପ୍ରତି 15-17 କ୍ୱିଣ୍ଟାଲ ଅନୁମୋଦିତ ବିହନ ଲଗାନ୍ତୁ। ହଳଦୀର ଅନୁମୋଦିତ କିସମଗୁଡ଼ିକ ହେଉଛି ରଙ୍ଗ, ସୁରମା, ରୋମା ଏବଂ ରଶ୍ମି। ହେକ୍ଟର ପ୍ରତି 20-25 କ୍ୱିଣ୍ଟାଲ ବିହନ ଲଗାନ୍ତୁ। ଅଦା ଓ ହଳଦୀ ଚାଷ ପାଇଁ 1 ମିଟର ଚଉଡ଼ା ଓ 30 ସେଣ୍ଟିମିଟର ଉଚ୍ଚତାର ପଟାଳିମାନ କରନ୍ତୁ। ଦୁଇ ପଟାଳି ମଝିରେ 30 ସେଣ୍ଟିମିଟର ଜଳ ନିଷ୍କାସନର ନାଳି ରଖନ୍ତୁ। ଉଚ୍ଚ ପଟାଳି ଯୋଗୁଁ ଜଳ ନିଷ୍କାସନ ସୁବିଧା ହୋଇଥାଏ। ଅତିକମ୍ରେ ଲଗାଇବାର 1 ମାସ ପୂର୍ବରୁ ଜମି ପ୍ରସ୍ତୁତି କରି ଖରା ପଡ଼ିବାକୁ ଦିଅନ୍ତୁ। ପଟାଳି ଉପରେ ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ଓ ଗଛକୁ ଗଛ 15-20 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। 5 ସେଣ୍ଟିମିଟର ଗଭୀର ସିଆରରେ ଆବଶ୍ୟକ ଖତ ଓ ସାର ଦିଅନ୍ତୁ। ଶୁଖିଲା ପାଳ ବା ନଡ଼ା ପତ୍ର ଦ୍ୱାରା ପଟାଳିକୁ ଆଚ୍ଛାଦନ କରି ଜଳସେଚନ କରନ୍ତୁ। ଅଦା ଲଗାଇବା ବେଳେ ହେକ୍ଟର ପ୍ରତି 100 କିଲୋଗ୍ରାମ ଫସ୍ଫରସ ସାର, 50 କିଲୋଗ୍ରାମ ପଟାସ ସାର ଆବଶ୍ୟକ ହୋଇଥାଏ। ହଳଦୀ ଲଗାଇବା ବେଳେ ହେକ୍ଟର ପ୍ରତି 30 କିଲୋଗ୍ରାମ ଫସ୍ଫରସ ସାର ଓ 60 କିଲୋଗ୍ରାମ ପଟାସ ସାର ଦିଅନ୍ତୁ। କପା ଚାଷରେ ପତ୍ରଡିଆଁ, ପୋକ, ଅର୍ଭକ ଦେଖାଗଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ଡାଇମେଥଏଡ୍ କିମ୍ବା 3 ଲିଟର ପାଣିରେ 1 ମିଲିଲିଟର ଇମିଡା କ୍ଲୋପ୍ରିଡ୍ କିମ୍ବା 1 ଗ୍ରାମ ଥାୟୋମେଥୋକ୍ସାମ ମିଶାଇ ସକାଳବେଳା ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଏହାଛଡ଼ା ଅଠାଳିଆ ଯନ୍ତାର ବ୍ୟବହାର କରନ୍ତୁ। କପା ଚାଷ କରିଥିଲେ କୋଡ଼ାଖୋସା କରି ହୁଡ଼ା ଟେକି ଦିଅନ୍ତୁ। ଫସଲ 90 ଦିନ ପରେ କିମ୍ବା 3 ଫୁଟ ଉଚ୍ଚ ହୋଇଗଲେ ଅଗ ଛିଣ୍ଡାଇ ଦିଅନ୍ତୁ। ଗଛ 45 ଦିନର ହୋଇଯାଇଥିଲେ 4.5 ଲିଟର ପାଣିରେ 1 ମିଲିଲିଟର ହିସାବରେ ପ୍ଲାନୋଫିକ୍ ସିଞ୍ଚନ କରନ୍ତୁ। 15 ଦିନ ପରେ ପୁନର୍ବାର 4.5 ଲିଟର ପାଣିରେ 1 ମିଲିଲିଟର ପ୍ଲାନୋଫିକ୍ସ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ ଧଳାମାଛି ଦମନ କରିବା ପାଇଁ ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 100-140 ମିଲିଲିଟର ଇମିଡା କ୍ଲୋପ୍ରିଡ୍, 17.8% ଏସ୍ଏଲ୍ ଔଷଧ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଝାମଳା ରୋଗ ଦମନ ପାଇଁ ହେକ୍ଟର ପ୍ରତି 750 ଗ୍ରାମ କାର୍ବେଣ୍ଡାଜିମ୍ ଗଛର ମୂଳ ଅଂଶରେ ପ୍ରୟୋଗ କରନ୍ତୁ। ପତ୍ରଚିତା ରୋଗ ଦମନ ପାଇଁ ହେକ୍ଟର ପ୍ରତି 2000 ଗ୍ରାମ ମାଙ୍କୋଜେବ୍ ବା 500 ଗ୍ରାମ କାର୍ବେଣ୍ଡାଜିମ୍ ବା ଥାୟୋଫେନେଟ୍ ମିଥାଇଲ 500 ମିଲିଲିଟର 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଳଙ୍କି ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 0.5 ମିଲିଲିଟର ଡାଇଫେନୋକୋନାଜୋଲ କିମ୍ବା ଆଜିକ୍ସୋଷ୍ଟ୍ରୋବିନ 2 ଗ୍ରାମକୁ 1 ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ଫୁଲସଢ଼ା ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ମିଶାଇ ସିଞ୍ଚନ କରନ୍ତୁ। ମୁଗ, ବିରି, ହରଡ଼ ଆଦି ଫସଲରେ ପତ୍ରକଟା ରୋଗ ପୋକ ଦମନ ପାଇଁ ହେକ୍ଟର ପ୍ରତି 25-30 କିଲୋଗ୍ରାମ

କ୍ଲୋରୋପାଇରିଫସ୍ 1.5% ଗୁଣ୍ଡ ପ୍ରୟୋଗ କରନ୍ତୁ, କିମ୍ବା 1 ଲିଟର ପ୍ରୋଫିନୋଫସ୍ କିମ୍ବା 1 ଲିଟର କ୍ୱିନାଲୋଫସ୍ ବା 500 ମିଲିଲିଟର ଇଣ୍ଡୋସ୍କା କାର୍ବ ହେକ୍ଟର ପ୍ରତି 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ବିଲ ହିଡ଼ମାନଙ୍କରେ ବିରି ଓ ହରଡ଼ ଆଦି ବୁଣନ୍ତୁ। ମୁଗ ବିରି ହରଡ଼ ବୁଣା ହେବାର 3 ସପ୍ତାହ ବେଳକୁ କୋଡ଼ାଖସା କରି ଘାସ ବାଛି ଦିଅନ୍ତୁ, କିମ୍ବା କ୍ୱିଜାଲୋଫ ଇଥାଇଲ୍ ହେକ୍ଟର ପ୍ରତି 1000 ମିଲିଲିଟର ଟାର୍ଗା ସୁପର 5% ତରଳ 500 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଘାସ ଦମନ ହୋଇପାରିବ। ଜମିକୁ ନିଗିଡ଼ା ରଖନ୍ତୁ। ପତ୍ରଦାଗ ପତ୍ରପୋଡ଼ା ରୋଗ ପାଇଁ ମାଙ୍କୋଜେବ୍ ସହିତ କାର୍ବେଣ୍ଡାଜିମ୍ 1.5 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଇସୋନୋଫିଲିଆ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶରତ ଚନ୍ଦ୍ର ପାଣିଗ୍ରାହୀ।
4: ଆମ ଶରୀରରେ ଥିବା ଶ୍ୱେତ ରକ୍ତକଣିକା ଯାହାକୁ WBC ବା ହ୍ୱାଇଟ୍ ବ୍ଲଡ୍ ସେଲ୍ କୁହାଯାଏ, ସେଥିରେ ଇସୋନୋଫିଲ୍ ସେଲ୍ ବଢ଼ିଗଲେ ତାହାକୁ ଇସୋନୋଫିଲିଆ କୁହାଯାଏ। ପ୍ରକୃତ କଥା ହେଲା, ଇସୋନୋଫିଲିଆ ଏକ ରୋଗ ନୁହେଁ, ଏହା ରୋଗୀର ଗୋଟିଏ ସାମୟିକ ଅବସ୍ଥା। ରୋଗ ନିରୂପଣ ପାଇଁ ରକ୍ତ ପରୀକ୍ଷା କରାଯାଏ। ରକ୍ତରେ DC ବା ଡିଫରେନ୍ସିଆଲ କାଉଣ୍ଟ କରାଗଲେ ଇସୋନୋଫିଲିଆ କେତେ ଅଛି ତାହା ଜଣାପଡ଼େ। ବର୍ତ୍ତମାନ ଜଳବାୟୁ ବା ତାପମାତ୍ରାକୁ ନେଇ ହିସାବ କଲେ ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ 5-6 ବା ଅତି ବେଶୀରେ 7-8% ପର୍ଯ୍ୟନ୍ତ ଇସୋନୋଫିଲର ନର୍ମାଲ ବା ସାଧାରଣ ଅବସ୍ଥା, ଯାହା ରୋଗୀର ବିଶେଷ କିଛି କ୍ଷତି କରେ ନାହିଁ। 8-10 ଅଧିକ ହେଲେ ଇସୋନୋଫିଲିଆ ରୋଗୀର କ୍ଷତି ଘଟାଇଥାଏ। ମାତ୍ର ଉପକୂଳ ଜିଲ୍ଲା ଭିନ୍ନ, ଅନ୍ୟ ଜିଲ୍ଲାମାନଙ୍କରେ 0-3 ପର୍ଯ୍ୟନ୍ତ ନର୍ମାଲ ବା ସାଧାରଣ ଅବସ୍ଥା, ତାଠାରୁ ଅଧିକ ହେଲେ ଇସୋନୋଫିଲିଆ ବଢ଼ିଯାଇଛି ବୋଲି ବୁଝାଯାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଆମକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣର ଶିକାର ହେବାକୁ ପଡ଼େ। ତେଣୁ ରୋଗର ଚିକିତ୍ସା ପୂର୍ବରୁ ଆମକୁ ରକ୍ତ ପରୀକ୍ଷା କରିବାକୁ ହେଲେ ପ୍ରଥମେ DC ପରୀକ୍ଷା କରାଇବା ଦରକାର। ଏବେ ଆସନ୍ତୁ ଜାଣିବା, ଇସୋନୋଫିଲିଆ ଆମ ରକ୍ତରେ ରହିଲେ ଆମ ଶରୀରରେ କେଉଁ କେଉଁ ଲକ୍ଷଣ ଦେଖାଯାଏ ବା କେଉଁ କେଉଁ ରୋଗ ହେଲେ ଇସୋନୋଫିଲିଆ ଦେଖାଯାଏ। ଅଳ୍ପ ଅଳ୍ପ କାଶ ହେଲେ, ଅଣନିଶ୍ୱାସୀ ଲାଗିଲେ, ଦେହ ହାତ ଘୋଡ଼ାବିନ୍ଧା ହେଲେ, ଜ୍ୱର ଜ୍ୱର ଲାଗିଲେ, ଦେହ ହାତ କୁଣ୍ଡାଇ ହେଲେ, ମୁହଁ ହାତ ଗୋଡ଼ ଫୁଲିଲା ପରି ଦେଖାଦେଲେ, ମୁଣ୍ଡ ବିନ୍ଧିଲେ, ଆଖି ଅନେକ ଦିନ ଲାଲ ରହିଲେ, ଭୋର ଭୋର ଛିଙ୍କ ହେଲେ ଇସୋନୋଫିଲିଆ ଲକ୍ଷଣ ଥିବାର ଜଣାପଡ଼େ। ଦେହରେ ପୁରୁଣା ଥଣ୍ଡା ଥିବା ଏବଂ ଫାଇଲେରିଆ ରୋଗୀଙ୍କ ଦେହରେ ଇସୋନୋଫିଲିଆ ଅଧିକ ଥାଏ। ଛାତିରେ କଫ ରହିଲେ, ଶ୍ୱାସ ବା ନିମୋନିଆ ଭଳି ରୋଗୀ ଦେହରେ ଇସୋନୋଫିଲିଆ ଅଧିକ ଥାଏ। କୌଣସି ଆଣ୍ଠୁଗଣ୍ଠି ଜନିତ ରୋଗ ଯଥା ରିମାଟିଜିମ୍ ଏବଂ ଅଷ୍ଟିଓ ଆର୍ଥ୍ରାଇଟିସ୍ ଭଳି ରୋଗ ଥିଲେ ଇସୋନୋଫିଲିଆ ଅଧିକ ଥାଏ। ରକ୍ତ କର୍କଟ, ଯକ୍ଷ୍ମା ବା ଟ୍ୟୁବରକୁଲୋସିସ୍ ଭଳି ରୋଗୀଙ୍କ ଦେହରେ ଏହା ଅଧିକ ମାତ୍ରାରେ ଥିବାର ଜଣାଯାଏ। ଲିକୁମିଆ, ଟନ୍ସିଲାଇଟିସ୍, ମେନିଙ୍ଗାଇଟିସ୍, ଡିପ୍ଥେରିଆ, ମିଜିଲ୍, ସ୍ମଲ୍ପକ୍ସ, ଚିକେନ୍ ପକ୍ସ ହୋଇଥିବା ରୋଗୀଙ୍କ ରକ୍ତରେ ଇସୋନୋଫିଲିଆ ଅଧିକ ରହିଥିବାର ଦେଖାଯାଏ। ପ୍ରଥମରୁ ଆଲୋଚନା କରାଯାଇଛି, ଏହା ଏକ ରୋଗ ନୁହେଁ, ମାତ୍ର ରୋଗୀକୁ ଭଲ କରାଇବାରେ ବାଧକ ସୃଷ୍ଟି କରେ। ଏହିଭଳି ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କଲେ ଆରୋଗ୍ୟ ଲାଭ କରିପାରିବେ। ହୋମିଓପାଥି ଚିକିତ୍ସାରେ ଇସୋନୋଫିଲିଆର ଚିକିତ୍ସା ମଧ୍ୟ କରାଯାଇପାରେ। ହୋମିଓପାଥିର ବଡ଼ ବିଶେଷତ୍ୱ ହେଉଛି, ଆମେ ରୋଗକୁ ଚିକିତ୍ସା ନ କରି ରୋଗର ଲକ୍ଷଣକୁ ଆଧାର କରି ଚିକିତ୍ସା କରିଥାଉ। ଜଣେ ରୋଗୀ ହୋମିଓପାଥିକ ଡାକ୍ତରଙ୍କ ପାଖରେ ତା'ର ରୋଗ ସମ୍ପର୍କରେ ନ କହି ତା'ର ଲକ୍ଷଣଗୁଡ଼ିକୁ ଯଦି ଠିକ୍ ଠିକ୍ ଭାବରେ କହିପାରିବ, ଅର୍ଥାତ୍ ମୁଁ ଗୋଟିଏ ଉଦାହରଣ ଦେଇ ଆପଣଙ୍କୁ କହୁଛି, ମୋତେ ବହୁତ ଶୋଷ ଲାଗୁଛି, ପ୍ରତି

0: ଘଣ୍ଟା ବା ଏକ ଘଣ୍ଟା ଅନ୍ତରରେ ବହୁତ ପାଣି ପିଇବାକୁ ଇଚ୍ଛା ହେଉଛି, କିମ୍ବା ଶୋଷ ଆଦୌ ଲାଗୁନାହିଁ, କିମ୍ବା ମୋତେ ବହୁତ ଶୋଷ ଲାଗୁଛି କିନ୍ତୁ ପାଣି ପିଇବାକୁ ଇଚ୍ଛା ହେଉନି, ଏହିପରି ଭାବରେ କହିଲେ ଜଣେ ହୋମିଓପାଥି ଡାକ୍ତର ଆପଣଙ୍କୁ ସଠିକ୍ ଚିକିତ୍ସା କରାଇପାରିବେ। ହୋମିଓପାଥିକର ଲକ୍ଷଣ ଅନୁସାରେ ଇସନ ଫୁଲିବା ପାଇଁ ଅନେକ ଔଷଧ ଯଥା ଆର୍ସେନିକ ଆଲବମ୍, ନେଟ୍ରିମ୍ ସଲ୍ଫ, ନେଟ୍ରିମ୍ୟୁର, ବ୍ରାଇନିଆ, ବେଲାଡୁନା, ସଲ୍ଫର, ରଷ୍ଟକ୍ସ, ରୋଡୋଡେଣ୍ଡ୍ରମ୍, ଥୁଜା, ଟ୍ୟୁବର କୁଲିନମ୍, ଜେଲସିମମ୍, ଉସିମମ୍ ସେଙ୍କ୍ଟମ୍ ଇତ୍ୟାଦି ଔଷଧକୁ ଧାରାବାହିକ ବ୍ୟବହାର କରାଯାଇଥାଏ। ପୁରୁଣା ରୋଗ ଶରୀରରେ ଥିଲେ ଏହା ଭଲ ହେବା ପାଇଁ ଅନେକ ଦିନ ଲାଗିଥାଏ। ଡାକ୍ତରଙ୍କଠାରୁ ଔଷଧ ଖାଇଲେ ହୁଏତ ଅଳ୍ପ ଦିନରେ ଭଲ ଲାଗିପାରେ। ରୋଗୀ ଭାବନ୍ତି ମୋର ରୋଗ ଛାଡ଼ିଗଲା, ମାତ୍ର ରୋଗ ଛାଡ଼ିନଥାଏ। ଗୋଟିଏ ଗୋଟିଏ ରୋଗ 3 ମାସରୁ 6 ମାସ ବା 6 ମାସରୁ ଅଧିକ ବା ବର୍ଷାଧିକ କାଳ ଔଷଧ ସେବନ କଲେ ଭଲ ହୋଇଥାଏ। ଆମକୁ ସେତେଦିନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ପଡ଼େ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ର।
2: ସୁପ୍ରଭାତ ଶ୍ରୋତାବନ୍ଧୁ, ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା।

ପୂର୍ବ ଦିଗରେ ଉଭା ହେଲେଣି ଦିନମଣି, ଧରାପୃଷ୍ଠରୁ ଅପସରି ଗଲାଣି ଅନ୍ଧକାର, ଚଳଚଞ୍ଚଳ ହେଉଛି ଜଗତ। ଏ ଆଉ ଏକ ସକାଳ, ଆଉ ଏକ ଦିନର ଆରମ୍ଭ। ବିଗତ ରାତିକ ଭିତରେ ମଣିଷ ପାଶୁରି ଦେଇଛି ତାର ସବୁ କ୍ଳାନ୍ତି ଆଉ ଅବସାଦକୁ। ନୂଆ ଦିନର ନୂଆ ସୂର୍ଯ୍ୟଙ୍କ କିରଣରୁ ସେ ପାଇଛି ପୁଣି କାମ କରିବା ପାଇଁ ଶକ୍ତି ଆଉ ଆଗ୍ରହ। ପ୍ରଭାତର କୋମଳ ପରଶରେ ସମସ୍ତେ ପୁଲକିତ। ଲୋକମାନେ ନିଜ ନିଜର ଅଧୁରା କାମ ସବୁକୁ ପୂରା କରିବା ପାଇଁ ବାହାରି ପଡ଼ିଲେ।

ଶ୍ରୋତାବନ୍ଧୁ, ଚଢ଼େଇଟିକୁ ଦେଖିଲେ କିଏ ବା ଖୁସି ନ ହୁଏ? ପ୍ରକୃତିର ଅନବଦ୍ୟ ଦାନ ଏହି ପକ୍ଷୀକୁଳ, ପରିବେଶର ଜାଗ୍ରତ ପ୍ରହରୀ ଏମାନେ। ଅନିଷ୍ଟକାରୀ କୀଟପତଙ୍ଗମାନଙ୍କୁ ଖାଇ ଫସଲକୁ ସୁରକ୍ଷା ଦେବାଠୁ ଆରମ୍ଭ କରି ପାଣିପାଗ ପରିବର୍ତ୍ତନର ସଂକେତ ପର୍ଯ୍ୟନ୍ତ ପକ୍ଷୀମାନଙ୍କଠାରୁ ଅନେକ ଉପକାର ପାଇଥାଏ ସମଗ୍ର ଜୀବଜଗତ। ଶ୍ରୋତାବନ୍ଧୁ, ଜୀବନ ପାଇଁ ପାଣିର ଆବଶ୍ୟକତା ସବୁଠୁ ବେଶୀ। ଜଳ ବିନା ଜୀବନ ଅସମ୍ଭବ। ଏହି ଗ୍ରୀଷ୍ମଦିନମାନଙ୍କରେ ପଶୁପକ୍ଷୀମାନେ ପାଣି ମୁନ୍ଦାଏ ପାଇଁ ଖୁବ୍ କଷ୍ଟ ସହିଥାନ୍ତି। ପିଇବା ପାଇଁ ସେମାନଙ୍କୁ ପାଣି ମୁନ୍ଦାଏ ସହଜରେ ମିଳିନଥାଏ। ଏହି ପଶୁପକ୍ଷୀମାନଙ୍କୁ ଜଳ କଷ୍ଟରୁ ରକ୍ଷା କରିବା ପାଇଁ ଆମେ ସମସ୍ତେ ନିଜ ଘରର ଛାତ ଉପରେ, ଘର ଆଗରେ ବା ବଗିଚାରେ ପାଣିର ପାତ୍ର ରଖିବା। ଆମର ଏହି ଛୋଟିଆ ପ୍ରୟାସ ଅନେକ ପଶୁପକ୍ଷୀଙ୍କର ତୃଷା ମେଣ୍ଟାଇ ପାରିବ।

0: ଶ୍ରୋତାବନ୍ଧୁ, ଏବେ ପରିବେଶକୁ ନେଇ ସବୁଠି ଚର୍ଚ୍ଚା, ସବୁଠି ଆଲୋଚନା। ଦିନକୁ ଦିନ ଆମ ପରିବେଶରେ ପ୍ରଦୂଷଣର ମାତ୍ରା ବଢ଼ି ଚାଲିଛି। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଗାଡ଼ି ମଟରର ସଂଖ୍ୟା ମାତ୍ରାଧିକ ଭାବେ ବୃଦ୍ଧି ପାଉଛି। ନୂଆ ନୂଆ କଳକାରଖାନାମାନ ସ୍ଥାପନ ହେଉଛି। ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାରେ ଯାହାର ସବୁଠୁ ବଡ଼ ଅବଦାନ ଗଛ ବା ଜଙ୍ଗଲ, ସେସବୁ ଧୀରେ ଧୀରେ କମିଯାଉଛି। ପରିବେଶକୁ ନେଇ ଖୁବ୍ ଚିନ୍ତା ପ୍ରକଟ କଲେଣି ପରିବେଶବିତ୍, ବୁଦ୍ଧିଜୀବୀ ଆଉ ସଚେତନ ଲୋକମାନେ। ପରିବେଶରେ ପ୍ରଦୂଷଣର ମାତ୍ରା ବଢ଼ିବା କାରଣରୁ ପାଣିପାଗରେ ଦେଖାଯାଉଛି ଅନିୟମିତତା। ଏହିଭଳି ଯଦି ଅନିୟମିତତା ଲାଗି ରହେ, ତେବେ ତା'ର ପରିଣାମ ଯେ କେତେ ଭୟଙ୍କର ହେବ, ସେ କଥା ଚିନ୍ତା କରି ପରିବେଶବିତ୍ମାନେ ଆଶଙ୍କା ପ୍ରକଟ କଲେଣି। ଆମ ପରିବେଶକୁ ସୁସ୍ଥ ରଖିବା ଦିଗରେ ସମସ୍ତେ ସଚେତନ ହେବା ନିଶ୍ଚୟ ଆବଶ୍ୟକ। ପରିବେଶ ସୁରକ୍ଷାକୁ ନେଇ ସଂକ୍ଷିପ୍ତ ଅଭିମତ ରଖନ୍ତି ପରିବେଶବିତ୍ ଡକ୍ଟର ତପୋଧନ ପଣ୍ଡା।
1: ପୂର୍ବରୁ ପରିବେଶକୁ ନେଇ ଏତେ ଚର୍ଚ୍ଚା ହେଉନଥିଲା। ପରିବେଶ ସମ୍ବନ୍ଧରେ ମଣିଷ ନିଶ୍ଚିନ୍ତ ଥିଲା। ବାୟୁ, ଜଳ, ମୃତ୍ତିକା ଏତେ ପ୍ରଦୂଷିତ ନଥିଲା। ପ୍ରଦୂଷଣ ହେଲେ ତାର ପରିଣାମ କ'ଣ ହେବ ତାହା ମାତ୍ର

0: ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ମଧ୍ୟରେ ସୀମିତ ଥିଲା। ମାତ୍ର ଏବେ ସେ ଅବସ୍ଥା ନାହିଁ। ପରିବେଶ ଏତେ ପରିମାଣରେ ପ୍ରଦୂଷିତ ଯେ ବିଶୁଦ୍ଧ ବାୟୁ ବିଶୁଦ୍ଧ ଜଳ ପାଇବା ଉପରେ ଏକ ପ୍ରଶ୍ନବାଚୀ ଠିଆ ହୋଇଯାଇଛି। ଏହି ଜଳ ବାୟୁ ମୃତ୍ତିକା ପ୍ରକୃତିର ଅମୂଲ୍ୟ ଅବଦାନ। ପ୍ରଦୂଷିତ ପରିବେଶରେ ଜୀବନ ଧାରଣ ଏକଦମ ଅସମ୍ଭବ। କଳକାରଖାନା ମାନଙ୍କରୁ ବାୟୁମଣ୍ଡଳକୁ ଚାଲିଯାଉଥିବା ବିଷାକ୍ତ ଗ୍ୟାସ, ସେଗୁଡିକ ମଧ୍ୟରେ ସଲଫର, କାର୍ବନ, ନାଇଟ୍ରୋଜେନ ଆଦିର ଅକ୍ସାଇଡ, ଏଗୁଡିକ ଶରୀର ମଧ୍ୟରେ ରୋଗ ତ ସୃଷ୍ଟି କରେ, ତା ସହିତ ଏଗୁଡିକୁ କୁହାଯାଏ ଗ୍ରୀନ ହାଉସ ଗ୍ୟାସ। କମ୍ବଳ ଭଳି ପୃଥିବୀକୁ ଘୋଡାଇ ରଖିବା ହେତୁ ଏହି ଗ୍ୟାସ ଗୁଡିକ ସୂର୍ଯ୍ୟଠାରୁ ଗ୍ରହଣ କରୁଥିବା ଉତ୍ତାପ ପୃଥିବୀ ବିକିରଣ କରିପାରେ ନାହିଁ, ଫଳରେ ତାପମାତ୍ରା ବୃଦ୍ଧି ଘଟେ। ଏହାରି କାରଣ ହୁଏ ଜଳବାୟୁ ପରିବର୍ତ୍ତନ, ଫଳରେ କେଉଁଠି ମରୁଡ଼ି ତ କେଉଁଠି ଫସଲ ହାନି, କେଉଁଠି ଫସଲ ନଷ୍ଟ କରୁଥିବା କୀଟଙ୍କର ପ୍ରାଦୁର୍ଭାବ ବିଶ୍ୱକୁ ଧୀରେ ଧୀରେ ଦାରିଦ୍ର୍ୟ ଓ କ୍ଷୁଧା ଆଡ଼କୁ ଟାଣି ନେଇଛି। ସମଗ୍ର ବିଶ୍ୱ ଆଜି ସ୍ତମ୍ଭୀଭୂତ। ଏସବୁକୁ ରୋକିବା ପାଇଁ ଆମମାନଙ୍କ ଭିତରେ ସଚେତନତା ସୃଷ୍ଟି ହେବା ଜରୁରୀ। ଆମକୁ ମନେ ରଖିବାକୁ ହେବ ଯେ ବିଶୁଦ୍ଧ ପରିବେଶ ହିଁ ପ୍ରଦାନ କରେ ରୋଗମୁକ୍ତ ଜୀବନ। ଯେପର୍ଯ୍ୟନ୍ତ ପ୍ରଦୂଷିତ ପରିବେଶ ପ୍ରତି ଆମର ସଚେତନତା ସୃଷ୍ଟି ହେବ,
1: ହଁ ଶ୍ରୋତା ବନ୍ଧୁ, ପରିବେଶ ସୁରକ୍ଷାର ଦାୟିତ୍ୱ ଆମ ସମସ୍ତଙ୍କର। ଆସନ୍ତୁ ସମସ୍ତେ ସଚେତନ ହେବା, ପରିବେଶକୁ ସୁସ୍ଥ ରଖିବା ଦିଗରେ ସଂକଳ୍ପବଦ୍ଧ ହୋଇ କାମ କରିବା।

ରେଡିଓ ଗାଁ ଗହଳିଠୁ ଆରମ୍ଭ କରି ସହର ବଜାର ସବୁଠି ଅତି ପରିଚିତ ଏହି ରେଡିଓ ଦିନ ଥିଲା ଲୋକମାନଙ୍କ ପାଖରେ ସୂଚନା ଓ ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ଏହି ରେଡିଓ ଆକାଶବାଣୀ ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ସୂଚନା ପହଞ୍ଚାଇବା ଓ ମନୋରଞ୍ଜନର ମାଧ୍ୟମ ହେବାର ଯାତ୍ରା ଆମ ଦେଶରେ ଆରମ୍ଭ କରିଥିଲା 1936 ଜୁନ୍ 8 ତାରିଖରେ ବମ୍ବେ ସହର ଯାହା ଏବେ ମୁମ୍ବାଇ ନାମରେ ପରିଚିତ ସେଉଠୁ ଆରମ୍ଭ କରିଥିଲା ଆକାଶବାଣୀ ତା'ର ଜୟଯାତ୍ରା ଏବେ 90 ବର୍ଷରେ ପାଦ ଥାପିଛି ଏହି ଅତି ପରିଚିତ ଆମ ଆକାଶବାଣୀ ଇତିମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି ଅନେକ କଳାକାରଙ୍କୁ ସୃଷ୍ଟି କରିଛି ଏବଂ ଅଗଣିତ କଳାକାରଙ୍କର କଳାକୁ ସାଇତି ରଖିଛି ଏହି ଆକାଶବାଣୀ ବହୁଜନ ହିତାୟ ବହୁଜନ ସୁଖାୟର ମନ୍ତ୍ରକୁ ଆଧାର କରି

ଆଜି ବି ପ୍ରସ୍ତୁତ କରିଚାଲିଛି ତାର କାର୍ଯ୍ୟକ୍ରମମାନ। ଆଜି ବି ଅଗଣିତ ଶ୍ରୋତାଙ୍କ ଦ୍ୱାରା ଆଦୃତ ଏହି ଆକାଶବାଣୀ ଏବେ ସବୁଠି ସବୁବେଳେ ଓ ସମସ୍ତଙ୍କ ପାଇଁ।

0: ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ର। ଆକାଶବାଣୀ କଟକ କଥିକା ଆଜି ଏଥିରେ ଆସନ୍ତା ଶୁଣିବା। ବିଶ୍ୱ ପରିଚ୍ଛନ୍ନ ରହୁ କହିଛନ୍ତି ବିଶ୍ୱରଞ୍ଜନ କବି ଶତପଥୀ।
2: ଆମ ଦେଶର ସର୍ବପ୍ରାଚୀନ ସଭ୍ୟତା ସିନ୍ଧୁ ପ୍ରଦେଶର ମହେଞ୍ଜୋଦାରୋ ଓ ପଶ୍ଚିମ ପଞ୍ଜାବର ହରପ୍ପାଠାରେ ଆବିଷ୍କୃତ ହୋଇଥିଲା। ଏହି ସଭ୍ୟତାରୁ ଅଳିଆ ଆବର୍ଜନା ନିଷ୍କାସନର ସୁବିସ୍ତୃତ ପଦ୍ଧତି ଥିଲା। ହେଲେ ଆମେ କ'ଣ କିଛି ଶିଖିପାରିଲୁ? ଆମେ ଦିନକୁ ଦିନ ଅଳିଆ ଆବର୍ଜନା ଭିତରେ ଘାଣ୍ଟି ହୋଇଗଲୁ। ଏ ପରାଧୀନ ଦେଶକୁ ସ୍ୱାଧୀନ କରିଥିଲେ ଗାନ୍ଧୀ ମହାତ୍ମା। ସେ ଏ ଦେଶକୁ ସ୍ୱାଧୀନ କରିବା ନିମନ୍ତେ ପ୍ରଥମେ ସବୁ ଅଳିଆ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ସ୍ୱାଧୀନତାର ବାର୍ତ୍ତା ପ୍ରଚାର କରିବାକୁ ଯେଉଁ ଗାଁକୁ ଯାଉଥିଲେ ସେ ଗାଁରୁ ଖୋଜି ଖୋଜି ନିଜ ହାତରେ ଅଳିଆ ସଫା କରୁଥିଲେ। ଲୋକଙ୍କ ମନରେ ଥିବା ଅଶିକ୍ଷା, ଅନ୍ଧବିଶ୍ୱାସ ଓ କୁସଂସ୍କାର ତଥା ଛୁଆଁ ଅଛୁଆଁର ଅଳିଆ ସଫା କରିବା ନିମନ୍ତେ ସଦ୍ ଉପଦେଶ ଦେଉଥିଲେ। ହେଲେ ଏବେ ଦେଖୁନାହାନ୍ତି, ରାଜ୍ୟସାରା ଯୁଆଡ଼େ ଦେଖ ଖାଲି ଅଳିଆ ଅଳିଆ ଅଳିଆ। ଦାଣ୍ଡରୁ ଉପଖଣ୍ଡ କାର୍ଯ୍ୟାଳୟ ଯାଗେ ଭର୍ତ୍ତି ହୋଇ ରହିଛି ଅଳିଆ। ଅନେକ ଅଳିଆକୁ ଏକ ଫାଲତୁ ଚିଜ ବୋଲି ବିଚାରୁଥିଲେ ମଧ୍ୟ ଅଳିଆ ଏବେ କାୟା ବିସ୍ତାର କରିଚାଲିଛି ସାରା ବ୍ରହ୍ମାଣ୍ଡକୁ। ତାର ବିଶାଳ ଆଁରେ ସତେକି ଗ୍ରାସ କରିଯିବ ଏ ସମଗ୍ର ଜୀବସତ୍ତାକୁ। ଦପ୍ତରମାନଙ୍କରେ ବାବୁମାନଙ୍କ ଟେବୁଲ ଉପରେ ଗଦା ହୋଇଥିବା ନଥିପତ୍ରର ଅଳିଆ, ମନରେ ଅହଙ୍କାରର ଅଳନ୍ଧୁ, ପ୍ରଶାସନର ସରଣୀରେ ବହୁ ବର୍ଜନୀୟ ଗଣ୍ଠି, ବାଙ୍କ ଚକମାନଙ୍କରେ ବହୁ ପୁରୁଣା କଳଙ୍କି, କଥା ଓ କାମରେ ଅସାଧୁତାର ଅଳିଆ, କୋଣମାନଙ୍କରେ ସଂକୀର୍ଣ୍ଣତା, ଭଲ ଆଖି ଥାଇ ବି ଅନ୍ଧାର କଣାର ରୁଗ୍ଣତା, ଛକା ପଞ୍ଝାରେ ରହି ପରସ୍ପର ପ୍ରତି ଭୟ ସନ୍ଦେହ ଘୃଣା ଈର୍ଷାର ପୁରୁଣା ଆଲୋକାତରା ଭଳି ପରସ୍ତ ପରସ୍ତ ପ୍ରଲେପର ଅଳିଆ ଯାଦୁ ଓ ବିଞ୍ଚି ପ୍ରାୟ ମାଡ଼ିଗଲାଣି ଏ ରାଜ୍ୟସାରା। ଅଳିଆକୁ ନେଇ ସବୁ ସାହି ବସ୍ତି ପ୍ଲଟ୍ଗୁଡ଼ିକରେ ପଡ଼ୋଶୀ ପଡ଼ୋଶୀମାନଙ୍କ ମଧ୍ୟରେ ଆରମ୍ଭ ହୁଏ ଅଭିସମ୍ପାତ। ଦୁଷ୍ଟଗ୍ରହ ଶନି ଓ ଅହଙ୍କାରୀ ଆତଙ୍କବାଦୀ ନାମରେ କେହି କେହି କାହାରିକୁ ନାମିତ କରିପକାନ୍ତି। ପ୍ରଥମେ ଘଟଣାଟି ଆରମ୍ଭ ହୁଏ ଏହିପରି। ମନେକର ଶ୍ରୀମତୀ ମିଶ୍ର ତାଙ୍କ ପାଚେରୀ ଆରପଟେ ରହୁଥିବା ଶ୍ରୀମତୀ ମହାନ୍ତିଙ୍କ ଘରପଟକୁ ଅଣ୍ଡାଖୋଳ, ପରିବା ଚୋପା, ଚିରା କାଗଜ, ଭଙ୍ଗା ବ୍ଲେଡ୍ ପ୍ରଭୃତିକୁ ପଲିଥିନ୍ରେ ପୁରାଇ ସନ୍ତର୍ପଣରେ ଫିଙ୍ଗି ଦିଅନ୍ତି। ଶ୍ରୀମତୀ ମହାନ୍ତିକି ଛାଡ଼ିବା ଲୋକ, ସେ ମଧ୍ୟ ମାଛକଣ୍ଟା, ବ୍ରେଡ୍ ଜରି, ପ୍ରସାଧନ ସାମଗ୍ରୀର ଅଦରକାରୀ ବସ୍ତୁକୁ ଠୁଙ୍ଗାରେ ପୁରାଇ ଛାଡ଼ିଦିଅନ୍ତି ଶ୍ରୀମତୀ ମିଶ୍ରଙ୍କ ଘରପଟକୁ। ଫଳସ୍ୱରୂପ ବାକ୍ୟରେ ଅଶାଳୀନ ଗାଳି, ଆଚରଣରେ ଯୁଦ୍ଧକାଳୀନ ଉତ୍ତେଜନା, ବନ୍ୟା ସ୍ରୋତ ପ୍ରାୟ କୂଳ ଲଙ୍ଘି ଆସେ। ଚିତ୍କାର ଶୁଭେ, ଆଲୋ ହେ ଅଳିଆ ପକେଇବୁ ତୁ, ଆଉ ସଫା କରିବି ମୁଁ। ସେପଟୁ ଶୁଭେ, ମୁଁ ଅଳିଆ ଅଲବତ୍ ପକାଇବି, ତୋ ଦାଣ୍ଡରେ ପଡ଼ୁ କି ମୁଣ୍ଡରେ ପଡ଼ୁ, ମୋର କିବା ଯାଇ ଆସେ। ଏହି କାଳରେ ଯେଉଁ ସ୍ୱାମୀମାନେ ସ୍ତ୍ରୀମାନଙ୍କ ପକ୍ଷ ସମର୍ଥନ କରି ସମ୍ମୁଖ ସମରକୁ ଖେପି ଆସନ୍ତି, ସେମାନେ ପତ୍ନୀମାନଙ୍କ ଦ୍ୱାରା ପ୍ରକୃତ ଯୋଦ୍ଧାର ଆଖ୍ୟା ପାଉଥିଲା ବେଳେ ନିରବି ଯାଉଥିବା ସ୍ୱାମୀମାନେ ଛେରୁଆ ନାମରେ ନାମିତ ହୁଅନ୍ତି। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତୀ ଭାରତ ନ୍ୟାୟରେ ବେଳେବେଳେ ସମୟ କଡ଼ଲେ ଉଠାଏ। ସମାଜ ଜୀବନରେ କିଛି କରିତକର୍ମା ଧୂରିଣଙ୍କର ଆବିର୍ଭାବ ଘଟେ। ହଠାତ୍ ସେମାନଙ୍କ ଚେତନାକୁ ସଞ୍ଚରିଯାଏ, ଆସ ସମସ୍ତେ ଧର ଗାଣ୍ଡୁଆ, ଧର ଶାବଳ, ଉଠାଅ କୋଡ଼ି, ଆସ ଆମ ସାହିର ସବୁ ଅଳିଆ ସଫା କରିବା। ସବୁ ପ୍ଲଟ୍, ସବୁ ସାହି, ସବୁ ବସ୍ତିର ପଡ଼ୋଶୀମାନେ ପ୍ରତିପକ୍ଷ ନ ହୋଇ ସ୍ୱପକ୍ଷ ହୋଇ ଠିଆ ହୁଅନ୍ତି। ସବୁ ପାରିବାପଣର ଏକତ୍ର ହୁଏ। କ୍ରମେ ସବୁ ରାସ୍ତାର ଅଳିଆ ହଟେ, ନାଳ ନର୍ଦ୍ଦମା ପରିଷ୍କାର ହୁଏ।

0: ସବୁ କାନ୍ଥରୁ ଅପରିଚ୍ଛନ୍ନ ଭାଷା, ମୁକୁଳା ପୋଷ୍ଟର ସଫାସଫି ହୋଇ ଚକାଚକ ହୋଇଯାଏ। ଆମେ ଶବ୍ଦଟି ଯଦି ନିରନ୍ଧ୍ର ଆପଣାପଣରେ ସମର୍ଥ ହୁଏ, ତେବେ ସବୁ ଦୁର୍ଜୟ ସ୍ଥାନରେ ବିଜୟର ପତାକା ଫରଫର ହୋଇ ଉଡ଼େ। ଶ୍ରୋତାବନ୍ଧୁଗଣ, ଆପଣମାନେ ଅଳିଆକୁ ଏକ ଦୁର୍ଗନ୍ଧଯୁକ୍ତ ଫାଲତୁ ଚିଜ ବୋଲି ନ ଭାବି ମୋ ହାତ ଧରନ୍ତୁ, ମୁଁ ବି ଧରିବି ଆପଣଙ୍କ ହାତ। ଆପଣଙ୍କ ଦାଣ୍ଡରୁ ଆରମ୍ଭ ହେଉଥିବା ଏ ଅଳିଆ ହଟାଇବା କାମ ସମଗ୍ର ବ୍ରହ୍ମାଣ୍ଡକୁ ବ୍ୟାପିଯାଉ, ବିଶ୍ୱ ପରିଚ୍ଛନ୍ନ ରହୁ।
1: କଥିକରି ଶୁଣିଲି ବିଶ୍ୱ ପରିଚ୍ଛନ୍ନ ରହୁ, କହିଲେ ବିଶ୍ୱରଞ୍ଜନ କବି ଶତପଥୀ, ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଥ ସିମେଣ୍ଟ ଉପରେ।

0: ହାତ ଧରନ୍ତୁ, ମୁଁ ବି ଧରିବି ଆପଣଙ୍କ ହାତ। ଆପଣଙ୍କ ଦାଣ୍ଡରୁ ଆରମ୍ଭ ହେଉଥିବା ଏ ଅଳିଆ ହଟାଇବା କାମ ସମଗ୍ର ବ୍ରହ୍ମାଣ୍ଡକୁ ବ୍ୟାପିଯାଉ, ବିଶ୍ୱ ପରିଚ୍ଛନ୍ନ ରହୁ।
1: କଥିକରି ଶୁଣିଲି ବିଶ୍ୱ ପରିଚ୍ଛନ୍ନ ରହୁ, କହିଲେ ବିଶ୍ୱରଞ୍ଜନ କବି ଶତପଥୀ, ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ ପଲ୍ଲୀ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଶିଳ୍ପୀ ସଙ୍ଗୀତା ଗୋସାଇ, ସ୍ୱରଚଞ୍ଚ ଚେନା ଓ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝି। ପ୍ରଥମେ ଶିଳ୍ପୀ ଗାଇଛନ୍ତି ବାବାଜୀ ଚରଣ ଜେନାଙ୍କ ରଚନା। ପଖାଳରେ ପଖାଳ ମୋ ସଜ ପଖାଳ, ଝୁରି ହୁଏ ମନ ତତେ ସଞ୍ଜ ସକାଳ, ନ ଦେଖିଲେ ତତେ ଦିନେ ମନ ବିକଳ ପଖାଳରେ ପଖାଳ।

କଥାଟିଏ ଆଜି ପଚାରୁଛି ତତେ, ସତ କହ ନିଲୋ, ବଢ଼େଇ କୁଢ଼େଇ ଶେଷରେ କାହିଁକି ପରଘର ତଡ଼ିଦେଉ। ଶିଳ୍ପୀ ସଙ୍ଗୀତା ଗୋସାଇଁ, ଏଥର ଗାଇଛନ୍ତି କ୍ଷୀରଚନ୍ଦ୍ର ପୋଥାଳଙ୍କ ରଚନା।

ଖେଳିବା ରଜଦୋଳି, ଗୁଆଫାଳ ଜୋତା ପାଦରେ ପିନ୍ଧିବା, ହୋଇବା ସଜବାଜ। ଶିଳ୍ପୀଙ୍କ କଣ୍ଠରେ ଏଥର ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତିଙ୍କ ରଚନାରୁ ଏହି ପଲ୍ଲୀଗୀତ।

ଶିଳ୍ପୀ ସଙ୍ଗୀତା ଗୋସାଇଁ, ସରୋଜନ ଯୋଜନା ଓ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝୀ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ତବ୍ଲାରେ ବିଭୁପ୍ରସାଦ ନନ୍ଦ, କିବୋର୍ଡରେ ପରମାନନ୍ଦ ସାହୁ, ଅକ୍ଟୋପ୍ୟାଡ୍ରେ ଦେବକାନ୍ତ ନନ୍ଦ, ଢୋଲକରେ ସନ୍ଦୀପ କୁମାର।

0: ସାହୁ, ବଂଶୀ, ପ୍ରଦୀପ୍ତ ଶିଖର ମହାପାତ୍ର, ବିହେଲା କୁମାର ଚନ୍ଦ୍ର ମହାନ୍ତି, ଗିଟାର ନିତ୍ୟଶ୍ରୀ ରଞ୍ଜନ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଶେଷରେ ବେଦାନ୍ତଙ୍କ ଗୀତ ରଚନାରୁ କଣ୍ଠ ଏବଂ ସଙ୍ଗୀତ ଶରତ ନାୟକ।

ଶୁଣିଥିଲେ ଓଡ଼ିଆ ଆଲବମ୍ର କେତୋଟି ଭକ୍ତିଗୀତ ଆକାଶବାଣୀ କଟକ ଆସନ୍ତୁ ଶୁଣିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେହୀଶ ବିଳାସର 28ତମ ଭାଗ ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ

ଏକାଦଶ ଛନ୍ଦର ଏଗାରରୁ କୋଡ଼ିଏ ପଦକୁ ନେଇ ଏହି ଭାଗରେ ସୀତାଙ୍କର ଶୋଭା ଦର୍ଶନରେ ମର୍ଯ୍ୟାଦାବନ୍ତ ପ୍ରଭୁ ଶ୍ରୀରାମ ଉଲ୍ଲସିତ। ଏହି ସମୟରେ ବ୍ରୀଡ଼ା ବା ଲଜ୍ଜାଯୁକ୍ତା ଅତି ଆଗ୍ରହ ଓ ଉତ୍କଣ୍ଠାରେ ଉତ୍କଣ୍ଠି ତଥା ସୁକଣ୍ଠୀ ସୀତା ରାମଙ୍କର ଗଳାରେ ବରଣମାଳା ଲମ୍ବାଇଲେ। ଜନକ ବିଶ୍ୱାମିତ୍ରଙ୍କୁ କହିଲେ କାଲି ବିବାହ କରିବା। ବିରୋଧ କରି ଲକ୍ଷ୍ମଣ କହିଲେ ଆମ ଜନକ ଦଶରଥ ନ ଜାଣି କି ବିବାହ। ଲକ୍ଷ୍ମଣଙ୍କ ମତ ଅନୁସାରେ ସତାନନ୍ଦ ଋଷିଙ୍କୁ ବହତୁ ବା ଦୂତ ରୂପେ ଅଯୋଧ୍ୟାକୁ ପଠାହେଲା ଦଶରଥଙ୍କୁ ସନ୍ଦେଶ ଦେବା ପାଇଁ। ଶେଷ ବା ଅନନ୍ତ ଓ ଶେଷ ଶଯ୍ୟାରେ ସାଇତ ବିଷ୍ଣୁ ରୂପୀ ରାମଲକ୍ଷ୍ମଣଙ୍କୁ ଚିନ୍ତା କଲେ ଭଞ୍ଜ। ଏଇଠି ଶେଷ ହୋଇଛି କାବ୍ୟର ଏକାଦଶ ଛାନ୍ଦ।

ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 28ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ତୃପ୍ତି ଦାସ, ସ୍ନିଗ୍ଧାରାଣୀ କର, ବିନୋଦ ବିହାରୀ ପଣ୍ଡା ଏବଂ କେଶବ ଚନ୍ଦ୍ର।

ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ, ପ୍ରଯୋଜନା ପ୍ରସନ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭୂମି ଆଲେଖ୍ୟ ରଜତ କୁମାର କର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଆରମ୍ଭ କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତ ଗୀତିକା। ଚାଲନ୍ତୁ ନା କିଛି ସମୟ ଏଇ ଗୀତ ଗୀତିକା ଅଗଣାରେ ହଜିଯିବା, ପୁଣି ମନେ ପକେଇବା ସେଇ ପୃଷ୍ଠାକୁ ଯେଉଁ ପୃଷ୍ଠା ଏଯାବତ୍ ବଞ୍ଚି ଚାଲିଛେ ଆମେ, ମନେ ପକେଇବା ସେଇ ଅଧ୍ୟାୟକୁ, ଜୀବନର ସେଇ ଅଧ୍ୟାୟ ଯାହା ଲିପିବଦ୍ଧ ହୃଦୟରେ, ପୁଣି ଲିପିବଦ୍ଧ ଆମ ପରିବାର ସହିତ। ଚାଲନ୍ତୁ ନା ଏଇ ଗୀତ ଗୀତିକା ଅଗଣାରେ କିଛି କ୍ଷଣ ହଜିଯିବା ସେଇ ଜୀବନ ଅଧ୍ୟାୟର ପୃଷ୍ଠାରେ।

ହୃଦୟର କଥା ହୃଦୟ ଭିତରେ ଲେଖୁଛି କାହାଣୀ, ମନ ଚାହିଁ କହିବାକୁ ସେଇ କାହାଣୀ। ସେଇ କାହାଣୀରେ ଜଣେ ରାଜା ଆଉ ଜଣେ ରାଣୀ, ଯାହା ଶୁଣିଥିଲା କାନଦିନେ ପାଠ ପଢ଼ି ନଥିବା ବେଳେ, ଖରାଦିନେ ଆଈ ମା ପାଖରେ ଚାନ୍ଦକୁ ଦେଖି ରାତିର ଖୋଲା ଆକାଶ ତଳେ ଆଖିରେ ନିଦ ଜଗେଇ ଆସୁଥିବା ବେଳେ ଆଜି ତାକୁ ପୁଣି ଖୋଜୁଛି। ମନ ଧରି ସେଇ ଉପନ୍ୟାସର ପୃଷ୍ଠାରେ ଜୀବନର କାହାଣୀରେ ସତରେ ସେଇ କଥା କିଛି ଅଲଗା ନଥିଲା। ଏମିତି କଥା ସବୁ ଆଜି ପୁଣି ଯେତେବେଳେ ସ୍ମୃତିପଟଲେ ଉଠି ଯାଉଛି, ବହିର ସେଇ ପୃଷ୍ଠାକୁ, ସାଉଁଟା ସ୍ୱପ୍ନକୁ ବାସ୍ତବ ରୂପ ନେବାର ପଛର ସେଇ କାହାଣୀକୁ।

ଅଳ୍ପ ଦିନର ଜୀବନର ଗଳ୍ପରେ ଲେଖା ଅଧ୍ୟାୟମାନ ସବୁ ଜଣା ନାହିଁ ପୃଷ୍ଠା ସଂଖ୍ୟା କେତେ ଯାଏ ଯିବ ଏହି ପୃଷ୍ଠା, ହେଲେ ଆରମ୍ଭ ହୋଇଛି, ସାଉଁଟିଛି ଅନେକ କିଛି ସ୍ମୃତି, କିଛି ଅନୁଭୂତି, କିଛି ପୁଣି ତ୍ୟାଗର କଥା। ହଁ ଠିକ ବହିର ଅଧ୍ୟାୟ ପରି ଏହି ହୃଦୟର କଲମରେ ଲେଖା ହେଉଛି ମନର ସେକାନ୍ତରେ କେତେ ଯେ ଅକୁହା କାହାଣୀ।

ଶ୍ରୋତାବନ୍ଧୁ କେବେ ଜୀବନ ବହିକୁ ଲେଉଟାଇ ଦେଖିବାକୁ ଇଚ୍ଛା କରିଛନ୍ତି, ଚେଷ୍ଟା କରିଛନ୍ତି? କେବେ ଇଚ୍ଛା ହେଇନି ବିତି ଯାଇଥିବା ସେହି ଦିନକୁ, ଜୀବନର ସେହି ଅଧ୍ୟାୟକୁ ପୁଣି ଥରେ ତର୍ଜମା କରିବାକୁ, ପୁଣି ଥରେ ତାରି ଭିତରୁ କିଛି ସାଉଣ୍ଡ ଆଣି ଏବେ ଜୀବନରେ ତାକୁ ମାଧ୍ୟମ କରି ଆଗକୁ ଆଗେଇବାକୁ? ଜୀବନ ଠିକ୍ ବହିଟିଏ ପରି, ଏହି ଜୀବନ ରୂପକ ବହିକୁ ଥରୁଟିଏ ମନ ଭରି ପଢ଼ିଦେଲେ ପୁଣି ବଞ୍ଚିବାକୁ ଇଚ୍ଛା ହୁଏ। କାହିଁକି ନା ବହି ହେଉଛି ନିର୍ଜନ ବେଳର ସାଥୀ, ଏକୁଟିଆ ବେଳର ସାଥୀ, ଯାହାକୁ ପାଖରେ ପାଇଦେଲେ ଛାଡ଼ିବାକୁ ଇଚ୍ଛା ହୁଏନି କଥାବସ୍ତୁ ନ ସରିବା ଯାଏ। କଥାବସ୍ତୁର ଚରିତ୍ର, କାହାଣୀ, ତା ମଧ୍ୟରେ ଯେମିତି ମନ ହଜି ଆପେ ଆପେ ମନ ହସେ, ଆଖିର ଭୃଲତା ଆପେ ଆପେ ସଙ୍କୁଚିତ ପୁଣି ପ୍ରସାରଣ ହୁଏ। ତାର ପୃଷ୍ଠାର ଶେଷ ପର୍ଯ୍ୟାୟରେ ନ ପହଞ୍ଚିବା ପର୍ଯ୍ୟନ୍ତ ଘଟଣା ପୁଣି ସମୟର କାୟାକଳ୍ପରେ ବଦଳୁଥିବା ସେହି ଚରିତ୍ର ଯେତେବେଳେ ଆଣେ ପରିବର୍ତ୍ତନ, ମନ ଖୋଜି କାହିଁକି, କ'ଣ ପାଇଁ, ଏମିତି ଅନେକ ପ୍ରଶ୍ନ। ସେହି ପୃଷ୍ଠାରେ ରହିଛି ପ୍ରେମର ସେହି ଭିଜା ଭିଜା ବାସ୍ନା, ପ୍ରଭାତୀ ପଖାଳା ଚେହେରାର ବର୍ଣ୍ଣନା, ଧାଡ଼ି ପରି ଧାଡ଼ି ବଖାଣୁଥିବା ତାର ଶବ୍ଦରେ ବାନ୍ଧି ରଖୁଥିବା ଉପନ୍ୟାସର ପୃଷ୍ଠାର ଗଳ୍ପ ଭିତରେ ଅଳ୍ପ ଅଳ୍ପ ମନେ ପଡ଼ୁଥିବା ସେ ଚରିତ୍ରକୁ ଜୀବନର ଆରମ୍ଭରୁ ଲେଖା ଆରମ୍ଭ ପୁଣି ମନେ ପକେଇଲି। କେତେବେଳେ ଓଠ ଆପେ ଆପେ ହସେ ତ କେତେବେଳେ ଆଖିରୁ ଝରିଯାଇ ଲୁହ। ଏଇ ତ ଜୀବନର ଅଧ୍ୟାୟ।

ବେଳେବେଳେ କାହାଣୀରେ ଲେଖା ଏଇ ଭାଇ ଭଉଣୀଙ୍କର କଥା, କାଲି ଯିଏ ସାଙ୍ଗ ହୋଇ ସାଥୀ ହୋଇ ସୁଖ ଦୁଃଖର ହିସାବ କିତାବ କରୁଥିଲେ, ସବୁ ସାଙ୍ଗ ହୋଇ ଆଗକୁ ମାଡ଼ିଯିବେ ବୋଲି କଥା ହେଉଥିଲେ, ଆଜି ସିଏ ଗୋଟିଏ ପଟେ ତ ଭଉଣୀ ଆଉ ଗୋଟେ ପଟେ। କିନ୍ତୁ ତିନି ଲେଖା ଆରମ୍ଭ ହୋଇଥିଲା ଏଇ ବହି ଭାଇ ଭଉଣୀର କଥା, ବାପା ମାଙ୍କ ସହିତ ନିଜ ପରିଚୟକୁ ନେଇ ବଞ୍ଚିବା ଆରମ୍ଭ କରିଥିଲା। କିନ୍ତୁ କାହାଣୀ ଯେତେବେଳେ ଆରମ୍ଭ ହେଲା, ଠିକ୍ ବହିର ପୃଷ୍ଠ ପରି, ଆରମ୍ଭ ଅଧ୍ୟାୟର ପରି ଆକର୍ଷଣ ଥିଲା ସେହି ସମ୍ପର୍କର। ପୁଣି ଧୀରେ ଧୀରେ କଥାବସ୍ତୁରେ ପରିବର୍ତ୍ତନ, ଅଳ୍ପ ଅଳ୍ପ ମନେ ପଡ଼ୁଛି ଘଟିଥିବା କିଛି ଘଟଣା, ଭଲ ମନ୍ଦର ଅନୁଭବ ସହ ସେହି ଚରିତ୍ରଙ୍କର ସଂଳାପ ସବୁ। ହଁ ଶ୍ରୋତ ବନ୍ଧୁ, ଇ ବହିର କାହାଣୀ ନୁହେଁ, ଆମ ଜୀବନର ବହି। ଦିନେ ସାଧା ଥିଲା, ବୟସ ବଢ଼ିବା ଅନୁଯାୟୀ ଲେଖା ହେଲାଣି କେତେ ଯେ କାହାଣୀ, କିନ୍ତୁ ଲେଉଠିଲା ବେଳକୁ ହୁଏତ କିଛି ଝାପ୍ସା ଝାପ୍ସା, ଆଉ କିଛି ସ୍ପଷ୍ଟ ସେଇ ବହିକୁ ଆରମ୍ଭରୁ ପଢ଼ିଲା ବେଳକୁ ଖୋଜୁଛି ଆ ଜୀବନ କୋଉଠି କୁଆଡ଼େ ଗଲା ସେଦିନ, ସେଇ ସୁନେଲି ସ୍ୱପ୍ନ ଯେଉଁଠି ବଞ୍ଚିବାକୁ ଆରମ୍ଭ କରିଥିଲା ଏଇ ଜୀବନ, ସେଇ ପୃଷ୍ଠା ଆଗକୁ ବଢ଼ୁଛି, ଅଧ୍ୟାୟ ଲେଖା ଚାଲିଛି, ଜଣା ନାହିଁ କେଉଁଠି ପହଞ୍ଚିବ।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କମ୍ ସୁଧରେ ଲୋନ୍ ଦରକାର, ତାବି ଆପ୍ରେ ବସିଲା।
4: ଅଜଣା ଆପ୍ ଠାରୁ ଦୂରେଇ ରୁହନ୍ତୁ।
5: RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଏ ତ ଆମେ ବଞ୍ଚିଥିବା ସେଇ ପୃଷ୍ଠା, ବଞ୍ଚିଥିବା ସେଇ କ୍ଷଣ, ସେଇ ମୁହୂର୍ତ୍ତ ଯାହା ଆଗକୁ ବଢ଼ିବାକୁ ଦେଇଛି ଏକ ସୁନ୍ଦର ମନକୁ ନେଇ ପୁଣି ବଞ୍ଚିବା ଶିଖେଇଛି। ଜୀବନ ବହିରେ ଲେଖା ସେଇ ଫର୍ତ୍ତକୁ ପୁଣି ଥରେ ଯେତେବେଳେ ଲେଉଟେଇ ଦେଖୁ, ସ୍ମୃତିପଟ ଫେରି ଦେଖୁ, କୋଉଠି ହାରିଯାଇଥିଲା ବେଳେ ମନ ବାନ୍ଧିଛି ସାହସ, ସେଇଠୁ ଶିଖିବା ଆରମ୍ଭ କରି ହାରିବାକୁ ଦେଇନି, ଆଉଥରେ ହାତରେ ହାତ ମିଶାଇ ପାଦକୁ ଆଗକୁ ବଢ଼ାଇଛି, ପୁଣି ପଢ଼ିବାକୁ ପଡ଼ି ଯାଇଛି। ଏଇ ସୁନ୍ଦର ଜୀବନରୁ, ହୃଦୟର କଲମରୁ ଲେଖିବାକୁ ଅଭ୍ୟାସ କରିଛି।

ଥରୁଟିଏ ସ୍ମୃତିପଟ ଲେଉଟାଏ ଦେଖିଲି ଜୀବନଟା କେଉଁ କଥାବସ୍ତୁର କାହାଣୀର କଥାବସ୍ତୁର କମ୍ ନୁହେଁ, ଜନ୍ମରୁ ମୃତ୍ୟୁ ଯାଏ ଅସଂଖ୍ୟ ଅନୁଭୂତି, ସଂଘର୍ଷ, ସ୍ୱପ୍ନ, ଆଶା, ଅଭିଳାଷା, ପୁଣି ବିଚ୍ଛେଦ, ବିରହ, ତ୍ୟାଗର କାହାଣୀ ମୁହଁରେ ଲେଖା ସଂଳାପ ସମୟ ଅନୁସାରେ ଚରିତ୍ର ପରିବର୍ତ୍ତନ ସହିତ ଆପେ ଲେଖି ହୁଏ ଦିନ ପରେ ରାତି ରସି ସଂଳାପ ସବୁ ରାତି ଶେଷ ଫର୍ଦ୍ଦ ଶେଷ ପୁଣି ଆରମ୍ଭ ନୂଆ ସୂର୍ଯ୍ୟ ସହିତ ଏକ ନୂତନ ପୃଷ୍ଠା ରଚିଯାଇ କେତେ କଥା ଦିନ ତମାମର ସେହି କଥାକୁ ନେଇ ସେ ଅନୁଭୂତି ଅନୁଭବ ପୁଣି କରୁଥିବା ପ୍ରତ୍ୟେକଟି କାର୍ଯ୍ୟକୁ ନେଇ ସାଉଁଟୁଥିବା ସେହି ସ୍ୱପ୍ନକୁ ନେଇ ଲେଖା ହୁଏ ଆଉ ଏକ ପୃଷ୍ଠା ବର୍ଷରେ ଲେଉଟି ଯାଇ ଅଧ୍ୟାୟ ପୁଣି ଜୀବନର ଆଉ ଏକ ଅଧ୍ୟାୟ ବଞ୍ଚିଥିଲି ଆଗକୁ ପୁନଚ୍ଛେଦ ପଢ଼ିଲି ବାସ୍ ସେଇଠି ପୃଷ୍ଠା ଶେଷ ଶ୍ରୋତାବନ୍ଧୁ ବହିର ଦୃଶ୍ୟ ପରି ଜୀବନର ପ୍ରତ୍ୟେକ ପୃଷ୍ଠା ନିଏ ନୂଆ ମୋଡ଼ ବାଲ୍ୟର ଚପଳାମିରେ ଶିଶୁ ସମୟରେ ଶିଶୁ ନେଲି ପୃଷ୍ଠା ମା ବାପା ଭାଇ ଭଉଣୀ ପରିବାର ସହିତ ବିତେଇଥିବା ସେହି ଅମୂଲ୍ୟ ବେଳ ସେ ଅମୂଲ୍ୟ ସମୟ ନିଷ୍ପାପ ଉଠ ରହସ ପୁଣି ଘଟିଥିବା ଘଟଣା କାହାଣୀର ସେ ରାସ୍ତା କୈଶୋର ପର୍ଯ୍ୟନ୍ତ ଷୋଳଟି ପାହାଚ ଦେଇ ଫଗୁଣକୁଟି ପୁଣି ମନରେ ଆଙ୍କିଥିବା ସେହି ପୃଷ୍ଠା ଯଦି ଆଜି ପୁଣି ଥରେ ଦେଖୁଛି କେତେ କଥା ଆଙ୍କି ମାରୁଛି ମନରେ

0: ରିମା ଘରେ ସୋଲାର ଲଗେଇଦେଲା?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
4: ଓହୋ ମା, ତମର ପ୍ରତି କଥାରେ ଟେନସନ।
3: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
4: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
3: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
4: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: କେତେ ହସ, କେତେ ଲୁହ, କେତେ ସମ୍ପର୍କକୁ ନେଇ ଏଇ ପୃଷ୍ଠା ଲେଖା, କେତେ କଥା। ହଁ, ସେଇ କଥାକୁ ପୁଣି ଥରେ ମନେ ପକାଇଲେ, ପୁଣି ଥରେ ସେଇ ପୃଷ୍ଠାକୁ ଲେଉଟାଇ ଦେଖିଲେ ଗୋଟିଏ ଗୋଟିଏ କଥା ମନେ ପଡ଼େ। କ'ଣ କହିଲେ ପ୍ରଶ୍ନ, ସେ ହେଉଛି କାହିଁକି ଏମିତି ହେଇଥିଲା, କାହିଁକି ଏମିତି ନ ହୋଇ ସେମିତି ହେଇଥିଲେ କ'ଣ ହେଇନଥାନ୍ତା। ହେଲେ ମନ ବୁଝେ ଯେ ଇଏ ପରା ସମୟ ଅନୁଯାୟୀ ଲେଖା ସଂଳାପ ସବୁ, ସେଇ କର୍ମ ଯାହା ଆମକୁ ସମୟ କରାଏ, ସେଇଠି ତ ସୃଷ୍ଟି ଏକ ନୂତନ କାହାଣୀର, ନୂତନ ପୃଷ୍ଠାର।

ଜୀବନର ଥିଓରି, ଜୀବନର ପୁସ୍ତକରେ ଏଇ ଶିଶୁକାଳରୁ ଆରମ୍ଭ ସେଇ ସୁନେଲି ବହିର ପୃଷ୍ଠା କେତେବେଳେ ପତ୍ରଛଡ଼ା ଦେଇଦିଏ ଜଣା ନାହିଁ, କିନ୍ତୁ ତା ଭିତରେ ଲେଖାଯାଇଥାଏ ଏମିତି କିଛି କଥା, ହୃଦୟକୁ ଛୁଇଁଯାଏ, ପୁଣି ସାହସ ଦିଏ। ଯୁବ ଅବସ୍ଥାରେ ସଂଘର୍ଷର ସେଇ ଅଧ୍ୟାୟ, ମଣିଷ ନିଜ ଲକ୍ଷ୍ୟକୁ ଯେଉଁଠି ଖୋଜେ, ନିଜ ସ୍ୱପ୍ନ ପାଇଁ ଅନେକ ବାଧା ଆସି ତାକୁ ହାତରେ ହାତମୁଠାକୁ ଆଣିବା ପାଇଁ ପାଇବା ପାଇଁ, କିନ୍ତୁ ସେଇ ଅସଫଳତା ତାକୁ ଭାଙ୍ଗିଦେଇନି। ସେ ସମୟର ପୃଷ୍ଠାକୁ ନେଇ ସେ ଅନେକ ଗର୍ବ କରେ। କେତେବେଳେ ପୁଣି ସେ ସମୟ ଢିଅରେ ଆଗକୁ ବଢ଼ୁଥିବା ବେଳେ, ଜୀବନ ଅଟକି ଯାଉଥିବା ବେଳେ କିଏ ତାକୁ ହାତ ଟାଣି ଆଗକୁ ନେଇଯାଏ। ହଁ, ଏମିତି କିଛି ଜୀବନର ଅଧ୍ୟାୟରେ ଲେଖା ସେଇ କାହାଣୀ।

ଶ୍ରୋତାବନ୍ଧ ବେଳେବେଳେ କୌଣସି ଏକ ଗପ ବହି ପଢୁଥିବା ବେଳେ ଅବା ଉପନ୍ୟାସଟି ପଢୁଥିବା ବେଳେ ସେ ଚରିତ୍ର ସହ ନିଜ ଜୀବନକୁ ମିଶେଇଦେଲେ ହଁ ଇଚ୍ଛା ହୁଏନି। ଏମିତି ତ ଆମ ଜୀବନର ପ୍ରତ୍ୟେକ ଦିନର ପୃଷ୍ଠାକୁ ଯଦି କାଗଜ କଲମରେ ଲେଖି ବସନ୍ତି ଏ ତ କାହାଣୀଠୁ କିଛି କମ୍ ହୁଅନ୍ତାନି। ଏ ଜୀବନ ଏକ ବହିଟିଏ, ଖୋଲା ବହି, ତାକୁ ପଢ଼ି ପାରୁଥିବା ସେଇ ମଣିଷକୁ ଯଦି ଆମେ ଥରଟିଏ ପଚାରିଛୁ ଆମ କର୍ମକୁ କ'ଣ ବୁଝିପାରୁଛ, ଆମେ କରୁଥିବା କହୁଥିବା ସେ କଥାକୁ କ'ଣ କାନଡ଼ରେ କେହି ଶୁଣିପାରୁଛ, ଯଦି ଶୁଣିପାରୁଛ ଥରେ ଏ ଜୀବନକୁ ମୂଲ୍ୟାଙ୍କନ କର ନା। କେତେ ମହତ୍ତ୍ୱ ରହିଛି ଏ ଜୀବନର, ବଞ୍ଚିବା ଆରମ୍ଭ କରିଛି। କେବଳ କର୍ମରେ ହିଁ ଜୀବନ ବଞ୍ଚି ରହେ ଅନେକ ଦିନ ପାଇଁ। ସେ କଥା ସେ କାହାଣୀ ଯୁଗ ଯୁଗ ଧରି ପୁଣି ବହିର ପୃଷ୍ଠାକୁ ଲେଉଟା ଯାଏ। କର୍ମରେ ବଞ୍ଚି ରହେ ମଣିଷ, ପିଢ଼ି ପରେ ପିଢ଼ି ଶୁଣନ୍ତି ଶିଖନ୍ତି ସେଇ ବହିରୁ, ଯେଉଁ ବହି ବାଣ୍ଟିଥାଏ ଜ୍ଞାନ, ବଞ୍ଚିବା ପାଇଁ ଶିଖେଇଥାଏ, ବତେଇଥାଏ, ପୁଣି ଦେଖାଇଥାଏ ରାସ୍ତା, ପୁଣି କାନଡ଼ିରେ କହିଥାଏ ଗୁରୁତ୍ୱପୂର୍ଣ୍ଣ କଥାକୁ ସବୁ, ନୁହେଁ କି? ସାଜିଥାଏ ବେଳେବେଳେ ସେ ମନୋରଞ୍ଜନର ମାଧ୍ୟମ। ଶ୍ରୋତାବନ୍ଧୁ, ଚାଲନ୍ତୁ ନା ଭଲ ବହିଟିଏ ହେବା, ଜୀବନରେ କିଛି ଭଲ କାମ କରି କିଛି ଅଧ୍ୟାୟକୁ ଏମିତି ଲିପିବଦ୍ଧ କରିଯିବା ଯେ ଜୀବନ ପୃଷ୍ଠା ସରିବା ପୂର୍ବରୁ ବାରମ୍ବାର ତାକୁ ପଢ଼ିବାକୁ ଆରମ୍ଭ କରିବା।

ଜନ୍ମରୁ ଆରମ୍ଭ ପୁଣି ଶେଷ ହେବ ସେଇଦିନ ଯେଉଁଦିନ ସରିଯିବ ଏ ଜୀବନର ପୃଷ୍ଠା। ବୃଦ୍ଧାବସ୍ଥା ଏ ବହିର ଜୀବନର ଗଭୀର ଅନୁଭବମୟ ପୃଷ୍ଠା। ସେଠାରେ ଥାଏ ସ୍ମୃତିର ଅସଂଖ୍ୟ ଛବି, ଅତୀତର ମଧୁର ସ୍ପନ୍ଦନ, ଜୀବନକୁ ବୁଝିବାର ଶାନ୍ତ ଜ୍ଞାନ। ସେ ସମୟରେ ମଣିଷ ବୁଝେ ଧନ ଆଉ ପ୍ରତିଷ୍ଠା ନୁହେଁ, ଭଲ ପାଇବା ସମ୍ପର୍କ ହିଁ ଜୀବନର ସବୁଠାରୁ ବଡ଼ ସମ୍ପଦ। ଜୀବନ ରୂପକ ଏହି ବହିର ପ୍ରତ୍ୟେକ ମଣିଷ ନିଜେ ଲେଖକ। ସେ ନିଜ କାର୍ଯ୍ୟରେ ଲେଖନ୍ତି ନିଜ ପରିଚୟ, ନିଜ ବ୍ୟବହାରରୁ ଗଢ଼ି ନିଜର ସ୍ମୃତି। ଯଦି ଆମେ ଭଲ ବହିଟିଏ ହେବାକୁ ଚାହୁଁଛେ, ଭଲ କାମ କରିବା, ଆମର ଜୀବନ ବହି ସୁଗନ୍ଧିତ ଫୁଲ ପରି ଏମିତି ବାସ୍ନା ବାଣ୍ଟି ଚାଲିଥିବ, ରହିଯିବ ଅନେକଙ୍କ ମନରେ। ସତ୍ୟ ପ୍ରେମ ମାନବତାର ଅନ୍ଧକାରରେ ଆଗକୁ ଆଗେଇବ, ସୁଖ ଦୁଃଖକୁ ସାଥି କରି ଜୀବନ ବାଟ ଚାଲିଥିବ।

ଗୀତ ଗୀତିକା ଆଜି ପାଇଁ ଏତିକି ଉପସ୍ଥାପନାରେ ଥିଲି ମୁଁ ଗୀତାଞ୍ଜଳି ପଣ୍ଡା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୀତିନାଟ୍ୟ ମହି ରାବଣ ବଦ୍ଧ। ମୂଳ ରଚନା ଜଗନ୍ନାଥ ପାଣି, ବେତାର ରୂପାନ୍ତର ଓ ପ୍ରଯୋଜନା ବ୍ରଜମୋହନ ମହାନ୍ତି, ସଙ୍ଗୀତ ଶ୍ରୀବତ୍ସ ପଟ୍ଟନାୟକ। ଆସନ୍ତୁ ଶୁଣିବା ଗୀତିନାଟ୍ୟ ମହି ରାବଣ ବଦ୍ଧ।

0: ମହାରାଣୀ ମନ୍ଦୋଦରୀ।
1: କୁହ ସ୍ୱାମୀ।
0: ଏ କଣ ରାଣୀ, ତୁମ୍ଭେ ଗୋପନରେ ଚକ୍ଷୁରୁ ଲୋତକ ନିଗାଡ଼ି କ୍ରନ୍ଦନ କରୁଛ?
1: କେବଳ କ୍ରନ୍ଦନ କରିବା ଛଡ଼ା ମୋର ଅନ୍ୟ ଉପାୟ କଣ ଅଛି ସ୍ୱାମୀ? ଚାହୁଁ ଚାହୁଁ କେତେଟା ଦିନ ଭିତରେ ପୁଅ ନାତି ସମସ୍ତଙ୍କୁ ଯୁଦ୍ଧରେ ହରାଇଲି। ଶେଷରେ ଇନ୍ଦ୍ରଜିତ ପରି ବୀର ପୁଅ ମଧ୍ୟ ଟଳି ପଡିଲା। ଏକଥା ଆଖିରେ ଦେଖି କାନରେ ଶୁଣି କୋଉ ମା ଦେହ ଧରି ରହିପାରିବ ସ୍ୱାମୀ?
0: ସ୍ୱର୍ଗ ମର୍ତ୍ତ୍ୟ ପାତାଳ ବିଜୟୀ ରାବଣର ମନରେ ମଧ୍ୟ ଆଜି ଆଶଙ୍କା।
1: ସବୁ ତ ଶେଷ ହୋଇଛି, ଏବେ ଯାହା ଅଛି ସେତକ ରକ୍ଷା କର ସ୍ୱାମୀ। ତୁମେ ଶ୍ରୀରାମଙ୍କର ଶରଣ ଭିକ୍ଷା କର, ଜନକ ନନ୍ଦିନୀ ସୀତାଙ୍କୁ ପୁଣି ତାଙ୍କରି ହାତରେ ଟେକି ଦିଅ।
0: ମନ୍ଦୋଦରୀ, ଜଗତ ବିଜୟୀ ରାବଣ ଶରଣ ଭିକ୍ଷା କରିବ ଚାର ଦଶରଥ ସୁତ ରାମ ନିକଟରେ? ଅସମ୍ଭବ, ଅସମ୍ଭବ
1: ସ୍ୱାମୀ।
0: ରାତ୍ର ଥାଉ ବ୍ରହ୍ମା ମୋର ଲଙ୍କାଗଡ଼ ଦ୍ୱାରେ, ପ୍ରାତଃ ଗୀତି ସ୍ମରି ବେଦ ଅଧ୍ୟୟନ କରେ, ନାରଦ ତୁମ୍ବୁରା ବିଣା ଯନ୍ତ୍ର ବଜାଅନ୍ତେ, ନିଦ୍ରା ତେଜି ବିଂଶ ବାହୁ ଉଠଇ ତୁରିତେ, ଛତ୍ରଧାରୀ ଚନ୍ଦ୍ରଦ୍ୱାରୀ ସହସ୍ର କିରଣ, ନଗ୍ର କଟୁଆଳ ଜମ ଭ୍ରମେ ରାତ୍ର ଦିନ। ବୃହସ୍ପତି କହେ ଭୂତ ଭବିଷ୍ୟ ବିଧାନ, ଅଶ୍ୱିନୀ କୁମାର ବୈଦ୍ୟ ଦେଖଇ ନିଦାନ, ପବନ ଦେବତା ଗୃହ କରେ ସମାର୍ଜନ, ପାକ ସିଦ୍ଧ କରେ ବିଶ୍ୱ।

0: κράτσι χουτάσανο. ଈଶ୍ୱର କରନ୍ତି ନୃତ୍ୟ ଡମ୍ବରୁ ବଜାଇ ଦଶ ଦିଗ ପାଳ ଥାନ୍ତି ଆଜ୍ଞାକାରୀ ହୋଇ।
1: ମୁଁ ଜାଣେ ସ୍ୱାମୀ, ସ୍ୱର୍ଗ ମର୍ତ୍ତ ପାତାଳ ତୁମେ ଜୟ କରିଛ, ସ୍ୱର୍ଗର ଦେବଦେବୀ ଗଣ ତୁମର ଅନୁଚର ସେବକ।
0: ତଥାପି ଛାର ମାନବ ରାମଚନ୍ଦ୍ର ମୋର ବଂଶନାଶ କରିଛି, ମୁଁ ତାକୁ ଉପଯୁକ୍ତ ଶାସ୍ତି ନ ଦେବା ପର୍ଯ୍ୟନ୍ତ ପ୍ରାଣରେ ଶାନ୍ତି ନାହିଁ ରାଣୀ।
1: ନା ସ୍ୱାମୀ ନା, ତଥାପି ତୁମ ମନରୁ ଭ୍ରମ ଯାଇ ନାହିଁ, ଏ ବଂଶ ନାଶର କାରଣ ରାଜୀବ ଲୋଚନ ରାମଚନ୍ଦ୍ର ନୁହନ୍ତି, ସତୀ ସୀତା।
0: ମନ୍ଦୋଦରୀ,

ଓ ବାର ବାର ସେଇ ବାକ୍ୟକର ଉଚ୍ଚାରଣ ଜଗଜୟୀ ବୋଲି ମତେ କିଏ ନ ଜାଣେ ତ୍ରିଭୁବନେ ଶତ୍ରୁର ଶରଣ ପୁଣି ପଶିବି କେଶନେ।

0: ମୋର ପଦ ତଳେ ପଡି ମିନତି କରୁଛି ସ୍ୱାମୀ, ତୁମେ ଏଇ ଅନ୍ୟାୟ ଯୁଦ୍ଧରୁ କ୍ଷାନ୍ତ ହୁଅ।
1: ବାଚାଳତା ବନ୍ଦ କର ମନ୍ଦୋଦରୀ, ତୁମେ ରାଣୀ ହଂସପୁରକୁ ଗମନ କର। ମାତା ନିକଷାୟଣେ ଆଗମନ କରୁଛନ୍ତି, ତାଙ୍କଠାରୁ ମୁଁ ଏ ବିପଦ କାଳରେ ପରାମର୍ଶ ଗ୍ରହଣ କରିବି।
0: ଆସୁଛି ସ୍ୱାମୀ।
2: ରାବଣ ଜନନୀ ଶୁଣି ଇନ୍ଦ୍ରଜିତ।

0: ମୁଇ କଣ ଦେଖୁଛି ପିତା, ସ୍ୱର୍ଣ୍ଣଲଙ୍କା ଶ୍ମଶାନରେ ପରିଣତ ହୋଇଛି। ଚତୁର୍ଦ୍ଦିଗରେ କେବଳ କୁଢ଼ କୁଢ଼ ଦୁର୍ଗନ୍ଧଯୁକ୍ତ ଶବ, ଶୃଗାଳ ମାଳ ମାଳ ସ୍ୱର୍ଣ୍ଣଲଙ୍କାର ରାସ୍ତାଘାଟରେ, ପ୍ରାସାଦ ଉପରେ ଗୃଧ୍ର, କେବଳ ବିଧବାଙ୍କ କ୍ରନ୍ଦନରେ ବିଷାଦର ଛାୟା ପ୍ରତ୍ୟେକ ଗୃହରେ।
1: ପୁତ୍ର,
0: ଲଙ୍କାଗଡ଼କୁ ଶ୍ମଶାନରେ ପରିଣତ କରିଥିବା କିଏ ସେହି ଦୁରାଚାର, ପ୍ରକାଶ କର ପିତା।
2: ଅମରବାସୀ ସମର ସାଜିଥିଲେ ବେଳେ, ସ୍ୱର୍ଗ ଭାଙ୍ଗି ପକାଇ ବିଷକ୍ତ ସିନ୍ଧୁ ଜଳେ, ଦାନବ ମାନବ ଦେବେ ଏବେ ପ୍ରତିବାଦୀ, ମେରୁ ସୁଧା ବସୁଧା ଓ ପାଡି ଫିଙ୍ଗି ଦେବି।
1: ପୁତ୍ର ମହି ରାବଣ, କି କହିବି ଦୁଃଖର କାହାଣୀ,
0: ଯଥାଶୀଘ୍ର ପ୍ରକାଶ କର ପିତା।
1: ଅଯୋଧ୍ୟା ଅଧିପତି ଦଶରଥ ସୁଧ ରାମ ଲକ୍ଷ୍ମଣଙ୍କ ପାଇଁ ଘଟିଛି ଏ ଦୁର୍ଦ୍ଦଶା।
0: ରାମ ଲକ୍ଷ୍ମଣ?
1: ହଁ ପୁତ୍ର,

0: ପିତା, ତୁମେ ପରସ୍ତ୍ରୀ ହରଣ କଲ କାହିଁକି? ତୁମେ ଜ୍ଞାନୀ ମାନି ରାଜନୀତି ନିପୁଣ ହୋଇ ବାଳିବଧ କରିଥିବା ବୀରକୁ ସାମାନ୍ୟ ବୋଲି ମନେ କଲ କିପରି?
1: ପୁତ୍ର,
0: ପୁଣି ଏଥି ପୂର୍ବରୁ ମୋ ନିକଟକୁ ସନ୍ଦେଶ ପ୍ରେରଣ ନ କଲ କାହିଁକି?

0: ତୋର ବୀରତ୍ୱ କଥା ମୋତେ ଜଣା ଅଛି ପୁତ୍ର, ଏ ବିପଦ ସମୟରେ ପିତାକୁ ରକ୍ଷା କର, ନଚେତ ଧୂଳି ସାତ ହେଇଯିବ ତୋର ପିତୃ ରାଜ୍ୟ।
1: ଚିନ୍ତା କର ନାହିଁ ପିତା, ଆଜ ରାତ୍ରରେ ମୁଁ ତାର ଉପାୟ କରିବି।
0: ପୁତ୍ର, ଆଜ ରାତ୍ର।

0: ଭକ୍ତ ବିଭୀଷଣ,
1: ଆଦେଶ କରନ୍ତୁ ପ୍ରଭୁ ରାମଚନ୍ଦ୍ର।
0: ଏଇ କେତେ ଦିନର ଯୁଦ୍ଧରେ ଲଙ୍କାର ପରାକ୍ରମୀ ଯୋଦ୍ଧାମାନେ ନିହତ ହେବା ପରେ ଆଉ ଲଙ୍କପତି ରାବଣ କି କୌଶଳ ଅବଲମ୍ବନ କରୁଛି ସେ ସମ୍ବାଦ ସଂଗ୍ରହ କରିଛ କି? ଆସନ୍ତାକାଲି ଯୁଦ୍ଧର ସେନାପତି ହେବ କିଏ? କୌଣସି ଜଣେ ଯୋଦ୍ଧା ଥିଲେ ବି ସେ ଆମ୍ଭମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ।
1: ମୁଁ ପକ୍ଷୀ ରୂପରେ ଲଙ୍କାଗଳିରେ ପ୍ରବେଶ କରି ସମସ୍ତ ସମ୍ବାଦ ଅବଗତ ହୋଇଛି ପ୍ରଭୁ।
0: କି ସମ୍ବାଦ ସଂଗ୍ରହ କରିଛ ଭକ୍ତ ବିଭୀଷଣ?
1: ଦାରୁଣ ଦୁଃସମ୍ବାଦ
0: ବିଭୀଷଣ।
1: ହଁ ପ୍ରଭୁ, ପ୍ରବଳ ପରାକ୍ରମୀ ମହୀତଳର ରାଜା ରାବଣର ଅନ୍ୟତମ ପୁତ୍ର ମହିରାବଣ ସେ ଆଗମନ କରିଛି ପିତୃରାଜ୍ୟକୁ ରକ୍ଷା କରିବା ପାଇଁ।
0: ମହିରାବଣ?
1: ହଁ ପ୍ରଭୁ, ସେ ମାୟାବୀ ଛଦ୍ମବେଶୀ ଦେବୀ ସାଧକ ମୁହୂର୍ତ୍ତକରେ ଧ୍ୱଂସ କରିଦେଇପାରେ ସମଗ୍ର ଅବନୀ ମଣ୍ଡଳ। ତାର ପରାକ୍ରମ ନିକଟରେ ଆମେ ସବୁ ତୁଚ୍ଛ।

0: ତେବେ ମହିରାବଣର କବଳରୁ କିପରି ରକ୍ଷା ପାଇବା ଭକ୍ତ ବିଭୀଷଣ?
1: ଚିନ୍ତା ନାହିଁ ପ୍ରଭୁ, ମୁଁ ପବନ ସୁତ ହନୁମାନ, ଆପଣଙ୍କ କୃପାରୁ ଭୟ କରେ ନାହିଁ ଏଚ୍ଛାର ଅସୁର ସେନାକୁ। କୃପା ହେଲେ ମୁଁ ଏ ଲଙ୍କାଗଡ଼କୁ ଉପାଡ଼ି ନିକ୍ଷେପିବି ସମୁଦ୍ର ଗର୍ଭରେ।

0: ବୀର ହନୁମାନ, ମହିରାବଣ ଯେ ଯୁଦ୍ଧ ନ କରି ଛଦ୍ମବେଶରେ ଅପହରଣ କରିନେବ ପ୍ରଭୁ ରାମଚନ୍ଦ୍ର ଏବଂ ଅନୁଜ ଲକ୍ଷ୍ମଣଙ୍କୁ?
1: ଅସମ୍ଭବ। ତେବେ ନିଜ ଲାଙ୍ଗୁଳକୁ ବୃତ୍ତାକାର କରି ନିର୍ମାଣ କରିବି ଦୁର୍ଭେଦ୍ୟ ଦୁର୍ଗ। ସେହି ଦୁର୍ଗ ମଧ୍ୟରେ ଅଙ୍ଗଦଙ୍କ କୋଳରେ ଲକ୍ଷ୍ମଣ ଏବଂ ସୁଗ୍ରୀବଙ୍କ କୋଳରେ ରାମ ଉପବେଶନ କରିବେ। ଚତୁର୍ଦ୍ଦିଗରେ ଘେରି ରହିବେ ବାନର ସେନାଦଳ। ମୁଁ ନିଜେ ପ୍ରହରୀ ପରି ଜଗି ରହିବି ଦୁର୍ଗର ଦ୍ୱାରରେ।
0: ଉପଯୁକ୍ତ ପ୍ରସ୍ତାବ ବୀର ହନୁମାନ।

0: ଓ ନିଜର ଲାଙ୍ଗୁଳରେ ହନୁମାନ ନିର୍ମାଣ କରିଛି ବିରାଟ ସୁବଳୟାଗଡ଼। ସୂଚୀବିଦ୍ଧ ହେବା ପାଇଁ ମଧ୍ୟ କୌଣସିଠାରେ ରନ୍ଧ୍ର ନାହିଁ। ଆକାଶ ମାର୍ଗରେ ନୀଳ, ପାତାଳ ଭାଗରେ ନଳ, ପୁଣି ଗଡ଼ଦ୍ୱାରରେ ନିଜେ ହନୁମାନ, ଚତୁର୍ପାର୍ଶ୍ୱରେ ବାନର ସେନା। କ'ଣ କରିବି, ରାମ ଲକ୍ଷ୍ମଣଙ୍କୁ ଅପହରଣ କରିବି କିପରି? ହେ ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ, ତୁମେ ସହାୟ ହୁଅ ମା। ହଁ, ଏବେ ଉପାୟ ମନକୁ ଆସିଲା। ଛଦ୍ମବେଶରେ ମୁଁ ପ୍ରବେଶ କରିବି ଗଡ଼ ମଧ୍ୟରେ।
1: କିଏ କିଏ ତୁମେ ଆଗନ୍ତୁକ? ଓ, କୌଣସି ରାଜ୍ୟର ରାଜା ପରି ଦିଶୁଛ।

0: ମୋର ନୟନ ପିତୁଳା ରାମଚନ୍ଦ୍ର ବନବାସୀ ହେବା ପରେ ମୁଁ ନୈରାଶ୍ୟ ଜର୍ଜରିତ ହୋଇ ଦେହ ଛାଡ଼ିଥିଲି, କିନ୍ତୁ ସ୍ୱର୍ଗରେ ଦେବତାମାନେ ମୋତେ ନିନ୍ଦା କଲେ, ତେଣୁ ଆସିଛି ଥରେ ପୁତ୍ରମୁଖ ଦର୍ଶନ କରି ନୟନ ପବିତ୍ର କରିବି।
1: ତେବେ ଅପେକ୍ଷା କର, ଅପେକ୍ଷା କର ରାଜନ।

0: ନା, ବିଭୀଷଣ ଦେଖିବା ମାତ୍ରେ ତ ଚିହ୍ନି ପକାଇବେ, ତେବେ କ'ଣ କରିବି? ମୁଁ ନାରୀ ରୂପ ଧାରଣ କରି ପ୍ରବେଶ କରିବାକୁ ଚେଷ୍ଟା କରିବି ଗଡ଼ ମଧ୍ୟକୁ।
1: କିଏ କିଏ ତୁମେ? ନାରୀ
2: ମତେ ଚିହ୍ନି ପାରୁନାହ?
1: ନା, ମୁଁ ତ ଚିହ୍ନି ପାରୁନି।

0: ଆରେ ବାପ, ମୋର ନୟନ ପିତୁଳା ପୁତ୍ର ବନବାସୀ ହେବା ଦିନରୁ ମନରେ ସୁଖ ନାହିଁ କି ଆନନ୍ଦ ନାହିଁ, ସେଇଥିପାଇଁ ଧାଇଁ ଆସିଛି ଥରେ ତାକୁ ଦେଖି ସନ୍ତୋଷ ଲାଭ କରିବା ପାଇଁ।
1: ତେବେ ଅପେକ୍ଷା କର ମାତା, ବିଭୀଷଣ ଆସନ୍ତୁ, ତାଙ୍କଠାରେ ଛଦ୍ମବେଶୀଙ୍କୁ ଚିହ୍ନିବାରେ ଶକ୍ତି ଅଛି, ସେ ଚିହ୍ନିଲେ ତୁମେ ଗଡ଼ ମଧ୍ୟରେ ପ୍ରବେଶ କରିବ।
2: ଓଃ, ଏବେ କ'ଣ କରିବି, କି ବେଶ ଧାରଣ କଲେ ହନୁମାନ ପଥରୋଧ କରିବ ନାହିଁ, ବିଭୀଷଣଙ୍କୁ ଚିହ୍ନିବା ପାଇଁ ଅପେକ୍ଷା କରିବ ନାହିଁ। ହଁ, ମନେ ପଡ଼ିଲା, ଏବେ ମୁଁ ଧାରଣ କରିବି ଦଶରଥ କୁଳଗୁରୁ ବଶିଷ୍ଠଙ୍କ ରୂପ।
1: କିଏ ତୁମେ ଗୈରିକ ବସନଧାରୀ ସନ୍ନ୍ୟାସୀ?

0: ଦୂରାତ୍ମା ରାବଣ ଦ୍ୱାରା ପୀଡ଼ିତ ହୋଇ ଶ୍ରୀରାମ ମୋର ନାମ ସ୍ମରଣ କରିଥିଲେ, ତେଣୁ ମୁଁ ତାଙ୍କ ଦୁଃଖ କାହାଣୀ ଶ୍ରବଣ କରିବାକୁ ଆସିଛି।
1: ତେବେ ଅପେକ୍ଷା କର ସର୍ବଜ୍ଞ ମୁନିଷ, ବିଭୀଷଣ ଆଗମନ କରନ୍ତୁ। ସେ ଚିହ୍ନିବା ପରେ ତୁମେ ଗଡ଼ ମଧ୍ୟରେ ପ୍ରବେଶ କରି ଆଶୀର୍ବାଦ କରି କହିବ, ସର୍ବାରିଷ୍ଟ ଶାନ୍ତି ହେଉ।
0: ନା, ଯେତେ ରୂପ ଧାରଣ କଲେ ମଧ୍ୟ ଦୁଷ୍ଟ ହନୁମାନ ପଥରୋଧ କରୁଛି, ତେବେ ଉପାୟ କ'ଣ? ହଁ, ଏବେ ଉପଯୁକ୍ତ ଛଦ୍ମବେଶ କଥା ମନରେ ପଡ଼ିଲା, ମୁଁ ବିଭୀଷଣ ରୂପ ଧାରଣ କରିବି।
1: କିଏ କିଏ ତୁମେ ଆଗନ୍ତୁକ?
2: ମୋତେ କ'ଣ ଚିହ୍ନି ପାରୁନାହ ବୀର ପବନ ତନୟ? ମୁଁ ବିଭୀଷଣ।
1: ବିଭୀଷଣ ଏ ଗଭୀର ରାତ୍ରରେ ପୁଣି ଆଗମନ କଲେ କାହିଁକି ଭକ୍ତ ବିଭୀଷଣ?

0: ହଉ, ମୁଁ ଗଡ଼ଦ୍ୱାର ଉନ୍ମୁକ୍ତ କରି ଦେଉଛି। ପ୍ରବେଶ କର ଭକ୍ତ ବିଭୀଷଣ, ରକ୍ଷା ପାଠ ପ୍ରଭୁ ରାମ ଲକ୍ଷ୍ମଣଙ୍କ ଶିରରେ ବନ୍ଧନ କର।
1: ମହା

0: କିଏ ପୁଣି ଆଗମନ କରୁଛି ଅନ୍ଧକାର ରାତ୍ରିରେ?
1: ମୁଁ ବିଭୀଷଣ ହନୁମାନ।
0: ବିଭୀଷଣ? କେତେ ବିଭୀଷଣ ଅଛନ୍ତି ଏ ଲଙ୍କାଗଡ଼ରେ? ମାୟବୀ ତୋର କେଶ ଆକର୍ଷଣ କରି ଫିଙ୍ଗିବି ଆକାଶ।
1: ମୋର କେଶ ତ୍ୟାଗ କର। ଏ କି ବିଚିତ୍ର କଥା ବୀର ହନୁମାନ, ବିଭୀଷଣ ପ୍ରତି କଣ ତୁମର ସନ୍ଦେହ?

0: ହିକି କଦର୍ଯ୍ୟ ଭାଷା ମୁଖରେ ଉଚ୍ଚାରଣ କରୁଛ ବୀର ହନୁମାନ?
1: ତୁ ଲଙ୍କାଗଡ଼ର ଅବିଶ୍ୱାସୀ ରାକ୍ଷସ ବିଭୀଷଣ, ମିଥ୍ୟାରେ ଶରଣ ପଶିଲୁ ଶ୍ରୀରାମଙ୍କ ନିକଟରେ ଗୁପ୍ତ ତଥ୍ୟ ସଂଗ୍ରହ ପାଇଁ।

0: କେବେ କି କରିବା କି କରିବା ପବନ ନନ୍ଦନ? ପ୍ରଭୁ ରାମ ଲକ୍ଷ୍ମଣଙ୍କୁ ହରଣ କରିଛି ଛଦ୍ମବେଶୀ ମହି ରାବଣ, ସେ ନିଶ୍ଚୟ ହତ୍ୟା କରିବ ସେମାନଙ୍କୁ ଗୋପନ ସ୍ଥାନରେ।
1: ଓଃ ଏ ଦାରୁଣ ତୁ ସମ୍ବାଦରେ ହୃଦୟ ବିତୀର୍ଣ୍ଣ ହୋଇଯାଉଛି ଭକ୍ତ ବିଭୀଷଣ। ମୋତେ ଅନ୍ଧାର ଦିଶୁଛି ଚତୁର୍ଦିଗ।

0: ତା ବ୍ୟତୀତ ଆଉ ଅନ୍ୟ ଉପାୟ ନାହିଁ ବିଭୀଷଣ।
1: କିନ୍ତୁ ବୀର ହନୁମାନ, ତୁମେ ପବନ ନନ୍ଦନ, ତାଙ୍କ କୃପାରେ ତୁମେ ନିରଞ୍ଜନ ସ୍ଥାନରେ ମଧ୍ୟ ପ୍ରବେଶ କରିପାର। ଏପରି ମୁହୂର୍ତ୍ତରେ ସେହି ଶକ୍ତି ପ୍ରୟୋଗ କରି ତୁମେ ବୀର ମଧ୍ୟ ଦେଇ ପାତାଳ ଭୁବନରେ ପ୍ରବେଶ କର। ବୀର, ଅନୁସନ୍ଧାନ କର ପ୍ରଭୁ ରାମ ଲକ୍ଷ୍ମଣଙ୍କୁ।
0: ଉପଯୁକ୍ତ ପରାମର୍ଶ ଦେଇଛ ଭକ୍ତ ବିଭୀଷଣ, ମୁଁ ବୀଳ ମଧ୍ୟ ଦେଇ ପାତାଳ ଭୁବନକୁ ଗମନ କରୁଛି। ଅନୁସନ୍ଧାନ କରିବି ପ୍ରଭୁ ରାମ ଲକ୍ଷ୍ମଣଙ୍କୁ। ନଳ, ନୀଳ, ସୁଷେଡ, ଅଙ୍ଗଦ, ସୁଗ୍ରୀବ ଇତ୍ୟାଦି ବୀରମାନଙ୍କୁ ସାହସ ପ୍ରଦାନ କରି ତୁମେ ଅପେକ୍ଷା କରିଥାଅ ମୋର ଆଗମନକୁ ଏଇ ସୁବଳୟା ପର୍ବତ ଉପରେ।
1: ହବେ ଅମ୍ମେ ଯାତ୍ରା କର ହନୁମାନ।
0: ଜୟ ଶ୍ରୀରାମ ଲକ୍ଷ୍ମଣ କି, ଜୟ ଶ୍ରୀରାମ ଲକ୍ଷ୍ମଣ କି।

0: ଦଶରଥ ସୁଥ ରାମ ଲକ୍ଷ୍ମଣ ମୋଟେ ମୋଟେ କହିବିନି ମଣିମା, ଘରଣୀଟା ସିନା ଡବଡବି, ହେଲେ ମୁଁ ବିଲକୁଲ ତାଲା ବନ୍ଦ ମଣିମା, ବିଲକୁଲ ତାଲା ବନ୍ଦ।
1: ହଉ ଯାଅ।
0: ଯାଉଛି ଯାଉଛି ମଣିମା।
2: ମହି ରାବଣର ପୁରେ।

0: ସତରେ ଶଙ୍କା ତ?
1: ହଁ ଲୋ ହଁ, କଣ କରିବି, ୟାଙ୍କୁ ତାହେଲେ ପୂଜାକୁ ଯିବା ପାଇଁ ମନା କରିବି? ପାଗଳି ହେଲୁ କି ଲୋ ତୁ? ରାଜା ଗୋଜା କଥା ନ ମାନିଲେ ପୁଣି ରାମ ଲକ୍ଷ୍ମଣ ମୁଣ୍ଡ କଟା ନ ହୋଇ କଟାଯିବ ପୁରଞ୍ଜନ ଭାଇନାଙ୍କ ମୁଣ୍ଡ।
0: ନା ନା ନା, ସେ କଥା ତୁଣ୍ଡରେ ଧରନ ସଙ୍ଗାତ।
1: ହଉ ଚାଲ ଦେଖିବା କୋଉ ପାଣି କୁଆଡକୁ ଯାଉଛି।
0: ଚାଲ ସଙ୍ଗାତ।
2: ଶୁଣିଲି ସବୁ କଥା, ତେବେ ଦୁଷ୍ଟ ମହିରାବଣ ଗୋପନ ସ୍ଥାନରେ ବନ୍ଦୀ କରି ରଖିଛି ପ୍ରଭୁ ରାମ ଲକ୍ଷ୍ମଣଙ୍କୁ, ଆସନ୍ତାକାଲି ବଳି ପ୍ରଦାନ କରିବ ଏଇ ଦେବୀ ମନ୍ଦିରରେ। ହେ ଦେବୀ କଙ୍କାଳୀ କାଳୀ ଭୈରବୀ ତ୍ରିନେତ୍ରା, ହେ ରୁଦ୍ରାଣୀ ବଗଳାମୁଖୀ ଚଣ୍ଡିକା କୌଶିକୀ, ହେ ଶିବାନୀ ଭୀମା ଭୂମା ବ୍ରହ୍ମୀ ମାହେଶ୍ୱରୀ, ହେ ଚାମୁଣ୍ଡେ ଭଗବତୀ ଶଙ୍କର ଧରଣୀ।

ନା ପ୍ରଭୁ, ମୁଁ ମାଛି ରୂପରେ ଆପଣଙ୍କ ନିକଟରେ ଅବସ୍ଥାନ କରୁଛି। ଆପଣ ମନରୁ ବିଷାଦ ଦୂର କରନ୍ତୁ ପ୍ରଭୁ।

0: ତ ଦଶ ମଶା ଆଜ୍ଞା କିୟ କାଳ ଘଟିଲା ନାହିଁ ତ ଦଶ ମଶା ଷୋଳ ମହଣ ଷୋଳା ସାଚି କୋରା ମିଶା
1: ତମେ ସବୁ ଖାଇଛ
2: ମଣିମା ମଣିମା ଏ ପେଟଟା ପାତାଳପୁର ଗନ୍ତା ଘର ନୁହେଁ ମଣିମା ସେରିକିଆ ଚୁଡା ଦହିକିଆ ପେଟ
1: ହଉ ପରେ ସେ କଥାର ବିଚାର ହେବ ଏବେ ପୂଜା ଆରମ୍ଭ କର
2: କରୁଛି କରୁଛି ମଣିମା ସର୍ବମଙ୍ଗଲ ମଙ୍ଗଲେ ଶିବେ ସର୍ବାର୍ଥ ସାଧିକେ ଶରଣେ ତ୍ର୍ୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ ଓଂ ଦେବୀ ଗତ୍ରାଗତ ଓଂ ତୀର୍ଥ
3: ଏଠିକାସ ଦେବୀଙ୍କ ଆଗରେ ସାଷ୍ଟାଙ୍ଗ ପ୍ରଣିପାତ କର
1: ରେ ପାପିଷ୍ଠ ରାମ ଲକ୍ଷ୍ମଣ ଏବେ ଇଷ୍ଟ ସ୍ମରଣ କର ତୁମର ମୃତ୍ୟୁ କାଳ ଉପନୀତ କିଏ ରକ୍ଷା କରୁଛି।

ବେଣୁବଳ ବାକ୍ୟତର ହୋଇଲ ଅସହ୍ୟ ଲୋ ରାକ୍ଷସୀ ଆଉ ରକ୍ଷା ନାହିଁ ତତେ ଯାର ପଦାଘାତେ କମ୍ପେ ସମସ୍ତ ମେଦିନି ସେହି ପଦ ପ୍ରହରୁଛି ଉଦାରେ ତୋହର ସମନପୁରକୁ ଯାଅ ରାକ୍ଷସୀ ଦୁର୍ଦଣ୍ଡି।

ଶୁଣିଲି ଗୀତିନାଟ୍ୟ ମହି ରାବଣ ବଧ। ବିଭିନ୍ନ ଚରିତ୍ରରେ ଥିଲେ ରାବଣ ସାମୁଏଲ ସାହୁ, ମହିରାବଣ ବିନାୟକ ମିଶ୍ର, ରାମ ନୟନଚନ୍ଦ୍ର ମହାପାତ୍ର, ହନୁମାନ ରଜିତ କୁମାର କର, ପୁରଞ୍ଜନ ଅରୁଣ କୁମାର ନନ୍ଦ, ବିଭୀଷଣ ଭୀମ ସିଂ, ମନ୍ଦୋଦରୀ ଦେବକୀ ରାଣୀ ମହାନ୍ତି, ଉନ୍ମାଦିନୀ ମଞ୍ଜୁଳତା ମଞ୍ଜୁଳା କୁମାର, ଲାବଣ୍ୟବତୀ ନୀଳିମା ମହାନ୍ତି, ସଙ୍ଗାତ ପୁଷ୍ପାଞ୍ଜଳି ଜେନା। ସଙ୍ଗୀତାଂଶରେ ଥିଲେ ବାଳକୃଷ୍ଣ ଦାସ, ମହେଶ୍ୱର ରାଓ, ସୁବୀର କୁମାର ଦାସ, ସତୀଶ କୁମାର ମଜୁମଦାର, ଶେଖର ଚନ୍ଦ୍ର ଘୋଷ, ପୂର୍ଣ୍ଣମାସୀ ପଣ୍ଡା, ସଂଯୁକ୍ତା ଚୌଧୁରୀ, କୁଳମଣି ଦାସ ଏବଂ ମହମ୍ମଦ ସିକନ୍ଦର ଆଲାମ। ମୂଳ ରଚନା ଜଗନ୍ନାଥ ପାଣି, ବେତାର ରୂପାନ୍ତର ଏବଂ ପ୍ରଯୋଜନା ବ୍ରଜମୋହନ ମହାନ୍ତି, ସଙ୍ଗୀତ ଶ୍ରୀବତ୍ସ ପଟ୍ଟନାୟକ, ସହଯୋଗିତା ଅନାଦି ସାହୁ।

0: ଶ୍ରୋତାମାନଙ୍କୁ ଏଠାରେ କହି ରଖୁଛୁ ଯେ ଆଜି ଦିନ 1:20 ନାରୀ ମହଲ ଏଥିରେ ଶୁଣିବେ ଆଲୋଚନା ଘରର ସିରି ଶାଶୁ ବୋହୂ ଆଲୋଚନା କରିଛନ୍ତି ମନୋରମା ମହାପାତ୍ର। ଅପରାହ୍ନ 5:30 ଯୁବବାଣୀରେ ଶୁଣିବେ ଆଲୋଚନା ହରିଜନ ଉପନ୍ୟାସରେ ସାମାଜିକ ଚିତ୍ରଣ। ଆଲୋଚକ ଆଶୁତୋଷ ମିଶ୍ର ଶ୍ରୋତାଙ୍କ କଲମରୁ କବିତା ଏବଂ ଗଳ୍ପ ଅଭିଶାପ କହିବେ ପ୍ରଭାସିନୀ ସାହୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।
1: UPI PIN entering କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ।
2: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଶୁଣୁଥିଲେ କେତୋଟି ଆଧୁନିକ ଗୀତ ଆକାଶବାଣୀ କଟକ ପ୍ରଚାର କରୁଛୁ ପାଲା ପରିବେଷଣ କରିଛନ୍ତି ଧନେଶ୍ୱର ବେହେରା ଏବଂ ସାଥୀ ପଦ୍ମଚରଣ ମହାପାତ୍ର ରାଜକିଶୋର ଦାସ ଗିରିଧାରୀ ଲେଙ୍କା ଏବଂ ଋଷିଚନ୍ଦ୍ର ରଣା।

0: ସମ୍ମାନୀୟ ସୁଧୁବୃନ୍ଦେ
1: ଇନ୍ଦ୍ର ତ ମରି ସାରିଲା ପରେ ଲଙ୍କା କଟକ ବୀର ଶୂନ୍ୟ
0: ଲଙ୍କାରେ ମାତ୍ର ରାବଣ ମନ୍ଦୋଦରୀ କେବଳ ବଞ୍ଚିଛନ୍ତି। ଦିନେ ରାବଣ ଏକାନ୍ତରେ ବସି ଚିନ୍ତା କରୁଛି, ବହୁଦିନ ତଳେ ରାମଚନ୍ଦ୍ର ତାଙ୍କର ସେତୁବନ୍ଧ ଶିବଲିଙ୍ଗ ପ୍ରତିଷ୍ଠା ପାଇଁ ମୋତେ ନିମନ୍ତ୍ରଣ କରିଥିଲା। ମୁଁ ତାଙ୍କର ନିମନ୍ତ୍ରଣ ରକ୍ଷା କରି ସୀତାଙ୍କୁ ଯଥା ସମ୍ମାନ ନେଇ ରାମେଶ୍ୱର ସେତୁବନ୍ଧ ଶିବଲିଙ୍ଗ ପ୍ରତିଷ୍ଠା କଲି। ବନ୍ଧ ପ୍ରତିଷ୍ଠା କରିସାରିଲା ପରେ ମୁଁ ତାଙ୍କୁ ଦକ୍ଷିଣା ମାଗିଲି। ଦକ୍ଷିଣା ପରିବର୍ତ୍ତେ ସେ ମୋତେ

ରାମ ମୋତେ ବର ଦେଇଥିଲା ବ୍ରହ୍ମସରରେ ମାରି ମୋର ବୁକୁ ଚିରି ମୋତେ ବୈକୁଣ୍ଠରେ ବୈକୁଣ୍ଠକୁ ପଠେଇବା ନିମିତ୍ତ ଏବେ ଜାଣିଲେଣି ପୁଅ ନାତି ମାନେ ମଳିଣୀ ବଂଶ ବଢିଲାଣି ଆଜିକି ମୋର ବଡପ ଇନ୍ଦ୍ର ତ ମରିବାର ଛଅ ଦିନ ହେଲା ଆଉ ଚାରି ଦିନ ପରେ ରାମ ମୋତେ ନିଶ୍ଚୟ ଜୀବନ ମାରିବ ହଁ ସେଇ ସେତୁବନ୍ଧ ନିକଟରେ ମୁଁ ରାମର ହାତ ଧରି ଆପତ୍ତି କରି କହିଲି ରାଘବ ମୋତେ

ବରଦେଲ ବ୍ରହ୍ମସର ମାରିବ ଆପତ୍ତି ରହିଲା ମୋର ଲଙ୍କା ହଉଛି ସ୍ୱର୍ଣ୍ଣମୟ ଲଙ୍କା ମୁଁ ଟିକେ ବଞ୍ଚିଥିଲା ବେଳେ ଆପଣ ଲଙ୍କା କଟକ ବୁଝିବେ ମୁଁ ଆପଣଙ୍କ ହାତ ଧରି ଲଙ୍କା କଟକର ଭଲ ମନ୍ଦ ବୁଲେଇ ଦେଖେଇଦେବି ରାମ ମୋତେ ନିର୍ଭର ପ୍ରତିଶ୍ରୁତି ଦେଇଥିଲା ମୋତେ ମାରିବା ପୂର୍ବରୁ ବୁଲି ଆସିବ ଆଜି ପର୍ଯ୍ୟନ୍ତ ଆସିଲା ନାହିଁ ଜାଣିଲି ତେଣୁ ପର୍ବତ ଏବଂ ନାରଦ ଋଷିଙ୍କ ଅଭିଶାପ ଅନୁଯାୟୀ ତାଙ୍କୁ ଅଜ୍ଞାନ ଅନ୍ଧକାର ଘଟିଛି ରାମ କେମିତି ମୋର ଲଙ୍କା ବୁଲି ଆସିବ।

ଏଇଠି ରାବଣର ମନରେ ମୋଟାମୋଟି ସୁଜ୍ଞାନ ଉଦ୍ଦୀପନ ହେଇଛି। ରାବଣ ଭାବିଲା ବୋଲା ମୁଁ ଟିକେ ରାମଙ୍କୁ ଲଙ୍କା କଟକରେ ପୂଜା କରିବି, କାହିଁକି ନା ରାମ ହଉଛି ମୋର ଠାକୁର, ମୁଁ ହଉଛି ତାର ଭକ୍ତ। ମୁଁ ଯଦି ଲଙ୍କାରେ ତାକୁ ପୂଜିବି ସମୁଦ୍ର କୂଳରେ ଆସନ ଟଳମଳ ହବ, ମୋ ଭକ୍ତ ଭାବରେ ବାନ୍ଧି ନିଶ୍ଚୟ ସନ୍ଧ୍ୟା ସୁଦ୍ଧା ରାମ ଲଙ୍କା ଆସିବ। ବିଚାର କଲା କଣ କରିବି, ରାମଙ୍କର ଗୋଟେ ସୁବର୍ଣ୍ଣ ମୂର୍ତ୍ତି ତିଆରି କରି ଲଙ୍କାରେ ପୂଜା କରିବି। କାହା ଦ୍ୱାରା ତିଆରି କରିବି, ଲଙ୍କାର ଶିଳ୍ପୀ ବିଦ୍ୟୁ ଜୁହା ଲଙ୍କା ଯୁଦ୍ଧରେ ମରିଛି, ତାହେଲେ ଦେବତାମାନଙ୍କୁ ବନ୍ଦୀ କର କିଛି ସେମାନଙ୍କ

ବିଶ୍ୱକର୍ମାଙ୍କୁ ଏଇ ସମ୍ପର୍କରେ ସମସ୍ତ ଘଟଣା କହନ୍ତେ। ବିଶ୍ୱକର୍ମା କଣ କଲା, ରାମଚନ୍ଦ୍ରଙ୍କର ଗୋଟା ସୁବର୍ଣ୍ଣ ମୂର୍ତ୍ତି ବିଂଶ ମାଡ ସୁବର୍ଣ୍ଣରେ ଆଣି ରାବଣ ହାତରେ ଦେଇଦେଲା। ରାବଣ ରାମଙ୍କର ପ୍ରତିମୂର୍ତ୍ତି ଦେଖି ଜ୍ଞାନ ସୁଜ୍ଞାନ ଉଦ୍ଦୀପନ ହେଇଗଲା। ରାବଣ କଣ କଲା, ଏଇ ତ ନୈଷ୍ଠିକ ବ୍ରାହ୍ମଣ, ଜୀବନ୍ୟାସ ମନ୍ତ୍ର ଦେଇ ସିଂହାସନ ପାଖରେ ରଖି ପୂଜା କରିବାକୁ ଆରମ୍ଭ କଲା। ଏହି ସମୟରେ ହଠାତ୍ ନାରଦ ଋଷି ଯାଇ ପହଞ୍ଚିଗଲେ। ସିଂହ ଦ୍ୱାରେ ନାରଦ ଦେଲେ ଅତିକ୍ରମ କରି ଦେଖିଲେ ରାବଣ ବର୍ତ୍ତମାନ ରାମଙ୍କର ପ୍ରତିମୂର୍ତ୍ତିକୁ ପୂଜା କରୁଛି। ନାରଦ କିଛି ନ କହି ନିରବରେ ଠିଆ ରହିଲେ। ସେ କେମିତି ପୂଜା କରୁଛି ବୋଲି ନାରଦ ଦେଖିଲେ, ଲେଖିଲେ କବି ଲେଖିଲେ, ଶ୍ରୀରାମଚରଣ ମନସା ସରାମୀ, ଶ୍ରୀରାମଚରଣ ବଚସା ଗୃହାମୀ, ଶ୍ରୀରାମ।

ପୂଜା କରିସାରି ଯେତେବେଳେ ରାବଣ ଉଠିଲା ପୁଷ୍ପାଞ୍ଜଳି ଦେଇସାରି କହିଲା, ହେ ରାଘବ, ଆଜି ସନ୍ଧ୍ୟା ସୁଦ୍ଧା ଆମ ଲଙ୍କା ଆପଣ ବୁଲି ଆସନ୍ତୁ। ଉଠିଲା ବେଳେ ନାରଦଙ୍କୁ ଦେଖିଦେଲା। ଏଇଠି ରାବଣ ବିଚାର କଲା, ମୋର ପୂଜାରେ ବ୍ୟାଘାତ ଘଟିଲା, କାହିଁକି ୟାଙ୍କର କୁଆପାଟି ଚାରିଆଡ଼େ କହିଦେବେ ଶତ୍ରୁ ରାମଙ୍କୁ ପୂଜା କରୁଛି। ରାବଣ କଣ କଲା, ରାଗରେ ପ୍ରଜ୍ୱଳିତ ହୋଇ ଦେବର୍ଷି ନାରଦଙ୍କୁ ବହୁ ଗାଳି ଗୁଲଜ କରି ଅପମାନ ଦେଲା। ନାରଦ ଯେତେବେଳେ ପଣ୍ଡିତ ବର୍ଗେ ଲକ୍ଷ୍ୟଦେବ ଅପମାନିତ ଯାଉଛନ୍ତି, ପୁଣି ରାବଣ ମନେ ସୁଜ୍ଞାନ ପହଞ୍ଚିଗଲା। ନାରଦଙ୍କ ପଛେ ପଛେ ଗୋଡ଼େଇ ଗଲା, ଡାକିଲା, ଦେବର୍ଷି ଆପଣ ମୋର ଅତିଥି, ଅନାହୁତ ପ୍ରବେଶ କରିଥିଲେ କରିଥିଲେ ସୁଦ୍ଧା ଯାହା ଘରେ ଅତିଥି ସତ୍କାର ନବ ସେ ଘରର ଅମଙ୍ଗଳ, ତେଣୁ ଆପଣ ଘରେ ଟିକେ ଜଳ ଗ୍ରହଣ କରିଯିବେ। ନାରଦ କଥା ଶୁଣି କହିଲେ, ବାରଣ କରିଲେ ମନେ ପଙ୍ଗବ, ନାରଦ ପଣ୍ଡିତ ବିଚାର କଲେ ଗୋଟା କଳି ଲଗେଇବି। ନାରଦ କହିଲେ, ତୋ ଘରେ ଜଳ ଗ୍ରହଣ କରନ୍ତି କିନ୍ତୁ କରିବିନି, କାହିଁକି ନା ତୋର ହଜାର ହଜାର ପୁଅ ନାତି ମାନେ ମରିଛନ୍ତି, ଦୈବେ ତୋର ବଡ଼ପୁଅ ଇନ୍ଦ୍ରଜିତ ଆଜି କି 6 ଦିନ ମରିଛି, ତୋର ମୃତା ହେଇଛି, ମୁଁ ହଉଛି ବ୍ରହ୍ମାଙ୍କ ପୁଅ ନାରଦ, ତେଣୁ ତୋ ଘରେ ଜଳ ଗ୍ରହଣ କରିବିନି। ମୁଁ ଜଳ ଗ୍ରହଣ କରେ କୋଉଠି ନା ରାବଣ ଜାଣିଛୁ, ବୈକୁଣ୍ଠପୁର ଭୋଜନ ବ୍ୟତୀତ, ଯେଉଁଠାରେ ଦେବତା ମାନେ ଥାନ୍ତି ସେଟା ବୈକୁଣ୍ଠ, ମୁଁ ସେଠି ଜଳ ଗ୍ରହଣ କରେ, ତୋ ରାକ୍ଷସ ରାଜବାଟିରେ ମୂର୍ତ୍ତିକାରେ ଜଳ ଗ୍ରହଣ କରିବିନି। ଏଇଠି ରାବଣଙ୍କୁ ସୁଯୋଗ ମିଳିଲା, ପଣ୍ଡିତ ମଣ୍ଡ

ଆପଣଙ୍କର ଠିକ ଅଛି। ଆଜି ଦେବତା ମାନଙ୍କୁ ମୁଁ ବୈକୁଣ୍ଠପୁରରୁ ବାନ୍ଧି ଆଣି ଲଙ୍କା କଟକରେ ଦୀର୍ଘ ନିଲା ବନ୍ଦୀ କରି ରଖିଛି। ତେଣୁ ଆପଣ କହୁଛନ୍ତି ଦେବତା ଯୋଉଠି ବୈକୁଣ୍ଠ ସେଇଟା, ତେଣୁ ଲଙ୍କାରେ ବାଧ୍ୟତାମୂଳକ ଜଳଗ୍ରହଣ କରିବେ। ଏ କଥା ନାରଦ କହିଲା, ଦେବତା ମାନଙ୍କୁ ଲଙ୍କାରେ ବନ୍ଦୀ କଲେ ଲଙ୍କା ବୈକୁଣ୍ଠ ହବନି, ଜହିଁ ପହଡ଼ି।

ବୈକୁଣ୍ଠରେ ଥାନ୍ତି ଲକ୍ଷ୍ମୀ ନାରାୟଣ, ତେଣୁ ଲଙ୍କାରେ ତୁ ଦେବତା ମାନଙ୍କୁ ବନ୍ଦୀ କରିଛୁ, ଲକ୍ଷ୍ମୀ ସ୍ୱରୂପା ସୀତାକୁ ବନ୍ଦୀ କରିଛୁ, ତାହେଲେ ଦେବତାଙ୍କୁ ବନ୍ଦୀ କରିଛୁ, ସୀତା ସ୍ୱରୂପା ଲକ୍ଷ୍ମୀ ବନ୍ଦୀ କରିଛୁ। ରାମଚନ୍ଦ୍ର ବର୍ତ୍ତମାନ ଅଛନ୍ତି ସମୁଦ୍ର କୂଳରେ, ତୁ ଯଦି ରାମଚନ୍ଦ୍ରକୁ ଆଜି ସନ୍ଧ୍ୟା ସୁଦ୍ଧା ବାନ୍ଧି ଆଣିବୁ, ରାମ ସୀତାଙ୍କୁ ଏକାଠି ବସି ଦେବତା ମାନଙ୍କ ମଧ୍ୟରେ ବସେଇବୁ, ଲଙ୍କା ତୋର ବୈକୁଣ୍ଠ ହବ, ତୋର ମୃତା ପବିତ୍ର ହେଇଯିବ ରେ। ଏ ବଚନ ଶୁଣି ରାବଣ କହିଲା, ନାଇଁ ନାଇଁ, ଦେବତା ମାନଙ୍କୁ ବାନ୍ଧି ଆଣିଲି, ସୀତା ସ୍ୱରୂପା ଲକ୍ଷ୍ମୀ ବାନ୍ଧି ଆଣିଲି, ରାମକୁ ବାନ୍ଧି ଆଣିବା ମୋ ପକ୍ଷେ ଅସମ୍ଭବ। ନାରଦ କହିଲେ, କାହିଁକି ବରେ?

କଲେ ପତତେ ଏମିତି ଗୋଟେ ବାଟ ବତେଇଦେବି, ରାମ ଆଜି ସନ୍ଧ୍ୟା ସୁଦ୍ଧା ଲଙ୍କା କଟକ ଉତ୍ତର ଆସିବ। ରାବଣ କହିଲା କେମିତି? ନାରଦ କହିଲେ ବୋଲେ ବହୁତ ଦିନ ତଳେ ରାମଙ୍କର ସେତୁବନ୍ଧ ପ୍ରତିଷ୍ଠା ନିମିତ୍ତ ତତେ ଡାକିଥିଲେ ରାମ ପତ୍ର ଦେଇକି ମୋରି ହାତରେ। ମୁଁ ତତେ ପତ୍ର ଦେବାରୁ ତୁ ଯଥା ସମୟରେ ବ୍ରାହ୍ମଣ ରୂପ ଧରି ସୀତାକୁ ଡାହାଣ କାନ୍ଧରେ ପଦ୍ମ ଫୁଲରେ ବସେଇ ରାମେଶ୍ୱର ସେତୁବନ୍ଧ ଶିବଲିଙ୍ଗ ପ୍ରତିଷ୍ଠା କରିଥିଲୁ। ତୋର ଆଜି ରାମ ଯଦି ଦରକାର ତୁ ସେମିତି ଗୋଟେ ଚିଠି ଲେଖେ, ମୁଁ ରାମଙ୍କୁ ନେଇକି ପତ୍ର ଦେଇ ସମୁଦ୍ର କୂଳରେ ଯଥା ସମୟରେ ସନ୍ଧ୍ୟା ସୁଦ୍ଧା ରାମଚନ୍ଦ୍ରଙ୍କୁ ତୋ ନିକଟକୁ ନେଇ ଆସିବେ। ରାବଣ ଏ କଥା ଶୁଣି ଆନନ୍ଦ ହେଲା। ରାବଣ ଭୋଜପତ୍ର ଧରି ଲେଖନ ଧରି ରାମଙ୍କୁ ଆଜ୍ଞା ନିମନ୍ତ୍ରଣ କରିବାକୁ ବସିଲା।

ରାବଣ ଟିକେ ଅତୀତର କିମ୍ବଦନ୍ତୀ ଲେଖିଲା, କହିଲା ହେ ରାଘବ, ତମର ସେତୁବନ୍ଧ ପ୍ରତିଷ୍ଠା ବେଳେ ମୋତେ ତୁମେ ବ୍ରାହ୍ମଣ ରୂପରେ ନିର୍ବାଚନ କରି ପତ୍ର ପଠେଇଥିଲ, ତମର ନିମନ୍ତ୍ରଣ ରକ୍ଷା କରି ସୀତାଙ୍କୁ ଯଥାସମ୍ମାନ ନିରସ୍ତ୍ରୀକରଣ ଭାବରେ ଯାଇ ସେତୁବନ୍ଧ ଶିବଲିଙ୍ଗ ମୁଁ ପ୍ରତିଷ୍ଠା କରିଥିଲି। ଯେତେବେଳେ ପ୍ରତିଷ୍ଠା ସରିଲା ମୁଁ ଆପଣଙ୍କ ହାତ ଧରି କହିଥିଲି, ରାଘବ ତମେ ମୋତେ ମାରିବା ପୂର୍ବରୁ ଟିକେ ଲଙ୍କା ବୁଲିଯିବ। ଆପଣ ମୋତେ ଜବାବ ଦେଇଥିଲେ, ଯେଣୁକରି ଆଜି ପର୍ଯ୍ୟନ୍ତ ଆପଣ ନ ଆସିଲେ। ଆପଣଙ୍କ ନିକଟକୁ ଜରୁରୀ ମନେ କରି ପତ୍ର ଲେଖୁଛି, ଆପଣ ପତ୍ର ପାଇ ସନ୍ଧ୍ୟା ସୁଦ୍ଧା ମୋ ଲଙ୍କା କଟକ ବୁଲି ଆସିବେ। ଆଉ ଧାରିଏ ତଳେ ଲେଖିଲା, ରାବଣ ହଉଛି ଭକ୍ତ, ରାମଚନ୍ଦ୍ର ଠାକୁର ଯୁଗେ ଯୁଗେ ଭକ୍ତମାନ ଠାକୁରକୁ ପରୀକ୍ଷା କରନ୍ତି। ରାବଣ ତଳେ ଆଉ ଧାଡ଼ିଟି ଲେଖିଲା, ବିଶେଷ ଦ୍ରଷ୍ଟବ୍ୟ ରହିଲା ବର ଜି ଏକ ଜଣ, ବଳ ସହିତରେ ଆସିବ ମୋର ପୁରେୟା। ରାବଣ ଲେଖିଲା, ହେ ରାଘବ ପତ୍ର ପାଇ ସଦଳ ବଳ ଭାଲୁ ମାଙ୍କଡ ମାନଙ୍କୁ ଧରି ସମସ୍ତଙ୍କୁ ମୋ ସାଥିରେ ଆପଣ ଧରି ଲଙ୍କାକୁ ଆସିବେ, ମାତ୍ର ସମୁଦ୍ର କୂଳରେ ପତ୍ର କୂଳରେ ଆପଣ ଜଣଙ୍କୁ ଛାଡ଼ିକି ଆସିବେ। ରାବଣ କାହା ନାଁଟା ଉଲ୍ଲେଖ କଲା ନାହିଁ, କେବଳ କପଟରେ ଲେଖିଲା ପ୍ରଭୁ ଜାଣିପାରୁଛନ୍ତି କି ନାହିଁ। ଏତିକି ଲେଖି ଇତି ବିଂଶ ବାହୁ ସ୍ୱାକ୍ଷର କରି ନାର

ରାମଚନ୍ଦ୍ର ପତ୍ର ପଢିଲେ ନାରଦ ପତ୍ର ଦେଲା ମାନେ ରାମଚନ୍ଦ୍ର ଚିଠିରୁ ଜାଣିଲେ ଯେ ରାବଣ ଆମମାନଙ୍କୁ ନିମନ୍ତ୍ରଣ କରିଛି ସମସ୍ତଙ୍କୁ ପଚାରିଲେ କଣ ଆମେ ଲଙ୍କାକୁ ଯିବା ସମସ୍ତେ ରାଜି ହେଇଗଲେ ପୁନଃ ପୁନଃ ବାରମ୍ବାର ଯେତେବେଳେ ପତ୍ର ପଢିଲେ ଯେଉଁ ବିଦ୍ରୋହ ରାବଣ ଲେଖିଥିଲା ସେହି ଚରଣ

ଲକ୍ଷ୍ମଣ କହିଲା ମୁଁ ତା ଭଉଣୀ ନାକ କାନ ସୁର୍ପଣ କାର କାଟିଲି, ତାର ବଡ଼ ପ ଇନ୍ଦ୍ର ତୁ ଗାଜୁକି ମାରିବା 6 ଦିନ ମୋର ହେଲା, ଏଣୁ ମୋତେ ମନା କରିଛି। ରାମ କହିଲେ ନାଇଁ ଲକ୍ଷ୍ମଣ ତୁ ଯିବୁ। ହନୁମାନ କହିଲା ମୁଁ ତା ଲଙ୍କାକୁ ଜାଳି ପଡ଼ି ଭସ୍ମ କଲି, ଅକ୍ଷୟ ଜମୁମାଳିକି ମାରିଲି, ଏଣୁ ମୋତେ ମନା କରିଛି। ତାପରେ ରାମ କହିଲା ତମେ ଯିବ, ତମକୁ ମନା କରିନି। ଆଉ ଜଣେ ଠିଆ ହେଇ କହିଲା କି ନଳସେନା।

ଏଇଠି ସୁଦେବନ୍ଦ ଲକ୍ଷ୍ୟ ଦେବେ, ନଳ ସେନାପତି କଲା ମୋ ଦ୍ୱାରା ସେତୁ ବନ୍ଦଲା ମୋତେ ମନା କରିଛି। ଅଙ୍ଗଦ କଲା ନାଇଁ ନାଇଁ, ମୁଁ ଯେତେବେଳେ ଆଜ୍ଞା ପତ୍ରିକା ନେଇ ଯାଇଥିଲେ ରାବଣ ଜଗତ ଉପରେ ବସିଥିଲା, ସେ ଆଜ୍ଞା ପତ୍ରିକା ରାବଣ ହାତରେ ଦିଅନ୍ତେ, ରାବଣ ପତ୍ରକୁ ଚେରିକି ପଦାଘାତ କଲା। ମୁଁ ଦେଖିଲି ମୋର ପ୍ରଭୁଙ୍କର ପତ୍ର ଅବମାନ କଲା, ମୁଁ ଜଗତ ଉପରକୁ ଉଠିଯାଇ ରାବଣଙ୍କୁ ମାଡ ଦେଲି, ସୁବର୍ଣ୍ଣ ମୁକୁଟ ଖସି ପଡ଼ିଲା, ତାର ସୁବର୍ଣ୍ଣ ମୁକୁଟ ମୁଁ ଧରିକି ପଳେଇ ଆସିଥିଲି ଆପଣଙ୍କ ନିକଟକୁ, ତେଣୁ ମୁଁ ବୋଧେ ଯିବି ନାହିଁ। ଏମିତି ହନୁଅଙ୍ଗଦ ନଳ ନୀଳ ଗବାକ୍ଷ ଦୋଷ ତ୍ରୁଟି କରି କହିଗଲେ, କିଏ ନଜିବ ବୋଲି ଏପର୍ଯ୍ୟନ୍ତ ନିଷ୍ପତ୍ତି ହେଇପାରେ ନାହିଁ, କିନ୍ତୁ ରାମଚନ୍ଦ୍ର ଜାଣିପାରିଛନ୍ତି ପତ୍ର ପଡ଼ି ରାବଣ ଯାହାକୁ ମନା କରିଛି। ଏ ସମୟ ଲଙ୍କ

କୃଷ୍ଣ ଯେତେବେଳେ ମନ୍ତବ୍ୟ କହିଦେଲା ରାମଚନ୍ଦ୍ର କହିଲେ କାହିଁକି ତମେ ତ ଲଙ୍କାରେ ତିନି ଭାଇ ରାବଣ କୁମ୍ଭକର୍ଣ୍ଣ ବିଭୀଷଣ ତମକୁ ଲଙ୍କାର ବାଣ୍ଟି ଦେଲେ ହକ ତମର ପାଞ୍ଚ ଜଣ ଚାରିପାଲା ବାଣ୍ଟ ପଡିବ ତମେ କାହିଁକି ଯିବ ନାହିଁ ବୋଲି ବର୍ତ୍ତମାନ ଚିନ୍ତା କରୁଛ ପତ୍ର ଶୁଣି କାହିଁକି ଭାବୁଛ ବିଭୀଷଣ ଗଲା ହେଲେ କଣ ହେଲା ମୋ ଭାଇ ରାବଣ ଯେଉଁଦିନ ଆପଣଙ୍କ ସୀତାକୁ ଚୋରି କରିନେଲା ଲଙ୍କାରେ ମର୍ଯ୍ୟାଦା ଟେକ ଦେଖେଇ କହିଲା ମୁଁ ମୋର ଭଉଣୀ ନାକକନ କାଟିବାରୁ ତା ଭାଇ ଲକ୍ଷ୍ମଣ ମୁଁ ତାର ଘର ନେଇ ଚୋରି କରି ଆଣିବାଟା ଭୁଲ କରିଛି ନା ଠିକ କରିଛି ସମସ୍ତେ ହାତ ଟେକି ସମର୍ଥନ କଲେ ବିଭୀଷଣ କଲା ମୁଁ ବିରୁଦ୍ଧ ଆଚରଣ କଲି ମୁଁ କହିଲି ଭାଇ ପରନାରି ଚୋରି କରି ଆଣି ଲଙ୍କାରେ ଟେକ ମର୍ଯ୍ୟାଦା ଦେଖୁଛ ଯାହା ସେ ପରମ୍ରମ ରାମଚନ୍ଦ୍ର ନିକଟେ ସୀତାକୁ ଫେରେ ଭୁଲ ମାଗ ରାମ ତମର ଦୋଷ କ୍ଷମା କରିବେ ଠାକୁରେ ମୋର ହିତ କଥାକୁ ବିଷମଣି ମୋତେ ମହିରାବଣ ଦ୍ୱାରା ମାଡ ଦେଇ ନିଜେ ପାଦରେ ପଦାଘାତ କରି ତଡ଼ିଦେଲା ମୁଁ ମାଡ ଖାଇ ଆସିଲା ବେଳେ କହିଲି ଭାଇ ଦେଖି ହିତ କଥାକୁ ବିଷମଣି ମୋତେ ତଡ଼ି ଦେଉଛୁ କିନ୍ତୁ ଯାଉଛି ସେ ପରମ୍ରମ ରାମଚନ୍ଦ୍ର ପାଖରେ ଶରଣ ପଶିବେ ହେଲେ ମନେ ରଖ ଭାଇ ରାବଣ ମରିବା ପର୍ଯ୍ୟନ୍ତ ତୋର ମୁଖ ଚାହିଁବି ନାହିଁ ରେ ତେଣୁ ରାବଣ ଯାହା ଲେଖିଛି ଜଣଙ୍କୁ ଛାଡି ସମସ୍ତେ ଆସିବ ମୁଁ ଯଦି ଆପଣଙ୍କ ସହିତ ଯିବି ମୋର ସତ୍ୟତା ଭଗ୍ନ ହେଇଯିବ ଏହି କଥା ରାମଚନ୍ଦ୍ର ଆଗରୁ ଚିନ୍ତା କରିଥିଲେ ରାମଚନ୍ଦ୍ର କହିଲେ ଠିକ ଅଛି ତାହେଲେ ଲଙ୍କପତି ବିଭୀଷଣ ତମେ ଯିବ ନାହିଁ ବାକି ଆମେ ସମସ୍ତେ ଯିବା ରାମଚନ୍ଦ୍ର ସମସ୍ତ ସହକର୍ମୀ ବୃନ୍ଦ କହିଲେ ଯଦି ଆମକୁ ରାବଣ ନିମନ୍ତ୍ରଣ କରିଛି ମୁଁ ଭାବୁଛି ଆମେ ଅସ୍ତ୍ରଶସ୍ତ୍ର ନ ନେଇ ନିରସ୍ତ୍ରୀକରଣ ଭାବରେ ଯିବା ମାନେ ସେତୁ ବନ୍ଧ ପ୍ରତିଷ୍ଠା କରି ଆସିଲା ବେଳେ ସେ ଖାଲି ଆସିଥିଲା ଆମେ ଯଦି ଅସ୍ତ୍ରଶସ୍ତ୍ର ଆମକୁ କପଟି ଜ୍ଞାନ କରିବ ତେବେ ଲଙ୍କପତି ବିଭୀଷଣ ତ ଯିବେ ନାହିଁ ପତ୍ର ଅନୁସାରେ ତାଙ୍କରି ପାଖରେ ଅସ୍ତ୍ରଶସ୍ତ୍ର ଜମା ରଖିଦେଇ ଚାଲ ସମସ୍ତେ ଯିବା ସମସ୍ତେ ଆଜ୍ଞା ବାହାରିଲେ କିନ୍ତୁ ରାକ୍ଷସର ମାୟା ରାକ୍ଷସ ଜାଣେ ବିଭୀଷଣ କଣ କଲା ଲକ୍ଷ୍ମଣ ପାଖରେ ପହଞ୍ଚିଗଲା ଦେଖ ସମିତି ମୋର ଭାଇ ରାବଣ ଯାହା ଲେଖିଛି ଆପଣମାନେ ସମସ୍ତେ ଅବଶ୍ୟ ଯିବ ପତ୍ର ଅନୁସାରେ ମୁଁ ଯିବିନି ତେଣୁ ରାବଣଟା ମୋର ହେଲେ ଭାଇ ହେଲେ କଣ ବଡ କପଟି ବଡ ମାୟା ବି ମାୟା ସୀତାବଦ୍ଧ କରିଛି ମାୟା ରାମବଦ୍ଧ କରିଛି ମାୟା ଜ୍ୟୋତି ବିଷୟ ସୀତାଙ୍କୁ ଚୋରି କରିନେଇଛି ମୁଁ ଭାବୁଛି ତମେମାନେ ତା ବଂଶ ଧ୍ୱଂସ କଲଣି ତମକୁ ବୋଧେ ଡାକିଛି ରାବଣ ଲଙ୍କାରେ ଗଣ୍ଡିମୂଳ ଦିଖଣ୍ଡ କରିବ ତେଣୁ କହିବାର କଥା ଶତ୍ରୁ ପାଖକୁ ଗଲେ ଖାଲି ନୁହେଁ ଖଣ୍ଡ ଅସ୍ତ୍ର ଭାବି ଦେହ ଶୁଣି କରି ଲକ୍ଷ୍ମଣ ଯେ ବୋଇଲା ବଚନ ଭାଇ ନାସ୍ତି କରିଛନ୍ତି ଏବେ ନିରସ୍ତ୍ରୀକରଣ ଜାଣ ବିଭୀଷଣ ନା ନା ଖଣ୍ଡେ ଅସ୍ତ୍ର ନେବାକୁ ପଡିବ ଲକ୍ଷ୍ମଣ କଲା କେମିତି ନେବି ବିଭୀଷଣ ଗୋଟେ ଗୁପ୍ତ ଛୁରୀ ଦେଲା ଜଟା ଭିତରେ ଲକ୍ଷ୍ମଣ ଛୁରୀଟାକୁ ଭରିଗଲା ଏ କଥା କେବଳ ଜାଣେ ଲକ୍ଷ୍ମଣ ଜାଣେ ବିଭୀଷଣ ଆଉ କେହି ଜାଣନ୍ତି ନାହିଁ ବୃତ୍ତାନ୍ତ ମନକୁ

ରାମଚନ୍ଦ୍ରଗଡ଼ ଚାଲ ସମସ୍ତେ ଯିବା, କେହି କିଛି ଜାଣିନ, ସମସ୍ତେ କହିଲେ କେହି କିଛି ଜାଣିନୁ, କିନ୍ତୁ ଲକ୍ଷ୍ମଣ ଲୁଚେଇକି ଜଟା ଭିତରେ ଛୁରୀ ନେଇଛି। ନାରଦ ଆଗେ ଆଗେ ଚାଲିଲେ, ସମସ୍ତେ ପଲକ ମାତ୍ରେ ଯାଇ ଲଙ୍କା କଟକ ସିଂହଦ୍ୱାରେ ପଣ୍ଡିତେ ପହଞ୍ଚିଲେ। ନାରଦ କହିଲେ ଆପଣମାନେ ଏଠି ଅପେକ୍ଷା କରନ୍ତୁ, ମୁଁ ଯାଉଛି ରାବଣ କହିବି, ଆପଣମାନେ ଆସିଲେଣି ବୋଲି ଆପଣଙ୍କୁ ସମ୍ମାନ ରାବଣ ନେଇଯିବ। ରାମ ଲକ୍ଷ୍ମଣ ଇତ୍ୟାଦି ରୁକ୍ଷ କବି ଥାଟ ସମାଜ ସମସ୍ତେ ସିଂହଦ୍ୱାରେ ବସିଲେ। ନାରଦ ଯାଇ ରାବଣ ପାଖରେ ପହଞ୍ଚିଲେ, ପହଞ୍ଚିଗଲେ ପୁଅ ତୋର ପତ୍ର ଅନୁସାରେ ବର୍ତ୍ତମାନ ରାମଚନ୍ଦ୍ର ଆସି ସିଂହଦ୍ୱାରେ ଉପଗତ ହେଇଗଲେ। ଆଚ୍ଛା ତୁ ଚିଠି ଲେଖିଥିଲୁ ଜଣଙ୍କୁ ଛାଡ଼ି ସମସ୍ତେ ଆସିବ, ରାବଣ କହିଲା ତେବେ କିଏ ଆସିଲା ନାହିଁ। ନାରଦ କହିଲେ ବହୁ ଆଲୋଚନା ପରେ କେବଳ ତୋରି ଭାଇ ବିଭୀଷଣ ଆସିଲା ନାହିଁ। ରାବଣ ଏ କଥା ଶୁଣି ଗୋଟେ ବିରାଟ ଅଟହାସ ହସିଦେଲା, କହିଲା ସେ ମୂର୍ଖ କ୍ରୁର କୁଳାଙ୍ଗାର ବଂଶମରାଡ ଆଉ କଣ ଆସିଲା, ଭଲ ହେଇଛି। ସିନା ଚିନ୍ତା କଲା, ପୁଣି ଭାବିଲା ଅନ୍ତର୍ଯ୍ୟମୀ ପରମ ପୁରୁଷ ରାମଚନ୍ଦ୍ର ମୋର ମନ କଥା ଜାଣିପାରି ବିଭୀଷଣକୁ ଆଣିଲେ ନାହିଁ। ତେଣୁ ରାବଣ ଚିନ୍ତା କଲା, ରାମଚନ୍ଦ୍ର ମନୁଷ୍ୟ ନୁହେଁ ସେ ନାରାୟଣ, ସେ ରାମ ମାଣରେ ମୋର ମୃତ୍ୟୁ ଅନିବାର୍ଯ୍ୟ। ନାରଦ କହିଲା ବିଳମ୍ବ କର ନାହିଁ, ଯା ରାମଚନ୍ଦ୍ରକୁ ବନ୍ଦାପନା କରି ବର୍ତ୍ତମାନ ଲଙ୍କା କଟକ ଭିତରେ ନେଇ ଆସିବ, ଯେ ଏକୁଟିଆ ଯିବା ପାଇଁ ପଡିବ ନାହିଁ। ଶାସ୍ତ୍ର କହିଛେ

ନାରଦ କହିଲେ ରାମଚନ୍ଦ୍ର ନିକଟରେ ସୀତା ନଥିବାରୁ ତୁ ସେତୁ ବନ୍ଧ ପ୍ରତିଷ୍ଠା କରିବା ପାଇଁ ସୀତାଙ୍କୁ ସାଙ୍ଗ ନେଇଯାଇଥିଲୁ, ସେମିତି ତୋର ମନ୍ଦୋଦରୀ ମାତ୍ର ବଞ୍ଚିଛି, ମନ୍ଦୋଦରୀକି ସାଙ୍ଗରେ ନେଇ ରାମଚନ୍ଦ୍ରଙ୍କୁ ବନ୍ଦାପନା କରି ଭିତରକୁ ଆଣେ। ନିଜେ ଯା ମନ୍ଦୋଦରୀ କୋଉ ମନ୍ଦୋଦରୀ, ଡେରି ନ କରି ଆସ ଯିବା, ମୋର ଜ୍ୱାଇଁ ରାମଚନ୍ଦ୍ର ନିମନ୍ତ୍ରିତ ସିଂହଦାରେ ବସିଛନ୍ତି, ତୁ ଗଲେ ମୋ ଜ୍ୱାଇଁକି ବନ୍ଦାପନା କରି ଆଣିବା। ରାବଣ ଶୁଣି ଆଶ୍ଚର୍ଯ୍ୟ ହେଲା, କହିଲା ରାମ ମୋର ଜ୍ୱାଇଁ କେମିତି? ନାରଦ କହିଲେ ତେବେ ଶୁଣୁ, ରାମ ହଉଛି ତୋର ଜ୍ୱାଇଁ, ସୀତା ହଉଛି ତୋର ଝିଅ। ସେତେବେଳେ ରାବଣର ମୋଟାମୋଟି ସୁଜ୍ଞାନ ଆସିଯାଇଛି, ଆଉ ରାମ ତାର ଶତ୍ରୁ ବୋଲି ସେ ବିଚାର କରୁନି। ନାରଦ କହିଲେ ବୋଲେ ବେଦମତୀ କନ୍ୟାକୁ ଯେତେବେଳେ ତୁ ଯୁବକ ଅବସ୍ଥାରେ ବଳାତ୍କାର ହରଣ କରିଯାଉଥିଲୁ, ବେଦମତୀ କନ୍ୟା ସତୀ ନାରୀ ତୋର ତାର କ୍ରୋଧାଗ୍ନି ଜଳିଲା, ଅଭିଶାପ ଦେଲା ଭସ୍ମାବା ପୂର୍ବରୁ, ପାଷାଣ୍ଡ ବର୍ବର ତୋ ଯୋଗୁଁ ମୋ ପ୍ରାଣ ଯାଉଛି, ମୋ ଯୋଗେ ତୋ ବଂଶ ବିନାଶ ହବ। ତୁ ଭାବିଲୁ ଯୁବତୀ ଝିଅଟା ଜଳିପୋଡ଼ି ଭସ୍ମ ହେଇଗଲା, ୟା ଯୋଗୁଁ ମୋ ବଂଶ କେମିତି ବିନାଶ ହବ? ତେଣୁ ଅସ୍ଥି ଆଉ ପାଂଶକୁ ଏକାଠି କରି ତୋଳିକି ଆଣିଲୁ, ଆଣି ଋଷିମାନଙ୍କୁ ଖଜଣା ମାଗିଲୁ, ଋଷିମାନେ ନାହିଁ କରିବାର ତାଙ୍କ ସର୍ବାଙ୍ଗରୁ ରକ୍ତ ମାଗିଲୁ, ଋଷିମାନଙ୍କ ରକ୍ତ ବେଦମତୀ କନ୍ୟା ଭସ୍ମକୁ ଅସ୍ଥିକୁ ଏକାଠି କରି ଗୋଟାଏ ଭାଣ୍ଡରେ ଭର୍ତ୍ତି କରି ମନ୍ଦୋଦରୀ କଲୁ, ବିଶ୍ୱଭାଣ୍ଡ ରଖିଥା ମୁଁ ଦିଗ୍ବିଜୟ କରିଯାଉଛି। ତୁ ଦିଗ୍ବିଜୟରୁ ଫେରୁ ବହୁତ ଦିନ ଡେରି ହେଲା। ମନ୍ଦୋଦରୀ ଭାବିଲା ମୋ ସ୍ୱାମୀ ତ ମୋତେ ବିଷ ଦେଇଛନ୍ତି, ଯାଉଛି ବିଷ ଖାଇକି ମରିବି, ସେ ଜାଣି ନାହିଁ ଋଷିମାନ ରକ୍ତ ବେଦମତୀ କନ୍ୟା ଭସ୍ମ ଅସ୍ଥି ବୋଲି। ତମେ କବଳେ ତ କଲା, ତମେ ତା ଗର୍ଭ ବଢ଼ିଲା। ନାରଦ କହିଲେ ଦେଖିଲା ମନ୍ଦୋଦରୀ ବିଷ ଖାଇଲା ସିନା ମରିବ, କିନ୍ତୁ ଗର୍ଭ ବଢ଼ିଲା। ବିଚାର କଲା ମୋ ସ୍ୱାମୀ ଦିଗ୍ବିଜୟ କରିଗଲା ବେଳେ ଗର୍ଭ ଖାଲି ଥିଲା, ଫେରିଲା ବେଳକୁ ଦେଖିବେ ଗର୍ଭ ହେଇଛି, ଉଦରକୁ ଦି ହାତରେ ଚିରିଲା, ଅଜନୀ ସମ୍ଭୁତା ପିଲାଟେ ବାହାରିଲା, ସେ ପିଲାଟା ଗୋଟା କାଠର ମନୁଷ୍ୟରେ ଭରି କରି ମନ୍ଦୋଦରୀ ବସେଇଦେଲା। ତେଣୁ କଥାରେ କୁହନ୍ତି ରାମାୟଣ ସାତ କାଣ୍ଡ ଶେଷ, ସୀତା ଅଣ୍ଡିରା ମାଇ ଜଣା ନାହିଁ, ମନ୍ଦୋଦରୀ ସେଟାକୁ ପୁଅ ଖୋଜି ଦେଖି ନାହିଁ, କାଠର ମନୁଷ୍ୟରେ ଭରି କରି ବସେଇଦେଲା, ବାସି ବାସି କରି ସେଇ ମଞ୍ଜୁଷା ମିଥିଳାରେ ଲାଗିଲା, ମାଟି ପୋତି ହେଲା କାଳକ୍ରମେ। ଜନକ ରାଜା ଯଜ୍ଞଭୂମି କରନ୍ତେ କର୍ଷଣ ରଙ୍ଗଳ ମୁନି ବାହାରିଲା ଅଦ୍ଭୁତ ମନୁଷ୍ୟ, ଜନକ ତାକୁ ଖୋଲିଲେ, ଜନକ ଖୋଲି ଦେଖିଲେ ସୁନ୍ଦରୀ ଝିଅଟି ଶୋଇଛି, ତାକୁ ଆନନ୍ଦରେ ପାଳିଲେ, ସୀତା ଯୋଜନଗନ୍ଧା ପାର୍ଥବୀ ବୈଦେହୀ ଜାନକୀ ମୈଥିଳୀ ଛଅଟା ନାନ୍ଦି ପାଳିଲେ। ସୀତା କ୍ରମେ ବଡ଼ ହେଲେ, ତାଙ୍କ ପାଇଁ ସ୍ୱୟଂବର କରାଗଲା, କ'ଣ ହେଲା ଯେ ଶିବଧନୁ ମାଙ୍ଗିବ, ସୀତାଙ୍କୁ ବିବାହ କରିବ। ଏଇ ଲକ୍ଷେ ରାଜା ପୁଅ ଫେଲ ହେଲେ, ରାମ ଯାଇ ଶିବଧନୁ ମାଙ୍ଗି ସୀତାଙ୍କୁ ବାହା ହେଲେ। ଏଇ ପ୍ରକାର ସୀତା ହେଲା ତୋର ଝିଅ ରାମ, ତୋର ଜ୍ୱାଇଁ, ଯାହା ତୋର ଜ୍ୱାଇଁ ବନ୍ଦାପନା କରି ଚଞ୍ଚଳ ଆଣେ। ରାବଣ ଶୁଣି ଆନନ୍ଦ ହେଲା, ଯେ ମନ୍ଦୋଦରୀ ପାଖରେ ପହଞ୍ଚିଗଲା, ମନ୍ଦୋଦରୀ ରୁଚିବାର ନାହିଁ, ରାମ ମୋର ଜ୍ୱାଇଁ, ସୀତା ମୋର ଝିଅ, ଆମ ଜ୍ୱାଇଁ ରାମକୁ ଆମେ ବନ୍ଦାପନା କରି ଆଣିବା। ମନ୍ଦୋଦରୀ କହିଲା ଯଦି ଜାଣିଲ ସ୍ୱାମୀ ରାମ ଆମର ଜ୍ୱାଇଁ ବୋଲି, ତମେ ସତ୍ୟ କର, ମୁଁ ଗୋଟେ ବର ମାଗିବି, ତାପରେ ରାମକୁ ବନ୍ଦାପନା କରି ଆଣିକି ଯିବା। ରାବଣ ତ୍ରିବାର ସତ୍ୟ କଲା।

ମନ୍ଦ ଦେରି କଲା ସ୍ୱାମୀ, ଯଦି ଜାଣିଲ ସୀତା ଆମର ଝିଅ, ରାମ ଆମର ଜ୍ୱାଇଁ ବୋଲି, ତାହେଲେ ଯା ଝିଅ ସୀତାକୁ ଅଶୋକ ବନ ଆଣି ରାମଚନ୍ଦ୍ର ପାଦରେ ଫେରେ ଭୁଲ ମାଗ। ଶାସ୍ତ୍ର କହିଛି ଝିଅ ଦେଇଥିବ ଯାହାକୁ ଲହି ପଡ଼ିଥିବ ତାକୁ। ରାମ ଆମର ଝିଅ କୁନି ଅଯୋଧ୍ୟାକୁ ଯିବେ, ତମେ ମୁଁ ଥିଲେ ପୁଣି ଆମର ବଂଶ ବଢିବ। ରାବଣ ସବୁ କଥା କହିବା, ସୀତା ଫେରିବା କଥା କହିବ ନାହିଁ। ରାବଣ ଯେତେବେଳେ ସୀତା ଫେରିବା କଥା ମନ୍ଦୋଦରୀଠୁ ଶୁଣିଲା, ରାବଣ ରାଗରେ ପ୍ରଜ୍ୱଳିତ ହେଇଗଲା। କହିଲା, ମନ୍ଦୋଦରୀ ମହାନାଟକ କହିଛି, ଜାନାମି ସୀତା ଜନଙ୍କ ପ୍ରସୂତା, ଜାନାମି ରାମ ମଧୁସୂଦନ ଶ୍ୟ, ଜାନାମି ରାମ ଶ୍ୟ ଶରଣେ ବଦ୍ଧ, ତଥାପି ସୀତା ନ ସମର୍ପୟାମି। ମୁଁ ଜାଣିଛି ଯେ ସୀତା ସେ ଲକ୍ଷ୍ମୀ, ଯେ ଜାଣିଛି ଯେ ରାମ ସେ ନାରାୟଣ, ମୁଁ ଜାଣିଛି ରାମ ମାନେ ନିଶ୍ଚୟ ମରିବି, ତଥାପି ସୀତାକୁ ଦେବି ନାହିଁ। ଆଉ ସିଂହଦ୍ୱାରରେ ଲେଖା ହେଇଛି ମୋର ସୀତା ହରଣ ରାବଣ ମରଣ, ଜାଣିଶୁଣି ସୀତାକୁ ଚୋରି କରିଛି, ରାମ ମାଣିଲେ ବୈକୁଣ୍ଠ ଯିବି। କିନ୍ତୁ ମନ୍ଦୋଦରୀ, ତୁ ମୋତେ ଆଜି ସୀତା ଫେରିବା କଥା କହୁଛୁ, ବହୁ ଦିନ ତଳେ ବିଭୀଷଣ ଭାଇ ମୋତେ ଏହି କଥା କହିଥିଲା, ମୁଁ ତାକୁ ବିଶ୍ୱମଣି।

ତେଣୁ ବଂଶ ବଢିଲା, ପୁଅ ନାତି ମାନେ ସରିଲେ, ସବୁ କଥା ସରିଲା। ତେଣୁ ଯଦି ନାରଦ ଏଇ ରାବଣ ବିଚାର କଲା, ବୋଲେ ମୁଁ ଜାଣିଲିନି ତୋରି ମନ୍ତ୍ରଣାରେ ନାରଦ ମତେ କହି ଗୋଟେ ଚିଠି ଦେଇ ରାମଙ୍କୁ ଡାକିଛନ୍ତି, ରାମ ଆଜି ମୋର ସୀତାକୁ ନେଇଯିବ। ରାବଣ ଆସିଗଲା କୁଜ୍ଞାନ ରାକ୍ଷସ ହବ, ମାଟ ଖଣ୍ଡା ଧରି ଦୌଡ଼ିଲା ରାମଚନ୍ଦ୍ରଙ୍କୁ, ଲକ୍ଷ୍ମଣଙ୍କର ଗଣ୍ଡିମୁଣ୍ଡ ଦିଖଣ୍ଡ କରି କାଟିଦବ। ଯେତେବେଳେ ସିଂହଦ୍ୱାର ରାକ୍ଷସ ରୂପ ଧରି ପହଞ୍ଚିଗଲା, ଭାଲୁ ମାଙ୍କଡ ମାନେ ଦେଖି ଭୟରେ ଥରିଲେ। ଲକ୍ଷ୍ମଣ ବିଚାର କଲେ ଏଟା ବଡ କପଟି, ବଡ ମାୟାବୀ ରାବଣ, ବିଭୀଷଣ ଯାହା କହୁଥିଲା ପ୍ରକୃତ ସତ୍ୟାସତ ଘଟଣା। ଲକ୍ଷ୍ମଣ କହିଲା ରହ, ତୋ ପାଇଁ ପ୍ରତି ଔଷଧ ଆଣିଛି। ଜୋଟା ଭିତରେ ଯୋଉ ଛୁରୀ ଭରି କରି ନେଇଥିଲା ବିଭୀଷଣ ବଚନ ଅନୁଯାୟୀ ନେଇକି ରାମଚନ୍ଦ୍ରଙ୍କ ମସ୍ତକ ଉପରେ ପ୍ରତିରୋଧ କଲା। ଏଇଠି ରାବଣ ଯେତେବେଳେ ଖଡ଼ଗ ପ୍ରହାର ରାମଙ୍କ ଉପରେ କରିଦେଉଛି, ଲକ୍ଷ୍ମଣଙ୍କର ଖଡ଼ଗ ପ୍ରତିରୋଧ କଲା। ଦେବୀଙ୍କର ଅସ୍ତ୍ର ତାଳରେ ଥିଲା, ରାବଣ ନିଜର ଖଡ୍ଗ ଟାଣି ନେଇ ତଳେ ପକେଇ ଦେ। ରାମ ଲକ୍ଷ୍ମଣ କହି ଚାହିଁ କହିଲା, ବୋଲେ ତୁମେ ମିତ୍ର ଦେହି କୃତଜ୍ଞ ଜେନରା ବିଶ୍ୱାସଘାତ ତେନରା ନରକେ ଯାଆନ୍ତି ଯାବଚନ୍ଦ୍ର ଦେବା କର। ରାବଣ କହିଲା ମାୟା କରିଦେଲା, ରାବଣ ମାୟାରେ କହିଲା ମାୟା ବେଟା ତ ବୋଇଲା, ବୋଲେ ତମେ ଯୋଉଦିନ ସେତୁବନ୍ଧ ପ୍ରତିଷ୍ଠା ପାଇଁ ମୋତେ ଡାକିଥିଲ, ମୁଁ ଖାଲି ହାତ ଯାଇଥିଲି। ରାବଣ କହିଲା ତମର ବୁଦ୍ଧି ପରୀକ୍ଷା କରିବାକୁ ତମକୁ ଡାକିଥିଲେ, ତମେ ଆଜି ଜୋଟା ଭିତରେ ଖଡ୍ଗ ଆଣିଛ, ମୋ ସାଙ୍ଗରେ ଯୁଦ୍ଧ କରିବ। ରାବଣ କହିଲା ତମ ଦି ଭାଇଙ୍କ ଅଭିଶାପ ଦେବି। ରାମଚନ୍ଦ୍ର ନିରବରେ ଠିଆ ହୋଇଛନ୍ତି। ଏହି ସମୟ ରାବଣ ଧରିଲା ବ୍ରାହ୍ମଣ ରୂପ, ଯୋଉ ସେତୁବନ୍ଧ ପ୍ରତିଷ୍ଠା କରିଯାଇଥିଲା ସେ ବ୍ରାହ୍ମଣ ରୂପ ଧରି ଅଇତାକୁ ଛିଣ୍ଡେଇକି ରାମ ଲକ୍ଷ୍ମଣ

ରାବଣ କହିଲା ମୁଁ ଯଦି ପ୍ରକୃତରେ ବିଶ୍ରମ ଋଷିଙ୍କ ଅରସ ଜନ୍ମେଇଥିବି ବ୍ରହ୍ମ ତ ମୂର୍ତ୍ତିବ ତମ ଦି ଭାଇଙ୍କ ଅଭିଶାପ ଦଉଛି, ତମ ହାତ ପାଦ ଛିଡ଼ିଯିବ, ତମେ ପଙ୍ଗୁ ଭଳିଆ ପୂଜା ପାଇବ। ରାମଚନ୍ଦ୍ର ନମ୍ର ହେଇଗଲେ ବିଷ୍ମ।

ରାମଚନ୍ଦ୍ର କଲେ ବର୍ତ୍ତମାନ ତୁ ଅଭିଶାପ ଦଉଛୁ, ଅଭିଶାପରେ ହାତ ପାତ ଛିଡିବ ନାହିଁ। ମନେ ରଖ, ମୁଁ ବହୁତ ଦିନ ତଳେ ଜଣଙ୍କୁ ଆଶୀର୍ବାଦ କରିଛି, ଯେତେବେଳେ ତୁ ମୋ ସୀତାକୁ ଚୋରି କରି ଆଣିଲୁ, ଆମେ ଦୁଇ ଭାଇ ସୀତା ଖୋଜି ଖୋଜି ଯାଇ ପମ୍ପା ସରୋବର ନିକଟରେ ପହଞ୍ଚିଲୁ। ସୁବାହୁ ନାମକ ଜଣେ ବୁଢା ଗୋପାଳ ଗାଈ ଚରୁଥିଲା, ତାକୁ କ୍ଷୀର ମାଗିଲି, ତୃଷା ଦୂର କଲା, କ୍ଷୀରଦାନ କରି ବୁଢା କହିଲି କଣ ଭର ମାଗୁଛୁ ମାଗେ। ବୁଢା କହିଲା ମୋର ଧନ ସମ୍ପତ୍ତି ପ୍ରୟୋଜନ ନାହିଁ, ତମରି ଭଳିଆ ଯୋଡ଼ିଏ ପୁଅ କେମିତି କୂଳରେ ପାଇବି। ସୁବାହୁ ଗୋପାଳ କହିଲି ଯା, ଏ ତ୍ରେତା ଯୁଗ ଉପରେ ଦ୍ୱାପର ଯୁଗ ତୁ ନନ୍ଦରାଜା ହବୁ, ତୋରି କୂଳରେ ଆମେ ରାମକୃଷ୍ଣ ରାମ ଲକ୍ଷ୍ମଣ ଦିବା ଯାକ କୃଷ୍ଣ ବଳ ରାମ ରୂପରେ ଶୋଭା ପାଇବୁ, ଏବଂ ଦ୍ୱାପର ଯୁଗରେ ଗୋପାଳ ଘରେ ବଢିବୁ। ମୁଁ ନିଜେ ଯଦୁବଂଶ ଧ୍ୱଂସ କରି ଯେତେବେଳେ ଶିଆଳ ତାପରେ ବସିଥିବି, ବାଳିସୁତ ଅଙ୍ଗଦ ଭରେ ମୋ ବ୍ୟାଧ ବିନ୍ଧିବ ସର ମୋ ପାଦକୁ। ଏଇ ତ୍ରେତା ଯୁଗରେ ମୁଁ ବାଳିକି ବିନା ଦୋଷ ଲୁଚିକି ମାରିଛି, ଯଥା ସମୟରେ ତାର ପିତା ଅଙ୍ଗଦକୁ ତାର ପୁତ୍ର ଅଙ୍ଗଦକୁ ମୁଁ ମୋର କାଣ୍ଡ ଦେଇଯିବି, ସରଜୁରେ ପ୍ରାଣ ବିସର୍ଜନ କରିଲା ବେଳେ କହିବି ଯେବଣ ମାନେ ହତମାଳି ତେବଣ ମାନେ ହତମମ। ସେଇ ଅଙ୍ଗଦ ଯାରା ସବୁ ରୂପରେ ଦ୍ୱାପର ଯୁଗରେ ଜନ୍ମ ହୋଇଥିବ, ମୁଁ ଯେତେବେଳେ ଯଦୁବଂଶ ଧ୍ୱଂସ କରି ଶିଆଳ ତା ଉପରେ ବସିଥିବି, ଯଥା ସମୟରେ ମୋର ପାଦକୁ ମୃଗକର୍ଣ୍ଣ ଭାବି ସର ମାରିବ, ସେ ଯାରା ସବର ସର ମୁଁ ଢଳି ପଡ଼ିବି, ଯାରା ସବର ଯେ ମୋତେ ନେବ ସମୁଦ୍ର କୂଳେ ପଡ଼ିବ, ଯାରା ସବର ମୋତେ ସମୁଦ୍ର କୂଳରେ ପଡ଼ିବ, ମୋର ସର୍ବ ଅଙ୍ଗ ଜଳି ଯିବ, ମାତ୍ର ନାଭି ବ୍ରହ୍ମ ମୋ ରହିବ, ସେଇ ନାଭିଭ୍ରମ ଛିଟିକି ବାଙ୍କି ମାନ ଲାଗିବ। ସେତେବେଳକୁ ପୁରୀ ଜିଲ୍ଲାର କଣ୍ଟିଲ ମାଧବଙ୍କୁ ବିଶ୍ୱାବସବର ପୂଜା କରୁଥିବ, ଯଥା ସମୟରେ ବିଦ୍ୟାପତି ବ୍ରାହ୍ମଣ ଯାଇ ଲଳିତାକୁ ବାହାଇ ନୀଳମାଧବଙ୍କୁ ଚୋରି କରି ଆଣିବ, ବଡ ଦୋଳରେ ନୀଳମାଧବ ପୂଜା କରୁଥିବ, ରାମଚନ୍ଦ୍ର ରାବଣ କହିଲେ ଭକ୍ତ ରାବଣ ଶୁଣୁ, ସେତିକି ବେଳେ ମୁଁ ଯଥା ସମୟରେ ଦ୍ୱାପର ଯୁଗ ପରେ କଳିଯୁଗ ପହଞ୍ଚିବ, ରାଜା ଇନ୍ଦ୍ରଦୁମର ରାଣୀ ଗୁଣ୍ଡିଚା ତାଙ୍କ ଗୁଣ୍ଡିଚା ରାଣୀଙ୍କ ପାଖରେ କହିବି, ଏତେ ବଡ ଦେଉଳରେ ଛୋଟିଆ ଦିନ ପୂଜା ପାଇବା ଶୋଭା ପାଉନି, ମୁଁ 21 ଦିନ ଭିତରେ ମୂର୍ତ୍ତି ଗଢ଼ିଦେବି, ଗୁଣ୍ଡିଚା ରାଣୀ ମୋତେ ନିବୁଜ ପଥର ଘର ଭିତରେ ଭରି କରିବେ, ଠିକ 14 ଦିନ ତ ଠକଟ ଶୁଇବ ନାହିଁ, କବାଟ ଖୋଲିଦେବେ, ଦେଖିବେ ଯେ ଦରଗଡା ଦିଅ ଯା, ତୋର ଅଭିଶାପରେ ଆମ ଦି ଭାଇଙ୍କର ହାତ

ପାଦ କଳି ଯୁଗରେ ଛିଡ଼ିଯିବ, ଆମେ ରାମ ଲକ୍ଷ୍ମଣ କଳି ଯୁଗରେ ଜଗନ୍ନାଥ ବଳଭଦ୍ର ରୂପରେ ନୀଳାଚଳ କ୍ଷେତ୍ର ଶୋଭା ପାଇବ। ରାବଣ ଅଭିଶାପ ଦେଇ ସାରିଲା, ଯଥାସ୍ଥରେ ମନ୍ଦୋଦରୀକି ଯେ ଡାକିଲା, କହିଲା ଜୁଆଇଁ ରାମକୁ ଅଭିଶାପ ଦେଲି ସେ ଜଗନ୍ନାଥ ବଳଭଦ୍ର ହେବେ, ଆ ଜୁଆଇଁକି ବନ୍ଦାପନ କରି ଆଣିବା। ଆ ମନ୍ଦୋଦରୀକି ସାଙ୍ଗରେ ନେଇ ରାମକୁ ବନ୍ଦାପନ କରି ଆଣି ସିଂହାସନ ପାଖରେ ବସେଇଲା। ଅଶୋକ ବନକୁ ଯାଇ ସୀତାକୁ ଝିଅ ବୋଲି ସମ୍ବୋଧନ କରି ପାଖରେ ବସେଇଲା। ଦେବତା ମାନଙ୍କୁ ମନ୍ଦିର ମୁକ୍ତି କଲା। ଦେବତା ମାନ ବସିଲେ ଚାରିପାଖରେ, ମଝିରେ ରାମ ସୀତା ବସିଲେ। ନାରଦଙ୍କୁ ପଚାରିଲା, ତେବେ ଦେବତା ମାନଙ୍କ ମଝିରେ ଲକ୍ଷ୍ମୀନାରାୟଣ ବସି ଲଙ୍କା ବୈକୁଣ୍ଠ ହେଲା? ନାରଦ କହିଲେ ତୁ ପବିତ୍ର ହେଇଗଲୁ, ତୋର ମୃତା ଦୂର ହେଇଗଲା, ବର୍ତ୍ତମାନ ଲଙ୍କା ଆଜ୍ଞା ବୈକୁଣ୍ଠ ହେଲା। ଯେ ରାମ ଲକ୍ଷ୍ମଣ ଶ୍ରୀ ଜଗନ୍ନାଥ ବଳଭଦ୍ର ଉପରେ ରାବଣ ଅଭିଶାପରେ ହାତ ପଦ ନ ଥାଇ ନୀଳା

ଶୁଣିଲେ ପାଲା, ପରିବେଷଣ କଲେ ଧନେଶ୍ୱର ବେହେରା ଏବଂ ସାଥୀ। ସାଥୀମାନେ ହେଲେ ପଦ୍ମଚରଣ ମହାପାତ୍ର, ରାଜକିଶୋର ଦାସ, ଗିରିଧାରୀ ଲେଙ୍କା ଏବଂ ଋଷିଚନ୍ଦ୍ର ରଣା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kilohertz ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ମଞ୍ଚୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଶ୍ରୋତା ବନ୍ଧୁ। ତେବେ ଶୀଘ୍ର ଶୀଘ୍ର ଏସ୍ଏମ୍ଏସ୍ କରନ୍ତୁ 09495963210 ନମ୍ବରରେ। ଆମେ ରହିଲୁ ଆପଣମାନଙ୍କର ଏସ୍ଏମ୍ଏସ୍ ଅପେକ୍ଷାରେ।

ଜୀବନ ଯମୁନାରେ ଜୁଆର ଉଠେରେ କଥାଚିତ୍ର ଅମଳ ବାଟର ଏହି ଗୀତଟିକୁ ଗାଇଛନ୍ତି ନିର୍ମଳା ମିଶ୍ର ଏବଂ ସାଥୀ। ତେବେ ଅନୁରୋଧକାରୀ ଶ୍ରୋତା ହେଲେ ଘସିବର ଜେନାପୁର ଯାଜପୁରରୁ ଝରଣା ବେହେରା ଏବଂ ଅରୁଣ କୁମାର ବେହେରା।

କଥାଚିତ୍ର କ୍ରିସ୍ ଥ୍ରୀର ଏହି ଗୀତଟିକୁ ଗାଇଛନ୍ତି ଜୁବିନ ଗର୍ଗ ଏବଂ ଆଲିସା ଚିନ୍ନା। ଅନୁରୋଧକାରୀ ଶ୍ରୋତା ହେଲେ କରୁଅ ପାଟକୁରା କେନ୍ଦ୍ରାପଡ଼ାରୁ ଶୁଭଙ୍କର।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି କାଇମାଟିଆ ଖୋର୍ଦ୍ଧାରୁ ପଠାଇଛନ୍ତି ମାନସ ରଞ୍ଜନ ଦାସ, ବିକାଶ ଏବଂ ବଳରାମ। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ହିସାବ ନିକାଶ କଥାଚିତ୍ରର ସୁରେଶ ୱାଡେକର ଗାଇଥିବା ଗୀତ ଆସିଛି ଏକା ଯିବି ମୁଁ ଏକା ଏକା ହୋଇ। ତାହେଲେ ଶ୍ରୋତାବନ୍ଧୁ ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

କିଛି ଅନିର୍ବାଚ୍ୟ କାରଣବଶତଃ ଆମେ କିଛି ସମୟ ପୂର୍ବରୁ ହିସାବ ନିକାଶ କଥାଚିତ୍ରର ଗୀତଟି ପ୍ରଚାର କରିପାରିନଥିଲୁ, ସେଥିପାଇଁ ଆମେ ଦୁଃଖିତ। ତେବେ ବର୍ତ୍ତମାନ ଆପଣଙ୍କର ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ। ଆପଣ ମାନସ ରଞ୍ଜନ ଦାସ ଏବଂ ବିକାଶ ବଳରାମ ଅନୁରୋଧ କରିଛନ୍ତି ଏହି ଗୀତଟି କାଇମାଟିଆ ଖୋର୍ଦ୍ଧାରୁ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଅନୁରୋଧର ଗୀତଟି ଆପଣଙ୍କ ପାଇଁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ଜିଗରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ପଠାଇଛନ୍ତି ସୋମନାଥ ସାହୁ। ଆପଣ ଇଚ୍ଛା ପ୍ରକାଶ କରିଛନ୍ତି ଶୁଣିବାକୁ ପୂଜା ଫୁଲ କଥା ଚିତ୍ରରେ ସୁରେଶ ସ୍ୱାଡିକର ଗାଇଥିବା ଗୀତ ଫୁଲ ଫୁଟି ହସୁ ଅବା ମଉଳି ଯାଉ। ଏ ସୁନ୍ଦର ଗୀତଟି ଆପଣଙ୍କ ଅନୁରୋଧର ଆମେ ଆପଣଙ୍କ ପାଖରେ ପହଞ୍ଚାଇ ଦେଉଛୁ।

ଝୁଲି ଝୁଲି ଖେଳେ ଦୋଳି ଟିକିନା ମୋର ପରଦେଶୀ ବନ୍ଧୁ ଆଜି କଲାମତୀ ପର। ଏହି ସୁନ୍ଦର ଗୀତଟିକୁ ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରି ଏସ୍ଏମ୍ଏସ୍ କରିଛନ୍ତି କଟକରୁ ଅବିଚାରୀ ସାହୁ। ତେବେ ଗୀତଟିକୁ ଗାଇଛନ୍ତି ବାଣୀ ଜୟରାମ ଏବଂ ଚିତ୍ତରଞ୍ଜନ ଜେନା।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଧର୍ମର ହେବ ଜୟର କେତୋଟି ଗୀତ। ପ୍ରଥମେ ଗାଇଛନ୍ତି ଇରା ମହାନ୍ତି ଏବଂ କୁମାର ପାପୀ।

ଶୁଣିଲେ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥା ଚିତ୍ରର ଗୀତ ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଅଖିଓ କି ଝରକସେର ସୁନ୍ଦର ଗୀତଟି ଗାଇଛନ୍ତି ଶୈଳେନ୍ଦ୍ର ସିଂ ଏବଂ ହେମଲତା।